କୌଣସି ସ୍ଥିତି ଓ ସମୟ ସ୍ଥିର ନିଶ୍ଚିତ ନୁହେଁ। ଆଜି ପୁରୁଣା ଚାଲିଗଲେ ଦୁଃଖିତ ହୁଅନ୍ତୁ ନାହିଁ, ଆସନ୍ତାକାଲି କିଛି ନୂଆ

0: की है। एमडीएल रक्षा मंत्रालय के अंतर्गत एक नवरत्न रक्षा सार्वजनिक उपक्रम है। 20वें एशियाई खेलों की औपचारिक शुरुआत आज से जापान के आईची नागोया में हो रही है। ओलंपिक पदक विजेता मनु भाकर और एशियाई खेलों में शॉटपुट के मौजूदा चैंपियन तजिंदर पाल सिंह तूर इस उद्घाटन समारोह में भारतीय ध्वजवाहक होंगे। इसके साथ ही ये समाचार बुलेटिन समाप्त हुआ।
1: ହିନ୍ଦୀରେ ସମ୍ବାଦରେ ଲେଖରେ ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରକୃତି ସୁନ୍ଦର ସୁନ୍ଦର ପ୍ରକୃତିକୁ ସୃଷ୍ଟି କରି ଷଷ୍ଠା ସବୁକାଳେ ଭରିଦେଇଛନ୍ତି ଶାନ୍ତି ତୃପ୍ତି ଆନନ୍ଦର ଅନୁଭବ। ସେ ସୃଷ୍ଟିକୁ ସେ ସୃଷ୍ଟି କରି ପାଳୁଛନ୍ତି, ଆବଶ୍ୟକସ୍ଥଳେ ତାକୁ ସଂହାର ବି କରିପାରନ୍ତି। ଦୁଷ୍ଟଙ୍କୁ ଦମନ କରି ସନ୍ଥଙ୍କୁ ପାଳନ କରନ୍ତି ସେ। ସେ ଅନନ୍ତ, ସେ ଅବ୍ୟକ୍ତ, ସେ ହିଁ ଗତି ସ୍ଥିତି ପ୍ରଗତି, ଆରମ୍ଭ ସେ ଆଉ ଅନ୍ତିମର ପରିଣତି ବି ସେ। ସେ ସ୍ରଷ୍ଟାଙ୍କ ଚରଣ ତଳେ ପ୍ରଣତି ଜଣାଇ ଆରମ୍ଭ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ପ୍ରଥମେ ସଂସ୍କୃତ ବନ୍ଦନା ଶୁଣିବା। ପୁରାତନ ରଚନାରୁ କଣ୍ଠଶିଳ୍ପୀ ଜଗନ୍ନାଥ ପାଣିଗ୍ରାହୀ।

ଫୁଲ ପ୍ରିୟ ଚନ୍ଦନ ପ୍ରିୟ ଠାକୁର ସେ ଚନ୍ଦନରେ ଚର୍ଚ୍ଚିତ ହୋଇ ମହମହ ମହକରେ ବାସନ୍ତି ସେ ନାନାବର୍ଣ୍ଣ ଫୁଲରେ ମଣ୍ଡିତ ହୋଇ ସୁନ୍ଦର ଦିଶନ୍ତି ସେ ସେ ଚନ୍ଦନ ଲାଗି ହେବା ପାଇଁ ସ୍ୱତନ୍ତ୍ର ସମୟ ନିର୍ଘଣ୍ଟ ଥାଏ ମନ୍ଦିରରେ ଚନ୍ଦନ ଲାଗି ବେଶ ଦେଖିବା ପାଇଁ ଭକ୍ତଙ୍କ ଭିତରେ ଭିଡ଼ ଲାଗି ରହେ ଉତ୍ସାହ ଆନନ୍ଦ ସହ ଭକ୍ତ ଅପେକ୍ଷା କରିଥାଏ ଦେଖିବ ସେ ଚନ୍ଦନ ଚର୍ଚ୍ଚିତ ମୁହଁକୁ ସେ ବେଶକୁ ପରବର୍ତ୍ତୀ ଶିଳ୍ପୀ ଇନ୍ଦ୍ରାଣୀ ମିଶ୍ର ଶିଳ୍ପୀ ଗାଇଛନ୍ତି ଶ୍ରୀଚନ୍ଦନଙ୍କ ରଚନା।

ସୃଷ୍ଟିର ସୃଷ୍ଟିକର୍ତ୍ତା ସବୁକାଳେ ଅପହଞ୍ଚ, ସେ ସୂକ୍ଷ୍ମ ସ୍ୱରୂପ, ଏଠି ସେଠି ସବୁଠି ଥାନ୍ତି ସେ, କିନ୍ତୁ ଦୃଷ୍ଟି ପହଞ୍ଚିଲା ବେଳକୁ ସେ କେଉଁଠି ନଥାନ୍ତି। ଏତେ ସୁନ୍ଦର ସୃଷ୍ଟିର କର୍ତ୍ତା ହର୍ତ୍ତା ଭାଗ୍ୟ ବିଧାତା ସେ, ସେ ହିଁ ସ୍ରଷ୍ଟା, ସେ ହିଁ କଳାକାର, ସେ ହିଁ କଳା। ତାଙ୍କୁ ସବୁକାଳେ ଅନୁଭବ କରିବାକୁ ହୁଏ, ତାଙ୍କୁ କେବଳ ଭାବରେ ଭାବରେ ବାନ୍ଧି ରଖିବାକୁ ହୁଏ। ପରବର୍ତ୍ତୀ ଶିଳ୍ପୀ ପଙ୍କଜ ବେହେରା। ଶିଳ୍ପୀ ଗାଇଛନ୍ତି ପରୀକ୍ଷିତ ସାହୁଙ୍କ ରଚନା।

ନିଜେ ନିଜକୁ ଅଧାଗଢ଼ା କରି ଗଢ଼ିଦୁଇ ପରମ କାରୁଣିକ ଠାକୁର ସେ ଏତେ ସୁନ୍ଦର ସୃଷ୍ଟିର ମାଲିକ ସେ ଗଢ଼ିଛନ୍ତି ସବୁକିଛି। ଦୃଷ୍ଟିଗୋଚରରେ ଯାହା କିଛି ଦେଖି ହୁଏ, ଯାହା କିଛି ପାଇ ହୁଏ, ସବୁକିଛି ତାଙ୍କରି କଳ୍ପନାର ସ୍ୱରୂପ। ସେ ସ୍ରଷ୍ଟା ଏତେ ସୁନ୍ଦର ସୃଷ୍ଟିର। ମୋର ଏ ମାୟା ଭିତରୁ ବାହାରି ଆସି କେବଳ ସ୍ରଷ୍ଟା ହିଁ ସତ୍ୟ ବୋଲି ଅନୁଭବ କରିପାରିଲେ ମିଳେ ଶାନ୍ତି, ମୁକ୍ତି ଆଉ ତୃପ୍ତି। ପରବର୍ତ୍ତୀ ଶିଳ୍ପୀ ଇତିଶ୍ରୀ ବେହେରା। ଶିଳ୍ପୀ ଗାଇଛନ୍ତି କୁମାରମଣି ସାହୁଙ୍କ ରଚନା।

କୋଟି ଜନ୍ମର ବନ୍ଧନ କଟିଯାଉ, ମୁକ୍ତି ଆଉ ଆନନ୍ଦ ହାତ ମୁଠାକରେ ମିଳୁଥାଉ, ସେ ଶ୍ରେଷ୍ଠ ଗୁରୁ ଆଉ ସେ ସ୍ରଷ୍ଟାଙ୍କର କୃପା କରୁଣା ସବୁକାଳେ ମିଳୁଥାଉ। ଏହି ତକ କାମନା ସହ ଶେଷ କରୁଛୁ ଆଜିର ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜି ପାଇଁ ଶିଳ୍ପୀମାନେ ଥିଲେ ଜଗନ୍ନାଥ ପାଣିଗ୍ରାହୀ, ଇନ୍ଦ୍ରାଣୀ ମିଶ୍ର, ପଙ୍କଜ ବେହେରା ଏବଂ ଇତିଶ୍ରୀ ବେହେରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 143ତମ ଭାଗ। ଆଜି ପାଇଁ ଶିଳ୍ପୀ ଭୂପିନ୍ଦର ସିଂ ଏବଂ ମିତାଲି ବି ସିଂ।

ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 143ତମ ଭାଗ ଶୁଣିଲେ। ଆଜି ପାଇଁ ଶିଳ୍ପୀ ଥିଲେ ଭୂପିନ୍ଦର ସିଂ ଏବଂ ମିତାଲି ବି ସିଂ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜିର ଅନୁଚିନ୍ତା। ରଚନା ଏବଂ ଉପସ୍ଥାପନା ଅମିତା ଦାସ।

ଯୁଗେ ଯୁଗେ କୌଣସି ନା କୌଣସି ଘଟଣାରେ ପୃଥିବୀରେ ଯେତେବେଳେ ସାମାଜିକ ସ୍ଖଳନ ବା ଅନ୍ୟାୟ ଅତ୍ୟାଚାର ସୀମା ଟପିଛି, ସେତେବେଳେ ପରମ କାରୁଣିକ ଶ୍ରୀ ବିଷ୍ଣୁ ଅବତାର ଗ୍ରହଣ କରିଛନ୍ତି ଏହି ଧରାରେ ନ୍ୟାୟ, ସତ୍ୟ ଓ ଧର୍ମର ପ୍ରତିଷ୍ଠା ପାଇଁ। ଏକଥା ଶ୍ରୀମଦ୍ ଭାଗବତ ଗୀତାରେ ଆମକୁ କୁହାଯାଇଛି। ବେଦ ଉପନିଷଦଠାରୁ ଆରମ୍ଭ କରି ପ୍ରତ୍ୟେକ ପୁରାଣ, ରାମାୟଣ, ମହାଭାରତରେ ଏହାର ପ୍ରମାଣ ବି ରହିଛି। ଏଇଠି ଆମେ ଦୁଇଟି ଚରିତ୍ର ଓ ଦୁଇଟି ପ୍ରାୟ ଏକାପରି ଲାଗୁଥିବା ଘଟଣା ସମ୍ପର୍କରେ ଆଲୋଚନା କରିବା। ରାମାୟଣରେ ଯେତେବେଳେ ରାବଣ ମା ସୀତାଙ୍କୁ ଛଳନାରେ ଚୋରି କରି ନେଇଯାଉଥିଲା, ସେହି ସମୟରେ ସୀତା ବିକଳରେ ଗିରି, ପର୍ବତ, ଝରଣା, ନଦୀ, ଗଛ, ବୃକ୍ଷ, ପକ୍ଷୀଙ୍କୁ, ସମସ୍ତଙ୍କୁ ଆକୁଳ ନିବେଦନ କରୁଥିଲେ, ନିଜ ଅସହାୟତାରେ ସାହାଯ୍ୟ ମାଗୁଥିଲେ, ସ୍ୱାମୀଙ୍କୁ ଖବର ଦେବା କଥା କହୁଥିଲେ ଏବଂ ବିକଳ କ୍ରନ୍ଦନ କରୁଥିଲେ। ସେତେବେଳେ କେହି ବି ସୀତାଙ୍କୁ ସାହାଯ୍ୟ କରିନଥିଲେ, କିନ୍ତୁ ବୃଦ୍ଧ ଏବଂ ରୁଗ୍ଣ ଜଟାୟୁ ପକ୍ଷୀ ହଠାତ୍ ସେଠାରେ ପହଞ୍ଚି ପ୍ରବଳ ପ୍ରତାପୀ ରାବଣ ସହ ଯୁଦ୍ଧ କରିଥିଲେ। ରାବଣର ଆକ୍ରମଣରେ କ୍ଷତାକ୍ତ ହେଲେ ସୁଦ୍ଧା ଶେଷ ପର୍ଯ୍ୟନ୍ତ ସେ ରାବଣକୁ ପ୍ରତିହତ କରିବା ପାଇଁ ଚେଷ୍ଟା କଲେ। ଯୁଦ୍ଧରେ ସେ ବାରବାର ଆଘାତ ପାଇଲେ, ଶେଷରେ ତାଙ୍କର ଦୁଇ ଡେଣା କଟିଗଲା ଏବଂ ସେ ମୁମୂର୍ଷୁ ଅବସ୍ଥାରେ ତଳେ ପଡ଼ିଗଲେ। ମୃତ୍ୟୁ ନିକଟ ହେଲା, ସେତେବେଳେ ସେ କାଳକୁ କହିଲେ, ମା ସୀତାଙ୍କ ହରଣ କଥା ମୋ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କୁ ଖବର ଦେଲା ପର୍ଯ୍ୟନ୍ତ ବଞ୍ଚିବାକୁ ଚାହେଁ, ତେଣୁ ତୁମେ ଅପେକ୍ଷା କର। ସେୟା ହିଁ ହେଇଛି, କାଳ ବି କିଛି ସମୟ ଅଟକି ଯାଇଛନ୍ତି। ଅବତାରୀ ପ୍ରଭୁ ଶ୍ରୀ ରାମଚନ୍ଦ୍ର ପହଞ୍ଚିଲେ, ଜଟାୟୁଙ୍କ ଏ ଅବସ୍ଥା ଦେଖି ତାଙ୍କୁ କୋଳକୁ ନେଇଗଲେ। ପ୍ରଥମେ ସୀତାଙ୍କ ଖବର ଦେଇ ପ୍ରଭୁଙ୍କ କୋଳରେ ଜଟାୟୁ ପ୍ରାଣ ହରାଇ ଗୋଲକ ପ୍ରବେଶ କଲେ, ଏପରିକି ପ୍ରଭୁ ଶ୍ରୀ ରାମଚନ୍ଦ୍ର ନିଜେ ଜଟାୟୁଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟ ସମ୍ପାଦନ କରିଥିଲେ। ଅପରପକ୍ଷରେ ମହାଭାରତର ଘଟଣା, ମହାଭାରତ ଯୁଦ୍ଧରେ ଭୀଷ୍ମ ଆହତ ହୋଇ ସରଶଯ୍ୟାରେ ଶୋଇଲେ, କଣ୍ଟକ ଶଯ୍ୟାରେ ଯନ୍ତ୍ରଣା ପାଉଥିଲେ, କାନ୍ଦୁଥିଲେ। ଅଥଚ ଅବତାରୀ ପୁରୁଷ ଶ୍ରୀକୃଷ୍ଣ ଦୂରରେ ଥାଇ ତାଙ୍କୁ ଦେଖୁଥିଲେ ସିନା, କେବେ ପାଖକୁ ଯାଇ ତାଙ୍କୁ ଆଶ୍ୱାସନା ଦେଇନାହାନ୍ତି, ତାଙ୍କ କଷ୍ଟ ଲାଘବ ପାଇଁ ତାଙ୍କ କପାଳ ସ୍ପର୍ଶ କରିନାହାନ୍ତି କିମ୍ବା ପାଦସ୍ପର୍ଶ ବି କରିନାହାନ୍ତି। ସୁଧୀବୃନ୍ଦ ଭାବିଲେ, ଦେଖି ଗୋଟେ ପଟେ ସାମାନ୍ୟ ପକ୍ଷୀ, ଆରପଟେ ଜଣେ ଦେବ ଅଂଶରେ ଜାତ ଗଙ୍ଗାପୁତ୍ର, ମହାନ ଯୋଦ୍ଧା, ଆଜନ୍ମ ବ୍ରହ୍ମଚାରୀ, ପରମ ଜ୍ଞାନୀ ଭୀଷ୍ମ, ଏ ଦୁହିଁଙ୍କ ପାଇଁ ପ୍ରଭୁଙ୍କ ବିଚାରରେ ଏ ପାର୍ଥକ୍ୟ କାହିଁକି ରହିଲା? କାରଣ ଭରା ରାଜସଭାରେ ଯେତେବେଳେ ଦେବୀ ଦ୍ରୌପଦୀଙ୍କ ଲଜ୍ଜାଜନକ ବସ୍ତ୍ରହରଣ ହୋଇଛି, ଏହି ଜ୍ଞାନୀ ପୁରୁଷ, ଯୋଦ୍ଧା, ବ୍ରହ୍ମଚାରୀ ସିଂହାସନ ପ୍ରତି କେବଳ ନିଜର ନିଷ୍ଠାପରତାର ଦୁହାଇ ଦେଇ ନୀରବ ଦ୍ରଷ୍ଟା ସାଜିଲେ, ନାରୀର ଅସମ୍ମାନ ହେବାର ଘଟଣାକୁ ରୋକିଲେ ନାହିଁ। ଅପରପକ୍ଷରେ ବଳହୀନ, ରୁଗ୍ଣ, ବୃଦ୍ଧ ଜଟାୟୁ ପକ୍ଷୀଟିଏ ହେଲେ କ'ଣ ହେବ? ନାରୀର ଲୁହ, ନାରୀର ଯନ୍ତ୍ରଣା ଓ ଅପମାନରୁ ତାକୁ ଉଦ୍ଧାର କରିବା ପାଇଁ ଶକ୍ତିଶାଳୀ ରାବଣ ସହ ଶେଷ ପର୍ଯ୍ୟନ୍ତ ଲଢ଼ିବାକୁ ପଛେଇଲେ ନାହିଁ। ଏ ହେଉଛି ବିଚାରରେ ଭିନ୍ନତାର କାରଣ। ତେଣୁ ସୁଧୀବୃନ୍ଦ, ଏହା ହେଉଛି ସତ୍ୟ, ନିରାଟ ସତ୍ୟ ଯେ ଅନ୍ୟାୟ ଅନୀତି କରିବାଠାରୁ ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ନ କରିବା ଅକ୍ଷମଣୀୟ ଅପରାଧ। ଆମ ଚାରିପାଖରେ ଏମିତି ଅନେକ ଘଟଣା ଘଟୁଛି ଯାହା ମଣିଷ ସମାଜ ପାଇଁ ବା ପରିବେଶ ପାଇଁ ଅନୁକୂଳ ନୁହଁ, କିନ୍ତୁ ଆମେ ନିରବଦ୍ରଷ୍ଟା ସାଜୁଛୁ। ନିଷ୍ଠାପର ଜୀବନଟିଏ ଯଦି ଆମେ ବିତାଉଛେ ବନ୍ଧୁ, ଅସୁବିଧା ଆମର କିଛି ହେବନି। ବାସ୍ ଆମକୁ ଏତିକି କରିବାକୁ ହେବ ଯେ ମାନସିକ ଭାବେ ଆମେ ଦୃଢ଼ ହେବା, ସତ୍ୟପ୍ରିୟ ହେବା, ନିଷ୍ଠାବାନ ହେବା ଏବଂ ସତ୍ୟ ନ୍ୟାୟ ସହ ରହିବା ପାଇଁ ସଦାସର୍ବଦା ସଚେତନ ରହିବା।

0: ଶୁଣିଲେ ଆଜିର ଅନୁଚିନ୍ତା ପ୍ରସ୍ତୁତି ଏବଂ ଉପସ୍ଥାପନା କଲେ ଅମିତ ଦାସ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଆଜି ସକାଳର ଚାଷବାସ କଥା।
1: ଚାଷୀ ଭାଇ ନମସ୍କାର। ଆଜିର ଚାଷବାସ କଥାରେ ଚାଲନ୍ତୁ ଶୁଣିବା ବାଇଗଣ ଚାଷ ବିଷୟରେ। ସାଧାରଣତଃ ବାଇଗଣ ଆମର ପ୍ରତ୍ୟେକ ବ୍ୟଞ୍ଜନରେ ବ୍ୟବହାର ହୋଇଥାଏ, ତେଣୁକରି ଆମ ଲୋକାଲ ମାର୍କେଟରେ ଏହାର ବହୁଳ ଚାହିଦା ରହିଥାଏ। ଚାଷୀ ଭାଇ, ବାଇଗଣ ଚାଷ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଆମକୁ ଜମିକୁ ପ୍ରସ୍ତୁତ କରିବା ପାଇଁ ପଡ଼ିବ। ଏଥିନିମନ୍ତେ ଆମେ ଜମିକୁ 2-3 ଥର ଭଲ ଭାବରେ ଖୋଳାକଷା କରିଦେଇ ଜମିର ଅମ୍ଳ ପରିମାଣ ଅନୁସାରେ ଆମେ ଖତର ବ୍ୟବହାର କରିବା ଆବଶ୍ୟକ ରହିଥାଏ। ସବୁବେଳେ ଆମେ ଦେଖିବା ଜମିରେ ଯେପରି ଅଧିକା କିମ୍ବା କମ୍ ପାଣି ନ ରହେ। ଗଛରେ ଯେତେବେଳେ ଫୁଲ ଧରିବ ସେହି ସମୟରେ ଗଛକୁ ସାଧାରଣତଃ ଭଲ ଭାବରେ ପାଣିର ଆବଶ୍ୟକତା ପଡ଼ିଥାଏ, ଏବଂ ଗଛକୁ ଆମେ ଯେତେବେଳେ ନୂଆରେ ଲଗାଇଥାଉ ସେହି ସମୟରେ ଅଧିକା ପାଣି ଦରକାର ପଡ଼ିଥାଏ, ଏବଂ ମଧ୍ୟବର୍ତ୍ତୀ ସମୟରେ ପାଣିର ଆବଶ୍ୟକତା ଟିକେ କମ୍ ହୋଇଥାଏ। ତେବେ ଚାଲନ୍ତୁ ବର୍ତ୍ତମାନ ଦୃଷ୍ଟି ଦେବା ଆମେ ବାଇଗଣ ଚାଷରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର ନୂତନ ଧରଣର ବିହନ ବିଷୟରେ ବା କିସମ ବିଷୟରେ। ସେଗୁଡ଼ିକୁ ଯଦି ଆମେ ଦେଖିବା ତେବେ ଲାଲା, ଲଙ୍କିନ, କୋକାଟ ଏବଂ ସାଜଗୁନ ଇତ୍ୟାଦି ମୁଖ୍ୟତଃ। ତଥାପି ଆମେ ସବୁବେଳେ ଧ୍ୟାନ ଦେବା ଆମ ଅଞ୍ଚଳରେ କେଉଁ ବାଇଗଣର ଅଧିକା ଚାହିଦା ରହିଛି, ସେଥିପ୍ରତି ଧ୍ୟାନ ଦେଇ ଆମେ ଚାଷ ଆରମ୍ଭ କଲେ ଚାଷ ପରବର୍ତ୍ତୀ ସମୟରେ ଆମେ ଭଲ 2 ପଇସା ରୋଜଗାର କରିପାରିବା। ତା ସହିତ ବାଇଗଣରେ ବିଭିନ୍ନ ପ୍ରକାର ରୋଗର ଆକ୍ରମଣ ଅଧିକା ହୋଇଥାଏ, ସେଥିପ୍ରତି ଆମେ ଧ୍ୟାନ ଦେବା। ଯେଉଁ ବିହନରେ କମ୍ ରୋଗପୋକ ହୋଇଥାଏ ସେହି ପ୍ରକାର ବିହନକୁ ଆମେ ସବୁବେଳେ ଚୟନ କରିବା, ଯଦ୍ୱାରା ଆମେ ଭଲ 2 ପଇସା ରୋଜଗାର କରିପାରିବା। ବାଇଗଣକୁ ଆମେ ଯେତେବେଳେ ରୋପଣ କରୁଛେ ବା ତଳି ପକାଉଛେ ସେଥି ପୂର୍ବରୁ ଆମେ ବେଡ୍ ପ୍ରସ୍ତୁତ କରିବା। ବେଡ୍ ପ୍ରସ୍ତୁତ ନିମନ୍ତେ ଆମେ 10x10 ଫୁଟର ଗୋଟିଏ ଜାଗାକୁ ଚୟନ କରିବା, ଯାହାକି ସାଧାରଣ ମାଟିଠାରୁ ଟିକେ ଉଚ୍ଚା ହୋଇଥିବ ଏବଂ ସେଠାରେ ପାଣି ଅଧିକା ଜମୁ ନଥିବ। ସେହି ସ୍ଥାନରେ ଆମେ ଜିଆ ଖତ, ସଢା ଗୋବର ଖତ ଇତ୍ୟାଦିକୁ ଦେଇ ଭଲ ଭାବରେ ଗୁଣ୍ଡ କରିଦେବା ଏବଂ ଉନ୍ନତ କିସମର ମଞ୍ଜିକୁ ସେଠାରେ ଆମେ ପକାଇଦେବା। ତାପରେ ତା ଉପରେ ଆମେ ଗୋଟିଏ ଜାଲ କିମ୍ବା ମଶାରୀକୁ ଘୋଡ଼ାଇଦେବା, ଯଦ୍ୱାରା ଚଢ଼େଇମାନେ ସେସବୁ ମଞ୍ଜିକୁ ଖାଇପାରିବେ ନାହିଁ। ଏହାପରେ ଧୀରେ ଧୀରେ ଆମେ ତା ଉପରେ ଅଳ୍ପ ଅଳ୍ପ ପାଣି ସିଞ୍ଚନ କରିବା, ଯଦ୍ୱାରା ଗଜାଟି ବାହାରିବ। ଗଜାକୁ ଯେତେବେଳକୁ 10-15 ଦିନ ହୋଇଥିବ ସେତେବେଳେ ଆମେ ପୂର୍ବରୁ ପ୍ରସ୍ତୁତ ଜମିରେ ସେଗୁଡ଼ିକୁ ଲଗାଇବା ପାଇଁ ନେବା। ଜମିରେ ଯେତେବେଳେ ଆମେ ଗଛକୁ ଲଗାଇବା ସେତେବେଳେ ଆମେ ଧ୍ୟାନ ଦେବା ମାଟିରେ ଆମେ ପୂର୍ବରୁ 2-3 ଟ୍ରାକ୍ଟର ସଢା ଗୋବର ଖତ, ଗୋଟିଏ ଟ୍ରାକ୍ଟର ଜିଆ ଖତ ଇତ୍ୟାଦିକୁ ଭଲ ଭାବରେ ମିଶାଇ ଦେଇଥିବା। ତା ସହିତ 20 କିଲୋଗ୍ରାମ ୟୁରିଆ, 30 କିଲୋଗ୍ରାମ ଗ୍ରୋମର ଇତ୍ୟାଦିକୁ ଭଲ ଭାବରେ ମିଶାଇଥିବା। ଏହାଦ୍ୱାରା ଗଛର ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ ଏବଂ ଗଛ ମଧ୍ୟ ଭଲ ଭାବରେ ବଢ଼ିପାରିବ। ତା ସହିତ ବର୍ତ୍ତମାନ ଯେଉଁ ଚାଲିଛି ଜୈବିକ ଖତ ସାରର ବ୍ୟବହାର ତାହାକୁ ମଧ୍ୟ ପ୍ରୋତ୍ସାହନ ମିଳିବ। ଏହି ପ୍ରକାର କରି ଆମେ ନୂତନ ତିଆରି କରିଥିବା ତଳି ଗଛଗୁଡ଼ିକୁ ପୋତିଦେବା ଏବଂ ସେଗୁଡ଼ିକୁ ଛୋଟ ଛୋଟ ପତ୍ରରେ ଟୋପି ତିଆରି କରି ଘୋଡ଼ାଇଦେବା। ଯେହେତୁ ବର୍ତ୍ତମାନ ଖରାଦିନ ଚାଲିଛି, ଖରା ଦାଉରୁ ରକ୍ଷା କରିବା ନିମନ୍ତେ ଆମେ ଏହି ଟୋପିଗୁଡ଼ିକୁ ଘୋଡ଼ାଇଦେଲେ ଗଛଗୁଡ଼ିକ ଭଲ ଭାବରେ ଚେର ଧରିପାରିବ। ତାପରେ ଆସେ ପାଣି ସିଞ୍ଚନ କଥା। ତଳି ଲଗାଇବାର 2-3 ଦିନ ପର୍ଯ୍ୟନ୍ତ ଆମେ ମାଟିକୁ ସମ୍ପୂର୍ଣ୍ଣ ରୂପରେ ଓଦା ରଖିବା, ଏହାପରେ ପାଣି ବନ୍ଦ କରିବା। ତାପରେ ଦେଖିବା ସେହି ଟୋପିଗୁଡ଼ିକୁ ଖୋଲିଦେଇ ଗଛଗୁଡ଼ିକ ପୁରା ସଜ ଥିବ। ଧୀରେ ଧୀରେ ଗଛର ଆକୃତି ବଢ଼ିବ ଏବଂ ଆବଶ୍ୟକ ସ୍ଥଳରେ ଆମେ କୃଷି ବିଜ୍ଞାନୀଙ୍କଠାରୁ ଉପଦେଶ ନେଇ ବିଭିନ୍ନ ପ୍ରକାର କୀଟନାଶକ ବ୍ୟବହାର କଲେ ଗଛଟି ଭଲ ସୁସ୍ଥ ଭାବରେ ବଢ଼ି ଭଲ ଅମଳ ଯୋଗାଇ ଦେବ।
0: ବାଇଗଣ ଚାଷ ସମ୍ପର୍କରେ ଜାଣିଲେ ଆଜି ସକାଳର ଚାଷବାସ କଥାରେ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଦିବାସୀ ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି। ଆଜି ଏଥିରେ ଶୁଣିବା ଗଦବା ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ବଡ଼ ବିର୍ସା ଶୀର୍ଷା ଏବଂ ସାଥୀ।
2: ଆଜିର ରିଞ୍ଜୋଡ଼ି କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଗଦବା ସମ୍ପ୍ରଦାୟର ଗୀତ। ପ୍ରଥମେ ଗଦବା ଭାଇ ଭଉଣୀମାନଙ୍କର ଧାନ ବିଲରୁ ଘାସ ବାଛିବା ସମୟର ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରୁଛନ୍ତି କୋରାପୁଟ ଜିଲ୍ଲା ଅନ୍ତର୍ଗତ ଲମତାପୁଟ ବ୍ଲକର କାଙ୍ଗରାପଡ଼ା ଗ୍ରାମର ବଡ଼ ବିର୍ସା ଶେଷା ଏବଂ ସାଥୀ।
3: ଆଲେ ରେ ବୈନିନେ ଲିଅନ୍ତି କି ତନେନବେ, ଆଲେ ରେ ତନାନେ ଲିଅନ୍ତି କି ତନେନବେ,
4: ଲିଅନ୍ତି କି ଡିଏନା ଓଇ।

0: Для каждой деревни.
1: Азарин
0: дута. Oyeda pingisu ai situ demo
1: girda
0: pingisu ai buku lagai go
2: kurungaka susunam nurtu temerimu kurungaka lagano palaitu
0: bundu yaja demnai donen re donile bundu leka demnai donen re balare
2: ai noye diedo Budu e daile ni lai marandi e do budu vandai vandai
0: sinri nai sobe ye ni ni doni nen futar nai sobe ye ni balanen
2: ke satori duture dile boi miti ke tarula duture dile tana
0: gir gir da giro singi donen re doni nen oyo da oyo singi donen re balanen
2: usa din bo basar din bo
0: Deverinu kurungaka delaro denguve deverinu kurungaka goriro denguve
2: velabeli velabeli budu yese yonaro velabeli velabeli budu yese yonaro
0: gori jo so maiki budu yese demone rado so maiki budu leka demone ni
2: sature bhaimi lai nae diye dong sature
0: Kabari pila sunore bero bimari pila gamota bero
2: duve dugusu iteri budu yeda sada kale dugusu iteri budu leka
0: sature bai lai nare diedo sature doni lai nara diedo
2: Open a man, Bunigura, Kabarabima, Sumotu, Open Pigianura,
0: Dinukete, Goofingi, Bimari, Pilasuno, Barukete, Goofingi, Kabari, Filagamo,
2: Young Tixona, Nainusita, Solelo, Young Tixona, Nainusita, Borelo,
0: Dinuzo, Dinusa, Liang ne tingso, baru jo, baru dena liang ne tingso.
3: Ithar karjikrama ra sundu suniba, godawa bhai bhani mankar, mandiya dongororu, ghaso bachiba samaro gito, parivesan karuchanti kangrapada gramaro borobirsa sisa ebong sathi.
0: Samel tikti donenbe, iyanare bulime, samel tikti donenbe, iyanare balane. Uine re bai, samel tikti diena, uine re bai, samel tikti diena.
2: Donen re donine, samel tikti iyanai, donen re donine, samel tikti iyanai.
0: Kere da pe dare mia.
4: ଆଦିବାସୀ ଗୀତର କାର୍ଯ୍ୟକ୍ରମର ଏଞ୍ଜୋଡ଼ି ଆଜି ପାଇଁ ଏତିକିରେ ଶେଷ ହେଲା। ଆଜି ଏଥିରେ ଶୁଣିଲେ ଗଦବା ସମ୍ପ୍ରଦାୟର ଗୀତ, ପରିବେଷଣ କଲେ ବଡ଼ ବିର୍ସା ଶିର୍ଷା ଏବଂ ସାଥୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1460 kHz ଯୋଗେ। ବର୍ତ୍ତମାନ ସମୟ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ, ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।
5: इयम् आकाशवाणी सम्प्रति वार्ताः श्रूयन्ताम्। प्रवाचिका रचा झा।

ସକାଳ 7:25ରେ ବର୍ଣ୍ଣ ବିବାହ ବର୍ଣ୍ଣାଳୀ କ୍ରମରେ ଶୁଣିବେ କାର୍ଯ୍ୟକ୍ରମ ସମ୍ଭାବନା ବିଷୟ ରହିଛି ଘୋଷା ବଳଦ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30ରେ ଏବଂ ସନ୍ଧ୍ୟା 6:00ରେ ସୁରଲହରୀ କାର୍ଯ୍ୟକ୍ରମ ଶୁଣିବେ ସକାଳ 8:35ରେ ଶିଳ୍ପୀମାନେ ହେଲେ ଯୋଗେନ୍ଦ୍ର ମହାପାତ୍ର ଏବଂ ପ୍ରୀତି ପଣ୍ଡା ସୁଗମ ସଙ୍ଗୀତ ପ୍ରଚାର କରିବୁ ସକାଳ 8:45ରେ ଶିଳ୍ପୀମାନେ ହେଲେ ବାବୁଲ ସୁପ୍ରିୟ ଚୟଳଭାମା ଏବଂ ସୌରଭ ନାୟକ ଗୀତିଧାରା କାର୍ଯ୍ୟକ୍ରମ ଶୁଣିବେ ସକାଳ 9:00ରେ ଏବଂ ସପ୍ତଧାରା କାର୍ଯ୍ୟକ୍ରମ ଶୁଣିବେ ସକାଳ 9:30ରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05ରେ ମଧ୍ୟାହ୍ନ 12:00ରେ ଦିନ 2:15ରେ ଏବଂ ସନ୍ଧ୍ୟା 6:10ରେ ଆଧୁନିକ ଗୀତ ଶୁଣିବେ ଦିନ 11:00ରେ ଶିଳ୍ପୀମାନେ ହେଲେ ଅକ୍ଷୟ ମହାନ୍ତି ପ୍ରଫୁଲ୍ଲ କର ପ୍ରଣା ପଟ୍ଟନାୟକ ତୃପ୍ତି ଦାସ ସୁବୀର କୁମାର ଦାସ ଏବଂ ମହମ୍ମଦ ମୁସିର ଦିନ 11:30ରେ ଶୁଣିବେ ରୂପକ ନନ୍ଦପୁର ରଚନା ଏବଂ ଉପସ୍ଥାପନା ଅଶୋକ ମିଶ୍ର ପ୍ରଯୋଜନା ସୁଜିତ ଦାସ ପୁନେଲେଞ୍ଜୁ କାର୍ଯ୍ୟକ୍ରମ ଶୁଣିବେ ଦିନ 12:30ରେ ଭକ୍ତିଗୀତ ପ୍ରଚାର କରିବୁ ଦିନ 12:50ରେ ଶିଳ୍ପୀମାନେ ହେଲେ ଅଲେଖ ଚରଣ ସାମଲ ବନ୍ଦିତା ଦାସ ଜୀବନାନନ୍ଦ ପାଣି ଏବଂ ଅଶୋକ ଚନ୍ଦ୍ର ବଳ ଗୀତିଭାରତୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:05ରେ କିଶୋର ଭାରତୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20ରେ ଏଥିରେ ରହିଛି ଆଲୋଚନା ଆମ ପରିବେଶରେ ପ୍ରଜାପତି ଆଲୋଚନା କରିବେ ଦେବରାଜ ମିଶ୍ର ଅପରାହ୍ନ 5:00ରେ ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ ଏଥିରେ ଶୁଣିବେ ଜୁଆନ କାତା ଚୈତ୍ୟଜନ କାର୍ଯ୍ୟକ୍ରମ ପ୍ରଚାର କରିବୁ ଅପରାହ୍ନ 5:30ରେ ଏଥିରେ ଶୁଣିବେ ସାକ୍ଷାତକାର ମୂର୍ଚ୍ଛା ରୋଗ ହେଲେ କାଇ କରିବାର ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ସନ୍ଧ୍ୟା 7:00ରେ ଏବଂ ରାତି 8:00ରେ ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20ରେ ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30ରେ କିଷାନବାଣୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30ରେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ ରାତି 8:10ରେ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରହିଛି ରାତି 8:30ରେ ଜାତୀୟ ଚଳଚ୍ଚିତ୍ର ପତ୍ରିକାର କାର୍ଯ୍ୟକ୍ରମ ଶୁଣିବେ ରାତି 9:30ରେ ଏବଂ ଅଖିଳ ଭାରତୀୟ ସଙ୍ଗୀତ ସଭାର କାର୍ଯ୍ୟକ୍ରମ ଶୁଣିବେ ରାତି 10:00ରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ କିଛି ସୂଚନା ବିରତି ପରେ।

0: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ରାଜ୍ୟର ପୌର ପରିଷଦ, ବିଜ୍ଞପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମଗୁଡ଼ିକର ଆଗାମୀ ନିର୍ବାଚନ ପାଇଁ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ସମ୍ପର୍କିତ ସଂଶୋଧିତ ବିଜ୍ଞପ୍ତି ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ବିଜ୍ଞପ୍ତିରେ ଆସନ ସଂରକ୍ଷଣ ପ୍ରକ୍ରିୟା ସମ୍ପନ୍ନ କରିବା ନେଇ ଉଲ୍ଲେଖ ରହିଛି। ଆସନ୍ତା 24 ତାରିଖ ସୁଦ୍ଧା ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନେ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ ସମ୍ବନ୍ଧୀୟ ଖସଡ଼ା ବିଜ୍ଞପ୍ତି ପ୍ରକାଶ କରି ଜନସାଧାରଣଙ୍କଠାରୁ ମତାମତ ଆହ୍ୱାନ କରିବେ। ଆସନ୍ତା ମାସ 7 ତାରିଖରେ ଜିଲ୍ଲାପାଳଙ୍କ ପକ୍ଷରୁ ୱାର୍ଡ ସୀମା ଓ ଆସନ ସଂରକ୍ଷଣ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବ। ଏ ସମ୍ବନ୍ଧରେ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଥିଲେ ଅକ୍ଟୋବର ମାସ 7 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଆବେଦନ କରିପାରିବେ। ଉତ୍ତର ଥାଇଲାଣ୍ଡ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଗତକାଲି ଆଣ୍ଡାମାନ ସାଗର ପ୍ରବେଶ କରିଛି। ଏହା ଆସନ୍ତା 3-4 ଦିନ ମଧ୍ୟରେ କ୍ରମଶଃ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ପରିସ୍ଥିତିର ମୁକାବିଲା ନିମନ୍ତେ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
1: ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇପାରେ, ପରିସ୍ଥିତିକୁ ମୁକାବିଲା କରିବା ପାଇଁ 20 ଯାକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏବଂ ତାର ବାହାରେ ବାକି 10 ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ମଧ୍ୟ ସୂଚିତ ବି କରାହୋଇଛି, ସତର୍କ ବି କରାହୋଇଛି। ପରିସ୍ଥିତି ବାବଦରେ ସରକାର ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି, ସମସ୍ତ ପରିସ୍ଥିତି ପାଇଁ ମଧ୍ୟ ସରକାର ପ୍ରସ୍ତୁତ ଅଛନ୍ତି।
0: ଭଦ୍ରକ ଜିଲ୍ଲା ଧାମରାସ୍ଥିତ ଅବଦୁଲ କାଲାମ ଦ୍ୱୀପରୁ ଗତକାଲି 2 ସ୍ୱଳ୍ପ ଦୂରଗାମୀ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଏହି କ୍ଷେପଣାସ୍ତ୍ରର 150 କିଲୋମିଟରରୁ 500 କିଲୋମିଟର ମଧ୍ୟରେ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି। ଆଗାମୀ ସପ୍ତାହରେ ଯାତ୍ରୀଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳପଥ ବିଭିନ୍ନ ଏକ୍ସପ୍ରେସ୍ ଟ୍ରେନ୍ରେ ସାମୟିକ ଭାବେ ଅତିରିକ୍ତ କୋଚ୍ ଲଗାଇବେ। ଏହି କ୍ରମରେ ହାଓଡ଼ା ପୁରୀ ଏକ୍ସପ୍ରେସ୍ରେ ଆସନ୍ତାକାଲିଠାରୁ 25 ତାରିଖ ପର୍ଯ୍ୟନ୍ତ ଗୋଟିଏ ସ୍ଲିପର କ୍ଲାସ୍ କୋଚ୍ ଯୋଡ଼ାଯିବ। ସେହିଭଳି ଶାଲିମାର ପୁରୀ ଏକ୍ସପ୍ରେସ୍ରେ ମଧ୍ୟ ଆସନ୍ତାକାଲି ଅତିରିକ୍ତ ଭାବେ ଗୋଟିଏ ସ୍ଲିପର କ୍ଲାସ୍ କୋଚ୍ ସଂଯୋଗ କରାଯିବ। ରାଉରକେଲା ଜଗଦଲପୁର ଏକ୍ସପ୍ରେସ୍ରେ ଆଜି ଓ ଆସନ୍ତାକାଲି 2 ଦିନ ପାଇଁ ଅତିରିକ୍ତ ସ୍ଲିପର କ୍ଲାସ୍ କୋଚ୍ ସଂଯୋଗ କରାଯିବ। ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ସମୃଦ୍ଧ ଓ ଆକର୍ଷଣୀୟ କରିବା ଲକ୍ଷ୍ୟରେ ଜିଲ୍ଲା ପର୍ଯ୍ୟଟନ କମିଟିର ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଦିଗପହଣ୍ଡି ଓ ଚିକିଟି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ଘୋଡ଼ାଘାଡ଼ ଓ ବାଘଲାଟି ଡ୍ୟାମ୍ର ପାରିପାର୍ଶ୍ୱିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ଆଲୋଚନା ହୋଇଛି। ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବଉଳାଝୁଳିଠାରେ କ୍ରିଷ୍ଣା କାମାକ୍ଷୀ ସୋଲାର ପାର୍କର ଉଦ୍ଘାଟନ ହୋଇଯାଇଛି। ପ୍ରଧାନମନ୍ତ୍ରୀ କୁସୁମ ଯୋଜନା ଅଧୀନରେ ପ୍ରତିଷ୍ଠିତ 2 ମେଗାୱାଟ କ୍ଷମତା ବିଶିଷ୍ଟ ଏହି ସୌରବିଦ୍ୟୁତ୍ ପ୍ରକଳ୍ପ ଜିଲ୍ଲାରେ ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଆଗାମୀ ଦିନରେ ଜିଲ୍ଲାରେ ଏଭଳି ଅଧିକ ପ୍ରକଳ୍ପ ବିକଶିତ କରିବା ପାଇଁ ଯୋଜନା କରାଯାଉଛି ବୋଲି ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଷଷ୍ଠ ଜିଲ୍ଲା ପରିଷଦର 9ମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପଟ୍ଟାମୁଣ୍ଡାଇ ବ୍ଲକର ଶିକ୍ଷା ବ୍ୟବସ୍ଥା, ଚଳିତ ବନ୍ୟା ପରିସ୍ଥିତି ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲାରେ ପୋଷଣ ମାସ 2026ର କାର୍ଯ୍ୟାନ୍ୱୟନ ନିମନ୍ତେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସମସ୍ତ ବିଭାଗ ଆଇସିଡିଏସ୍ଏ କାର୍ଯ୍ୟକର୍ତ୍ତାଙ୍କ ସହ ସମନ୍ୱୟ ରକ୍ଷା କରି ଜିଲ୍ଲା, ବ୍ଲକ ଓ ତୃଣମୂଳ ସ୍ତରରେ ପୋଷଣ ମାସର କାର୍ଯ୍ୟକ୍ରମଗୁଡ଼ିକୁ ପ୍ରଭାବଶାଳୀ ଭାବେ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା। ବିଶ୍ୱର ବିଭିନ୍ନ ବେଳାଭୂମିରେ ପ୍ରଦୂଷଣ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ପାଇଁ ଆଜି ଆନ୍ତର୍ଜାତିକ ଉପକୂଳ ସଫେଇ ଦିବସ ପାଳନ କରାଯାଉଛି। ପ୍ରକୃତିରେ ସ୍ୱଚ୍ଛତା ଓ ପବିତ୍ରତା ଆଣିବା ଲକ୍ଷ୍ୟରେ ଅନ୍ତର୍ଜାତୀୟ ଉପକୂଳ ସଫେଇ ହେଉଛି ବିଶ୍ୱର ସର୍ବବୃହତ ବାର୍ଷିକ ସଂରକ୍ଷଣ ଓ ସୁରକ୍ଷା କାର୍ଯ୍ୟକ୍ରମ। ଓସେନ୍ କଞ୍ଜରଭେନ୍ସି ସଂସ୍ଥା ଦ୍ୱାରା ବିଶ୍ୱବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମର ଚଳିତ ବର୍ଷର ବାର୍ତ୍ତା ହେଉଛି ସୁଦୃଢ଼ ସମ୍ପ୍ରଦାୟ ପାଇଁ ପରିଷ୍କାର ସମୁଦ୍ର। ଭୁବନେଶ୍ୱର ସମ୍ବଲପୁର ଦକ୍ଷତା କେନ୍ଦ୍ରରେ ଚଳିତ ବର୍ଷ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ ଚଳିତ ମାସ 30 ତାରିଖ ଆବେଦନର ଶେଷ ତାରିଖ ରଖାଯାଇଛି। ସମ୍ଭାବ୍ୟ ଲଘୁଚାପର ପ୍ରଭାବରେ ଆଜିଠାରୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। 23 ତାରିଖରୁ 25 ତାରିଖ ମଧ୍ୟରେ ବର୍ଷାର ପ୍ରଭାବ ବଢ଼ିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଭାରତରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା କଳା ଡୋଳାରେ ଆଘାତ।

0: ଅଶୋକ ଡାକ୍ତର କୃଷ୍ଣଚରଣ ପାଢ଼ୀ।
1: ସ୍ୱଚ୍ଛପଟ୍ଟଳ ରୋଗ ଜାଣିବାକୁ ହେଲେ ଚକ୍ଷୁର ଗଠନ ବିଷୟରେ କି ଜାଣିବା ଆବଶ୍ୟକ। ଚକ୍ଷୁ ଏକ ସ୍ପିୟର ବା ବଲ୍ ଭଳିଆ, ଏହାର ତିନୋଟି ଆବରଣ ଅଛି, ବାହ୍ୟ, ମଧ୍ୟମ, ଅନ୍ତର୍ନିହିତ। ପ୍ରଥମ ଆବରଣଟି ଧଳା, ସାମ୍ନା ଅଂଶଟା କଳା ଦିଶେ, ମଧ୍ୟମଟା କଳା, ଭିତରଟାକୁ ରେଟିନା କୁହାଯାଏ। ପ୍ରଥମ ଆବରଣର ସାମ୍ନା ପଟଟା ହଉଛି କଳା ଡୁଳା, ଯୋଉଟା ଆପଣ କଳା ଦେଖୁଛନ୍ତି ସେଟା ପ୍ରକୃତରେ କଳା ନୁହଁ, ସେଟା ଏକଦମ ସ୍ୱଚ୍ଛ, କିନ୍ତୁ ତା ପଛରେ କଳା ପରଦା ଗୋଟେ ଥିବା ଲାଗି ସେଟା କଳା ଦେଖାଯାଏ। ସ୍ୱଚ୍ଛପଟ୍ଟଳ ଦ୍ୱାରା ଆମେ ଦେଖୁଥାଉ, ସ୍ୱଚ୍ଛପଟ୍ଟଳ ଦେଇ ବାହାର ଜଗତର ଆଲୋକ ରଶ୍ମି ଆଖି ଭିତରକୁ ପ୍ରବେଶ କରିଥାଏ। ଆଲୋକ ପ୍ରବେଶ କଲାବେଳେ ଏହା ସଂକୁଚିତ ହୁଏ, ଆମେ ସେଟାକୁ କନଭର୍ଜ କହୁ। ତାପରେ ସେଟା ଯାଇ ଲେନ୍ସରେ ପଡ଼େ, ଆଖି ଭିତରେ ଯେଉଁ ଲେନ୍ସ ଅଛି, ଜବକତା ଅଛି, ସେଥିରେ ପଡ଼େ। ତାପରେ ସେଟା ବିନ୍ଦୁ ହେଇଥାଏ, ନହେଲେ ଏତେ ବଡ଼ ବାହ୍ୟ ଜଗତର ଛବି ଆଖି ଭିତରେ କେମିତି ସଂଗଠିତ ହେଇପାରିବ, କେମିତି ଆମେ ଦେଖିପାରିବା? ସେଥିପାଇଁ କଳାଡୁଲାଟା ଗୋଟେ 43 ପାୱାର ଚଷମା ଭଳିଆ କାମ କରେ। ଆମର ନର୍ମାଲ ଚଷମା ହଉଛି 3-4, କିନ୍ତୁ କର୍ନିଆର ପାୱାର ହଉଛି +43। ସ୍ୱଚ୍ଛପଟ୍ଟଳଟି ସଦାସର୍ବଦା ବାହାରକୁ ଏକ୍ସପୋଜ୍ ହେଇକି ଥାଏ, ତେଣୁକରି ଆଘାତ, ପ୍ରତିଘାତ, ଜୀବାଣୁ ଆକ୍ରମଣରେ ଅଂଶ ନିଏ। ସ୍ୱଚ୍ଛପଟ୍ଟଳଟି ଏକ କମ୍ପ୍ୟୁଟର ସଦୃଶ, ଏହାର ଗଠନ ଅତି ଚମତ୍କାର। ଏଥିରେ ଆଘାତ ହେଲେ ଏହାର ସ୍ୱଚ୍ଛତା ନଷ୍ଟ ହୁଏ, ଘା ହୁଏ, ଘା ହେଲେ ଦାଗ ରହିଯାଏ ଓ ଦୃଷ୍ଟିଶକ୍ତି ସବୁଦିନ ପାଇଁ କମିଯାଏ। ଲୋକମାନେ ଜମିବାଡ଼ିରେ କାମ କଲାବେଳେ, ଗାଈଗୋରୁ ସାଥିରେ କାମ କଲାବେଳେ, ଗଛଲତା ଭିତରେ କାମ କଲାବେଳେ, ଫ୍ୟାକ୍ଟ୍ରି ଭିତରେ କାମ କଲାବେଳେ ଆଖିରେ ଆଘାତ ଲାଗିଥାଏ। ସବୁଠାରୁ ଗଛ ଡାଳ, ପତ୍ର, ଧାନ ଏଗୁଡ଼ାକ ଆଘାତ ଲାଗିଲେ ଆଖିରେ ଯେଉଁ ଘା ହୁଏ ତାହା ଟିକେ କଣ୍ଟ୍ରୋଲ କରିବା ବହୁତ କଷ୍ଟ, ତେଣୁକରି ଏହାର ଯତ୍ନ ନେବା ଆବଶ୍ୟକ। ପିଲାମାନଙ୍କ ଅସୁସ୍ଥତା ବହୁତ ଦିନ ଯାଏ ଲାଗି ରହିଲେ, ତରଳ ଝାଡ଼ା ବହୁତ ଦିନ ଯାଏ ହେଲେ ଭିଟାମିନ୍ କ ଅଭାବ ହୁଏ। ଏହା ବ୍ୟତୀତ ପେଟରେ ଜିଆ ହେଲେ ଭିଟାମିନ୍ କ ବି ଅଭାବ ହୁଏ। ଭିଟାମିନ୍ କ ଅଭାବରେ ଅନ୍ଧାର କଣା ସହ ସ୍ୱଚ୍ଛପଟ୍ଟଳ ଅସ୍ୱଚ୍ଛ ହୋଇ ପୁରା ଘା ହୋଇ ମିଳିଯାଏ। ଏହା ବ୍ୟତୀତ ଅନେକ ରୋଗ ସମୟରେ ଯତ୍ନ ନ ନେଲେ ଆଖି ଖୋଲା ରହେ, ଆଖି ଖୋଲା ରହିଲେ କଳାଡୁଳା ଶୁଖିଯାଏ ଓ ସେଥିରେ ଆଘାତ ଆସେ। କିଛି ବଂଶଗତ ରୋଗରେ ବି କଳାଡୁଳା ଅସ୍ୱଚ୍ଛ ହୋଇଥାଏ। ଘା ହେଲେ ତୁରନ୍ତ ଚକ୍ଷୁ ଡାକ୍ତରକୁ ପରାମର୍ଶ କରିବେ, ଡାକ୍ତରୀ ଔଷଧ ବ୍ୟତୀତ ଅନ୍ୟ କିଛି ଆଖିରେ ପକାଇବେ ନାହିଁ। ଚେରମୂଳି, ତୁଳସୀ ପତ୍ର, ଦୁଧ, ଘରେ ଥିବା ପୁରୁଣା ଔଷଧ, ମହୁ ଆଦି ପକାଇବା ଦ୍ୱାରା ଆଖି ଖରାପ ହିଁ ହୋଇଥାଏ। ଯଦି ଘାଟି ଛୋଟ ଥାଏ ଶୁଖିଯାଏ, ଛୋଟ ଦାଗ ରହିବ, ଯଦି ବଡ଼ ଘା ହେଲା ବଡ଼ ଦାଗ ରହିବ, ପୁରା କଳାଡୁଳାକୁ ଘେରିଯିବ, ସେଥିରେ ଦୃଷ୍ଟିଶକ୍ତି କମିଯାଏ। ଏଇ ସିଚୁଏସନରେ ଦୃଷ୍ଟିଶକ୍ତି ଆଣିବା ପାଇଁ କେବଳ ମଲା ଲୋକର କଳାଡୁଳା ଆଣି ପ୍ରତିରୋପଣ କଲେ, ଯାହାକୁ ଆମେ କେରାଟୋପ୍ଲାଷ୍ଟି କହୁ, ତାହେଲେ ହିଁ କିଛି ଦୃଷ୍ଟିଶକ୍ତି ଫେରି ଆସିବ। ଏଥିପାଇଁ ଚାରିଆଡ଼େ ଆଇ ବ୍ୟାଙ୍କ ଖୋଲିଲାଣି। ଆଇ ବ୍ୟାଙ୍କ କିନ୍ତୁ କାମ କରିବ ଯେତେବେଳେ ଆମେମାନେ ପରିବାରର ମୃତ ବ୍ୟକ୍ତିଙ୍କ ଆଖି ଆଇ ବ୍ୟାଙ୍କକୁ ଦାନ କରିବା। ଆମ ସମସ୍ତଙ୍କର ସମାଜ ପ୍ରତି ଦାୟିତ୍ୱ ଅଛି, ତେଣୁକରି ଚକ୍ଷୁଦାନ କରିବା ଦରକାର। ମୃତ ବ୍ୟକ୍ତି ହିଁ ଚକ୍ଷୁଦାନ କରିପାରିବ। 2 ଘଣ୍ଟାରୁ 6 ଘଣ୍ଟା ମଧ୍ୟରେ ଚକ୍ଷୁ ଦେଇ ହେବ ଓ ଏହି ଚକ୍ଷୁ 75 ଘଣ୍ଟା ମଧ୍ୟରେ ଅନ୍ୟ ରୋଗୀର ଆଖିରେ ପ୍ରତିରୋପଣ କରିହେବ। ପରିବାର ଯଦି କେବେ ମୃତ୍ୟୁ ଘଟେ, କାହାର ଅଘଟନ ମୃତ୍ୟୁ ବା ବୟସ୍କାଧିକ ମୃତ୍ୟୁ, ତାହେଲେ ତୁରନ୍ତ ଆଇ ବ୍ୟାଙ୍କ ଖବର ଦିଅନ୍ତୁ। ସବୁଠାରେ 1919କୁ ଡାକିଲେ ସେ ଏକ୍ସଚେଞ୍ଜ ଧରିବ, ଏକ୍ସଚେଞ୍ଜ ନିକଟସ୍ଥବର୍ତ୍ତୀ ଆଇ ବ୍ୟାଙ୍କକୁ ଆପଣଙ୍କୁ ଯୋଗାଯୋଗ କରିଦେବ। ରୋଗୀମାନେ ନିକଟସ୍ଥ ଆଇ ବ୍ୟାଙ୍କରେ ନାମ ପଞ୍ଜୀକରଣ କରିବା ଦରକାର। ଏହା ବ୍ୟତୀତ ଯେକୌଣସି ଆଖି ବେମାରୀରେ ଆପଣ ଚକ୍ଷୁ ବିଶେଷଜ୍ଞଠାରୁ ପରାମର୍ଶ ନିଅନ୍ତୁ, ଅଯଥା ଗାଁ ଗାଉଁଳି ଔଷଧ ବା ଲେ ମେଣ୍ଟରୁ ଔଷଧ ବ୍ୟବହାର କରନ୍ତୁ ନାହିଁ।
0: ଆମର ଶାସ୍ତ୍ର ଶୁଣିଥିଲେ ଆଲୋଚନା କଳା ଡୋଳରେ ଆଘାତ। ଆଲୋଚକ ଥିଲେ ଡାକ୍ତର କୃଷ୍ଣଚରଣ ପାଢ଼ୀ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 68.6 meter ତଥା 972 kilohertz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ବିଂଶତମ ରୋଜଗାର ମେଳାରେ ଆଜି 51,000 ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ପରିବେଶ ଓ ଜଳବାୟୁ ଗତିଶୀଳତାର ଭବିଷ୍ୟତ ଶୀର୍ଷକରେ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀ। ବିଜନେସ୍ କ୍ଲାଇମେଟ୍ ସର୍ଭେ ରିପୋର୍ଟ ଅନୁଯାୟୀ ବ୍ୟବସାୟଗତ ସହଜତା କ୍ଷେତ୍ରରେ ପ୍ରଥମ ସ୍ଥାନରେ ଭାରତ। ପାକିସ୍ତାନର ଏକ ମସ୍ଜିଦ୍ ନିକଟରେ ବିସ୍ଫୋରଣରେ 21 ଜଣଙ୍କର ମୃତ୍ୟୁ ଓ ଶତାଧିକ ଆହତ। ଏବଂ ଜାପାନର ପାଲୋମା ମିଜୁହୋ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବ ବିଂଶତମ ଏସୀୟ କ୍ରୀଡ଼ା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ବିଂଶତମ ରୋଜଗାର ମେଳାର 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଉଦ୍ବୋଧନ ଦେବେ। ଦେଶର 45 ସ୍ଥାନରେ ଏହି ରୋଜଗାର ମେଳାର ଆୟୋଜନ କରାଯାଉଛି। ନବନିଯୁକ୍ତ ପ୍ରାର୍ଥୀମାନେ ବିଭିନ୍ନ ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ ସମେତ ବିଭିନ୍ନ ବିଭାଗ, ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଆଦି ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିଯୁକ୍ତି ପାଇବେ। ରୋଜଗାର ମେଳା ହେଉଛି ସରକାରଙ୍କ ଯୁବବର୍ଗଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟରେ ଏକ ପ୍ରତିଫଳନ। ରୋଜଗାର ମେଳା ଦ୍ୱାରା ପ୍ରାୟ ସମୁଦାୟ 12,75,000 ଯୁବକ ବିଭିନ୍ନ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥାଗୁଡ଼ିକରେ ନିଯୁକ୍ତି ପାଇବେ। ଭୁବନେଶ୍ୱର ରେଳଭବନ ଏବଂ କଟକ ରେଭେନ୍ସା କଲେଜଠାରେ ଏହି ମେଳା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଜାତୀୟ ସବୁଜ ଟ୍ରିବ୍ୟୁନାଲ୍ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ପରିବେଶ ବିଶେଷଜ୍ଞ, ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ଜିଲ୍ଲାକୋର୍ଟର ବିଚାରପତିମାନେ ଯୋଗଦେବେ। ଏହା ବ୍ୟତୀତ ବିଭିନ୍ନ ମନ୍ତ୍ରଣାଳୟର ସଚିବ, ବରିଷ୍ଠ ସରକାରୀ ଅଧିକାରୀ, ରାଜ୍ୟ ଆଇନସେବା କର୍ତ୍ତୃପକ୍ଷ, ନ୍ୟାୟିକ ଏକାଡେମୀ, ମୂଲ୍ୟାଙ୍କନ କମିଟିର ପ୍ରତିନିଧିମାନେ ମଧ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିବେ। ସମ୍ମିଳନୀରେ 17 ଦେଶର ବିଚାରପତି ଓ ନ୍ୟାୟିକ ପ୍ରତିନିଧି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନ୍ୟାୟିକ ଆଭିମୁଖ୍ୟ, ବୈଜ୍ଞାନିକ ଜ୍ଞାନକୌଶଳ, ପରିବେଶ ଏବଂ ସାଂଗଠନିକ ଅଭିଜ୍ଞତା ଆଦାନ ପ୍ରଦାନ। ଏଥିରେ ନୀତି ପ୍ରଣୟନ, କାର୍ଯ୍ୟାନ୍ୱୟନ ଏବଂ ବିଭିନ୍ନ ପ୍ରତିବନ୍ଧକର ସମାଧାନର ଉପାୟ ବାହାର କରିବା ଲାଗି ବିସ୍ତୃତ ଆଲୋଚନା କରାଯିବ। ଭାରତର ସ୍ୱିଡିଶ ଚାମ୍ବର ଅଫ୍ କମର୍ସ ଦ୍ୱାରା କରାଯାଇଥିବା ବିଜନେସ୍ କ୍ଲାଇମେଟ୍ ସର୍ଭେ 2026ରେ 40 ଅଧିକ ବିଶ୍ୱସ୍ତରୀୟ ବଜାର ମଧ୍ୟରେ ବ୍ୟବସାୟଗତ ସହଜତା କ୍ଷେତ୍ରରେ ଭାରତ ପ୍ରଥମ ସ୍ଥାନରେ ରହିଛି। ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋୟଲ ସାମାଜିକ ଗଣମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ଗୋୟଲ କହିଛନ୍ତି ବିଶ୍ୱସ୍ତରୀୟ ଅସ୍ଥିରତା ସତ୍ତ୍ୱେ ଭାରତ ବ୍ୟବସାୟିକ ସ୍ଥିରତା, ବିକାଶ ଏବଂ ସହଜତା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି। ଗ୍ଲୋବାଲ୍ ବିଜନେସ୍ କ୍ଲାଇମେଟ୍ ସର୍ଭେ 2026ରେ 41 ବିଶ୍ୱ ବଜାର ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ସର୍ବେକ୍ଷଣ ବିଦେଶରେ ବ୍ୟବସାୟ କରିବା ଲାଗି ସ୍ୱିଡିଶ କମ୍ପାନୀଗୁଡ଼ିକର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ତଥ୍ୟ ପ୍ରଦାନ କରିଛି। ସର୍ବେକ୍ଷଣର ଉଦ୍ଦେଶ୍ୟ ହେଉଛି ବିଶ୍ୱ ବଜାରରେ ବ୍ୟବସାୟିକ ସହଜତା ଲାଗି ଆର୍ଥିକ କାର୍ଯ୍ୟଦକ୍ଷତା ଦୃଷ୍ଟିକୋଣ ଏବଂ ପରିଚାଳନାଗତ ପରିସ୍ଥିତି ସମ୍ପର୍କରେ ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବା। ରିପୋର୍ଟରେ କମ୍ପାନୀଗୁଡ଼ିକ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡ଼ିକ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି। ଭାରତର ସଫ୍ଟୱେୟାର ସେବା କମ୍ପାନୀ 2025-26 ବର୍ଷରେ 8.2% ବୃଦ୍ଧି ପାଇ 221.4 ବିଲିୟନ୍ ଡଲାରରେ ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ କମ୍ପ୍ୟୁଟର ସଫ୍ଟୱେୟାର ଏବଂ ଆଇଟି ସକ୍ଷମ ସେବା ରପ୍ତାନୀ ସମ୍ପର୍କିତ ବାର୍ଷିକ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ 7,569 ସଫ୍ଟୱେୟାର କମ୍ପାନୀ ରପ୍ତାନୀ କରି କମ୍ପାନୀଗୁଡ଼ିକ ମଧ୍ୟରୁ 2,363 କାରବାରକୁ ନେଇ ଏହି ଆକଳନ କରାଯାଇଛି। ରିପୋର୍ଟ ଅନୁଯାୟୀ ଆମେରିକା ଭାରତର ସଫ୍ଟୱେୟାର ରପ୍ତାନୀର ପ୍ରମୁଖ କେନ୍ଦ୍ର ରହିଛି। ଆମେରିକାକୁ 2025-26 ବର୍ଷରେ ରପ୍ତାନୀ ହୋଇଥିବା ସଫ୍ଟୱେୟାର ସେବା ଅଂଶ 54.1% ରହିଥିବା ବେଳେ ୟୁରୋପକୁ ଏହି ଅଂଶ 31.8% ରହିଛି। ଗତ ଆର୍ଥିକ ବର୍ଷରେ ବ୍ରିଟେନକୁ 15.4% ସଫ୍ଟୱେୟାର ସେବା ପ୍ରଦାନ କରାଯାଇଛି। ପାକିସ୍ତାନର ଖାଇବର ପଖତୁନ୍ଖ୍ୱା ଅଞ୍ଚଳର କୋହଟ ଜିଲ୍ଲାର ଏକ ମସ୍ଜିଦ୍ ନିକଟରେ ଗତକାଲି ବିସ୍ଫୋରଣ ଘଟି 21 ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ 15 ଜଣ ପୁଲିସ୍ କର୍ମଚାରୀ ରହିଥିବା ଜଣାପଡ଼ିଛି। ଏହି ବିସ୍ଫୋରଣରେ 100ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ 73 ଜଣ ପୁଲିସ୍ କର୍ମଚାରୀ ଏବଂ 30 ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଗତକାଲି ଶୁକ୍ରବାର ପ୍ରାର୍ଥନା ଚାଲିଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା। ପୁଲିସ୍ ସୂଚନା ଅନୁଯାୟୀ ଅଜଣା ଆତତାୟୀମାନେ ଚେକ୍ପୋଷ୍ଟ ଉପରେ ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ତେବେ ଘଟଣାରେ 6 ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି। ଇତେହାଦ ଉଲ୍ ମୁଜାହିଦ୍ଦିନ ପାକିସ୍ତାନ ନାମକ ଏକ ଆତଙ୍କବାଦୀ

କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ପ୍ରଚାର କରୁଛୁ ଆଜିର କାର୍ଯ୍ୟକ୍ରମ ସମ୍ଭାବନା ପ୍ରଯୋଜନା ମନୀଷ କୁମାର ଠାକୁର ଉପସ୍ଥାପନା ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା।

0: କୁହାଯାଏ ମଣିଷର ମନ ହେଉଛି ତାର ଅନ୍ତର୍ଜଗତ, ଯେଉଁଠି ରହିଥାଏ ସ୍ନେହ, ପ୍ରେମ, ଅନେକ ସ୍ୱପ୍ନ, ପୁଣି ଅକୁହା କାହାଣୀ ବି।
1: ମନ ଚାହେଁ ତାର ମନର କଥାକୁ ଚୁପି ଚୁପି କାହାକୁ କହିବାକୁ, ହେଲେ ସବୁ ମନର କଥାକୁ କଣ କହିହୁଏ।
0: ଯିଏ ସବୁଠାରୁ ଖାସ ଆମ ପାଇଁ ସେ ବୁଝିଯାଏ ଆମ ଆଖିର ଭାଷା, ନିରବ ଭାଷାର କଥା,
1: ହୃଦୟର ସ୍ପନ୍ଦନ, ଆଖିର ଚମକ ଆଉ ନିରବ ଅପେକ୍ଷା ଶବ୍ଦହୀନ ରହି ମଧ୍ୟ ସବୁକିଛି କହିଦିଏ।
0: ବେଳେବେଳେ ଦୁଇଟି ହୃଦୟ ଶବ୍ଦ ବିନା ପରସ୍ପରକୁ ବୁଝିଥାଏ। ଅଭିମାନ ଭରା କଥା ପୁଣି ଆମ ନିରବତାରେ ହଜାର ହଜାର କଥା ଲୁଚିକି ରହିଥାଏ।
1: ତେବେ ଆଜି ସମ୍ଭାବନା ସହିତ ଆମେ ଦୁହେଁ, ମୁଁ ରଞ୍ଜନ,
0: ମୁଁ ସୁରଭି,
1: ନମସ୍କାର।

0: ଆମ ସବୁ ଆଜି ଆଧୁନିକ ଯୁଗରେ ପହଞ୍ଚିଛେ। କହିବାକୁ ଗଲେ ଆଧୁନିକ ଯୁଗ ନୁହଁ, ଆଜି ଆମେ ଅତି ଆଧୁନିକ ଯୁଗରେ ପହଞ୍ଚି ପାରିଛେ। ସବୁକିଛି ସହଜ ଆଉ ସରଳ ଭାବରେ ଆମେ ପାଇପାରୁଛେ। ବିଜ୍ଞାନର କେତେ ଯେ ଉନ୍ନତି ହେଲାଣି ସେ କଥା କହିପାରିବାନି। ଚନ୍ଦ୍ରକୁ ଯାଇ ମଣିଷ ଫେରିଛି, ମଙ୍ଗଳ ଗ୍ରହରେ ରକେଟ୍ ପହଞ୍ଚି ପାରିଛି। ହେଲେ ମଧ୍ୟ ଆଜି ଆମ ମନ ଭିତରେ ଅନେକ ମାତ୍ରାରେ କୁସଂସ୍କାର ଆଉ ଅନ୍ଧବିଶ୍ୱାସ ଲୁଚିକି ରହିଛି, ନା କ'ଣ କହୁଛନ୍ତି?
1: ଏକଦମ ଠିକ କହିଲ ସୁରଭି। ଆମେ ଏତେ ଉନ୍ନତି କଲେଣି, ହେଲେ ଆମ ମନ ଭିତରେ କିଛି କଥା ଅଛି ଯାହାର କି ସତ୍ୟତା ନାହିଁ। କାରଣ କ'ଣ ଆମେ ଜାଣିନେ, ପ୍ରମାଣ ମିଳିନି ଆମକୁ ଯେ ଏହା ଆମେ କରିବା ଉଚିତ କି ନାହିଁ। ଯେହେତୁ ପୂର୍ବପୁରୁଷରୁ ଏହା ଚାଲି ଆସିଛି, ତେଣୁ ଆମେ ତାକୁ ଆଖି ବନ୍ଦ କରି ଅନୁକରଣ କରି ଚାଲିଛେ।
0: ଆମ ଘରେ ଏମିତି ଚାଲୁଥିଲା ବା ଏଭଳି କାମ ସବୁ ହଉଥିଲା, ମୁଁ ନିଶ୍ଚୟ ଏମିତି କରିବି। କାରଣ କ'ଣ ମୁଁ ଜାଣିନି।
1: ଯେମିତି ତମେ ଦେଖିଥିବ, ଦଳ ଦଳ ହେଇ ଯାଉଥିବା ପଶୁ ଜଣେ ଆଉ ଜଣକୁ ଅନୁକରଣ କରି ଆଖି ବନ୍ଦ କରି ପଛକୁ ପଛ ହେଇ ଚାଲିଥାନ୍ତି, ଯେମିତିକି ସାଙ୍ଗସାଥିମାନେ କରୁଛନ୍ତି, ମୁଁ ବି କରିବି।
0: ସେମାନେ ହୋଟେଲକୁ ଯାଇ ଆସୁଛନ୍ତି, ପାର୍ଟି କରୁଛନ୍ତି, ମୁଁ ବି ସେମିତି ଭାବୁଛି ଯେ ହୋଟେଲକୁ ଯିବି ଆଉ ମୋର ଜନ୍ମଦିନରେ ସାଙ୍ଗସାଥିମାନଙ୍କୁ ଡାକି ପାର୍ଟି କରିବି, ମଜା କରିବି।
1: ଏପଟେ ପକେଟରେ ପଇସା ଥାଉ କି ନ ଥାଉ, ମଣିଷ ଅନ୍ୟକୁ ଦେଖି ନିଶ୍ଚୟ ଅନୁକରଣ କରେ। ଅବଶ୍ୟ ସମସ୍ତେ ଏହି ମାନସିକତା ନେଇ ଚଳନ୍ତିନି, କିଛି କିଛି ଲୋକ ଏମିତି କରିଥାନ୍ତି।
0: ଆଜିକାଲି ସମସ୍ତେ ସୋସିଆଲ ମିଡିଆ ପ୍ରିୟ ବା ଇନଷ୍ଟାଗ୍ରାମ ଫେସବୁକ୍ରେ ଏକ୍ଟିଭ ରହୁଛନ୍ତି। ଯଦି କିଛି ନୂଆ ଟ୍ରେଣ୍ଡ ଆସିଲା ସମସ୍ତେ ତାକୁ ଫଲୋ ବି କରୁଛନ୍ତି, ଲାଇକ୍ ମାରୁଛନ୍ତି। ଏହା କ'ଣ ପାଇଁ କରୁଛନ୍ତି ସେମାନେ ଜାଣିନାହାନ୍ତି, କିନ୍ତୁ ସମସ୍ତେ ଯେହେତୁ କରୁଛନ୍ତି ଆମେ ବି ସେମିତି କରିବା। କାରଣ ନ ବୁଝି ସମସ୍ତେ ତାରି ପଛରେ ଗୋଡ଼ିଥାନ୍ତି।
1: ଏହାକୁ ହିଁ ତ କୁହାଯାଏ ସୁରଭି ଘୋଷା ବଳଦ ବୋଲି।
0: ଘୋଷା ବଳଦ?
1: ଘୋଷା ବଳଦକୁ ଆମେ ହଳ କରିବା ପାଇଁ ନେଉଛେ, ତାକୁ ବିଲରେ କାମ କରୁଛୁ, ଆମେ ତାକୁ ଯାହା କରିବା ପାଇଁ କହୁଛୁ ସେ ତା କରେ।
0: ଯେମିତି ଗୋଟିଏ ଛାତ୍ର ରାତି ସାରା ପରୀକ୍ଷା ପାଇଁ ପାଠ ପଢୁଛି, ବେଳେବେଳେ ପିଲାମାନେ କ'ଣ କରନ୍ତି ନା, କିଛି ନ ବୁଝି ନ ଶୁଝି ପ୍ରଶ୍ନର ଉତ୍ତର ଘୋଷି ଘୋଷି ଚାଲନ୍ତି। ପରୀକ୍ଷାରେ ବସିଲେ ଖାଲି ଲେଖି ଚାଲିଲେ, ପରୀକ୍ଷା ସରିବା ପରେ ଯଦି ଆମେ ସେମାନଙ୍କୁ ପଚାରିବା ଯେ କୋଉ ପ୍ରଶ୍ନର କ'ଣ ଉତ୍ତର ରଖିଲ, ହୁଏତ କିଛି ପିଲା ଉତ୍ତର ଦେଇପାରିବେନି।
1: କାରଣ ତା ମୁଣ୍ଡରେ କିଛି ନାହିଁ, ଖାଲି ମନେ ରଖିଲା, ଲେଖି ଚାଲିଲା।

0: ମଣିଷର ଯଦି ଉପସ୍ଥିତି ବୁଦ୍ଧି ନାହିଁ ତାହେଲେ ସେ ଉନ୍ନତି କରିପାରିବ ନାହିଁ। ଜାଣିଛ ସୁରଭି, ବୁଦ୍ଧି ଆଉ ବିବେକ ହେଉଛି ତାର ସବୁଠାରୁ ବଡ଼ ସମ୍ପଦ। ଭଲ ମନ୍ଦ, ଉଚିତ ଅନୁଚିତ, ଲାଭ କ୍ଷତି, ଏସବୁ ବିଚାର କରି ନିଷ୍ପତ୍ତି କରିବାର କ୍ଷମତା ମଣିଷର ଅଛି। ସେଇଥିପାଇଁ ତ ସେ ପଶୁଠାରୁ ଅଲଗା, ହେଲେ ଅନେକ ସମୟରେ ସେ ଅନ୍ୟକୁ ଅନୁକରଣ କରିବାର ବ୍ୟସ୍ତ ରୁହେ।
1: ତେବେ ଆଜି ଏଭଳି କିଛି ପ୍ରସଙ୍ଗକୁ ନେଇ ସମ୍ଭାବନାରେ ବିଷୟ ରହିଛି ଘୋଷା ବଳଦ। ଆସନ୍ତୁ ଏ ସମ୍ପର୍କରେ ଆମ ଶ୍ରୋତାମାନେ କଣ ସବୁ ମତାମତ ରଖିଛନ୍ତି ଶୁଣିବା।
2: ମାଧୁରୀ ଅଧିକାରୀ ବ୍ରହ୍ମପୁର ହାତୀବଂଶାଇରୁ କହୁଛି। ଘୋଷା ବଳଦ, ଏହାର ଅର୍ଥ ପ୍ରକୃତରେ ଦେଖିବାକୁ ଗଲେ କଣ, ଆମେ କୌଣସି କଥାର ଅର୍ଥ ନ ବୁଝିକିରି କିମ୍ବା କାରଣ ନ ଜାଣି ତାପରେ ତାର ଗଭୀରତା ନ ବୁଝିକିରି କେବଳ ଯାନ୍ତ୍ରିକ ଭାବରେ ମୁଖସ୍ଥ କରି ବାରମ୍ବାର ସେଟାକୁ ଦୋହରେଇବା, ତାକୁ କହୁଛନ୍ତି ଘୋଷା ବଳଦ ବୋଲି। ସେ ବିନା ଚିନ୍ତାରେ ଚେତନାରେ କେବଳ ଅନ୍ୟର କଥା ବା ପାଠକୁ ବାରମ୍ବାର ଦୋହରାଏ, ତାକୁ ଘୋଷା ବଳଦ କୁହାଯାଏ। କାହିଁକି ନା ବିଷୟର ଅର୍ଥ ନ ବୁଝି କେବଳ ମୁଖସ୍ଥ କରି ଅନ୍ୟ କଥାକୁ ବାରମ୍ବାର ରଟନା କରିବା। ଯେ ଆଜିକାଲି ପିଲାମାନେ ପାଠ ପଢିଲା ବେଳେ କୋଉ ପ୍ରଶ୍ନର କୋଉ ଉତ୍ତର ହବ ସେଇଟା ଘୋଷି ଘୋଷି ଯାଆନ୍ତି। ସେଇଟା ଘୋଷି ଘୋଷି ଯିବା ଦ୍ଵାରା କଣ ଅସୁବିଧା ହୁଏ ସେଇ ଉତ୍ତର, କିନ୍ତୁ ପ୍ରଶ୍ନଟା ଟିକେ ଅଲଗା ଭାଷାରେ ଲେଖା ହେଇଥିବ କିମ୍ବା ବାକ୍ୟଟା ଟିକେ ବୁଲେଇକିରି ଲେଖା ହେଇଥିବ, ତାହେଲେ ସେମାନେ ଉତ୍ତର ଜାଣିଥିଲେ ମଧ୍ୟ ପ୍ରଶ୍ନକୁ ଆଉ ଉତ୍ତର ଲେଖିପାରନ୍ତି ନାହିଁ। କାହିଁକି ସେମାନେ କେବଳ ଘୋଷି ଘୋଷି ଯାଇଛନ୍ତି ୟାର ଅର୍ଥ ମାନେ ସେଇଟା ଲେଖିବେ। ସେଥିପାଇଁ ଘୋଷା ବଳଦ କାମଟା କେତେକ ସମୟରେ ସକାମ ହୁଏନି, କାରଣ କେତେକ ସମୟରେ ପିଲା ଭଲ ମାର୍କ ନେଇ ଆସନ୍ତି ଘୋଷିକି ଯାଇକି, କେତେକ ସମୟରେ ଯଦି ପ୍ରଶ୍ନ ବୁଲେଇକିରି ପଚରା ହେଲା ସେ ସ୍ଥଳରେ ସେମାନେ ଲେଖିପାରନ୍ତି ନାହିଁ। ଏମିତି ଆମେ ବି ଦେଖୁଛୁ ଆଜିକାଲି ଯୋଉ ରାଜନୀତି ଯୋଉ କର୍ମୀ ମାନେ ଅଛନ୍ତି ସେମାନେ ସେଇ ଦଳର ନୀତି ନିୟମ କିଛି ବୁଝନ୍ତି ନାହିଁ କିମ୍ବା କଣ ପାଇଁ ସ୍ଲୋଗାନଟା ଲେଖା ହେଇଛି ତାର ଅର୍ଥ ମାନେ ନ ବୁଝି କେବଳ ସେଇ ସ୍ଲୋଗାନଟାକୁ ଗଳିକନ୍ଦିରେ ବୁଲି ବୁଲି ପ୍ରଚାର କରନ୍ତି। ତାଙ୍କୁ ଯଦି ପଚରାଯିବ କଣ ଏଇଟା କଣ ପାଇଁ କହୁଛ ବୋଲି କହିଲେ ସେମାନେ ତାର ଅର୍ଥ କହିପାରନ୍ତି ନାହିଁ। ଆମେ କଣ ଭାବୁଛୁ ଆମର ଜେଜେମା ଏହା କରିଥିଲେ, ମୋ ମା ଏହା କରିଥିଲେ, ତେଣୁ ଆମେ ଏହା କରିବୁ, ତାର ପ୍ରକୃତ କାରଣ ଜଷ୍ଟିଫିକେସନ ଏସବୁ ଆମେ କିଛି ବୁଝୁନୁ। ଯେ ଏଇ ଭୂତା ବଳଦର ପରି ଏଇ କାର୍ଯ୍ୟକ୍ରମ ବୋଲି ଆମେ ଦେଖୁଛୁ ଯେ କେତେ ସମୟରେ ଆମେ ମଧ୍ୟ ହରେ ହଁ ମିଳୁ, ସାଙ୍ଗସାଥି କଣ କହୁଛନ୍ତି, ତାର ଅର୍ଥ କଣ, ତା ଆମ ପାଇଁ କେତେ ଦୂର କାମ କରିବ, ଆମେ ସେ କଥା ନ ବୁଝିକିରି ସମସ୍ତେ କହୁଛନ୍ତି ତ ମୁଁ ବି କହିନି, ଏହା ଆମେ ପ୍ରକୃତରେ ଭାବିକିରି ଯାନ୍ତ୍ରିକ ଭାବରେ ଅନୁକରଣ କରି କହି ଚାଲୁଛୁ। ଡିଜିଟାଲ ଦୁନିଆରେ ବେଶୀ ଅଛି ଆମର ସବସ୍କ୍ରାଇବ ଏସବୁ ୱାର୍ଡ ଗୁଡା ରହିଛି, ଆମେ କେତେ ଯୋଉ ହ୍ୱାଟ୍ସଆପରେ ଇନଷ୍ଟାଗ୍ରାମରେ ସବୁ ଆସୁଛି ମେସେଜ କେତେ ଆସୁଛି, ଭିଡିଓ କେତେ ଆସୁଛି, ଆମେ ସେଗୁଡାର ଗଭୀରତା ବୁଝୁନୁ କିମ୍ବା ତାର ଅର୍ଥ କିଛି ଜାଣୁ, ଆଉ ନ ଜାଣିକିରି ମଧ୍ୟ ଆମେ କଣ କରୁଛୁ ଆମ ସାଙ୍ଗସାଥି ଆମର ଚିହ୍ନା ଜଣା ସମସ୍ତଙ୍କୁ ଆମେ ଫରୱାର୍ଡ କରୁଛୁ। ତାଦ୍ଵାରା ଦେଶରେ ବି ବହୁତ ଅସୁବିଧା ବି ହେଉଛୁ ଅନେକ ସମୟରେ, କାରଣ ସେ ଘଟଣାର ସତ୍ୟତା ନଥାଏ, କେତେକ ଖାଲି ଫ୍ରଡ୍ରେ ପଠାନ୍ତି, ସେମିତି ଗୁଡା ଆମେ କରିବା କଥା ନାହିଁ। ଆଉ ଏଗୁଡା ହଉଛି ଆମେ ଗୋଷାଦଳଗ ଭାବରେ ଆମେ ପଦ୍ଧତିକୁ ଅନୁସରଣ କରିବା ଖଣ୍ଡୁଛୁ। ମେଲ୍ କରିବା ପାଇଁ କାହାକୁ କୋଉ ପ୍ରସଙ୍ଗରେ ମେଲ୍ କରାଯିବ ସେମାନଙ୍କର ଗୋଟେ ଫର୍ମାଟ ଥାଏ ଏଆଇ ର, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ର, ସେଇ ଗୋଟେ ଫର୍ମାଟରେ ଦେଇଥିବ, ଆମେ ଯୋଉ ଯାହା ପାଖକୁ ପଠେଇବା କଥା ଆମେ ସେଇ ପ୍ରସଙ୍ଗକୁ ନେଇକିରି ନ ଦେଖିକିରି ଆମେ କଣ କରୁଛୁ ସେଇ ଗୋଟିଏ ଜିନିଷକୁ ହିଁ କପି ପେଷ୍ଟ କରିକିରି ପଠେଇ ଦଉଛୁ, ତାଦ୍ଵାରା ବି ଅନେକ ସମୟରେ ଅସୁବିଧା ସୃଷ୍ଟି ହଉ। କେତେ ଭାବୁଛୁ ଆମେ ଏଆଇ ଭୁଲ ସେ କହୁଛି ଭୁଲ କରୁଛୁ ବୋଲି, ତଥାପି ଆମେ କେବେ ବି ସମୟରେ ନ ପଢିକିରି ଯୋଉ କରିଦଉଛୁ ସେଥିରେ କଣ ଅସୁବିଧା ହଉଛି ମୁଁ ଆର ଗୋଟେ ଉଦାହରଣ ଦେବାକୁ ଚାହୁଁଛି। ଆମର ଗୁଗୁଲର ସହପ୍ରତିଷ୍ଠାତାଙ୍କ ନାମ ହେଲା ଲାରି ପେଜ୍। ସେ ଯୋଉ ପେଜ୍ ରଥ ଏଆଇ ତ ବୁଝିବନି, ସେ ପେଜ୍ କୁ ପୃଷ୍ଠ ବୋଲି ବୁଝିବ, ସେ ଲାରି ପେଜ୍ ଜଣଙ୍କର ନା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସେ ବୁଝିପାରିବନି, କାରଣ ସିଏ ସେସବୁ ର ଅର୍ଥ ଜାଣିବାର ତାର ଇଏ ନା। ସେ ଗୁଡିକ ଯେତେବେଳେ ଲେଖୁଛୁ ସେତେବେଳେ ଆମେ ସେଇ ଅନ୍ଧ ଭାବରେ ତାକୁ ଅନୁକରଣ ନ କରିକିରି ବା କପି ପେଷ୍ଟ ନ କରିକିରି ତାକୁ ଆମେ ଠିକ ଭାବରେ ପଢିକିରି କରେକ୍ସନ କରିକିରି ତାର ଅର୍ଥ ବୁଝିକିରି ଆମେ ପଠେଇବା ଆବଶ୍ୟକ।

ପ୍ରକୃତ ବିଜ୍ଞାନରେ ଯାହା ପ୍ରାମାଣିକତା ଯେମିତି ଆମେ କହୁଛେ ପ୍ରାକ୍ଟିକାଲ ବୋଲି, ସେଗୁଡା ନ କରିକିରି କେବଳ ଘୋଷି ଘୋଷି ଯାଇକିରି କରିଲା ଦ୍ଵାରା କଣ ହଉଛି ନା ଭବିଷ୍ୟତରେ ସେଇଟା କାମ କରୁନି। ଖାଲି ମାର୍କ ଆସୁଛି, ପିଲା ପାସ୍ କରୁଛନ୍ତି, କିନ୍ତୁ ଯେହେତୁ ସେମାନେ ତାଙ୍କର ଦୈନନ୍ଦିନ ଜୀବନରେ ତାର ସତ୍ୟତା ପରୀକ୍ଷା କରିନାହାନ୍ତି, ସେଥିପାଇଁ ସେ ଜୀବନରେ ସେମାନେ ସେଟା ପ୍ରାକ୍ଟିକାଲରେ ଯେତେବେଳେ କରିବା ପାଇଁ ପଡ଼େ ସେଟା ନିଜକୁ, ସେତେବେଳେ ସେମାନେ ହାରିଯାଆନ୍ତି ଆଉ କରିପାରନ୍ତି, ଯାହାଦ୍ୱାରା ତାଙ୍କ ଜୀବନରେ ପାଠର ମୂଲ୍ୟ କିଛି ରହିପାରେନି। ଜିନିଷର ବିଷୟକୁ ହୃଦୟଙ୍ଗମ କରିବା ଦରକାର, ବୁଝିବା ଦରକାର କଣ ପାଇଁ ହେଇଛି। ଖାଲି ପରୀକ୍ଷାରେ ଭଲ ନମ୍ବର ଆସିବ ବୋଲି ଘୋଷିକିରି ପଳେଇଲେ ହବନି। ପ୍ରକୃତ ଜ୍ଞାନ କେତେବେଳେ ଆସିବ, ଆମେ ଯଦି ତାର ଅର୍ଥ ବୁଝିବା, ତାର ଗଭୀରତା ବୁଝିବା, କେବେ କୋଉ ଜାଗାରେ କଣ କରିବାକୁ ହବ, ତାହେଲେ ଆମେ ଭବିଷ୍ୟତ ଜୀବନରେ ସେଟା କରିପାରିବା। ନିଜର ବୁଦ୍ଧି ବିବେକ ବିଚାର ଏଗୁଡା ସବୁ ଦରକାର। ଆମେ ଯେତେବେଳେ କହୁଛେ ଯେତେ ସବୁ ପୂଜା କରା ହଉଛି, ସବୁ ଶ୍ଳୋକ ଗୁଡାକ ସଂସ୍କୃତରେ ପ୍ରାୟ, ସେ ସଂସ୍କୃତ ଗୁଡାକ ଖାଲି ଆମେ ଶୁଣି ଶୁଣିକିରି ମନେ ରଖିବା କଥା ଅନ୍ୟମାନଙ୍କ ଠାରୁ, କିଏ କେମିତି ଉଚ୍ଚାରଣ କଲା, ଆମକୁ କେମିତି ପ୍ରକାର ଶୁଭିଲା, ଆମେ ତାର ଅର୍ଥ ନ ବୁଝିକିରି ଆମେ ସେଗୁଡା ଗାଇ ଦଉଛୁ। ସେଟା ବି ଆମେ ଆମ ଭାଷାରେ ସେ ତାର ଅର୍ଥ ବୁଝିକିରି କହିଲେ ଭଗବାନ ଶୁଣିବେ, କିଛି ଅସୁବିଧା ହବନି। ଆମେ ଯେ ସଂସ୍କୃତରେ କହିଲେ ଏକା ଭଗବାନ ବୁଝିବେ ତା ନୁହେଁ, ଆମ ଅନ୍ତର କଥା ଭଗବାନ ବୁଝିବେ, ଆମ କହିବା କଥା ବୁଝିବେ ଭଗବାନ। ସେଥିଲାଗି ଆମେ ଯେ ଭାବରେ ଖାଲି ରଟିଗଲେ ହବନି, ଆମକୁ ତାର ଅର୍ଥ ବୁଝିକିରି କଣ ପାଇଁ କହୁଛେ ସେ କାରଣ ବୁଝିକିରି ସେ ଅନୁସାରେ ଆମେ ଶ୍ଳୋକ ବା ପୂଜା ବୁଦ୍ଧି କରିବା ଦରକାର। ପୁରୁଣା ଗତାନ ଭାତ କୋଉଟା ଆଗରୁ ଆମର ଚଳି ଆସିଛି, ଆମ ଜେଜେମା କରିଛନ୍ତି, ଆମ ମା କରିଛନ୍ତି, ଆମେ ବି କରିବା, ଏମିତି କଥା ନୁହେଁ। ବର୍ତ୍ତମାନ ସମୟ ବଦଳି ଯାଇଛି, ଆମ ସମୟ ସେ ସମୟରେ ସେମାନେ ଯାହା କରିଥିଲେ, ଏବେ ଆମେ ଡିଜିଟାଲ ଯୁଗରେ ଅଛେ, ଆମେ ସ୍ପେସ ଯୁଗରେ ଅଛେ, ଆମେ ସେଇ କଥାଟାକୁ ଅନୁସରଣ କେମିତି କରାଯାଏ କରିଲେ ହବ। ସେମାନେ ତ ଆମ ପରି ଆଉ ଭିଡିଓ କଲ୍ରେ କଥା ହଉନଥିଲେ, ସେ ଯୁଗଟା ଅଲଗା ଥିଲା। ସେ ଯୁଗର ପଦ୍ଧତିଟାକୁ ଆମେ ଏବେ ବି ଅନୁକରଣ କରିବା ଏଇଟା ଆବଶ୍ୟକ ନୁହେଁ। ଏସବୁ ଆମର ଟ୍ରାଡିସନ କହିଲେ ହବନି, ଏହାର ସଂସ୍କାର କରିବା ଦରକାର। ସମୟ ପରିସ୍ଥିତି ଅନୁସାରେ ଆମକୁ ବଦଳିବା ଦରକାର। ସେଥିପାଇଁ ଯଦି ମୁଁ କହିବି ସଂକ୍ଷେପରେ ଘୋଷା ବଳଦର ଅର୍ଥ, ତାହେଲେ କଣ ଯା ଅର୍ଥ ନ ବୁଝି କେବଳ ଅନ୍ଧ ଭାବରେ ଅନ୍ୟର କଥାକୁ ଦୋହରାଇବା ବା ଅନୁକରଣ କରିବା ଅନୁଚିତ। ଆମେ ପ୍ରକୃତରେ ଯାହା କହୁଛେ ତାର ଗଭୀରତା, ତାର ଅର୍ଥ ଏବଂ ତାର ବ୍ୟବହାରିକ ମୂଲ୍ୟ ଏସବୁ ବୁଝି ଆମେ ସେ ଜିନିଷଟା ପଢ଼ିଲେ ବା ବୁଝିକିରି ମନେ ରଖିଲେ ସେଟା କାର୍ଯ୍ୟକାରୀ ହୁଏ।

0: ସାର୍ ନମସ୍କାର, ପରିଚୟ ଦିଅନ୍ତୁ।
1: ନମସ୍କାର ଆଜ୍ଞା, ମୁଁ ଉମେଶ ଲେଙ୍କା, କୁଅର ଦେବୀ ବରିକିନା ଜଗତସିଂହପୁର କହୁଥିଲେ। ପ୍ରକୃତରେ ଘୋଷା ବଳଦ ହେଉଛି ଗୋଟିଏ ଓଡ଼ିଆ ଭାଷାର ଏକ ଜଣାଶୁଣା ଢଗ ଲୋକୋକ୍ତି ବା ପ୍ରବାଦ, ଯାହାର ଅର୍ଥ ହେଉଛି ବୁଝି ନ ସୁଝି କେବଳ ମୁଖସ୍ଥ କରୁଥିବା ବ୍ୟକ୍ତି ବା କୌଣସି ଜ୍ଞାନ ନଥାଇ କେବଳ ଗୋଟିଏ କଥାକୁ ବାରମ୍ବାର ଦୋହରାଉଥିବା ଲୋକ। ଏହି ରୂଢ଼ିଟିର ସହଜ ବ୍ୟାଖ୍ୟା ହେଉଛି, ଯେମିତି ବଳଦକୁ ଯେଉଁଆଡ଼େ ଚଳାଇବ ସେ ସେହିଆଡ଼େ ଯାଏ, ନିଜର ବୁଦ୍ଧି କଟାଏ ନାହିଁ। ସେହିଭଳି କିଛି ଲୋକ ବିନା ଚିନ୍ତା କରିବା ଅର୍ଥ ନ ବୁଝି କଥାକୁ ଘୋଷିଥାନ୍ତି ବା ମୁଖସ୍ଥ କରନ୍ତି। ପାଠ ବା ବିଷୟବସ୍ତୁକୁ ନ ବୁଝି କେବଳ ପରୀକ୍ଷାରେ ନମ୍ବର ରଖିବା ପାଇଁ ରଟା ମାରୁଥିବା ଛାତ୍ରଙ୍କ ପାଇଁ ଏହା ପ୍ରଯୁଜ୍ୟ। ପ୍ରକୃତରେ ବାକ୍ୟର ପ୍ରୟୋଗ କଲେ ଏହି ପାଠର ଅର୍ଥ କିଛି ବୁଝେ ନାହିଁ, କେବଳ ପରୀକ୍ଷା ପାଇଁ ସବୁ ଘୋଷି ଦିଏ, ସେ ପ୍ରକୃତରେ ଜଣେ ଘୋଷା ବଳଦ। ମଣିଷ ଘୋଷା ବଳଦ ହେବା ଦ୍ୱାରା ଘୋଷା ପାଠଟା ସବୁବେଳ ପାଇଁ ମନେ ରୁହେନି, କାରଣ ସେ ସବୁବେଳେ ଘୋଷିକିରି ହିଁ ମନେ ରଖେ, ସେଟା ତା

ମନ ଭିତରୁ ଯେତେବେଳେ ମାନେ କିଛିଦିନ ପରେ ସେ ଗୋସାପଟା ତା ମନ ଭିତରୁ ଦୂରେଇ ଯାଏ। ପ୍ରକୃତରେ ଗୋଟିଏ କଥାକୁ ଆମେ ବୁଝିକିରି ଆଉ ଲେଖିବା କିମ୍ବା ପରୀକ୍ଷା ଦେବା ଆଉ ଘୋଷିକିରି ପରୀକ୍ଷା ଦେବା ତା ଭିତରେ ବହୁତ ଡିଫରେନ୍ସ ରହିଛି। ଯେ ଘୋଷିକିରି ପରୀକ୍ଷା ଦିଏ ତାକୁ ଆମେ କହିବା ଘୋଷା ବଳଦ, କାରଣ ସେମାନେ ନିଜେ କିଛି ଜାଣିନଥିବେ କିନ୍ତୁ ଅନ୍ୟ ଜଣଙ୍କୁ ଅନୁକରଣ କରିକିରି ନିଜେ ସେ କାର୍ଯ୍ୟଟା କରିବେ। ଆପଣଙ୍କୁ ଗୋଟେ ଉଦାହରଣ ମୁଁ ଦଉଛି, ଯେ ସପୋଜ ଆମର ଯୋଉ ଶ୍ରାବଣ ମାସରେ ଯୋଉ ବୋଲବମ୍ ଭକ୍ତମାନେ ଯାଉଛନ୍ତି ଶିବଙ୍କ ଉପରେ ପାଣି ଢାଳିବା ପାଇଁ, ସେଠି ସମସ୍ତେ ଆମର ଭକ୍ତିର ସହ ଯାଉନାହାନ୍ତି, ତେଣୁ ଇଏ ବି ଗୋଟେ ଫେସନ ହେଇଗଲାଣି। ତାକୁ ଦେଖିକିରି ବି କିଛି ଲୋକ ଯେ ସିଏ ଯାଉଛି ଆଉ ମୁଁ ଯିବି ପାଣି ଢାଳିବା ପାଇଁ, କିନ୍ତୁ ସେ ପ୍ରକୃତ ଭକ୍ତରେ ଯାଉନି, ସିଏ ତାକୁ ଅନୁକରଣ କରିକି ଯାଉଛି, ସେ ଯେହେତୁ ଯାଉଛି ମୁଁ ବି ଯିବି ଗୋଟେ ମଜା ମସ୍ତି କରିକି ପାଣି ଆଣିକି ଶିବଙ୍କ ଲିଙ୍ଗ ଉପରେ ଢାଳିବି, ସିଏ ବି ୱାନ୍ ଟାଇପ୍ର ଘୋଷା ବଳଦ ଟାଇପ୍ର। ତେଣୁ ଆମେ ବି ତାଙ୍କୁ କହିବା ଘୋଷା ବଳଦ, ତେଣୁ ନିଜର କିଛି ବୁଦ୍ଧି ଥିବା ଦରକାର, ତେଣୁ ନିଜ ବୁଦ୍ଧିରେ ବାଟ ଚାଲିଲେ କିଛି ଅସୁବିଧା ହବନି। ଅନ୍ୟ ଜଣଙ୍କୁ ଅନୁକରଣ କରି ଯଦି ଆମେ କରିବା ସେ ଲୋକ ଏଇଆ କରୁଛି ମୁଁ ସେୟା କରିବି, ସେଇଟାକୁ ଆମେ ବି ଗୋଟେ ଆକ୍ଷରିକ ଅର୍ଥ ନେଇପାରିବା ଯେ ଇଏ ଗୋଟେ ଟାଇପ୍ର ଘୋଷା ବଳଦ। ଯେହେତୁ ଗୋଟେ ଆମର ଓଡ଼ିଶାର ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି, ତେଣୁ ବର୍ତ୍ତମାନ ଯୋଉ ସର୍ଟ ଡ୍ରେସ୍ ପିନ୍ଧିକିରି ଯୋଉମାନେ ରିଲ୍ସ କରୁଛନ୍ତି ତାକୁ ଦେଖିକିରି ଅନୁକରଣ କରିକିରି ବର୍ତ୍ତମାନ ଆମର ସାଧାରଣତଃ ଗାଁ ଗହଳିରେ ବି ପିଲାମାନେ ବି ସେଇ ସର୍ଟ ଡ୍ରେସ୍ ପିନ୍ଧିକିରି ବର୍ତ୍ତମାନ ତାଙ୍କୁ ଅନୁକରଣ କରିକିରି ରିଲ୍ସ କରୁଛନ୍ତି, ତେଣୁ ସେଟା ଆମର ସମାଜ ଉପରେ ବହୁତ ଖରାପ ପ୍ରଭାବ ପକାଉଛି। ମାନେ ଆମେ ଗୋଟାଏ ଟାଇପ୍ ଦେଖିବା ଯେ ସିଏ ବି ଗୋଟେ ଘୋଷା ବଳଦ କହିଲେ ଅତ୍ୟୁକ୍ତି ହେବନି, କାରଣ ସେମାନଙ୍କୁ ଦେଖିକିରି ଏମାନେ ସେ ରିଲ୍ସ କରୁଛନ୍ତି ଯେ ସିଏ ଏମିତି ମୁଁ ଏମିତି ରିଲ୍ସ କରିବା, ଆମର ଭ୍ୟୁ ବଢେଇବା, ଆମେ ସୋସିଆଲ ମିଡିଆ ଛାଡିବା ଆମର ଭ୍ୟୁ ବଢିବ, ଆମେ ସୋସିଆଲ ମିଡିଆରୁ କିଛି ଅର୍ଥ ଉପାର୍ଜନ କରିବା, ତେଣୁ ସେ ବି ଗୋଟେ ଟାଇପ୍ର ଘୋଷା ବଳଦ। ଯାହା କରିବ ନିଜେ କର କିନ୍ତୁ ଅନ୍ୟକୁ ଅନୁକରଣ କରି ନ କର। ବର୍ତ୍ତମାନ ସମାଜକୁ ଦିଗ୍ଦର୍ଶନ ଦେଲା ଭଳିଆ ରିଲ୍ସ ଯେମିତି ସବୁ ବର୍ଗର ଲୋକମାନେ ଦେଖିପାରୁଥିବେ, ଗୋଟେ ପାରିବାରିକ ଭିତରେ ସମସ୍ତେ ଦେଖିପାରୁଥିବେ, ସେଇ ଟାଇପ୍ର ରିଲ୍ସ ବନାନ୍ତୁ। କି ଗୋଟେ ସପୋଜ ଗୋଟେ ଆମର ଗୋଟେ ଏଡ୍ସ ରୋଗ କି ଗୋଟେ କ୍ୟାନ୍ସର ରୋଗ ତା ଉପରେ ଗୋଟେ ସଚେତନ କଲା ଭଳିଆ ଗୋଟେ ରିଲ୍ସ ବନାନ୍ତୁ, ଯାହାକି ଲୋକମାନେ ସଚେତନ ହେବେ। ମାନେ ଓଡ଼ିଆ ସଂସ୍କୃତିକୁ ଆମେ ଯୋଉ ଅପସଂସ୍କୃତିରେ ପରିଣତ କରୁଛେ ସେଟା ଆମର ସମାଜ ଉପରେ ବହୁତ ଖରାପ ପ୍ରଭାବ ପକାଉଛି, ଯାହାକି ଯୋଉ ଉଦାହରଣ ମୁଁ ଦେଲି ଯୋଉ ରିଲ୍ସ ସବୁ କରୁଛନ୍ତି, ତେଣୁ ସେଟା ଆମର ଆଗାମୀ ଯୁବପିଢ଼ିଙ୍କ ଉପରେ ନିଶ୍ଚୟ ପ୍ରଭାବ ପକାଇବ, ତେଣୁ ସେଇଟା ନ କରନ୍ତୁ। ଲୋକମାନଙ୍କୁ ସଚେତନ ଧର୍ମୀ ରିଲ୍ସ କରିକି ଦେଖାନ୍ତୁ।

0: ମଣିଷ ହେଉଛି ବିବେକବାନ ପ୍ରାଣୀ, ତେଣୁ ଅନ୍ୟକୁ ଦେଖି କୌଣସି କାମ କରିବା ଅନୁଚିତ।
1: ପ୍ରଥମେ ଭାବିବା ଦରକାର ଯେ ଏହି କାମଟି ମୋ ପାଇଁ କେତେ ଉପଯୁକ୍ତ, ଏହି କାମ କରିବା ପରେ ଫଳ କ'ଣ ହେବ, ଏହାକୁ ବିଚାରକୁ ନ ନେଇ ଯଦି ଆମେ ଖାଲି ଅନୁକରଣ କରିବା ତାହେଲେ ଖାଲି ଅନୁତାପ କରିବାକୁ ପଡିବ।
2: ମୁଁ ଜଗତସିଂହପୁରରୁ ମମିନା କହୁଥିଲି। ସାଧାରଣତଃ ବୁଝିବାକୁ ଗଲେ ଘୋଷା ବଳଦର ଅର୍ଥ ହଉଛି ଯେ କି ଯାହାକୁ କହନ୍ତି ମାନେ ଯୋଉ ମାନେ କି କୌଣସି କଥାକୁ ଗୋଟେ ନ ବୁଝି ନ ଶୁଝି ଅନ୍ୟକୁ ଅନୁକରଣ କରିଦିଅନ୍ତି। ଅନ୍ୟ କିଏ କଣ କହିଲା ସେଇଟାକୁ ମାନେ ଯାହାକୁ କହନ୍ତି ଅନ୍ୟକୁ ଅନୁକରଣ କରନ୍ତି, କିଛି ନ ବୁଝି ନ ଶୁଝି ସେଇ ଲୋକ ଏଇ କାମ କଲା ମୁଁ ଏଇ କାମ କରିଦେବି, କି ସେଇ ଲୋକ ଏଇ କଥା କହିଲା ସେଇ କଥାଟାକୁ ମୁଁ କୌଣସି ଜାଗାରେ କହିଦେବି, କହିଦେଇକିରି ମାନେ ଅପଦସ୍ତ ବି ହେଇଯାନ୍ତି, ତାର ଅର୍ଥ ବୁଝି ନଥାନ୍ତି। ସାଧାରଣତଃ ଦେଖିବାକୁ ଗଲେ କେତେକ କ୍ଷେତ୍ରରେ ସେଗୁଡା ଉଦାହରଣ ଦିଆଯାଇପାରେ, ଯେମିତିକି ଘୋଷା ବଳଦ କିଛି ପିଲା ଅଛନ୍ତି ଯୋଉମାନେ କି କ୍ଲାସରୁମରେ ବା ଟିଚର ପଢିଲା ବେଳେ କିଛି ପାଠକୁ ଶୁଣନ୍ତିନି ବୁଝନ୍ତିନି କିଛି କରନ୍ତିନି, ସେମାନେ କଣ କରନ୍ତି ନା ସବୁ ଜିନିଷକୁ ଘୋଷିକିରି ମନେ ରଖିଦିଅନ୍ତି, ଘୋଷିକିରି ମନେ ରଖି ପରୀକ୍ଷାରେ ଲେଖିଦେଇ ପାସ୍ କରିଦିଅନ୍ତି, କିନ୍ତୁ ପ୍ରକୃତ କଥାରେ ଅର୍ଥରେ ଦେଖିବାକୁ ଗଲେ ସେଗୁଡା ତାଙ୍କ ମୁଣ୍ଡରେ କିଛି ନଥାଏ, ସେଗୁଡା ବୁଝି ନଥାନ୍ତି, ତାଦ୍ୱାରା ଭବିଷ୍ୟତରେ ସେମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଇଏ ଗୋଟେ ଉଦାହରଣ। ଆଉ ଗୋଟେ ହଉଛି ଯେମିତିକି 80s ର ପିକ୍ଚର ସବୁ ଫଟୋ ସବୁ ବର୍ତ୍ତମାନ ପିଲାମାନେ ବାହାର କରିକିରି ସୋସିଆଲ ମିଡିଆରେ ଡାଉନଲୋଡ କରୁଛନ୍ତି, ସେ ଫେସବୁକ୍ ହଉ ଇନଷ୍ଟାଗ୍ରାମ ହଉ ଯୋଉଥିରେ ହଉ ଡାଉନଲୋଡ କରୁଛନ୍ତି, ତା ମାନେ ସେଗୁଡା କିଛି ବୁଝିନାହାନ୍ତି, ସେ କାହିଁକି ଛଡା ହେଇଥିଲା କଣ ପାଇଁ ସେ ଫଟୋ ଥିଲା ସେଟା ନ ବୁଝିନ ସେଗୁଡା ବର୍ତ୍ତମାନ ସୋସିଆଲ ମିଡିଆରେ ଡାଉନଲୋଡ କରି ଦେଇ ଦଉଛନ୍ତି। ଏମିତି ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ଗଲେ ଏମିତି ଅମକ ଲୋକ ଏମିତି ଡ୍ରେସ ପିନ୍ଧି ମୁଁ ସେମିତି ପିନ୍ଧିଦେବି, ଲୋକ ଏମିତି ଏଇ ଜାଗାରେ କଥା କହୁଛି ମୁଁ ସେଇ କଥାକ କହିଦେବି, ଏମିତି ସେମାନେ ଅନ୍ୟକୁ ଯେମାନେ ଅନୁକରଣ କରନ୍ତି ନିଜର ମାନେ ସେଟା ବୁଝି ନଥାନ୍ତି ଶୁଝି ନଥାନ୍ତି କଣ ସେ ତାର ଅର୍ଥ କଣ ଜାଣିନଥାନ୍ତି, କିନ୍ତୁ ଅନ୍ୟକୁ ଅନୁକରଣ କରି ଯୋଉଟା କହିଦିଅନ୍ତି ସେମାନଙ୍କୁ ତ ପ୍ରାୟ ସମୟରେ କୁହାଯାଏ ଘୋଷା ବଳଦ। ବଜାରକୁ ଚାଲି ଯାଉଛନ୍ତି ମନେକର ଦେଖୁଛନ୍ତି

ସେ ପିଲାଟି ଏମିତି ଚୁଟି କାଟିଛି, ଏମିତି କଲର କରିଛି, ମୁଁ ସେମିତି କରିଦେବି। ଠାକୁରଙ୍କ ସେଇଟା ଭୁଲ କାମ। ଆମର ଯେତିକିରେ ରହିବା କଥା ଆମେ ସେତିକିରେ ରହିବା। ସିଏ ଏମିତି ଡ୍ରେସ ପିନ୍ଧିଲା, ମୁଁ ସେମିତି ଡ୍ରେସ ପିନ୍ଧିଦେବି। ଯାହାକୁ କହନ୍ତି କି ଅନ୍ଧାନୁକରଣ, ଯାହାକୁ କହନ୍ତି ଅନ୍ଧ ଭାବରେ ଅନ୍ୟକୁ ଅନୁକରଣ କରିବା। ଦେଖୁ କୁଆଡ଼େ ଘୋଷା ବଳଦ, କାହାର କଣ ଦରକାର କୋଉଠି। ଆମେ କାହିଁ ସେଟା ଚଳଚ୍ଚିତ୍ରରେ ଯେଉଁମାନେ ବାହାରୁଛନ୍ତି, ପୁଅ ହୁଅନ୍ତୁ ଝିଅ ହୁଅନ୍ତୁ, ସିଏ କେମିତି ଆକ୍ଟିଂ କଲେ, କେମିତି ଡ୍ରେସ ପିନ୍ଧିଲେ, କେମିତି କଥା କହିଲେ, ସେଇଟା ଚଳଚ୍ଚିତ୍ରରେ 3 ଘଣ୍ଟା ଭିତରେ ସରିଯାଉଛି। କିନ୍ତୁ ବର୍ତ୍ତମାନ ସମୟରେ ଦେଖିବାକୁ ସେଇଗୁଡାକ ପିଲାମାନେ ଅନୁକରଣ କରିକିରି ସେଇ ଅନୁସାରେ ଚଳୁଛନ୍ତି। ତା ଦ୍ଵାରା ବି ସମାଜ ବି କିଛି ମାତ୍ରାରେ କଳୁଷିତ ହେଇଯାଉଛି। ଅନ୍ୟମାନେ ବି ତାଙ୍କ ପ୍ରତି ଗୋଟେ ଅନ୍ୟମାନଙ୍କର ଖରାପ ଭାବନା ବି ଚାଲି ଆସୁଛି। ସେଥିରୁ ସବୁ ପିଲାମାନେ ନିବୃତ ରହିବା ଉଚିତ। ଅନ୍ଧ ଭାବରେ କାହାକୁ ଅନୁକରଣ କରନି। ବୁଝ ସୁଝ ତୁମର ଯୋଉଟା କରେ, ହଁ ଅନ୍ୟମାନଙ୍କର ଭଲ ଗୁଣକୁ ଅନୁକରଣ କରୁନାହାନ୍ତି। ବଡ ବଡ ଲୋକମାନେ ଗୁରୁଜନ ମାନେ ଯୋଉ ଭଲ ଭଲ କଥା କହୁଛନ୍ତି, ଭଲ କାମ କରୁଛନ୍ତି, ଆମେ ଯଦି ସେଇଟାକୁ ଅନୁକରଣ କରିବା, ଭବିଷ୍ୟତରେ ଆମେ ଗୋଟେ ଭଲ ମଣିଷ ହେଇ ବାହାରିବା। କିନ୍ତୁ ଯୋଉ ଖରାପ, ପ୍ରାୟତଃ ଦେଖିବାକୁ ଗଲେ ଭଲ ଜିନିଷଟାକୁ କେହି ଅନୁକରଣ କରୁନାହାନ୍ତି। ଯୋଉଟା ଖରାପ ଜିନିଷ ସମାଜରେ ଘଟୁଛି ସେଇଟାକୁ ପ୍ରାୟ ଅନୁକରଣ କରୁଛନ୍ତି। କିଏ ଗୋଟେ କୋଉଠି ପାହାଡ ଉପରକୁ ଯାଇ ଜଣେ ଯଦି ସେଲ୍ଫି ନେଇଗଲା କି ଟ୍ରେନ୍ ଉପରେ ସେଲ୍ଫି ନେଇଗଲା, ବିପଦର ସମ୍ମୁଖୀନ ହଉଛି, ତାକୁ ଦେଖି ଅନ୍ୟମାନେ ବି କହୁଛନ୍ତି ଆମେ ବି ଯିବୁ ସେମିତି ସେଲ୍ଫି ନେବୁ, ବାହାଦୁରୀ ଦେଖେଇବୁ। ତା ଦ୍ଵାରା ସେମାନେ ବି ବିପଦର ସମ୍ମୁଖୀନ ହଉଛନ୍ତି। ବର୍ତ୍ତମାନ ଗତକାଲି ଆମେ ନ୍ୟୁଜରେ ବି ଦେଖୁଥିଲୁ, ଆମର ଏଇ ଜଗତସିଂହପୁର ଏରସମା ଅଞ୍ଚଳରେ ଯୋଉ ଗଣେଶ ପୂଜା କରୁଥିଲେ, ଭସାଣୀ କରୁଥିଲେ, ଭଗବାନଙ୍କ ପୂଜା କରୁଥିଲେ, ନିଶାଦ୍ରବ୍ୟ କାହିଁକି ଆମେ ଖାଇବା? ନିଶାଦ୍ରବ୍ୟ ଖାଇଛନ୍ତି ଯେ ଭସାଣୀ ବେଳେ 4 ଜଣ ପିଲା ବୁଡ଼ିକିରି ମରିଯାଇଛନ୍ତି। ତାକୁ ଉଦ୍ଧାରକାରୀ ଟିମ୍ ଯେତେବେଳେ ଉଦ୍ଧାର କରୁଛନ୍ତି, ସେ ତାଙ୍କ ପରିବାର ଲୋକ ଯୋଉ କାନ୍ଦ କାନ୍ଦୁଛନ୍ତି, ସେଗୁଡାକ ଦେଖିଲା ବେଳକୁ ଦୁଃଖ ଲାଗୁଛି। ଅନ୍ୟମାନେ ଭସାଣୀ କଲେ ଏମିତି ଆମେ ତାକୁ ଟପେଇକିରି କରିବୁ, ଡିଜେ ବଜେଇକିରି ଯାଉଛନ୍ତି, ଏମିତି ସବୁ କରିକିରି ନିଶାଦ୍ରବ୍ୟ ସେବନ କରୁଛନ୍ତି। ଏମିତି ଦ୍ଵାରା କରିବା ଦ୍ଵାରା ମାନେ ସମାଜ କଳୁଷିତ ହେଇଯାଉଛି ଏବଂ ତୁମ ପରିବାର ଲୋକଙ୍କୁ ତୁମେ ଦୁଃଖ ଦେଇଯାଉଛ। ମ୍ୟାଡାମ ମୋର ବଡ ଭାଇ ଗୋଟେ ଜାଗାକୁ ଯାଉଥିଲେ, ତାକୁ ହେଲାଣି 72 ଇୟର୍ସ। ଆମ ଘରଠୁ କିଛି ମିଟର ଦୂର ଯାଇଛନ୍ତି, ରାସ୍ତା କଡ଼େ ଠିଆ ହେଇ ତାକୁ ଫୋନ କରୁଛନ୍ତି। ସେ ତ ବୟସ୍କ ଲୋକ, ସେ କଣ କେବେ ଗାଡି ଜୋରରେ ଚଲେଇବେ ନା ଇଏ କରିବେ, ସାଇଡ୍ରେ ଠିଆ ହେଇ ଫୋନ କରୁଛନ୍ତି। ଦିଟା ପିଲା ସାଡୁ ଆସିଲେ ବାଡ଼େଇ ଦେଲେ ଏତେ ଜୋରରେ ଗାଡିଟାକୁ, ତାଙ୍କ ମାନେ ଗାଡି ପଡିକି ତାଙ୍କ ଗୋଡ ଆଉ ତା ଭିତରୁ ବାହାରୁନି। କିନ୍ତୁ ଯେତେବେଳେ ବହୁତ ଭୁଲ ମାଗିଲେ କଲେ, ସେ କଲେ, ଚାରିଆଡୁ ଲୋକ ଆସି ଗଦା ହେଇଗଲେ, ଜଣେ ବୟସ୍କ ଲୋକ ତୁମେ କେମିତି ଏମିତି କରୁଛ, ଜଣେ କି ଯଦି ଜୋରରେ ଗାଡି ଚଲେଇଲା ଆମେ ବି ଜୋରରେ ଗାଡି ଚଲେଇବୁ। ତା ଦ୍ଵାରା ତୁମେ ନିଜେ ବିପଦର ସମ୍ମୁଖୀନ ହଉଛ। ଗୋଟେ ଅନ୍ୟକୁ ଅନୁକରଣ କରନି, ଖରାପ ଜିନିଷ ପାଇଁ ଅନୁକରଣ କରନି। ଯିଏ ଯୋଉ ଭଲ କାମ କରୁଛି ସେଇଟାକୁ ଅନୁକରଣ କର। କିଏ କୋଉଠି ଗୋଟେ ଗରିବ ଦୁଃଖୀ ରଙ୍କିକି ସାହାଯ୍ୟ କଲା, ଦାନ ଦେଲା, ସେ କାମ କର। କିଏ କୋଉଠି ଗୋଟେ ଭୋକିଲା ଲୋକକୁ ଖାଇବାକୁ ଦେଲା, ସେଇଟା କର। କିଏ କୋଉଠି ଗୋଟେ ଭଲ କାମ କଲା ସମାଜରେ, ଯୋଉଟା ମାନେ ପ୍ରଶଂସା ଯୋଗ୍ୟ କାମ କଲା, ସେମିତିଆ କାମ କର। କିନ୍ତୁ ଖରାପ ଜିନିଷକୁ ମୋତେ ଅନୁକରଣ କରନି। ତେଣୁ ସେମାନଙ୍କୁ କୁହାଯାଏ ଘୋଷା ବଳଦ, ସମାଜରେ ଗୋଟେ ଭଲ ମଣିଷ ହେଇକିରି ବାହାରନ୍ତୁ, ଗୁରୁଜନଙ୍କ କଥା ମାନନ୍ତୁ, କିଏ କଣ ଭଲ କାମ କରୁଛି ଆମେ ସେଇଟାକୁ ଅନୁକରଣ କରିବା। ସମାଜରେ ଭଲ ମଣିଷ ହୁଅ, ଗୋଟେ ଘୋଷା ବଳଦ ହୁଅନି, ଅନ୍ୟକୁ ଅନୁକରଣ କରନି। ଆଜିକାଲି ତ ଅନୁକରଣ କରୁନାହାନ୍ତି, ଅନ୍ଧାନୁକରଣ କରୁ।

0: ଅନ୍ୟର ସଫଳତାକୁ ଦେଖି ଆମେ ତାଠାରୁ ପ୍ରେରଣା ନେବା ଭଲ, କିନ୍ତୁ ଆଖି ବୁଝି ଅନୁକରଣ କରିବା ମୁଁ ଭାବୁଛି ଜମା ବି ଠିକ୍ ନୁହଁ। ସମସ୍ତଙ୍କର ପ୍ରତିଭା, ଅନ୍ତର୍ନିହିତ ଗୁଣ ଅଲଗା ଅଲଗା ରହିଥାଏ। ଭିନ୍ନ ଭିନ୍ନ ଗୁଣକୁ ନେଇ ଆମ ପରିଚୟ। ଆମେ ଯଦି ନିଜର ଗୁଣ ଦକ୍ଷତାକୁ ଭୁଲି ଅନ୍ୟର କାମକୁ ଲକ୍ଷ୍ୟ କରି କାମ କରିବା, ତାହେଲେ ମୁଁ ଭାବୁଛି ଆମେ ଜମା ବି ସଫଳତା ପାଇପାରିବା ନାହିଁ।
1: ମୋ ନାଁ ଦିଲୀପ କୁମାର ଓଝା, ମୁଁ ବାଲିମେଳା ରହେ। ଓଡ଼ିଆ ଭାଷାରେ ଘୋଷା ବଳଦ ଏକ ଲୋକପ୍ରିୟ ରୂଢ଼ିଟିଏ। ଏହାର ଆକ୍ଷରିକ ଅର୍ଥ ହେଉଛି, ଯେଉଁ ବ୍ୟକ୍ତି କୌଣସି ବିଷୟକୁ ନ ବୁଝି କେବଳ ମୁଖସ୍ଥ କରିଥାଏ ଏବଂ ପଚାରିଲେ ଯନ୍ତ୍ରପରି କେବଳ ପୁନରାବୃତ୍ତି କରେ, ତାହାକୁ ହିଁ ଘୋଷା ବଳଦ କହନ୍ତି। ଆମେ ଯଦି ପୁରାତନ ସମୟର ଶିକ୍ଷା ପ୍ରଣାଳୀକୁ ମନେ ପକାଇବା, ସେଥିରେ ଆମେ ଏହି ମୁଖସ୍ଥ ପ୍ରଣାଳୀ ବା ଘୋଷା ପ୍ରଣାଳୀର ପ୍ରଚଳନକୁ ହିଁ ପାଇବା। ତ ଛାତ୍ରୀମାନେ କୌଣସି ବିଷୟକୁ ଭଲ ଭାବରେ ନ ବୁଝି କେବଳ ଘୋଷିବା ବା ମନେ ରଖିବା ଏବଂ ପରୀକ୍ଷାରେ ଲେଖିବା ଏହି ପ୍ରଣାଳୀରେ ହିଁ ଥିଲେ। ଆମେ ସମସ୍ତେ ଆଜି ଜାଣିଛନ୍ତି ଯେ କିପରି 2 କପଣିକାରୁ 25 କପଣିକା ମୁଖସ୍ଥ କରିବା, କିଛି ଶବ୍ଦକୁ ଘୋଷିବା, ଏସବୁ ପିଲାମାନଙ୍କ ଠାରୁ କରାଯାଇ ଆଦାୟ କରାଯାଉଥିଲା। ଆଜିକାଲି ମଧ୍ୟ କେତେକ ସ୍ଥାନରେ ତାର ପ୍ରୟୋଗ ବି

ଦେଖିବାକୁ ପାଉ। ପ୍ରକୃତ କଥା ହେଲା, ମୁଖସ୍ଥ ବା ଘୋଷା ଦ୍ୱାରା କିଛି ତଥ୍ୟ ମନେ ରହିପାରେ, କିନ୍ତୁ ଏହା ଦୀର୍ଘସ୍ଥାୟୀ ନୁହେଁ। କିମ୍ବା ଛାତ୍ରଟିଏ ଯଦି ଏକ ପାଠର ଅର୍ଥ, କାରଣ ଓ ପ୍ରୟୋଗ ବୁଝି ନଥାଏ, ତେବେ ସେହି ଜ୍ଞାନ ପ୍ରକୃତ ଜ୍ଞାନ ଲାଭ କରିପାରେ ନାହିଁ। ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ କେବଳ ଭଲ ନମ୍ବର ପାଇବା ନୁହେଁ, ବରଂ ପ୍ରକୃତ ଜ୍ଞାନ ଅର୍ଜନ କରିବା ଓ ତାକୁ ଜୀବନରେ ପ୍ରୟୋଗ କରିବା। ପିଲାଟି ଯଦି ଠିକ୍ ଭାବେ ବିଷୟଟିକୁ ବୁଝିଥାଏ, ତେବେ ସେହିପରି ଯେକୌଣସି ପ୍ରଶ୍ନର ଉତ୍ତର ଦେବାକୁ ସେ ସକ୍ଷମ ହୋଇପାରେ। ଆଉ ଯଦି ଖାଲି ଘୋଷିଥାଏ, ତେବେ ନିର୍ଦ୍ଦିଷ୍ଟ ଘୋଷିଥିବା ପ୍ରଶ୍ନ ପରିବର୍ତ୍ତେ ଅନ୍ୟ ପ୍ରଶ୍ନର ଉତ୍ତର ଦେବାକୁ ସେ ଆଦୌ ସକ୍ଷମ ହୋଇପାରେ ନାହିଁ। ଆଜିକାଲି ଆମେ ଏହି ଘୋଷା ପାଠର ବ୍ୟବହାର ମଧ୍ୟ ବହୁଳ ଭାବେ ଦେଖିବାକୁ ପାଉ। ବିଶେଷ କରି କଲେଜ ଗୁଡ଼ିକରେ ସେମାନେ କିଛି ସିଲେକ୍ଟେଡ୍ କ୍ୱେଶ୍ଚିନ୍ କରି ପିଲାମାନଙ୍କୁ ମୁଖସ୍ଥ କରନ୍ତି ଏବଂ ଘୋଷା ପ୍ରଣାଳୀରେ ପ୍ରସ୍ତୁତ କରନ୍ତି, କାରଣ କେବଳ ଭଲ ରେଜଲ୍ଟ ହିଁ ସେମାନଙ୍କର ଲକ୍ଷ୍ୟ ଥାଏ, ଯାହାଫଳରେ ପିଲାଟିର ବୁଝିବା ଶକ୍ତି, ଚିନ୍ତା କରିବା ଶକ୍ତି ଓ ସୃଜନଶୀଳତାର ଆଦୌ ବିକାଶ ଘଟେ ନାହିଁ। ଏହା ଛାତ୍ରଟିକୁ ପରୀକ୍ଷା କେନ୍ଦ୍ରିକ କରିଦିଏ ଏବଂ ଜୀବନରେ ପ୍ରକୃତ ଜ୍ଞାନଠାରୁ ଦୂରେଇ ରଖେ। ଯଦିଓ ଏହି ମୁଖସ୍ଥ ବା ଘୋଷା ପ୍ରଣାଳୀ ଦ୍ୱାରା ବେଳେବେଳେ ପିଲାଟି ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥାଏ, ତଥାପି ବୁଝିବା ବିନା ତାର ଶିକ୍ଷା ଅସମ୍ପୂର୍ଣ୍ଣ ହୋଇ ରହିଥାଏ। ଏହି ଘୋଷା ବିଦ୍ୟା କେବଳ ଛାତ୍ରଛାତ୍ରୀ ନୁହେଁ, ଆମ ଦୈନନ୍ଦିନ ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ। ଯେମିତିକି ପିଲାଟି ଘୋଷିଥିବା ପାଠର ପ୍ରଶ୍ନ ବଦଳିଗଲେ ସେ ଉପାୟଶୂନ୍ୟ ହୋଇପଡ଼େ, ଠିକ୍ ସେମିତି ଆମ ରୋଷେଇ କ୍ଷେତ୍ରରେ, ଚାକିରି କ୍ଷେତ୍ରରେ, ରାସ୍ତା ଚିହ୍ନିବା କ୍ଷେତ୍ରରେ ଟିକିଏ ଟିକିଏ ଯଦି ଏପଟ ସେପଟ ହୋଇଯାଏ, ତେବେ ଆମେ ଭୁଲ କରିବସୁ। ତେଣୁ ଘୋଷା ପ୍ରଣାଳୀ ଦ୍ୱାରା ଆମେ ଚିନ୍ତା କରିବାର ଶକ୍ତି, ସୃଜନଶୀଳତାର ଶକ୍ତି, ଆତ୍ମବିଶ୍ୱାସର ଶକ୍ତି ଏବଂ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବାର ଶକ୍ତି କମିଯାଇଥାଏ। ଏ କ୍ଷେତ୍ରରେ ଗୋଟେ କାହାଣୀ ଗୋଟେ ମନେ ପଡ଼େ। ଥରେ କିଛି ବିବାହିତ ଯୁବକମାନଙ୍କୁ ନେଇ ଏକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସେହି ପ୍ରତିଯୋଗିତା ମଧ୍ୟରେ ଏକ ମଜାଦାର ଖେଳଟି ରହିଥାଏ। ଖେଳ ପରିଚାଳକ ସମସ୍ତ ପ୍ରତିଯୋଗୀମାନଙ୍କୁ ଗୋଟିଏ ଧାଡ଼ିରେ ଠିଆ କରି ନିର୍ଦ୍ଦେଶ ଦେଲେ, ଯେଉଁମାନେ ନିଜ ସ୍ତ୍ରୀ କଥା ମାନି ଚଳନ୍ତି ସେମାନେ ଡାହାଣ ପଟକୁ ଆସନ୍ତୁ ଏବଂ ଯିଏ ମାନନ୍ତି ନାହିଁ ସେ ବାମ ପଟକୁ ଯାଆନ୍ତୁ। ଦେଖାଗଲା 40 ଜଣ ପ୍ରତିଯୋଗୀଙ୍କ ଭିତରୁ 39 ଜଣ ଡାହାଣ ପଟକୁ, ଅର୍ଥାତ୍ ସ୍ତ୍ରୀଙ୍କ କଥା ମାନି ଚଳିବା ପଟକୁ ହିଁ ଗଲେ, ମାତ୍ର ଜଣେ ବାମ ପଟେ ରହିଲେ, ଅର୍ଥାତ୍ ସ୍ତ୍ରୀ କଥାରେ ଚଳନ୍ତି ନାହିଁ ବୋଲି ପ୍ରମାଣିତ କଲେ। ପରିଚାଳକ ବହୁତ ଖୁସି ହୋଇଗଲେ ଏବଂ ତାଙ୍କୁ ବିଜେତା ଘୋଷିତ କରିବା ପୂର୍ବରୁ ତାଙ୍କ ମତାମତ ଜାଣିବାକୁ ଚାହିଁଲେ ଯେ ସେ କିପରି ଏମିତି କରନ୍ତି। ସେ ତାହେଲେ ପଚାରିଲେ, ତାହେଲେ ଆପଣ ସ୍ତ୍ରୀଙ୍କ କଥାରେ ଚାଲନ୍ତି ନାହିଁ? ଲୋକଟି କହିଲେ, ନାହିଁ ଆଜ୍ଞା, ଏ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଲା ବେଳେ ମୋ ସ୍ତ୍ରୀ ବାରମ୍ବାର ମୋତେ କହିଲେ, ଦେଖ ଗୋଟିଏ କଥା ମନେ ରଖିବ, ସମସ୍ତେ ଯାହା କରିବେ ତମେ ସେୟା କରିବ ନାହିଁ। ଏ ହେଲା ଘୋଷା ବିଦ୍ୟା। ତେଣୁ ଶେଷରେ ମୁଁ ଏତିକି କହିବି ଯେ ଘୋଷା ବଳଦ ପରି କେବଳ ମୁଖସ୍ଥ ନ କରି ଆମକୁ ବୁଝିବା, ଚିନ୍ତା କରିବା ଓ ପ୍ରୟୋଗ କରିବାର ପ୍ରଣାଳୀ ଗ୍ରହଣ କଲେ ହିଁ ଜୀବନରେ ଆମେ ନିଶ୍ଚୟ ସଫଳ ହୋଇପାରିବା।

0: ପ୍ରକୃତ ଜ୍ଞାନ ସେତେବେଳେ ମନ ଭିତରେ ସଞ୍ଚିତ ହୁଏ ଯେତେବେଳେ ମନ ବୁଦ୍ଧି ବିବେକ ବଳରେ ସବୁକିଛିକୁ ହୃଦୟର ସହ ହୃଦୟଙ୍ଗମ କରି ହୁଏ। ଅର୍ଥ ନ ବୁଝି ମନ ବୁଦ୍ଧି ବିବେକ ନ ଖଟେଇ କେବଳ ଘୋଷା ବଳଦ ପରି ଘୋଷି ଚାଲୁଥିବା ସବୁତକ ବିଦ୍ୟା କ୍ଷଣସ୍ଥାୟୀ। କେତେବେଳେ କୋଉ ସମୟରେ ବି ଭୁଲି ହୋଇଯାଉଥିବାର ଭୟ ଥିବା ଗୋଟିଏ ମୁହୂର୍ତ୍ତ ମାତ୍ର। ତେଣୁ ବୁଝିବା, ବିଚାର କରି ହୃଦୟର ସହ ଆଗକୁ ବଢ଼ିବା। କେହି ଜଣେ ଘୋଷାରି ନେଉଛି ବୋଲି ବଳଦ ପରି ଘୋଷାରି ହେବାନି, ଅନ୍ଧ ଅନୁକରଣ ଆଦୌ କରିବାନି। ଆଜି ପାଇଁ ସମ୍ଭାବନା ଏତିକି। ପ୍ରଯୋଜନା କଲେ ମନୀଷ କୁମାର ଠାକୁର, ଉପସ୍ଥାପନା କଲେ ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ତଥା 1467 କିଲୋ ହର୍ଜ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶେଷ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 20 ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପଚାରୁ। ବିଷୟ ରହିଛି ତାସର ଲାଗି ପାଟିର ଯତ୍ନ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସ 20 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଟେଲିଫୋନ୍ ନମ୍ବର 0685423-0690। ବିଷୟଟି ପୁଣିଥରେ କହି ରଖୁଛୁ, ତାସର ଲାଗି ମାଟିର ଯତ୍ନ, ଟେଲିଫୋନ୍ ନମ୍ବର 0685423-0690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା। ଶ୍ରୋତାମାନଙ୍କୁ ଏଠି ମନେ ପକାଇ ଦେଉଛୁ, ଆଜି ଦିନ 1:20 ଶୁଣିବେ କିଶୋର ଭାରତୀ କାର୍ଯ୍ୟକ୍ରମ। ଏଥିରେ ରହିଛି ଆଲୋଚନା ଆମ ପରିବେଶରେ ପ୍ରଜାପତି, ଆଲୋଚନା କରିବେ ଦେବରାଜ ମିଶ୍ର। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଜୁଆନ କାଦା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 8 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ସମାଚାର ପ୍ରଭାତ, ପରେ ମର୍ଣ୍ଣିଂ ନ୍ୟୁଜ୍। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ସକାଳ 8:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: नमस्कार, आकाशवाणी से समाचार प्रभात के साथ मैं विशाल शर्मा। प्रधानमंत्री नरेंद्र मोदी आज 20वें रोजगार मेले में 51,000 से अधिक युवाओं को नियुक्ति पत्र सौंपेंगे। प्रधानमंत्री मोदी आज नई दिल्ली में पर्यावरण और जलवायु गतिशीलता का भविष्य विषय पर अंतर्राष्ट्रीय सम्मेलन का उद्घाटन करेंगे। भारत और कनाडा ने व्यापक आर्थिक साझेदारी समझौते की वार्ता को गति देने की अपनी प्रतिबद्धता की पुष्टि की। स्वीडिश चैंबर ऑफ कॉमर्स की रिपोर्ट 41 वैश्विक बाजारों में व्यापारिक सुगमता में भारत पहले स्थान पर। रिजर्व बैंक ने कहा भारत में सॉफ्टवेयर सेवाओं के निर्यात में वर्ष 2025-26 में वार्षिक आधार पर 8.2%

0: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
1: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
0: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
1: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏକ ବଡ଼ ସୁଯୋଗ?

0: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ଥିଲେ ପ୍ରୀତି ପଣ୍ଡା। ଗୀତ ରଚନା କରିଥିଲେ ରଞ୍ଜନ କୁମାର ବେହେରା। ସ୍ୱର ସଂଯୋଜନା ଏବଂ ସଙ୍ଗୀତ ପରିଚାଳନା କରିଥିଲେ ବିଜୟ କୁମାର ସାମନ୍ତରାୟ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ସବୁ ବ୍ୟାଙ୍କର ଅଲଗା ଅଲଗା KYC କାଗଜ ପତ୍ର, ଗୋଟିଏ ଚାବି ହେଇଥାନ୍ତା କି?
2: ଅଛି ନା ବାପା, CKYC ID।
1: CKYC ମାନେ
2: ବ୍ୟାଙ୍କ ଆପଣଙ୍କ KYC ଡିଟେଲ CKYC ରେଜିଷ୍ଟ୍ରିରେ ଅପଲୋଡ କରିଥାଏ, ଆଉ ଆପଣଙ୍କୁ ମିଳିଥାଏ ଗୋଟେ ଅନନ୍ୟ 14 ଡିଜିଟ CKYC ID, ଯାହା ସବୁ ଆର୍ଥିକ ଆଦାନ ପ୍ରଦାନରେ ବୈଧ ହୋଇଥାଏ। ଗୋଟେ ଜାଗାରେ KYC ଅପଡେଟ୍ ଦ୍ୱାରା ବାକି ବ୍ୟାଙ୍କ ବିତ୍ତୀୟ ସଂସ୍ଥାରେ ବି ଅପଡେଟ୍ ହୋଇଯାଏ।
1: ବାଃ, RBI କହେ
2: ସୁରକ୍ଷିତ ବ୍ୟାଙ୍କିଙ୍ଗ ଆଡକୁ ପ୍ରଥମ ପଦକ୍ଷେପ।
3: ମଧ୍ୟସ୍ଥତା ଡ୍ରାଇଭ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି? ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।

ସୂଚନା ବିରତି ପରେ ଆରମ୍ଭ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ, ସୁରେଶ ପରିଡ଼ାଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ ଦୀପକ କୁମାର।

0: ଶିଳ୍ପୀ ଥିଲେ ଶୈଳଭାମା। ଗୀତ ରଚନା କରିଥିଲେ ଯତୀନ୍ଦ୍ର ପ୍ରଧାନ। ସଙ୍ଗୀତରେ ସଜାଇଥିଲେ ପଙ୍କଜ ଜାଲ। ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ।
1: ଆପଣ ଜଣେ ବ୍ୟବସାୟୀ କି ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
2: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
1: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
2: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
1: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
2: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: କାର୍ଯ୍ୟକ୍ରମ ଶେଷରେ ଶିଳ୍ପୀ ସୌରଭ ନାୟକ, ନିର୍ମଳ ନାୟକଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ସିଦ୍ଧାଂଶୁ ରାଉତ।

ସୌରଭ ନାୟକ ଗାଇଥିବା ଏହି ଗୀତଟି ସହିତ ଶେଷ କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣିବା ଦିଲ୍ ଚାହତା ହେ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଜାଭେଦ ଅଖତରଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ।

ସୂଚନା ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 20 ତାରିଖ ରବିବାର ଅପରାହ୍ନ 5:30ରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ତାସର ଲାଗି ମାଟିର ଯତ୍ନ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସ 20 ତାରିଖ ରବିବାର ଅପରାହ୍ନ 5:30ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣିଥରେ କହି ରଖୁଛୁ ତାସର ଲାଗି ମାଟିର ଯତ୍ନ। ଯୋଗାଯୋଗ କରିବା ପାଇଁ ଆମର ଟେଲିଫୋନ୍ ନମ୍ଘର 06854230690। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶେଷ ସୂଚନା। ଶ୍ରୋତାମାନେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତରେ ଶୁଣିବା ଏ ଦିଲ୍ ଆସିକାନା ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କୁମାର ସାନୁ ଏବଂ ଅଲକା ଆଗ୍ନିକ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶକ ନଦିମ ଶ୍ରବଣ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିଲେ ବାଜିଗର ଚଳଚ୍ଚିତ୍ରରୁ। ଶିଳ୍ପୀ ଥିଲେ ବିନୋଦ ରାଠୋର, ଗୀତ ରଚନା କରିଥିଲେ ରାଣୀ ମଲ୍ଲିକ, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅନୁ ମଲ୍ଲିକ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ ଯୋଗେ। ଏଫ୍ଏମ୍ ଯୋଗେ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 103.6 MHz ଯୋଗେ। ଆପଣ ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ ମଧ୍ୟ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶେଷ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 20 ତାରିଖ ରବିବାର ଅପରାହ୍ନ 5:30 ରେ ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ବିଷୟ ରହିଛି ତାସର ଲାଗି ମାଟିର ଯତ୍ନ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସ 20 ତାରିଖ ରବିବାର ଅପରାହ୍ନ 5:30 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମର ଫୋନ୍ ନମ୍ଘର ହେଲା 0685423069। ତାସର ଲାଗି ମାଟିର ଯତ୍ନ ଯୋଗାଯୋଗ କରିବା ପାଇଁ ଆମର ଟେଲିଫୋନ୍ ନମ୍ଘର 0685423069। ଆପଣମାନେ ଫୋନ୍ କରିବେ ସେପ୍ଟେମ୍ବର ମାସ 20 ତାରିଖ ରବିବାର

ଅପରାହ୍ନ 5:30 ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ବିଶେଷ ସୂଚନା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା।

ଏହି ଚଳଚ୍ଚିତ୍ର ପାଇଁ କଣ୍ଠଦାନ କରିଛନ୍ତି ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି। ଅରୁଣ ମନ୍ତ୍ରୀଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ବୈଦ୍ୟନାଥ ଦାସ।

ନାରୀ ନୁହନ୍ତୁ ନାରାୟଣୀ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ କୁମାର ବାପି। ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ ନାୟକ। ତୁ ମୋ ଆରମ୍ଭ ତୁ ମୋ ଶେଷ।

ତୋ ପାଇଁ ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ ଶିଳ୍ପୀ ଥିଲେ ଶକ୍ତି ମିଶ୍ର ଏବଂ ତପୁ ମିଶ୍ର। ବସନ୍ତରାଜ ସାମଲଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ମନ୍ମଥ ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ପ୍ରେମ ରୋଗୀ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ କୁମାର ବାପି ଏବଂ ତପୁ ମିଶ୍ର। ଅରୁଣ ମନ୍ତ୍ରୀଙ୍କର ଗୀତ, ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀ।

କାର୍ଯ୍ୟକ୍ରମର ଶେଷ ଗୀତରେ ଶୁଣିବା ପାରିବେନି କେହି ଅଲଗା କରି ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ଉଦିତ ନାରାୟଣ, ଶ୍ରୀକାନ୍ତ ଗୌତମଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମାନନ୍ଦ।

ମେରା ସାୟା ଚଳଚ୍ଚିତ୍ରର ଗୀତ ଶୁଣୁଥିଲେ। ଶିଳ୍ପୀ ଥିଲେ ଲତା ମଙ୍ଗେସ୍କର। ରାଜା ମେହେନ୍ଦିଆ ଲେଖାଙ୍କ ଗୀତକୁ ସଙ୍ଗୀତରେ ସଜେଇଥିଲେ ମଦନ ମୋହନ। ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆମ୍ନେ ସାମ୍ନେ ଏହି ଚଳଚ୍ଚିତ୍ରର ଗୀତ ଶୁଣିବା କଣ୍ଠଶିଳ୍ପୀ ମହମ୍ମଦ ରଫି। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ କଲ୍ୟାଣ ଜୀ ଆନନ୍ଦ ଜୀ।

ଓ କୌନ୍ ଥି ଏହି ଚଳଚ୍ଚିତ୍ରର ଗୀତ ଶୁଣିବା କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର। ରାଜା ମେହେନ୍ଦି ଅଲ୍ଲୀ ଖାଁଙ୍କ ରଚନା, ସଙ୍ଗୀତ ନିର୍ଦ୍ଦେଶନା ମଦନ ମୋହନ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶ୍ରୋତାମାନେ ପୁଣି ଥରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 12ଟାରେ, ଦିନ 2:15 ଏବଂ ସନ୍ଧ୍ୟା 6:10। ଶ୍ରୋତାମାନଙ୍କୁ ଏଠି ମନେ ପକାଇ ଦେଉଛୁ, ଆଜି ରାତି 8:10 ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଏଥିରେ ଶୁଣିବେ ସାକ୍ଷାତକାର ପ୍ରତ୍ୟୁଷା ଦାସଙ୍କ ସହ, ବୃଦ୍ଧ ବୃଦ୍ଧାଙ୍କ ସ୍ୱାସ୍ଥ୍ୟର ଘରେ କିପରି ଯତ୍ନ ନେଇପାରିବେ ଏ ସମ୍ପର୍କରେ। ଦିନ 2:20 ଶୁଣିବେ କିଶୋର ଭାରତୀ କାର୍ଯ୍ୟକ୍ରମ, ଏଥିରେ ରହିଛି ଆଲୋଚନା ଆମ ପରିବେଶରେ ପ୍ରଜାପତି, ଆଲୋଚନା କରିବେ ଦେବରାଜ ମିଶ୍ର। ଅପରାହ୍ନ 5:00 ଶୁଣିବେ ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ଜୁଆନ କଥା। ଚୈତିଜହ୍ନ କାର୍ଯ୍ୟକ୍ରମ ପ୍ରଚାରିତ ହେବ ଅପରାହ୍ନ 5:30, ଏଥିରେ ଶୁଣିବେ ସାକ୍ଷାତକାର ମୂର୍ଚ୍ଛା ରୋଗ ହେଲେ କାଇ କରିବାର। ହିନ୍ଦୀ ଭଜନ ଶୁଣିବେ ସନ୍ଧ୍ୟା 6:30। ଏଥିଲା ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆପଣ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବା ହସିନା ମାନ ଜାଏଗୀ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ମହମ୍ମଦ ରଫି, ପ୍ରକାଶ ମିଶ୍ରଙ୍କ ଗୀତ, ସଙ୍ଗୀତ ନିର୍ଦ୍ଦେଶକ କଲ୍ୟାଣଜୀ ଆନନ୍ଦଜୀ।

ଶିଳ୍ପୀଥିଲେ ମୁକେଶ, ଶୈଳେନ୍ଦ୍ର ଗୀତକୁ ସଙ୍ଗୀତରେ ସାଜିଥିଲେ ଶଙ୍କର ଜୟକିଶାନ। ଆଖି ଚଳଚ୍ଚିତ୍ରର ଗୀତ ଶୁଣିବା କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ଗୀତିକାର ସାହିର, ସଙ୍ଗୀତ ନିର୍ଦ୍ଦେଶକ ରବି।

ଆଭିରୁ ଚଳଚ୍ଚିତ୍ରର ଗୀତଟି ସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଶ୍ରୋତାଙ୍କୁ ଏଠି କହି ରଖୁଛୁ, ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ମଧ୍ୟାହ୍ନ 12ଟାରେ ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ କେତୋଟି ଲଘୁ ସଙ୍ଗୀତ। ପ୍ରଥମ ଗୀତଟିରେ ଶିଳ୍ପୀ ଅକ୍ଷୟ ମହାନ୍ତି, ଗୀତ ରଚନା ଶିବବ୍ରତ ଦାସ, ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ପ୍ରଣବ କିଶୋର ପଟ୍ଟନାୟକଙ୍କ କଠାରେ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଗୁରୁକୃଷ୍ଣ ଗୋସ୍ୱାମୀ।

ପରବର୍ତ୍ତୀ ଗୀତଟିରେ କଣ୍ଠଦାନ କରିଛନ୍ତି ସୁବୀର କୁମାର ଦାସ। ଗୀତ ରଚନା ବନବିହାରୀ ପଣ୍ଡା। ସଙ୍ଗୀତ ପରିଚାଳନା ବାସୁଦେବ ରଥ।

ଏଥର ଶୁଣନ୍ତୁ ନିଜାମଙ୍କ ରଚନାରୁ। ନିଜସ୍ୱ ସଙ୍ଗୀତ ପରିଚାଳନାରେ କଣ୍ଠଦାନ କରିଛନ୍ତି ମହମ୍ମଦ ମୁସିର।

0: অভাব নাহি, অভাব নাহি।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଦେବଦାସ ଛୋଟରାୟଙ୍କ ରଚନାରୁ, ନିଜସ୍ୱ ସଙ୍ଗୀତ ପରିଚାଳନାରେ ଶିଳ୍ପୀ ଅକ୍ଷୟ ମହାନ୍ତି।

ଆପଣମାନେ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିରେ ଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଗୁରୁକୃଷ୍ଣ ଗୋସ୍ୱାମୀ।

କାର୍ଯ୍ୟକ୍ରମର ଶେଷରେ ଦ୍ୱୈତକଣ୍ଠରେ ଶିଳ୍ପୀ ତୃପ୍ତି ଦାସ ଏବଂ ଗୀତା ପଟ୍ଟନାୟକ, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି।

ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣମାନେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଶୁଣନ୍ତୁ ରୂପକ ନନ୍ଦପୁର। ରଚନା ଏବଂ ବର୍ଣ୍ଣନା କରିଛନ୍ତି ଅଶୋକ ମିଶ୍ର। ପ୍ରଯୋଜନା କରିଛନ୍ତି ସୁଜିତ ଦାସ।

0: ମିଥ୍ୟା କହିପାରେ ନା। ଇତିହାସର ଅନେକ ସ୍ୱାକ୍ଷର ବହନ କରିଥିଲେ ସୁଦ୍ଧା ପଥର ସଦା ନୀରବ, ତା ଛାତିରେ ଅନେକ କଥା ଅଙ୍କା ଯାଇଥିଲେ ସୁଦ୍ଧା, ଅନେକ ଅକ୍ଷର ଲେଖା ଯାଇଥିଲେ ସୁଦ୍ଧା ଆସ୍ତେ ଆସ୍ତେ ସେସବୁ ଲିଭିଯାଏ, ହଜିଯାଏ। ଯେମିତି ଭିତରଗଡ଼ ନନ୍ଦପୁରରେ ଥିବା ହାତୀ ପାଖନାର ପିଠି ସରି ଆସିଛି ଲାଞ୍ଜପଟକୁ, ସେ ହାତୀର ପ୍ରତିମୂର୍ତ୍ତି କି ଆଜି ଯଦି ନନ୍ଦପୁରର ଅତୀତ ଇତିହାସର କଥା ପଚରାଯାଏ, ତେବେ ସେ କ'ଣ କହିପାରିବ ନନ୍ଦପୁରର ଅତୀତର ଇତିହାସ ସମ୍ପର୍କରେ? ଶିମିଳିଗୁଡ଼ା ପଟୁ ନନ୍ଦପୁରକୁ ପ୍ରବେଶ କଲେ ପଡ଼େ କାଉଡ଼ି ଡଙ୍ଗର, ସତେ ଯେମିତି ଭାରୁଆର ଭାରର ଦୁଇପଟେ ଶିକାରେ ଥୁଆ ହୋଇଥିବା ସାମାନ ବୁଝ। ସେପଟେ ପ୍ରାଚୀର ପରି ଠିଆ ହୋଇଛି କୁଟ୍ନିମାଲ ପାହାଡ଼, ନନ୍ଦପୁରର ଇତିହାସର ମୁଗ ସାକ୍ଷୀ। ଚତୁର୍ଦ୍ଦିଗରେ ପାହାଡ଼, ମଝିରେ ନନ୍ଦପୁର ବସ୍ତି, ପାହାଡ଼ ଡଙ୍ଗରରେ ଆଦିବାସୀ ଅଣାଦିବାସୀ କେତେ ପ୍ରକାରର ବାସିନ୍ଦା। ଦିନେ ରଜା ଘରେ ହୁଏତ ବିଠି ଖଟୁଥିବେ, ରଜାଙ୍କର ପାଇକ ହୋଇଥିବେ ତାଙ୍କର ପୂର୍ବପୁରୁଷମାନେ, କେତେ ଯୁଦ୍ଧ ଜିତିଥିବେ, କେତେ ଯୁଦ୍ଧ ହାରିଥିବେ, କେତେ ଅତ୍ୟାଚାରିତ ହୋଇଥିବେ, ଲହୁଲୁହାଣ ହୋଇଥିବେ, ଲନ୍ଦା ପିଣ୍ଡମ ସଲପ ଖାଇ କେତେ ନାଚିଥିବେ ଗାଇଥିବେ, କେତେ ଧାଙ୍ଗିଡ଼ି ଶତ୍ରୁ ହାତରେ ଖେଳନା ସାଜିଥିବେ। ହେଲେ ସେ କାହାଣୀ ଆଜି ଆମକୁ କହିବ କିଏ?
1: ମୋ ନାଁ ବିଜୟ କୁମାର ପାଢ଼ୀ, ମୁଁ ଶିକ୍ଷକତା କରୁଥିଲି, ବର୍ତ୍ତମାନ ଅବସରପ୍ରାପ୍ତ। ଏଇଠି ଦୁଇଟା ପୁଅ ଝିଅ ଜନ୍ମି ବାଘଗୁଆରେ ମିଳିଥିଲେ ବେନେଙ୍ଗପୁର ଯାକୁ, ସିଏ ପ୍ରତିପାଳନ କରିଥିଲେ। ଲାଭାନ୍ୟ ନାମକ ଜଣେ ବଣିକ ତାଙ୍କମାନଙ୍କୁ ସାହାଯ୍ୟ କରିକିରି ଯୁଦ୍ଧ ବିଦ୍ୟା ଶିଖିବା ପାଇଁ ଗଣେଶ ପ୍ରତିମା ଗୋଟେ ତିଆରି କରାହେଲା। ତାଙ୍କେ ଭାଇ ଭଉଣୀ ଦି ଜଣ ଥିଲେ, ଭଉଣୀ ପିଲାମାନେ ସାଙ୍ଗେ କନ୍ଧ ଛୁଆମାନେ ସାଙ୍ଗରେ ମିଶିକିରି ସିଏ ଖେଳ ଖେଳୁଥିଲେ ସବୁବେଳେ। ଧାନ କୁଟିବା, ମାଣ୍ଡିଆ ଘୋରିବା, ଏସବୁ ଯାକ ଆଦିବାସୀମାନଙ୍କର ପରମ୍ପରା। କୁଟିବା ପାଇଁ ବୋଲି ଗୋଟେ ପଥର ଇଏରେ କୁଟୁଣି କରିକିରି ତାକୁ କହନ୍ତି କୁଟୁଣି ମାଳା ବୋଲି। ଆଉ ସେ ଝିଅ ଖେଳୁଥିଲେ, ଯେତେବେଳେ ଭାଇ ଦୂରରୁ ଦେଖିଲେ ଭାଇ ଭଉଣୀ ଅସଞ୍ଜତ ଅବସ୍ଥାରେ ଅଛନ୍ତି, ସିଏ ତୀରବିଦ୍ଧ କରିକି ଜଣେଇଲେ ଯେ ମୁଁ ଆସୁଛି। ଭଉଣୀ ତରବର ହେଇକିରି ଉଠି ପଡ଼ିଲା ବେଳକୁ ତାଙ୍କର ଗୋଡ଼ ଖସିଗଲା, ସିଏ ନଦୀରେ ପଡ଼ିଗଲେ, ସେଇଟାକୁ କୁହାଗଲା ରାଣୀ ଡୁଡୁମା ବୋଲି।
2: ଭୁବନେଶ୍ୱର ଦ୍ରୌପଦୀ, ମୁଁ ନନ୍ଦପୁର ପର୍ଯ୍ୟଟନ ବିକାଶ ପରିଷଦର ବି ଯୁଗ୍ମ ସମ୍ପାଦକ ଅଛି। ସେଇ କାଉଡ଼ି ଡଙ୍ଗରଟା ଆଜ୍ଞା, ମାନେ ପାହାଡ଼ଟା ଆମେ ଯେତେ ଦୂରକୁ ପାଖରୁ ଦେଖିଲେ ବି ସମାନ ଦେଖାଯିବ ନାହିଁ, ଉଚ୍ଚା ନିଚା ଦେଖାଯିବ। ସେ ଦୁଇଟା ପାହାଡ଼ ତୁମେ ଯେଉଁପୁରୁ ଚାରିଦିଗରୁ ବୁଲିକି ଦେଖିଲେ ମଧ୍ୟ ବି ସମାନକା ଦେଖାଯାଉଛି, ହେଁ କାଉଡ଼ି ଭଳିଆ। ଯେତେବେଳକୁ ରଜା ଯେତେବେଳକୁ ଆସୁଥିଲେ, ଆସିଲା ବେଳକୁ କାଉଡ଼ି ଧରିକି ଆସୁଥିଲେ, ହେଁ କାଉଡ଼ି ଧରିକି ଆସିଲା ବେଳକୁ ତାକୁ କାଉଡ଼ି ଡଙ୍ଗର ବୋଲି କହିଲେ। ସେତେବେଳକୁ ସେ ସେଠୁ ଗୋଟେ ତୀର ମାରିଲେ, ଯେଉଁ ତୀରଟା ଯାଇକିନା ରାଣୀ ଡୁମାରେ ପଡ଼ିଲା। ଭଉଣୀ ଯେତେବେଳେ ଧାନ କୁଟୁଥିଲେ, ସେ ଦେଖିଲେ ଭାଇ ମୋତେ ଦେଖିଦେଲେ ବୋଲି ସେ ଯେତେବେଳେ ନିଜର ଜୀବନଟାକୁ ବିସର୍ଜନ କରିଦେଲେ ଜଳପ୍ରପାତରେ, ସେହି ସମୟରେ ସେ ଯେଉଁ ସରଟା ପଡ଼ିଲା, ସର ନାଁରେ ସରବତୀ ବୋଲି ନାଁ ରଖାଗଲା, କାଉଡ଼ି ଆଣୁଥିଲେ ବୋଲିକିନା କାଉଡ଼ି ଡଙ୍ଗର, ଯାହାକି ଆପଣ ଦେଖିପାରିବେ ଏବେ ଯେଉଁଟା ନନ୍ଦପୁରରେ ଗୋଟେ କଲେଜ ଯେଉଁଟା ହେଇଛି ସେନ୍ଧ୍ୟାଦେବୀ ମହାବିଦ୍ୟାଳୟ, ସେ କାଉଡ଼ି ଡଙ୍ଗର ତଳେ ସେଇଟା ହେଇଛି।

0: ବିଭିନ୍ନ ସମୟରେ ମତ୍ସ୍ୟବଂଶୀ, ଶିଳବଂଶୀ, ନାଗବଂଶୀ, ସୂର୍ଯ୍ୟବଂଶୀ ରାଜାଗଣ ନନ୍ଦପୁରକୁ ଶାସନ କରିଯାଇଛନ୍ତି ବୋଲି ଇତିହାସ ଏବଂ କିମ୍ବଦନ୍ତୀ କହେ। ପ୍ରତାପଶାଳୀ ଦଳିତ ବର୍ଗର ଲୋକେ ବି ନନ୍ଦପୁରକୁ ଶାସନ କରିଛନ୍ତି। ନନ୍ଦପୁର ରାଜ୍ୟ କହିଲେ ବିସ୍ତୃତ ଅବିଭକ୍ତ କୋରାପୁଟ ଅଞ୍ଚଳକୁ ବୁଝାଯାଏ। ଅନେକ ପ୍ରାଚୀନ ଏହାର ଇତିହାସ। ସମୁଦ୍ରଗୁପ୍ତଙ୍କ ଦାକ୍ଷିଣାତ୍ୟ ବିଜୟ ସମୟରେ ବି ନନ୍ଦପୁରରେ ମତ୍ସ୍ୟବଂଶୀ ରାଜାମାନେ ଶାସନ କରୁଥିଲେ ବୋଲି କିଛି ଗବେଷକ ମତ ଦିଅନ୍ତି। ସମୁଦ୍ରଗୁପ୍ତ ମହାକାନ୍ତାର ଜୟ କରି ଅଗନାଗନି ବନସ୍ଥ ଭିତରେ ଲୁଚି ରହିଥିବା ମତ୍ସ୍ୟଦେଶକୁ ମଧ୍ୟ କରାୟତ୍ତ କଲେ। ସେଇ ମତ୍ସ୍ୟଦେଶ ହିଁ ଆଜିର ନନ୍ଦପୁର। ସମୁଦ୍ରଗୁପ୍ତ ମତ୍ସ୍ୟଦେଶ ଜୟ କରି ସେଇଠି ନିର୍ମାଣ କରିଥିଲେ 32 ପାବଚ୍ଛ ବିଶିଷ୍ଟ ସିଂହାସନ। ତାପରେ ସେ ମତ୍ସ୍ୟରାଜଙ୍କୁ ରାଜ୍ୟ ସମର୍ପି ଦେଇ ଚାଲିଗଲେ ଦକ୍ଷିଣ ଦିଗକୁ ରାଜ୍ୟ ଜୟ ପାଇଁ। ଏଭଳି ମତ ଦିଅନ୍ତି କେତେକ ଗବେଷକ। ନନ୍ଦପୁରର ସବୁଠାରୁ ଦୃଷ୍ଟି ଆକର୍ଷଣକାରୀ ସ୍ଥାନଟି 32 ସିଂହାସନ। ସେ ବିଷୟରେ ରହିଛି ଅନେକ କଥା, ଅନେକ କାହାଣୀ, ଅନେକ କିମ୍ବଦନ୍ତୀ।
1: ପ୍ରକୃତରେ 32 ସିଂହାସନ ଉଦୟରେ ଥିଲା, କାଳକ୍ରମେ ସେଇଟା ଭୂଗର୍ଭସ୍ଥ ହୋଇଯାଇଛି। ଯେହେତୁ ନନ୍ଦପୁର ମହାରାଣୀ ଯିଏ ଲୀଳାବତୀ, ସିଏ 32 ସିଂହାସନ ପୂଜା କରୁଥିଲେ। ସବୁବେଳେ ସେ ପୂଜା କରିବା ପାଇଁ ପ୍ରାୟ

0: ବର୍ଷକୁ ଥରେ ଯାଆନ୍ତି। ସିଏ ହେଉଛନ୍ତି ଉଜ୍ଜୟିନୀର ଝିଅ। ସିଏ ପୂଜା ବାହାନାରେ ସିଏ ଘରକୁ ଯାଇ ଆସିବାରେ ତାଙ୍କର ସମୟ ପ୍ରାୟ ଅତିକ୍ରାନ୍ତ ହେଇଯାଉଥିଲା। ତେଣୁ ତାଙ୍କ ସେଇ ବତିଶ ଆସନ ଟାଇପ୍ର ଏଇଠି ଗୋଟେ ସ୍ଥାପନା କରିକିରି ତାକୁ ବତିଶ ପାହାଚ ଖଞ୍ଜାଗଲା। ସେଇଟା ଚାଳ ଘର ଥିଲା ଆଗରେ, ଆଉ ସେଇଟାକୁ ବତିଶ ଆସନ ନାମରେ ନାମିତ କରାଗଲା। କିଛିଟା ଐଶ୍ୱରିକ ଶକ୍ତି ଥିବା ଫଳରେ ରଜା ମଧ୍ୟ ସେଇଠି ନିଜର ରାଜଗାଦୀ ତିଆରି କରିଥିଲେ। ଏଇଠି ରାଜା ଅଭିଷିକ୍ତ ହେଇଛନ୍ତି। ଯୋଉ ସିଂହାସନଟା ବର୍ତ୍ତମାନ ଜୟପୁରରେ ଅଛି, ସେଇ ସିଂହାସନର ମାପ ଯଦି ଅଣାଯିବ, ଏଇଠି ଚାରିଟା ଖାଲ ଅଛି ଉପରେ, ସେଇ ଖାଲ ଚାରିଟାରେ ଖୁରା ଗୁଡାକ ନିଶ୍ଚୟ ପଡିବ। ଆଉ ଯୋଉଠି ଗୋଟେ ବଡ଼ ଗାତ ଦେଖିବେ ମୁହଁରେ, ସେଇ ଗାତଟା ହଉଛି ରକ୍ତ, ମଇଁଷି ବଳି ପଶୁ ବଳି ବିଭିନ୍ନ ଯୋଉ ରକ୍ତ ଜମା ହୁଏ, ସେଇ ରକ୍ତରେ ଦଶହରା ଦିନ ରଜାଙ୍କର ନିୟମ ଅଛି, ସେ ରକ୍ତ ହରି ଖେଳନ୍ତି। ବର୍ତ୍ତମାନ ଦେଖିବାକୁ ସମତଳ ଦୃଷ୍ଟି, କିନ୍ତୁ ଆଗରେ ଏଇଟା ପାହାଡ଼ ଥିଲା, ସେ ଟାପୁ ଉପରେ ହିଁ ବତିଶାସନ ତିଆରି ହେଇଛି। ମୁଁ ଦେଖିବାରେ ସେଇଠି ପାଣିର ସ୍ରୋତ ଥିଲା, ସେ ବଡ଼ ଯୋଉ ଖାଲଟା ସେଇଟା ରକ୍ତକୁଣ୍ଡ, ସେଇଠି ସବୁବେଳେ ପାଣିର ସ୍ରୋତ ଥାଏ, ମାନେ ସେଇଠୁ ଆମେ ପ୍ରସାଦ ବୋଲି ସେଇ ପାଣିକି ପୂଜାରେ ପୂଜକ ଯିଏ ଥାନ୍ତି ଦିଅନ୍ତି ସମସ୍ତଙ୍କୁ। କାଳାତିକ୍ରମେ ଜଣେ ଲେଡିଜ ସେ ଖରାପ ଅବସ୍ଥାରେ ଯାଇକିରି ବତିଶାସନ ଉପରେ ଚଢ଼ିକିରି ସେଇଠି ବସିଦେବା ଦିନଠୁ ସେ ପାଣି ଶୁଖିଯାଇଛି।
1: ବତ୍ରିଶ ସିଂହାସନ ବାବଦୀୟ ଅନ୍ୟ କାହାଣୀଟି ହେଲା,
2: ମୋ ନାଁ ହେଉଛି ଜଗନ୍ନାଥ ପାଙ୍ଗି, ନନ୍ଦପୁର ବତିଶ ସିଂହାସନ ରହିଛି। ଏଇଟା ତ ଆମର ପ୍ରାୟ ମୋର 60 ବର୍ଷ ହେଲାଣି ମୁଁ ଶୁଣିକିରି ଆସୁଛି। 1443 ପୂର୍ବରୁ ଯେଉଁମାନେ ଶିଳାବଂଶ ରଜାମାନେ ଏଠି ଶାସନ କରୁଥିଲେ, ତାପରେ ଆସିଥିଲେ ଆପଣ ମଞ୍ଚବଂଶ ରଜାମାନେ ବି ଶାସନ କରୁଥିଲେ, ତାପରେ ଆପଣଙ୍କର ଗଙ୍ଗବଂଶ ରଜାମାନେ ବି ଏଠି ଶାସନ କରିଛନ୍ତି, ତାପରେ ଆପଣ ଚନ୍ଦ୍ରବଂଶ ରଜା ବି ଶାସନ କରିଛନ୍ତି। 1443 ଯେତେବେଳେ ସୂର୍ଯ୍ୟବଂଶ ରଜା ବିନାୟକ ଦେବ ସେ ଆସିଥିଲେ ଏଠି, ତା ପୂର୍ବରୁ ଏ ବତିଶ ସିଂହାସନ ରହିଛି। ଆପଣଙ୍କର ଶିଳାବଂଶ ରଜାମାନଙ୍କୁ ଧରିକିରି ଏମାନେ ଏଠି ଶାସନ କରୁଥିଲେ, ଏଠି ତାଙ୍କର ହେଉଛି ବତିଶ ସିଂହାସନ, ଏ ହେଉଛି ଏବର ପିଟ ନୁହେଁ ଏଇଟା, ଯେଉଁଟାକି ସୂର୍ଯ୍ୟବଂଶ ରଜାମାନେ ଯେଉଁଟାକି ଏଇଠି 6 ଜଣ ହେଇଛନ୍ତି, କିନ୍ତୁ ଏଠୁ ସେମାନେ ରାୟଗଡ଼ା ଯାଇଛନ୍ତି, ରାୟଗଡ଼ାଠୁ ଆପଣଙ୍କର ସିଏ ଯାଇଛନ୍ତି ଜୟପୁର ଯାଇଛନ୍ତି, ତାଙ୍କର ପିଟ ହେଉଛି ବତିଶ ସିଂହାସନ ତାଙ୍କର। ତେଣୁ ସୂର୍ଯ୍ୟବଂଶ ରଜା ହେଉଛନ୍ତି, ସେ ହେଉଛି ନନ୍ଦପୁର ରଜାଙ୍କର ଖର୍ଜୁଆଇଁସି, କିନ୍ତୁ ତାଙ୍କର କୌଣସି ଅଧିକାର ନାହିଁ ଯେ ସିଂହାସନ ଆମର ବୋଲି ସେ କହିପାରିବେନି, ଆସିପାରିବେନି, ତାଙ୍କର 10 କିଲୋମିଟର ସେମାନେ ବାହାରକୁ ଥିବେ, ତାଙ୍କର ଅଭିଶାପ ରହିଛି ଯେ ନନ୍ଦପୁର ଆସିଲେ ସେମାନେ ମୃତ୍ୟୁବରଣ କରିବେ। ବତିଶ ସିଂହାସନ ଚାରିକାନି ଏକଦମ ଚୂନପୂର୍ଣ୍ଣ ମାରଣ ହେଇଥିଲା, ପୁରା ଏକଦମ ମଇଳା ହେଇକି ପଡ଼ିଥିଲା, ମୁଁ ଦେଖିବା କଥା ପୁରା ଜଙ୍ଗଲ ଥିଲା ଏସବୁ ଏରିଆଟା, ମାନେ ଦିନବେଳେ ବି ଆସିବା ପାଇଁ ଲୋକଙ୍କୁ ଭୟ ହେଉଥିଲେ ଭିତରେ ଆସିବା ପାଇଁ। ଏଠି ମହା ମାନେ କନକ ଦୁର୍ଗା ନାମିତ ହେଇଛନ୍ତି ଏଇଠି, ଯେଉଁଟାକି ଯେତେବେଳେ କାମଚିରୁ ଯେତେବେଳେ ଆଣିଲେ କନକ ଦୁର୍ଗା ଏଠି ପ୍ରତିଷ୍ଠା କରିଛନ୍ତି, ତେଣୁ ସେ କନକ ଦୁର୍ଗା ନାମରେ ସେ ପୂଜା ପାଉଛନ୍ତି ଏଇଠି। ଆଉ ଏଇ ଯେ ବତିଶଟା ପାଉଚ ରହିଛି, ବତିଶଟା ପାଉଚରେ ଅଷ୍ଟପେତାଳ ରହିଛନ୍ତି, ଏ ହେଉଛି ନନ୍ଦପୁର ଅଞ୍ଚଳର ଗ୍ରାମ ମାନେ ବାସୀଙ୍କର ପୁରା ବିଶ୍ୱାସ।
1: ଯେଉଁମାନେ କି ସ୍ଥାନୀୟ ବାସିନ୍ଦା ସେମାନଙ୍କର ବି କାହାଣୀ ରହିଛି ଏଇ ବତ୍ରିଶ ସିଂହାସନକୁ ନେଇ।

0: କନକ ଦୁର୍ଗା ନାମରେ ସେ ପୂଜା ପାଉଛନ୍ତି ଏଇଠି। ଆଉ ଏଇ ଯେ 32ଟା ପାଉଚ ରହିଛି, 32ଟା ପାଉଚରେ ଅଷ୍ଟବେତାଳ ରହିଛନ୍ତି। ଏ ହେଉଛି ନନ୍ଦପୁର ଅଞ୍ଚଳର ଗ୍ରାମ ମାନେ ବାସୀଙ୍କର ପୁରା ବିଶ୍ୱାସ।
1: ଯେଉଁମାନେ କି ସ୍ଥାନୀୟ ବାସିନ୍ଦା ସେମାନଙ୍କର ବି କାହାଣୀ ରହିଛି ଏଇ 32 ସିଂହାସନକୁ ନେଇ।
2: ତୋର ନା ଦେଖାଇ ନା ମାଲି ବିଲ ଗାଏ ଏ ଯେଉଁ ଜାଗା ଆମେ ବି ବସିଲୁ ଅଛୁ ଏ ଉପରକେ ପାଉଁଚ ପାଉଁଚ ପାଉଁଚ ପାଉଁଚ ହେଇକି ଗଲା ଅଛି। ଏଟା ଖାଇଟା ହୁଏ
3: জন্ম করিলু কি আমার বাপা মন তো না জানত বলে আমি কেমতি জানি।
4: নাভি নাভিটা পুতুছু সেটা কহতি বমলি কাল। সে নাভি পোতা আমার গোটে প্রথা আছে, সেই প্রথা অনুযায়ী রজাঙ্কর অন্য বংশজ মানে সেমানকর নাভিকে সেইটি স্থাপনা করুলে, তেণু তাকে নাভিকাল মধ্যে কুয়া যায়।
1: শিড়বংশক বিন্ধ্য পর্বতমালা পার্শ্বরে একদা রাজুতি করুথবা শৈল রাজবংশর গোটি শাখা বলে কিছু গবেষক মত দিয়ে। ଆଧୁନିକ ନାଗପୁର ସହରଠାରୁ 20 ମାଇଲ ଦୂରରେ ଥିବା ନନ୍ଦୀବର୍ଦ୍ଧନ ବୋଲି ଗୋଟିଏ ସ୍ଥାନରେ ଏଇ ଶୈଳବଂଶୀ ରାଜାମାନଙ୍କର ରାଜଧାନୀ ଥିଲା, ତେଣୁ ହୁଏତ ସେଇ ନାମର ଆଧାରରେ ନାମଟିକୁ ସାମାନ୍ୟ ଅପଭ୍ରଂଶ କରି ଏକଦା ମତ୍ସ୍ୟ ଦେଶର ରାଜଧାନୀର ନାମକୁ ନନ୍ଦପୁର କରାଯାଇଥାଇପାରେ। ହେଲେ ତା ପୂର୍ବରୁ ନନ୍ଦପୁରର ନାମ କ'ଣ ଥିଲା ସେ ବିଷୟରେ ଇତିହାସ କଥା କାହାଣୀ କିମ୍ବଦନ୍ତୀ ସବୁକିଛି ନିରବ। ଆଉ ଇତିହାସର ଅନେକ ସଙ୍କେତ ବହନ କରୁଥିବା ପଥର ଯେ କଥା କହିପାରେ ନା, ତଥାପି ବି ନନ୍ଦପୁର ବିଷୟରେ କିଛି ନା କିଛି ତ ଜାଣିବାକୁ ହେବ।
4: ଏଇଠି ପ୍ରଥମେ ଆସିଲେ ଆମର ବିନାୟକ ଦେଓ, ପ୍ରଥମେ ନନ୍ଦପୁରରେ ଯେଉଁ ଦଳିତ ସମାଜ ରାଜତ୍ୱ କରୁଥିଲେ, ତାଙ୍କର ଡମ୍ବଗଡ଼ ବୋଲି ଗୋଟିଏ ଏଠି ଗଡ଼ ଅଛି, ତାଙ୍କର ଇଷ୍ଟଦେବୀ ମଧ୍ୟ ସେଇ ତାଙ୍କ ସାଇରେ ଅଛନ୍ତି। ଚନ୍ଦ୍ରମଣି ନାମକ ଜଣେ ଦଳିତଙ୍କୁ ପରାସ୍ତ କରି ସେ ନନ୍ଦପୁର ରାଜା ପ୍ରଥମେ ରାଜତ୍ୱ ଆରମ୍ଭ କରିଥିଲେ। ଏଇଠି 1571 ପର୍ଯ୍ୟନ୍ତ ଶାସନ ଚାଲିଥିଲା ସୂର୍ଯ୍ୟବଂଶୀ, ତାପରେ ଯାଇ ଶିଳାବଂଶୀ ଆସିକରି ଜୟପୁରରେ ସେମାନେ ରାଜା ରାଜତ୍ୱ ଇଏ କଲେ। ଏମାନେ ଯେହେତୁ ନିପୁତ୍ରିକ ହେଲେ, ତେଣୁ ଶିଳାବଂଶୀ କନ୍ୟା ଆଣିକରି ବାହା ହେଇଥିଲେ, ତେଣୁ ସେମାନେ ଭାବି ସମ୍ରାଟ ହିସାବରେ ରାଜକାର୍ଯ୍ୟ ବୁଝିଲେ।
5: ମୋ ପରିଚୟ ହେଲା, ମୁଁ ରବି ଶତପଥୀ, ଏ ନନ୍ଦପୁର ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଭାବରେ ମୁଁ କାମ କରୁଛି। ଯେ ଏହା ହେଉଛି ମନ୍ଦିର ମାଳିନୀ ଗାଁ, ଅନେକ ଗୁଡ଼ିଏ ମନ୍ଦିରକୁ ନେଇ ଏ ନନ୍ଦପୁର ପ୍ରତିଷ୍ଠିତ ହୋଇଛି। ଯାହା କୁହାଯାଏ, ଯେତେବେଳେ ରାଜା ବିନାୟକ ଦେବ ରାଜୁତି କରୁଥିଲେ ସେ ସମୟରେ ମନ୍ଦିର ଗୁଡ଼ିକର ସ୍ଥାପନା କରାଯାଇଥିବା କଥା କୁହାଯାଏ।
1: ଭିତରଗଡ଼, ଯାହାକି ବର୍ତ୍ତମାନର ନନ୍ଦପୁର ଗ୍ରାମଠାରୁ ପ୍ରାୟ 2.5 କିଲୋମିଟର ଦୂରରେ ଅବସ୍ଥିତ, ଯେଉଁଠି ଆଜି ବି ପଥର ଖଣ୍ଡେ ଗୋଟେଇଲେ ଲାଗେ ତାହା ହୁଏତ ଦିନେ କେଉଁ ଏକ ମୂର୍ତ୍ତିର ଅଂଶବିଶେଷ ଥିଲା। ସେଇଠି କେଉଁ ରାଜବଂଶର ଲୋକେ ଗଡ଼ ସ୍ଥାପନ କରିଥିଲେ?
6: ମୋ ନାଁ କମଳାପାଲି, ଜନ୍ମସ୍ଥାନ ନନ୍ଦପୁର। ଏଇଟା ହେଉଛି ଗୋଟେ ଐତିହାସିକ ସ୍ଥାନ, ଭିତରଗଡ଼ ନନ୍ଦପୁର ଗ୍ରାମର ପୂର୍ବରେ ଅଛି, 2 କିଲୋମିଟର ଭିତରକୁ ଯିବାକୁ ପଡ଼ିବ। ଯେଉଁ ରୁବୁଣା ଯେଉଁ ଘୁରୁଣା ଆଉ ଶିଳ ଶିଳ୍ପା ଏଇ ଆକାରର ସବୁ ରହିଛି। ସେଠିକେ ରାଜୁତି କରୁଥିଲେ ଆଉ ଲୋକ ବସବାସ କରୁଥିଲେ, ତେଣୁ ତାକୁ ସେ ଭିତରକୁ ରହିଛି। ଆଗରୁ ଭିତରଗଡ଼ରେ ନାମିତ ହେଇଛି କିମ୍ବା ଏବେ ନାମିତ ହେଇଛି ସେଟା ତ କହିହବନି। 3ଟି ଭୈରବ ମନ୍ଦିର ସେଠି ଅଛି, ସେଠିକି ଯାଇ ପୂଜାପାତି କରୁଥିଲେ, ସେ ସ୍ଥାନଟାକୁ ପସନ୍ଦ କରୁଥିଲେ। ସେଠି ସବୁ ପ୍ରକାର ଦେବାଦେବୀ ଗାଁଟାକୁ କେମିତି ଚଳେଇ ପାରିବେ, ଗୋଟେ ସ୍ଥାନଟା କେମିତି ସୁଚାରୁ ରୂପେ ରହିପାରିବେ ସେଇ ଭିତରେ ବୋଧେ ରହିଥିଲା। ଚନ୍ଦ୍ରମଣିଙ୍କର ଆକ୍ରମଣ ଯୋଗୁଁ ହଉ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ, ପର୍ବତ ଖସିବା ହେତୁ କିମ୍ବା କୌଣସି କାରଣରୁ ସେଟା ଲୋପ ହେଇଗଲା। ଭିତରେ 3ଟି ଭୈରବ ମନ୍ଦିର, ବନଦୁର୍ଗା ମନ୍ଦିର, ସେ ହାତୀ ପଥର ଅଛି, ସେ ପାଖରେ ଅଛି ନନା ନାନୀ ମନ୍ଦିର, ସେଠି ନାରାୟଣୀ ମନ୍ଦିର ବୋଲି ଅଛି, ଏଇଠି ନନ୍ଦପୁର ଠାକୁରାଣୀ ମନ୍ଦିରର ତାଙ୍କ ଭଉଣୀ ସେଠି ରହନ୍ତି ବୋଲି ଲୋକଙ୍କର ବିଶ୍ୱାସ। ପ୍ରତିବର୍ଷ ସେଠିରୁ ଶ୍ରାବଣ ମାସରେ ଇଏ ଆସିକି ଠାକୁରାଣୀ ଯାତ୍ରା

0: ପୁଣି ନଦୀ ଯାତ୍ରା ସରିଲା ପରେ ପୁଣି ସେଠିକି ନେଇକି ସ୍ଥାପନ କରାଯାଏ। ବନ ଦୁର୍ଗାଙ୍କର ନଦୀରେ ନଦୀ କୂଳରେ ତ ସେଟା ଅଛି, ଗଙ୍ଗାଶଣୀ ନଦୀ କୂଳରେ ସେ ବନ ଦୁର୍ଗା ମନ୍ଦିର ମସ୍ତକହୀନ ଅବସ୍ଥାରେ ଅଛି ଅଛି। ତା ଭିତରେ ଥିଲା କମଳା ବାଡ଼ ଛଲା, ଚନ୍ଦନ ବାଡ଼, ବହୁତ ଚନ୍ଦନ ଗଛ ଥିଲା, ନାନା ପ୍ରକାର ଫୁଲ ଏବେ ପର୍ଯ୍ୟନ୍ତ ଥିଲା। ଖୋଳିଲା ବେଳେ ସୁନା ରୂପା ଜିନିଷ ମଧ୍ୟ ସବୁ।
1: ମୋର ନାଁ ବିଶ୍ୱନାଥ ସିସା, ମୋର ଗାଁ ଅଛି ସରବତୀ ଭିତରଗଡ଼ ବୋଲେ, ଆଗେ କୋତିକୁଟ ବୋଲି ସେଠି ଅଛି। ସେଠି ଆମେ ଛୋଟ ଛୋଟ ଥିଲା ବେଲେ କାନ୍ଥ ବି ଦେଖିଛୁ, ଶିଲ ବାଟବା ନୁନ ମରିଚ ବାଟବା ଶିଲ ମନ ମିଶା ଆମେ ପାଇଲୁ। ପାଇକରିକି ସେ ଭିତରେ ଆମର ଅଜା ବାପା ମାନେ କହୁଥିଲେ ଯେ ଏଠି ଗୋଟେ ରଜା ଥିଲା।
2: କୋଉ ଦୁଇ ରାଜାଙ୍କର ସନ୍ଧିପତ୍ର ଯାହାକି ପ୍ରସ୍ତର ଗାତ୍ରରେ ଖୋଦିତ ହେଇଥିଲା?
1: ଶିଲବଂଶୀ ରଜା ଥିଲା। ଦିନେ ସେମାନେ ବସ୍ତର ରଜା ସହିତ ଭେଟଘାଟ ହେଲେ। ସେମାନେ କହିଲେ ଯେ ଅମକ ଦିନେ ତମର ନନ୍ଦପୁର ମାରବାକୁ ଆଇବୁ ବୋଲିକି ବସ୍ତର ରଜା ଅର୍ଡର କଲା। ଆଇଲା ପରେ ବସ୍ତର ଲୋକ ଇଠି ଆଇଲେ, ଭିତରଗଡ଼ର ଲୋକ ଗଲେ ବସ୍ତର। ଯୁଦ୍ଧ କରିକି ଆଇଲା ବେଲେ ମଝିରେ ଗୋଟେ ଆଥା ପାକାନ ବୋଲିକି ଅଛି, ଦୁଇଟା ଚନ୍ଦ୍ରବଂଶ ରଜାର ଚିହ୍ନ ଗୋଟେ, ସୂର୍ଯ୍ୟବଂଶ ରଜାର ଚିହ୍ନ ଗୋଟେ, ସେଠି ଭେଟଘାଟ ହେଲେ। ପୁଣି ତାଙ୍କର ବସ୍ତରରୁ ନନ୍ଦପୁର ବାଲା ଆଇଲା ବେଲେ ଏମାନେ ବାହାରୁଥିଲେ, ସେମାନେ ଆସି ପହଞ୍ଚିଲେ। ସେମାନେ କହିଲେ ଯେ ଯାହା ଥର ବସ୍ତରଗଡ଼ ଆମେ ବିଲାଇ ଦେଲୁ ବୋଲିକି ନନ୍ଦପୁର ଲୋକ କହିଲେ। ସେମାନେ କହିଲେ ଆମେ ମିଶାନ ତମ ନନ୍ଦପୁରକୁ ମାରିଦେଇକି ଯାଉଛୁ। ସେତେବେଳେ ଦୁଇ ରଜା କଥା ହେଲେ ଯେ ଆଜିର ନି ବନ୍ଧୁ ହେବା, ସିନା ଯୁଦ୍ଧ କରିକି ଆମେ ନଷ୍ଟ ହେବା ନାହିଁ ବୋଲିକି ସେଠି ଗୋଟେ ପ୍ରମାଣ କଲେ। ପ୍ରମାଣ କରିକି ସୂର୍ଯ୍ୟବଂଶର ଚିହ୍ନ ଗୋଟେ ଦେଲେ, ଚନ୍ଦ୍ରବଂଶର ଚିହ୍ନ ଗୋଟେ ଦେଲେ। ସେମାନେ କହିଲେ କେମିତି ପ୍ରମାଣ କରବା? ବସ୍ତର ରଜା କହିଲା ମୁଇଁ ନନ୍ଦପୁରରେ ଯୁଦ୍ଧ ଯିବି ବୋଲେ ବେଟାର ମୁଣ୍ଡ କାଇଲି। ନନ୍ଦପୁର ରଜା ପୁଣି କହିଲା ମୁଇଁ ଯଦି ତୁମର ବସ୍ତରରେ ଯୁଦ୍ଧରେ ଆଇବି ବୋଲି କହିଲେ ପିଟାର ମୁଣ୍ଡ କାଇଲି ବୋଲି ବି ସେ ପ୍ରମାଣ କଲା। ପିଟା ବୋଲେ ତାଙ୍କର ମାଣ୍ଡିଆ ସୁନା ପିଟା ଆମେ ତିଆରି କରିବୁ ନାହିଁ, ସିଏ ପିଟା ପଡ଼ାଇ କରିକି ବସ୍ତର ଯାଇପାରିବ। ବସ୍ତର ରଜା ଏଇଠି ଆଇଲେ ତାର ବେଟା ମରିଯିବ। ବାଣ୍ଡୁରୀଟା ଯେଉଁ ବରିଗୁମା ପାଖେ ନାହିଁକି ସନ୍ଧି ସେଠି ତିଆରି କଲେ ଯେ ସେଠିଠୁ ଆମେ ନନ୍ଦପୁର ବାଲା ସେବା ଡେଇବୁ ନାହିଁ ଯୁଦ୍ଧକେ ଯିବାରେ, ହେଲେ ସେ ବସ୍ତର ବାଲା ମିଶା ଏପଟେ ଆସିପାରିବେ ନାହିଁ। ସେତେବେଳେ ସୋର ବଜାର ନାହିଁ, କାଲି ଫିରି ଦାବ ଫିରି ପୁଣି ଚାଉଣି କରିକି ରହୁଥିଲେ, ମାନେ କଣ୍ଡରା ମୁଟା ଏରିଆର ଲୋକ ସବୁ ଆସିକିରି ରଜାର ଗୋର ଛପର କରିକି ଯିବାର ବେଟି କାନ୍ଥ ବି ଆମେ କେତେଟା ବସଲାଇ କରି ଦେଖିଲୁ ଆସୁ ଆମେ। ନାଇଁ ନାଇଁ ଏମାନେ ତ ଏ ପଦାରେ ପୁଣି ଏଠି ଆମ ରଜା ବାପା ମାନେ କହିବାର, ନନ୍ଦପୁରରେ ପୁଣି ସେ ଆଗେ ନଥିଲେ, ସେମାନେ ଭିତରେ ଆକା ଥିଲେ।
2: ଦିନେ ହୁଏତ ନାଗବଂଶୀମାନେ ମଧ୍ୟ ନନ୍ଦପୁର ରାଜ୍ୟକୁ କିଛି କାଳ ପାଇଁ ଶାସନ କରିଥିଲେ। ଗଦବା, ପରଜା, ରଣା, ପାଇକ ସେହି ଶାସକଙ୍କୁ ରଜା ମହାପ୍ରୁ କହି ଜୁହାର ହେଉଥିଲେ, ତାଙ୍କ ପାଦ ତଳେ ପଡ଼ୁଥିଲେ, ତାଙ୍କ ସୈନ୍ୟ ସାଜୁଥିଲେ, ସେମାନଙ୍କୁ ନେଇ ଭେଟି ଦେଉଥିଲେ। କଦଳୀ ଗାଡ଼ା, କାକଡ଼ି, କୁମ୍ଡା, ଛେଳି, କୁକୁଡ଼ା ଏସବୁ ନେଇ ତାଙ୍କ ଦୁଆରରେ, ତାଙ୍କ ଗଡ଼ ମୁହଁରେ ସେମାନେ ପହଞ୍ଚୁଥିଲେ, ହାଜର ହେଉଥିଲେ। ସେ ଗଡ଼ ସତରେ ଥିଲା କେଉଁଠି? ଭିତରଗଡ଼ରେ ନା ବର୍ତ୍ତମାନର ନନ୍ଦପୁରରେ? ସତରେ କ'ଣ ଭିତରଗଡ଼ ପାଖରେ ଥିବା ଗୋଟିଏ ଗାଁରେ ବାରକୋଡ଼ି ବିବାହିତା ବାଘରାଣ୍ଡି ସାଜିଥିଲେ? ସେମାନଙ୍କର ସ୍ୱାମୀମାନେ ସତରେ କ'ଣ ଦିନେ ବାଘ ଆକ୍ରମଣର ଶିକାର ହୋଇଥିଲେ, ପ୍ରାଣ ଦେଇଥିଲେ ବାଘ ଆକ୍ରମଣରେ? ନନ୍ଦପୁରର ପଥର ସତରେ କ'ଣ ଏ କାହାଣୀ କହିବା ସମ୍ଭବ ନା? ତେଣୁ ନନ୍ଦପୁରର ବର୍ତ୍ତମାନ ଯେଉଁ କାହାଣୀ ବୟାନ କରେ ତା ଆମେ ଶୁଣିବାକୁ ବାଧ୍ୟ।
3: ସେଠି ଯେଉଁ କୁଟୁଣୀ ମାଳଟା ଅଛି, କୁଟୁଣୀ ମାଳ ଯେଉଁ ଧାନଟା ବାହାରୁଛି, ଗାଉଁଟି ଆସିବି କହୁଛି, ପୃଥିବୀରେ ସବୁଠୁ ପ୍ରଥମ ଧାନ ସୃଷ୍ଟି ହେଇଥିଲା ନନ୍ଦପୁରରୁ। ସେଇ ଧାନ ମାନେ ମଣିଷ ମଣିଷ ବୋଲି ଜାଣିନଥିଲା ସେଇ ପୂର୍ବରୁ ବି ଧାନ, ଏବେ ବି କିମ୍ବଦନ୍ତୀ ଅଛି ଆମର ଏଇ ଯେଉଁ ପାହାଡ଼ ଯେଉଁଠି ଭୁଲିଲେ ମଧ୍ୟ ନେଇକି କିଛିଟା ଏମିତି ଦୁବ ଘାସ ଭଳିଆ ଶୁମ୍ଭ ବୁଟା ଭଳିଆ ଧାନ ଗଛ ବାହାରି ଥାଉଛି, ସେଇଠୁ ଧାନ ଆସେ। ରଜା ଯେତେବେଳେ ସ୍ଥାନାନ୍ତର ହେଇଗଲେ ଜୟପୁରକୁ, ନନ୍ଦପୁରରୁ ଆମର କିଛି ପାରମ୍ପରିକ ଜିନିଷ ଅଛି, ସେ ଧାନ ସିସା ପରିବାର ଅଛନ୍ତି ଡାରେଙ୍ଗବା ଆଉ ସରବତୀ, ସେମାନେ ସେଠୁ ଧାନ ଧରିକି ଆସନ୍ତି। ବିଭିନ୍ନ ଅଞ୍ଚଳର ଆମର ନନ୍ଦପୁର ଭିତରେ ଯେଉଁ ଅତି ପୁରାତନ ଅଛନ୍ତି ପାରମ୍ପରିକ ହିସାବରେ ଯେଉଁ ସେବାୟତ ଅଛନ୍ତି, କିଏ କଦଳୀ ଘାଡ଼ା, କିଏ ରଙ୍ଗମାଟି ଗେରୁମାଟି ବୋଲି ପ୍ରସିଦ୍ଧ, ସେଇ ଜିନିଷ ଏଇସବୁ ଯାକ ପ୍ରତିମା ଆମ ଦଳପତି ଘରକୁ ଆସେ। ଏଇଠୁ ନେଇକି ଅଷ୍ଟମୀ ଦିନ ପୂଜା ହୁଏ, ନବମୀ ସକାଳୁ ବାହାରିବୁ, ଦଶମୀ ସନ୍ଧ୍ୟା ସୁଦ୍ଧା ଜୟପୁର ପହଞ୍ଚିବୁ। ଜୟପୁର ରଜା ଘରେ କନକ ଦୁର୍ଗା ପାଖରେ ପୂଜା ହେବ।
2: ମନ୍ଦିର ମାଳିନୀ ନନ୍ଦପୁର, ଚତୁର୍ଦ୍ଦିଗରେ ମନ୍ଦିର, ମନ୍ଦିର ଯେତିକି କଥା କିମ୍ବଦନ୍ତୀ ମଧ୍ୟ ସେତିକି, ଭୈରବ ଭୈରବୀ ନାମରେ ପୂଜିତ ମୂର୍ତ୍ତିମାନେ କ'ଣ ଜୈନ ମୂର୍ତ୍ତି ଥିଲେ?

0: କେତେ ଗବେଷକଙ୍କର ଏଭଳି ମଧ୍ୟ ମତ ରହିଛି। ବିଭିନ୍ନ ମତ ବିଭିନ୍ନ କିମ୍ବଦନ୍ତୀକୁ ଆଧାର କରି ହିଁ ଆଗେଇବାକୁ ପଡ଼େ। ନନ୍ଦପୁରରେ ଇତିହାସର ସାକ୍ଷୀ ପଥର ଯେ ନିର୍ବାକ, ସେ ଯେ କଥା କହିପାରେ ନା।
1: ବୁଢ଼ା ଭୈରବ, ବେତାଳ ଭୈରବ, ମଠ ଭୈରବ, ତିନିଟା ମନ୍ଦିର ଏପଟକୁ ଆସିଲେ ଗାଁର ଦୁଆର ଶୁଣି ଏଇ ଯେଉଁ ପାଖରେ, ତାପରେ ଗୋଟେ ପିପଳ ଗଛ ତଳେ ଗଣେଶ ମୂର୍ତ୍ତି ଗୋଟେ ସ୍ଥାପନ କରାହେଇଛି, ମାନେ ଛୋଟିଆ ଗଣେଶ ମୂର୍ତ୍ତି। ସେଠୁ ଆସିଲେ ଜଗନ୍ନାଥ ମନ୍ଦିର, ବ୍ଲକ ଅଫିସ ଥିଲା ସେଟା, ଗୋଟେ କଚେରୀ, ରାଜାଙ୍କର କଚେରୀ ବୋଲିକିରି କୁହାଯାଉଥିଲା ଯେତେବେଳେ ଛୋଟ ଥିଲାବେଳେ, ତାକୁ ଆଉ ଥରେ ବନ୍ଧା ହେଇକି ସେଠି ପଞ୍ଚାୟତ ସମିତି କାର୍ଯ୍ୟାଳୟ କରାହେଇଛି। ତା ପାଖରେ ପଦ୍ମନାଭ ମନ୍ଦିର, ସେପଟକୁ ରାମ ମନ୍ଦିର, ଏପଟେ ନୀଳକଣ୍ଠେଶ୍ୱର, ହନୁମାନ ମନ୍ଦିର, ଆଉ ଗୋଟେ ବିଷ୍ଣୁଙ୍କର ମନ୍ଦିର ଅଛି ପଦ୍ମନାଭଙ୍କ ମନ୍ଦିର, ସେ ସାମ୍ନାରେ ରାଧାକୃଷ୍ଣ ମନ୍ଦିର, ସେ ଗ୍ରାମ ମଝିରେ ଗୋଟେ ଠାକୁରାଣୀ ମନ୍ଦିର,
2: ଏମିତି ବହୁତ ଗୁଡ଼ିଏ ମନ୍ଦିର କେବଳ ଦିଶୁଛି ବର୍ତ୍ତମାନ ସୁଦ୍ଧା। ଆଉ ରାଜାଙ୍କର ଆଉ କିଛି ନଥିଲା, ସୂର୍ଯ୍ୟବଂଶୀରୁ ହିଁ ଆମର ନନ୍ଦପୁରର ସବୁ ଦେବାଦେବୀ ଇଏ ହେଇଛି। ସେଇଟା ସଠିକ ଭାବେ କହିବନି ସାର୍, କିନ୍ତୁ 1400 ଖ୍ରୀଷ୍ଟାବ୍ଦ ଭିତରେ ହିଁ ଏସବୁ ଯାକ ମନ୍ଦିର ଏଷ୍ଟାବ୍ଲିଶ ହେଇଛି।
3: ରାଣୀ ଡୁଡ଼ୁମା ବୋଲି ଗୋଟେ ଆଉ ଗୋଟେ ୱାଟରଫଲ୍ ଯେଉଁଟା ଅଛି ଜଳପ୍ରପାତ, ତାପରେ ବନଦୁର୍ଗା ଅଛି, ତା ପାଖକୁ ଅଛି ଗଙ୍ଗାସୁଣ୍ଡ ନଦୀଟା ଗୋଟେ ବହିଯାଇଛି ଯାହାକି କଲାବରେ ମିଶିଛି, ଆଉ ସେଇଠି ଗଲାବେଳକୁ ହତା ପକନା, ଯେଉଁଟାକି ଆମର ଭାଷାରେ ହତା ପକନା ବୋଲି କହୁଛୁ, ଯେଉଁଟାକି ରଜା ଶପଥ କରିଥିଲେ ନନ୍ଦପୁରକୁ ଆଉ ଥରେ ଆସିବିନି ବୋଲିକିନା, ତାଙ୍କର ସୂର୍ଯ୍ୟବଂଶ ରଜା, ଆଜି ବି ଲୋକ ବିଶ୍ୱାସ ଅଛି ସୂର୍ଯ୍ୟବଂଶ ରଜା କେହି ବି ନନ୍ଦପୁର ଆସିବେ ନାହିଁ। ଭଣ୍ଡାରଘରଣୀ, ବୁଢ଼ୀ ଠାକୁରାଣୀ, ଦୁଆର ବନ୍ଧାଣୀ, ଦୁଆର ଶୁଣି, ଗର୍ଭ ନିଶାଣୀ, ମାନେ ଯେଉଁଟାକି ଆମର ଘରୁ ପିଲାବେଳକୁ ଦୁଆର ବନ୍ଧ ଯେମିତି ଥାଉଛି ବାଟରେ ଯେଉଁଟା ଏଣ୍ଟ୍ରାନ୍ସଟା, ସେ ହେଉଛି ଦୁଆରଶୁଣୀ। ଦୁଆରଶୁଣୀ ମାନେ ଦୁଆରପାଳକୁ ପ୍ରଥମେ ଭେଟିକିନା ଏକା ଗାଁ ଭିତରୁ ପ୍ରବେଶ ହୁଏ, ଆଉ ତାପରେ ପ୍ରତ୍ୟେକ ଗାଁ ବସ୍ତିରେ ଯେମିତି ଆମର ସଦର ରହୁଛି ସେମିତି ଗାଁର ପ୍ରମୁଖ ମୁଖ୍ୟ ସ୍ଥାନ ହେଉଛି, ପ୍ରବେଶ ପଥଟା ହେଉଛି ଦୁଆରଶୁଣୀ। ପୂର୍ବରୁ ତ ସାର୍ ରାଜ୍ୟର ଯେଉଁ ଆମର ଗୋଟେ କଥାକୁ ପାଦକୁ ବଳି ଥିଲା, ହଁ ପୂର୍ବରୁ ଯାହା ଶୁଣିବାଟା ଥିଲା ନରବଳି, ଏବେ ନରବଳି ବଦଳରେ ବୁଢ଼ା ଭୈରବ ପାଖରେ ଚୈତ୍ର ଅଷ୍ଟମୀ ଆଉ ଦଶହରା ଅଷ୍ଟମୀରେ ଗୋଟେ ନରବଳି ଉଠିଯିବା ପରେ ଗୋଟେ ପୋଡ଼କୁ ବଳି ଦିଆହେଉଥିଲା, ଏବେ ବର୍ତ୍ତମାନ ଗୋଟେ ଛେଳିଟାକୁ ତାକୁ ଭଣ୍ଡାରେ ଆସିକିନା ମୁଣ୍ଡର ବାଳ କାଟିବ, ଆଉ ମେରିଆ ଦରା ବୋଲି ଜଣେ ଅଛି ଯିଏକି ଆଗରେ ନରବଳି କରିଥିଲେ, ତାଙ୍କର ପାରମ୍ପରିକ ଲୋକ ଅଛନ୍ତି, ସେମାନେ ଆସିକିନା ତାକୁ ଛେଳି ଇଏ କରିବେ, ଆଉ ମୁଣ୍ଡୁଛୁନୁ ଘାସି ବୋଲି ଜଣେ ଅଛନ୍ତି, ତାଙ୍କୁ ମୁଣ୍ଡୁଛୁନୁ ଯେଉଁ ବଳି ପଡ଼ିଲେ ମୁଣ୍ଡଟା ତଳେ ପଡ଼ିବନି, ସେ ମୁଣ୍ଡକୁ ମାନେ ଆଜିରେ କ୍ୟାଚ୍ କରିବ, ସେ ମୁଣ୍ଡକୁ ଛିନିବ ବୋଲି କଥା, ତାକୁ ଯେଉଁ ଗୋଟେ ପଥର ଗୋଟେ ଭୈରବ ମନ୍ଦିର ସାମ୍ନାରେ ଅଛି ସେ ପଥର ଦ୍ୱାରା ନାଇଁ ଗୁମ୍ଫା ଟାଇପ୍ର ଅଛି, ସେଇଠି ସେ ମୁଣ୍ଡଟା ପଡ଼ିଯିବ। ଏବେ ଗୋଟେ ପଶୁଟାକୁ ଛେଳିଟାକୁ ନର ହିସାବରେ, ତାପରେ ମେରିଆ ଫୁଲ ବୋଲି ଗୋଟେ ଜିନିଷ ଅଛି ଯେଉଁଟାକି ନରକୁ ନର ବୋଳିକି ମେରିଆ ବୋଲି କୁହାଯାଏ, ସେ ମେରିଆ ଫୁଲଟା ଦଶହରା ମାସର ଇ ପ୍ରତିପଦାରୁ ଦଶମୀ ଭିତରେ ହିଁ ସେ ଫୁଲଟା ଜୋରସୋର ଫୁଟିବ, ଆଉ ଅଷ୍ଟମୀରୁ ଦଶମୀ ଭିତରେ ଯେଉଁ 3 ଦିନ ଭିତରେ ଫୁଲର ମାନେ ତା ଫୁଲର ଗୋଟେ ଚିତ୍ରଟା ଗୋଟେ ଅନ୍ୟ ପ୍ରକାର ଦେଖାଯିବ, ସେଇ ଫୁଲଟାକୁ ନେଇକି ନରବଳି ବୋଲିକିନା ତାକୁ ପକା ହେବ। ଆମର ସାଧାରଣତଃ ତ କାକୁଡ଼ି ନରବଳି ବୋଲି ପୂଜା କରାହେଉଛି, କିନ୍ତୁ ସେଇଠି ନେଇକି ଇଏ ଆମର ମେରିଆ ଫୁଲକୁ ରଖିକିନା ପୂଜା ହେବ।

0: ବତ୍ରିଶ ସିଂହାସନର ସ୍ରଷ୍ଟା ଯିଏ କେହି ବି ହେଇଥାଇପାରନ୍ତି। ବତ୍ରିଶ ସିଂହାସନ ଯେତେ ବି କୁଶାସନ ସୁଶାସନ ଦେଇଥାଇପାରେ ସ୍ଥାନୀୟ ଜନତାଙ୍କର ପୂର୍ବପୁରୁଷଙ୍କୁ, ବର୍ତ୍ତମାନର ଜନତା କିନ୍ତୁ ସେସବୁକୁ ଭୁଲିଛି। ଆଜି ବି ସ୍ଥାନୀୟ ଜନତା ନତମସ୍ତକ ବତ୍ରିଶ ସିଂହାସନ ନିକଟରେ। ପଥର ତ କଥା କହିପାରିଲା, ତଥାପି ବି ପଥର ହୁଏତ ସ୍ଥାନୀୟ ଜନତାଙ୍କୁ ଏବେ ବି କିଛି କୁହେ।
1: ଆଉ ଅଭିଭକ୍ତ କୋରାପୁଟ ଜିଲ୍ଲାରୁ ଆଜି ସୁଦ୍ଧା ବି ଆମର ଯେଉଁମାନେ ଅଛନ୍ତି ଟ୍ରାଇବାଲ ଲୋକମାନେ ଯେଉଁ ଅଛନ୍ତି, ଯେଉଁମାନେ ଓବିସି ଲୋକମାନେ ଯେଉଁ ଅଛନ୍ତି, କି ଯେଉଁମାନେ କି କୋରାପୁଟ ଜିଲ୍ଲାରେ ଯେଉଁମାନେ ବସବାସ କରୁଛନ୍ତି, ଆଜି ସୁଦ୍ଧା ବି ଯେ ବତିଶ ସିଂହାସନର ମାଟି ନେଇକି ସେମାନେ ଘର ପ୍ରତିଷ୍ଠା କରୁଛନ୍ତି, ଯା କିଛି ଗୋଟେ ଭଲ ମଧ୍ୟରେ ସେମାନେ ଲଗାଉଛନ୍ତି। ଆପଣଙ୍କର କୋଟପାଟ ଧରିକିରି, ଆପଣଙ୍କ ବରିଗୁମା ଧରିକିରି, ଆପଣଙ୍କ ନାରାୟଣପାଟଣା ଧରିକିରି, ଆପଣଙ୍କର ଗୁଣପୁର ସହିତ ଆସିକରି ଏଠୁ ନେଉଛନ୍ତି। ବତିଶ ସିଂହାସନ ଆପଣଙ୍କର ଠିକ ଅମାବାସ୍ୟା ପୂର୍ଣ୍ଣମୀ ମାନେ ଶୁନଶାନ ରାତ୍ରିରେ ସେ ଗୋଟେ ଶବ୍ଦ ହେଉଛି, ଏଠି ଝୁମ୍ ଝୁମ୍ ଝୁମ୍ ଝୁମ୍ ଗୋଟେ ଶବ୍ଦ ହେବ। ତାପରେ ସେ କେତେବେଳେ ଯେଉଁ ବାଘ ହେଇକି ବାହାରୁଛି, କେତେବେଳେ ଛୋଟ ଛୁଆ ହେଇକି ମାନେ ଛୋଟ ଗୋଟେ 10 ବର୍ଷର ଝିଅ ବୋଲି ହେଇକି ଚାଲୁଥିବ, ସେ ଗେଟ୍ ପର୍ଯ୍ୟନ୍ତ ଯାଉଛି, ତାପରେ ସେ ମାୟା ହେଇଯାଉଛି। ଅଧିକାଂଶ

0: ଇତିହାସ କିଛି କହୁ ବା ନ କହୁ ତଥାପି ବି ନନ୍ଦପୁର ତା ଆଖପାଖର ସମଗ୍ର ଅଞ୍ଚଳ ହୁଏତ ଆଜି ବି ସମସ୍ତଙ୍କୁ ହାତ ଠାରି ଡାକେ, କହେ ମୋତେ ଦେଖ, ମୋତେ ଖୋଜ, ମୋ ଭିତରେ ଅନେକ କଥା ଅଛି, ଜାଣିବାକୁ ଚେଷ୍ଟା କର ମୋତେ।
1: ମୁକ୍ତିଆମ ବୋଲି ଗୋଟେ ଆନ୍ଧ୍ର ଓଡ଼ିଶା ବର୍ଡର ମାଛକୁଣ୍ଡ ନଦୀ ତଳେ ରହିଛି, ସେଠି ଗୋଟେ ବାଲ୍ମୀକି ଆଶ୍ରମ ରହିଛି। ବାଲ୍କି ତଳେ ହେଉଛି ମାଛକୁଣ୍ଡ ନଦୀ, ପ୍ରାୟ 30 ଏକର ଜମି ବି ଅଛି ସେଠି। କିଛି ଦୂର ଚଢ଼ିଲା ପରେ ଆପଣ 400 ଫୁଟ ଲମ୍ବା ଫୁଟର ମାନେ 400 ଫୁଟର ଲମ୍ବାର ଗୋଟେ ଗୁମ୍ଫା ବି ଅଛି, ରାଜ ଗୁମ୍ଫା। ଆପଣଙ୍କର ରେକର୍ଡରେ ବି ଅଛି 400 ଗୁମ୍ଫା ମାନେ ରାଜ ଗୁମ୍ଫା ବୋଲି ଅଛି, ମାନେ 35 ଫୁଟ ଚଢ଼ା ଅଛି, 20 ଫୁଟ ହାଇଟ୍ ଅଛି, 3 ମହଲା ଗୁମ୍ଫା ଅଛି। ତାକୁ ପୁନରୁଦ୍ଧାର କରାହେଇଛି ସେ ବାଲ୍ମୀକି ଆଶ୍ରମକୁ। ସେଇଟା ହେଉଛି ଆପଣଙ୍କର କୋରାପୁଟ ଜିଲ୍ଲାର ହେଉଛି 12 ନମ୍ବର ହେଉଛି ସେଇଟା ଟୁରିଷ୍ଟ ସେଣ୍ଟର।
2: କିନ୍ତୁ ଗୁମ୍ଫା ଯେଉଁଟା ଯେଉଁ ଅଛି ରାନୀଡୁମା ଭିତରେ ଅଛି, ବୈରାଗୀ ପାର ଉପରେ ଅଛି, ବେଦଝଲା ଅଛି, ଦମକ ବୋଲି ଗୋଟେ ଜିନିଷ ଅଛି, ପାହାଡ଼ ଉପରେ ଲଣ୍ଡା ପାହାଡ଼ ଉପରେ ପ୍ଲେନ୍ ହେଇକିନା ପାହାଡ଼ ଉପରେ ଏତେ ପ୍ଲେନ୍ ଅଛି, ମଝିରେ ଗୋଟେ ପୋଖରୀ ଅଛି, ତାପରେ ନନ୍ଦପୁରରୁ ଆହୁରି 12-15 କିଲୋମିଟର ପରେ ବାଲ୍ଡା କେଭ୍ ଗୋଟେ ଅଛି, ସେଠି ନାଗେଶ୍ୱର ଗୁମ୍ଫା, ସେଇଟା ଗୋଟେ ବଡ଼ ବିରାଟ ବଡ଼ ପାହାଡ଼। ତା ନନ୍ଦପୁର ବ୍ଲକ୍ର ମଧ୍ୟ ଆଉ ଗୋଟେ ଅଣ୍ଡରଗୁଡ଼ା ଯେଉଁଟା ଅଛି, ସେଇଠି ବାଲ୍ମୀକି ଆଶ୍ରମ ଅଛି, ବାଲ୍ମୀକି ଗୁମ୍ଫା, ଯେଉଁଟା ଅତି ପ୍ରାଚୀନ ରାମାୟଣ ଯୁଗର ଇତିହାସ ସେଠି କହେ।
3: ଏବେ ବି ପ୍ରସିଦ୍ଧି ଲାଭ କରିଛି ଗୋଟିଏ ପଥରରେ ତିଆରି ନନ୍ଦପୁରର ଗଣେଶ ମନ୍ଦିର, ଯେଉଁଠିକୁ ଦେଖିବା ପାଇଁ ଶହ ଶହ ପର୍ଯ୍ୟଟକମାନେ ବାହାରୁ ଆସନ୍ତି। ଏ ଅଞ୍ଚଳର ଏବଂ ଅଭିଭକ୍ତ କୋରାପୁଟ ଜିଲ୍ଲାର ବହୁତ ଲୋକ ଯାହା ଯେମାନେ ଦେଖିନାହାନ୍ତି ସେମାନେ ବି ବର୍ଷର ପ୍ରତି ସମୟରେ ଏ ଗଣେଶ ମନ୍ଦିର ଦେଖିବାକୁ ଆସନ୍ତି।
2: ଏବେ ବର୍ତ୍ତମାନ ଯେଉଁଟା ନନ୍ଦପୁର ଛକ କହୁଛୁ, ସେଠି ଯୁଦ୍ଧକ୍ଷେତ୍ର ଥିଲା, ସେଇପଟ ଥିଲେ ଡମ୍ବଗଡ଼ରେ ଡମ୍ବରଜା ବୋଲିକିନା, ଏଇପଟେ ଆମର ଏ ରଜା ଥିଲେ 32 ଶାସନରେ, ଦୁଇ ଲୋକର ଯୁଦ୍ଧ ବି ସେହି ପଡ଼ିଆରେ ହେଇଥିଲା।
0: କାଳର କରାଳ ଚକ୍ର ସବୁକିଛିକୁ ନିଶ୍ଚିହ୍ନ କରିଦିଏ, ସବୁକିଛିକି ହଜେଇ ଦିଏ, ଲୁଚେଇ ଦିଏ, ନିଶ୍ଚିହ୍ନ କରି ଚାଲିଛି ସେଇ କାଳର କରାଳ ଚକ୍ର ନନ୍ଦପୁରର ଇତିହାସକୁ ବି। ଦିନେ ହୁଏତ ଭିତରଗଡ଼ର ହାତୀପାଖନାର ହାତୀର ପିଠି ଟାଙ୍ଗିଆ ଧାର କରି କରି ସରିଯିବ, ରକ୍ଷଣାବେକ୍ଷଣର ଅଭାବରେ ସବୁକିଛି କୁଆଡ଼େ ଉଭେଇଯିବ। ନନ୍ଦପୁରର ଇତିହାସର ସ୍ୱାକ୍ଷର ବହନକାରୀ ପ୍ରତିଟି ପଥର ସେଥିପାଇଁ ଆଜି ହୁଏତ ଆକୁଳ କଣ୍ଠରେ ଚିତ୍କାର କରୁଛି, କହୁଛି ଆସ ମୋତେ ରକ୍ଷା କର, ମୋତେ ରକ୍ଷା କର, ମୋତେ ରକ୍ଷା କର।
3: ମୁଁ 20 ବର୍ଷ ଭିତରେ ନନ୍ଦପୁରକୁ ଯେତିକି ଦେଖିଛି, ମୁଁ ଲକ୍ଷ୍ୟ କରିଛି ପ୍ରକୃତରେ ଗୋଟେ ଐତିହାସିକ ସ୍ଥାନ ହିସାବରେ ନନ୍ଦପୁରର ଗୁରୁତ୍ୱ ବହୁତ ଅଧିକା। ଏବେ ଯଦି ଶହ ଶହ ହଜାର ହଜାର ପର୍ଯ୍ୟଟକ ଆସନ୍ତି ନନ୍ଦପୁରକୁ, ତାହାର ମୁଖ୍ୟ ଆକର୍ଷଣ ହେଉଛି 32 ସିଂହାସନ। ଏ 32 ସିଂହାସନର ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଆଗ ଯେତିକି ଆମେ 20 ବର୍ଷ ବା 25 ବର୍ଷ ବା 50 ବର୍ଷ ତଳେ ଯେମିତି ଦେଖୁଥିଲୁ 32 ସିଂହାସନକୁ, ତାର ଭିତରେ ଗୋଟେ ବ୍ୟାପକ ପରିବର୍ତ୍ତନ ଆସିଛି। ତାର ସୌନ୍ଦର୍ଯ୍ୟକରଣ କରାଯାଇଛି, ତାର ଚାରିପାଖରେ ଗଛଲତା ଫୁଲ ଗଛ ଲଗାଯାଇଛି। ଅନେକ ବର୍ଷ ଧରି ଯାହା ସାଧାରଣ ଭାବରେ ତାର ପାହାଚ ଗୁଡ଼ାକ ଥିଲା, ତାକୁ ସିମେଣ୍ଟରେ ଲଗାଇକିରି ତାକୁ ସୁନ୍ଦର କରାଯାଇପାରିଛି। ତାର ଜଗାରଖା ପାଇଁ ତାର ବ୍ୟବସ୍ଥା କରାଯାଇଛି। ଏଠି ନନ୍ଦପୁରର ଜନସାଧାରଣ ତାଙ୍କ ସଂସ୍କୃତିର ସୁରକ୍ଷା ପାଇଁ ବେଶ ସଚେତନ ଅଛନ୍ତି କିଛି ବର୍ଷ ହେଲା, ତାହା ମୁଁ ଲକ୍ଷ୍ୟ କରୁଛି।
2: ଆଉ ନନ୍ଦପୁରରେ ସାର୍ ଗୋଟେ ଜିନିଷ, ଏଠି ରହିବାର ବନ୍ଦୋବସ୍ତ ସେତେ କିଛି ହେଇପାରିନାହିଁ, କାହିଁକିନା ସକାଳୁ ଆସି ସନ୍ଧ୍ୟା ଭିତରେ ଲୋକ ଚାଲିଯାଉଛନ୍ତି। ସମ୍ପୂର୍ଣ୍ଣ ଭାବେ ତ ଦେଖିବେ ବୋଲି ମୁଁ କହିପାରୁନି ସାର୍, ଯେତିକି ଦେଖିବା ଜିନିଷ ଅଛି ସେମାନେ ସପ୍ତାହଟି କି 10 ଦିନ ଭୁଲିଲେ ମାତ୍ର ଦେଖିପାରିବେ ନାହିଁ। ପର୍ଯ୍ୟଟନ ବିକାଶ ପରିଷଦ ମାଧ୍ୟମରେ ମଧ୍ୟ ବି କିଛି 10-12 ଜଣ ପିଲା ବି ରଖାହେଇଛି, ସେମାନେ କିଛି ଯିଏ ବି ବାହାରୁ ଆସନ୍ତି ସେମାନଙ୍କୁ ଭୁଲାଭୁଲି କରିବା ପାଇଁ, ଦେଖିବା ପାଇଁ ତାଙ୍କୁ ଯେମିତି ସୁରକ୍ଷିତରେ ନେଇକିନା ଭୁଲେଇକି ଆଣିବା ପାଇଁ ସେ ବ୍ୟବସ୍ଥାଟା ପରିଷଦଟା ସେଇଟା କରିଛନ୍ତି।
4: ମୋ ନାଁ ମନୋଜ କୁମାର ନାୟକ, ମୋତେ ଏଇଠି ବିଡ଼ିଓ ଇନଚାର୍ଜ ନନ୍ଦପୁର ଦିଆହେଇଛି, June 19ରୁ ମୁଁ ଜଏନ୍ କରିଛି। ଆକ୍ଚୁଆଲି ରକ୍ଷଣାବେକ୍ଷଣ ପାଇଁ ସରକାରଙ୍କ ହାତକୁ ଏହା କିଛି ଯାଇନାହିଁ ଏପର୍ଯ୍ୟନ୍ତ, ଯଦିଓ ସେଇଟା ଚିହ୍ନଟ କରାଯାଇଅଛି, ତ ବହୁ ନିକଟରେ ମୁଁ ଯାହା ଶୁଣିବାକୁ ପାଇଛି ଏହା ASIଙ୍କୁ ହସ୍ତାନ୍ତର ହେଉଛି, ଆଉ ତାପରେ ତା ରକ୍ଷଣାବେକ୍ଷଣ ଦାୟିତ୍ୱ ସେ ଏହାକୁ କରିବେ।

ହୁଏତ ଆହୁରି ଅନେକ ଗୋପନ କାହାଣୀ ଆଜି ମୁଁ ଏଇଠି ଆପଣମାନଙ୍କୁ ଶୁଣେଇ ପାରିଥାନ୍ତେ। ଯାଆନ୍ତୁ ଥରେ ନନ୍ଦପୁର, ସେଠାକାର ପ୍ରତିଟି ପଥର ହାତଠାରି ଡାକୁଛି ଯେ।

ପ୍ରଚାର କଲୁ ରୂପକ ନନ୍ଦପୁର। ରଚନା ଏବଂ ବର୍ଣ୍ଣନା କଲେ ଅଶୋକ ମିଶ୍ର। ପ୍ରଯୋଜନା କରିଥିଲେ ସୁଜିତ ଦାସ। ଆକାଶବାଣୀ ଜୟପୁର। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 20 ତାରିଖ ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ତାସର ଲାଗି ମାଟିର ଯତ୍ନ। ଏ ସମ୍ପର୍କରେ ଆପଣମାନେ ସେପ୍ଟେମ୍ବର ମାସ 20 ତାରିଖ ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ତାସର ଲାଗି ମାଟିର ଯତ୍ନ। ଆକାଶବାଣୀ ଜୟପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ନେଇଛୁ ଆୱାର ଚଳଚ୍ଚିତ୍ରରୁ। କଣ୍ଠଦାନ କରିଛନ୍ତି ମୁକେଶ। ଗୀତ ରଚନା ଶୈଳେନ୍ଦ୍ର। ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଜୟକିଶନ।

ପରବର୍ତ୍ତୀ ଗୀତଟିର ଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା କଲ୍ୟାଣଜୀ ଆନନ୍ଦଜୀ, ଚଳଚ୍ଚିତ୍ର ଆମ୍ନେ ସାମ୍ନେ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

ଏଥର ଶୁଣନ୍ତୁ ଆରାଧନା ଚଳଚ୍ଚିତ୍ରରୁ। ଗୀତଟିରେ କଣ୍ଠଦାନ କରିଛନ୍ତି କିଶୋର କୁମାର, ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ସଚିନ୍ ଦେବ ବର୍ମନ।

ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ଅଭିଳାଷ ଚଳଚ୍ଚିତ୍ରରୁ, କଣ୍ଠଶିଳ୍ପୀ ମହମ୍ମଦ ରଫି, ଗୀତ ରଚନା ମଜରୁ ସୁଲତାନ ପୁରୀ, ସଙ୍ଗୀତ ନିର୍ଦ୍ଦେଶନା ରାହୁଲ ଦେବ ବର୍ମନ।

ଏଥର ଶୁଣନ୍ତୁ ମହମ୍ମଦ ରଫିଙ୍କ କଣ୍ଠରେ ଅନ୍ୟ ଏକ ଗୀତ ଆପ୍ କି ଫର୍ଚାୟା ଚଳଚ୍ଚିତ୍ରରୁ। ରାଜା ମେହେଦୀ ଅଲ୍ଲୀ ଖାନ୍ଙ୍କ ଗୀତକୁ ସଙ୍ଗୀତରେ ସାଜିଛନ୍ତି ମଦନ ମୋହନ।

ପରବର୍ତ୍ତୀ ଗୀତଟିରେ ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ମହେନ୍ଦ୍ର କପୁର ଏବଂ ଆଶା ଭୋସଲେ। ସାହିନଙ୍କ ଗୀତ ସଙ୍ଗୀତ ରବି।

କାର୍ଯ୍ୟକ୍ରମର ଶେଷ ଗୀତଟି ଆଖେ ଚଳଚ୍ଚିତ୍ରରୁ, ଶିଳ୍ପୀ ଲତା ମଙ୍ଗେସ୍କର। ସାହିରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ରବି।

ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଆଜି ଦିନ 2:15। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲେଞ୍ଜୁ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୀଷ କୁମାର ଠାକୁର। ଉପସ୍ଥାପନା କରିଛନ୍ତି ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା।

0: ଦାନ ଯେତି ଶିକ୍ଷା ହିଁ ଆମେ କକରପୁ ଦାଣେ ଏନିକି ସ୍ୱଚ୍ଛତା ଇଟିନରେ ଉଣା କକରପୁ ଦାଣେ ଏନିକି ତିଶାଲି ହିନ ଇଜ ଏନିକି ମାଏରିଆ ତାଇ ନେବେ ଦି ଖାଦ୍ୟ ମେଢ଼ା ହିନେ ଏ ଖାଦ୍ୟ ତି ଏନିକି ପରିଷ୍କାର ପରିଚ୍ଛନ୍ନ ତଲେ ତିନ ଟାଇମିଂ ଏନିକି ହିଁ କକରପୁ ଦାଣେ ଆଗକୁ ବଢ଼ୋ କିନ ଏ ବିଷୟ ତଲେ ଶିକ୍ଷା
1: ହାତେ ଯଦି ନିନ ତ ଅଙ୍ଗନବାଡ଼ି କର୍ମୀ ହିସାବରେ ମାଞ୍ଜାଞ୍ଜି ତ ଏନା କିଛି ନାଇଁ ଭିତରେ ତ ମେସାଞ୍ଜି ନାଇଁତି ୟା ବା କକାର ପଦା ଇବି ସବୁ ଆଚ୍ଛା ଇଏ ଯୋଉ ଅଙ୍ଗନବାଡ଼ି ତା ମାଞ୍ଜାହାଁ ଏନି ନିହି ଯୋଉ ହଚି ଜାଣେ କି ଏନି ଯୋଉ ହଚି
0: ଲୋକ ସେବା କି ତ ବହୁତ ନେଇ ଯିବ ମାଙ୍ଗ ଏମିନ କାମ ହେବ କାହାଁ ଇଚି ମାଙ୍ଗ ବହୁତ ଆଗ୍ରହ କି ନାଇଁ ଲୋକ ପୁଣି ଏନିକି ସଚେତନ କି ନ କି ଆଗକୁ ଅନୁ ଏନିକି ମା ଦ୍ୱାରା ଏବାର ଏନି ଉପକାର ବେଟାନେରି ସରକାର ମାଧ୍ୟମ ଟାଣେ ଏନା ପୁଞ୍ଜା ଲାଡ଼ିନେରେ ଏ ଉପରେ ଆୱାରନେସ୍ କି ନାଇଁ ଏମାତି କର୍ତ୍ତବ୍ୟ ଅଡ଼ିକି ହିଁ ନମିଜିକେ କି ଆଲି ବହୁତ ଇଚ୍ଛା ର ସମାଜସେବୀ ହଁ ହଁ ସ୍ୱେଚ୍ଛାସେବୀ ହିସାବରେ
1: ଲୋକ ପାଇଁ କାମ କାଲି ଆତେ ମା କକାର ପଦା ହେ ଆତେ ନାଇ ତମାନାରେ କି ଅଙ୍ଗନବାଡ଼ି କେନ୍ଦ୍ର ତମାନାରେ ମା ରେ କ୍ୟା ହେ ହଁ ଏବାର ସ୍କେ ମା କକାର ଅଙ୍ଗନବାଡ଼ି କେନ୍ଦ୍ର ବ୍ୟସ୍ତ ଦିଦି ଆରେକା ନିଜେ ଧନ୍ୟବାଦ ଜହରା
2: ନେହତ ବେଚାଏ ଏ ଦିଦି ବ୍ୟସ୍ତ ଶାରଦା ତାକୁ ପାଚର ଡାଳିମାର ବେନ
3: ସୁନ୍ଦର ରେ ଇ କାଳୁ ତକିଲି ଚାମାଇ ଦେ।

ಇತ ಡುಮರ ರೇ.

ପ୍ରଚାର କଲୁ କନ୍ଧ ଭାଷାର କାର୍ଯ୍ୟକ୍ରମ ପୁନେଇ ଲିଞ୍ଜୁ। ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନା କଲେ ଶ୍ୟାମସୁନ୍ଦର ପୂଜାରୀ ଏବଂ ଏଲିନା ମାଣ୍ଡିଙ୍ଗା। ଆକାଶବାଣୀ ଜୟପୁର। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର ମାସ 20 ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ତାସର ଲାଗି ମାଟିର ଯତ୍ନ। ଏ ସମ୍ପର୍କରେ ଆପଣମାନେ ସେପ୍ଟେମ୍ବର ମାସ 20 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ଆମ ଫୋନ୍ ନମ୍ଘର ହେଲା 06854230690। ବିଷୟଟି ପୁଣି ଥରେ କହି ରଖୁଛୁ, ତାସର ଲାଗି ମାଟିର ଯତ୍ନ। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାଟି ଏତିକିରେ ଶେଷ ହେଲା। ଆକାଶବାଣୀ ଜୟପୁର, ବର୍ତ୍ତମାନ ଶୁଣନ୍ତୁ କେତୋଟି ଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ଅଲେଖ ଚନ୍ଦ୍ର ସାମଲ, ଗୀତ ରଚନା ବାଇଧର ନାୟକ।

ପ୍ରଚାର କଲୁ କେତୋଟି ଭକ୍ତି ଗୀତ। ଆକାଶବାଣୀ ଜୟପୁର ସମୟ ଦିନ ଗୋଟାଏ ହେବାକୁ ଯାଉଛି ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଶୁଣୁଥିଲି ବିଭିନ୍ନ ପ୍ରାନ୍ତୀୟ ଅଞ୍ଚଳର ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଆଜି ଦ୍ୱିପ୍ରହରର ଚାଷବାସ କଥା।
1: ଚାଷୀ ଭାଇ ନମସ୍କାର। ଆଜିର ଚାଷବାସ କଥାରେ ଚାଲନ୍ତୁ ଶୁଣିବା ଲଙ୍କା ଚାଷ ବିଷୟରେ। ସବୁ ଖାଦ୍ୟରେ ବା ସବୁ ବ୍ୟଞ୍ଜନରେ ଟିକେ ରାଗ ସ୍ୱାଦ ପାଇଁ ଆମେ ସାଧାରଣତଃ ଲଙ୍କା ବା ମରିଚର ବ୍ୟବହାର କରିଥାଉ। ଏହି ଚାଷ ପାଇଁ ଆମ ଅଞ୍ଚଳର ଜଳବାୟୁ ସମ୍ପୂର୍ଣ୍ଣ ରୂପରେ ଠିକ୍ ରହିଛି। ଲଙ୍କା ଚାଷ ପାଇଁ ସାଧାରଣତଃ 20-25 ଡିଗ୍ରୀ ତାପମାତ୍ରା ବହୁତ ଭଲ ହୋଇଥାଏ। ଲଙ୍କା ଚାଷ ପାଇଁ ନିଗିଡ଼ା ଦରସ ମାଟି ଖୁବ୍ ଭଲ। ତାପମାତ୍ରା 37 ଡିଗ୍ରୀରୁ ଅଧିକ ହେଲେ ଗଛରେ ଶୋଷକ ଜାତୀୟ ରୋଗପୋକ ଆରମ୍ଭ ହୋଇଥାନ୍ତି। ତଥାପି ଲଙ୍କା ଗଛ ଥରେ ପାକଳ ହୋଇଗଲେ ପ୍ରାୟ 2-3 ବର୍ଷ ପର୍ଯ୍ୟନ୍ତ ଭଲ ଫସଲ ଅମଳ ହୋଇଥାଏ। ମରିଚ ଚାଷ ପାଇଁ ଆମେ ପ୍ରଥମେ ଜମିକୁ ପ୍ରସ୍ତୁତ କରିବା। ଏଥିପାଇଁ ଆମେ ଲଙ୍ଗଳ କିମ୍ବା ଟ୍ରାକ୍ଟର ସାହାଯ୍ୟରେ ଚାରା ରୋପଣର ଏକ ମାସ ପୂର୍ବରୁ ଜମିକୁ ଭଲ ଭାବରେ ଗଭୀର କରି ମାଟିକୁ ପୁରା ଗୁଣ୍ଡ କରିଦେଇ ପ୍ରାୟ 25-30 ଦିନ ପର୍ଯ୍ୟନ୍ତ ସେମିତି ଛାଡ଼ିଦେବା, ଯାହାଦ୍ୱାରା ମାଟିରେ ଥିବା ବିଭିନ୍ନ ପ୍ରକାର କ୍ଷତିକାରକ ଅଣୁଜୀବ ଏବଂ ଘାସ ସବୁ ସମ୍ପୂର୍ଣ୍ଣ ରୂପରେ ନଷ୍ଟ ହୋଇଯିବ। ବର୍ଷାଦିନିଆ ଲଙ୍କା ଚାଷ କରିବା ପାଇଁ ଆମେ ଚାହୁଁଥିଲେ ଜୁନ୍ କିମ୍ବା ଜୁଲାଇ ମାସରେ ଆରମ୍ଭ କରିବା। ଠିକ୍ ସେହିପରି ଖରାଟିଆ ଚାଷ ଆରମ୍ଭ କରିବା ପାଇଁ ଚାହୁଁଥିଲେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଆରମ୍ଭ କଲେ ବହୁତ ଭଲ ହୋଇଥାଏ। ଚାରା ରୋପଣର କିଛିଦିନ ପୂର୍ବରୁ ଆମେ 1 ଏକର ପିଛା 20 କିଲୋଗ୍ରାମ ଡିଏପି, 2 ଟ୍ରାକ୍ଟର ସଢ଼ା ଗୋବର ଖତ, 1 ଟ୍ରାକ୍ଟର ଜିଆ ଖତ ଇତ୍ୟାଦିକୁ ଦେଇ ମାଟିକୁ ଭଲ ଭାବରେ ତଳ ଉପର କରିଦେଇ ମାଟିକୁ ଆମେ ସମତଳ କରିଦେବା। ତାପରେ ପୂର୍ବରୁ ପ୍ରସ୍ତୁତ ଉନ୍ନତମାନର ବିହନର ତଳିକୁ ବା ଚାରାକୁ 2 ଫୁଟରୁ 1.5 ଫୁଟ ବ୍ୟବଧାନରେ ଲଗାଇଦେବା। ଲଙ୍କାର ଉନ୍ନତ କିସମ ଯଦି ଆମେ ଦେଖିବା ତାହେଲେ ସେଗୁଡ଼ିକ ହେଲା HPH5531, ଅମୂଲ୍ୟ, NS1101H1, VNR15145F1, BS341, ରୁଦ୍ରାକ୍ଷ F1 ଇତ୍ୟାଦି। ଚାରା ରୋପଣ ପୂର୍ବରୁ 1 ଏକର ପିଛା ଆମେ 45-50 କିଲୋଗ୍ରାମ ଡିଏପି, 100-110 କିଲୋଗ୍ରାମ SSO, 30-40 କିଲୋଗ୍ରାମ MOP ଇତ୍ୟାଦି ଦେଇ 15-20 ଦିନର ଚାରାକୁ ଜମିରେ ଲଗାଇବା। ଏହାସହ ଆମେ ସବୁବେଳେ ଧ୍ୟାନ ଦେବା ଆମ ଅଞ୍ଚଳରେ କେଉଁ କିସମର ଚାରା ଭଲ ଭାବରେ ବଢ଼ୁଛି ଏବଂ କେଉଁ କିସମର ମରିଚ ଆମ ଅଞ୍ଚଳରେ ଅଧିକ ଚାହିଦାରେ ରହୁଛି, ସେହି ହିସାବରେ ହିଁ ଆମେ ଚାରା ରୋପଣ କଲେ ଆମେ ଭଲ 2 ପଇସା ରୋଜଗାର କରିପାରିବା। 1 ଏକର ପିଛା ଆମକୁ ପ୍ରାୟ 80-100 ଗ୍ରାମ ମଞ୍ଜି ଦରକାର ହୋଇଥାଏ। ମଞ୍ଜି ପକାଇବା ପୂର୍ବରୁ ଆମେ ବାଫିଷ୍ଟିନ୍ରେ ମଞ୍ଜିକୁ ଭଲ ଭାବରେ ବିଶୋଧନ କରି ପକାଇଲେ ତଳିର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ ଏବଂ ମଞ୍ଜିକୁ ମଧ୍ୟ ଉଇ କିମ୍ବା ପିମ୍ପୁଡ଼ି ଖାଇ ନଷ୍ଟ କରିପାରନ୍ତି ନାହିଁ। ଗଛଗୁଡ଼ିକ ଅଳ୍ପ ବଡ଼ ହୋଇଗଲେ ଆମେ 30-40 ଦିନ ବ୍ୟବଧାନରେ ଗଛ ଚାରିପାଖକୁ ଆମେ ଖୋଳାଖୋସା କରିଦେଇ ମୂଳର ଚାରିପାଖରେ ମାଟି ଚଢ଼ାଇଦେବା। ମରିଚ ଚାଷରେ ସାଧାରଣତଃ ଡ୍ରିପ୍ ଇରିଗେସନ୍ କଲେ ବହୁତ ଭଲ ହୋଇଥାଏ। ନାଳ ସାହାଯ୍ୟରେ ଯଦି ଆମେ ପାଣି ମଡ଼ାଇବା ପାଇଁ ଚାହୁଁଛେ ତେବେ ଆମେ ଧ୍ୟାନ ଦେବା ମୂଳରେ ଯେପରି ଅଧିକ ପାଣି ନ ଜମେ କିମ୍ବା ମାଟିଗୁଡ଼ିକ ଧୋଇ ହୋଇ ଚେର ଦେଖା ନଯାଏ, ଏଥିପ୍ରତି ଆମେ ଧ୍ୟାନ ଦେବା। ଉଷ୍ମତା ବଢ଼ିବା ଦ୍ୱାରା ଗଛରେ ବିଭିନ୍ନ ପ୍ରକାର ରୋଗ ପୋକ ବଢ଼ିଥାନ୍ତି, ଏହାକୁ ନଜରରେ ରଖି ଆମେ କୃଷି ବିଶେଷଜ୍ଞଙ୍କ ପରାମର୍ଶ ଦ୍ୱାରା ବିଭିନ୍ନ ପ୍ରକାର ଔଷଧର ବ୍ୟବହାର କରିବା, ଏହାଫଳରେ ଆମେ ଭଲ 2 ପଇସା ରୋଜଗାର କରିପାରିବା।
0: ଶୁଣୁଥିଲେ ଆଜି ଦ୍ୱିପ୍ରହରର ଚାଷବାସ କଥା। ବିଷୟ ଥିଲା ଲଙ୍କା ଚାଷ। ଉପସ୍ଥାପନା କଲେ ସୁବ୍ରତ ସାମନ୍ତରାୟ, ଆକାଶବାଣୀ ଜୟପୁର। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜନ କାର୍ଯ୍ୟକ୍ରମରେ ସେପ୍ଟେମ୍ବର 20 ରବିବାର ଅପରାହ୍ନ 5:30 ପ୍ରଚାର କରିବୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ତାସର ଲାଗି ମାଟିର ଯତ୍ନ। ଏ ସମ୍ପର୍କରେ ଆପଣମାନେ ସେପ୍ଟେମ୍ବର 20 ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ଆମ ଫୋନ୍ ନମ୍ବର ହେଲା 0685423060। ନମ୍ବରଟି ପୁଣି ଥରେ କହି ରଖୁଛୁ

ପିଲାଏ, ଆମେ ଆମ ଆଖପାଖରୁ ଅନେକ ଭଲ ଭଲ କଥା ଶିଖିଥାଉ। କେତେବେଳେ ପିମ୍ପୁଡ଼ିଠାରୁ ଶୃଙ୍ଖଳା ଶିଖୁ ତ କେତେବେଳେ ସୂର୍ଯ୍ୟଙ୍କଠାରୁ ସମୟାନୁବର୍ତ୍ତିତା। ଏମିତିରେ କହିବାକୁ ଗଲେ ସମସ୍ତଙ୍କଠାରେ ଭଗବାନ କିଛି ନା କିଛି ଭଲ ଜିନିଷ ଭରିଥାନ୍ତି, ଯାହା ଅନ୍ୟମାନେ ଶିଖିବା ଉଚିତ। ପରିବାର ଆମକୁ ଶିଖେଇଥାଏ ଏକତ୍ର ଚଳିବାର, ସତକଥା କହିବାର, ସୁଖ ଦୁଃଖରେ ସହଯୋଗ କରିବାର ଏବଂ ସର୍ବୋପରି ପିଲାଏ ଗୁରୁଜନଙ୍କୁ ସମ୍ମାନ ଦେବା ଓ ସାନମାନଙ୍କୁ ସ୍ନେହ କରିବା ମଧ୍ୟ ଶିଖେଇଥାଏ। ଏହିସବୁ କଥାକୁ ଆଧାର କରି ଆଗକୁ ଚାଲିଲେ ଆମେ ଜୀବନରେ ସଫଳ ହୋଇପାରିବା। ଗୁରୁଜନଙ୍କ ଆଶିଷ ଆମ ରାସ୍ତାର କଣ୍ଟାକୁ ସଫା କରିଦେବ। ମହାପୁରୁଷଙ୍କର ସତ୍ବାଣୀ ଆମ ଜୀବନକୁ ଅମୃତମୟ କରିବ। ଏଣୁ ସମସ୍ତଙ୍କ ସହିତ ଚଳିବା ଉଚିତ। ଏଇତକ ଚିନ୍ତନ ସହିତ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆରମ୍ଭ କରିବା।

0: ହଁ ପିଲାଏ, ପ୍ରତ୍ୟେକଙ୍କୁ ସମ୍ମାନ ଦେବା ଯେତିକି ଜରୁରୀ ସେତିକି ଜରୁରୀ ହୋଇଥାଏ ଆମ ପରିବେଶ ପ୍ରତି ସଚେତନ ରହିବା। କାରଣ ଆମ ପରିବେଶ ଭଲ ଥିଲେ ଆମେ ସୁସ୍ଥ ନିରୋଗ ରହିବା, ତା ସହିତ ସମସ୍ତେ ଭଲରେ ରହିପାରିବା। ଜଳବାୟୁ ମଧ୍ୟ ଠିକ୍ ସମୟରେ ପରିବର୍ତ୍ତନ ହେବ। ଏବେ ଦେଖାଗଲାଣି ଆମ ପରିବେଶରୁ ଅନେକ ଜୀବ ବିଲୁପ୍ତ ହୋଇଯାଉଛନ୍ତି, ଆଉ କିଛି ବର୍ଷ ପରେ ଆମେ ସେମାନଙ୍କୁ ଫଟୋ ବା ଭିଡ଼ିଓ ଭିତରେ ହିଁ ଦେଖିବାକୁ ପାଇବା। ତୁମମାନଙ୍କର ମନେ ଥିବ ଯେ ଆଉ ଟିକେ ଛୋଟ ଥିଲାବେଳେ ତୁମେମାନେ ପ୍ରଜାପତି ଧରିଥିବ। ରଙ୍ଗ ବିରଙ୍ଗର ପ୍ରଜାପତି ଏହି ଋତୁରେ ଘାସ ଗାଲିଚା ଉପରେ ଉଡ଼ି ବୁଲୁଥାନ୍ତି। ତାଙ୍କର ରଙ୍ଗ ଯେମିତି ସୁନ୍ଦର, ଦେଖିବାକୁ ମଧ୍ୟ ସେମିତି ସୁନ୍ଦର। ପିଲାମାନେ, ସେମାନେ ମଧ୍ୟ ଭଗବାନଙ୍କର ଏକ ସୁନ୍ଦର ଅବଦାନ, ଆଉ ସେମାନେ ପରିବେଶର ସନ୍ତୁଳନ ରକ୍ଷା କରିବାରେ ବିଶେଷ ସହାୟକ ହୋଇଥାନ୍ତି। ତେବେ ଚାଲ ଆଜି ଶୁଣିବା ଆଲୋଚନାଟିଏ, ଆମ ପରିବେଶରେ ପ୍ରଜାପତି। ତମକୁ କହୁଛନ୍ତି ଦେବରାଜ ମିଶ୍ର, ମନ ଦେଇ ଶୁଣ।
1: ପୃଥିବୀ ସୌରମଣ୍ଡଳର ଏକମାତ୍ର ଗ୍ରହ ଯେଉଁଥିରେ ଜୀବନ ଏବଂ ଜୀବଜନ୍ତୁ ବୃକ୍ଷଲତାଙ୍କର ଉପସ୍ଥିତି ଅଛି। ଜୈବ ପଦାର୍ଥ, ନିର୍ଜୀବ ପଦାର୍ଥ, ବୃକ୍ଷଲତା, କୀଟପତଙ୍ଗମାନଙ୍କୁ ନେଇ ପରିବେଶ ଗଠିତ। ଏହି ପରିବେଶରେ ପ୍ରଜାପତି ଭଗବାନଙ୍କର ଏକ ଛୋଟ କିନ୍ତୁ ସୁନ୍ଦର ଏବଂ ମହତ୍ତ୍ୱପୂର୍ଣ୍ଣ ସୃଜନ। ଏ ଛୋଟ ପ୍ରାଣୀଟି ପରିବେଶରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପ୍ରଜାପତି ଓ ପରିବେଶ ଦୁହେଁ ଦୁହିଁଙ୍କର ପରିପୂରକ। ତା ଛଡ଼ା ପ୍ରଜାପତି ଏବଂ ବୃକ୍ଷ ଜଗତ ଦୁହେଁ ଦୁହିଁଙ୍କ ଉପରେ ନିର୍ଭରଶୀଳ। ଏ ଛୋଟ ସୁନ୍ଦର ପ୍ରାଣୀଟି ଉଡ଼ନ୍ତା ପୁଷ୍ପ ହିସାବରେ ନାମିତ। ଏ ଜୀବଟି ନିଜର ସୁନ୍ଦର ରୂପ, ଆକୃତି ଏବଂ ଚିତ୍ର ବିଚିତ୍ର ଡେଣା ଦ୍ୱାରା ପରିବେଶର ସୁନ୍ଦରତା ବଢ଼ାଇଥାଏ। ଆମ ପୃଥିବୀରେ ବିଭିନ୍ନ ଧରଣର, ବିଭିନ୍ନ ରଙ୍ଗର ଏବଂ ବିଭିନ୍ନ ଆକାରର ପ୍ରଜାପତି ଅଛନ୍ତି। ହାରାହାରି 28,000 ପ୍ରଜାପତିର ପ୍ରଜାପତି ଅଛନ୍ତି। ସେମାନେ ବିଭିନ୍ନ ଫୁଲରସ ଓ ଫଳରସକୁ ମୁଖ୍ୟ।

ଖାଦ୍ୟ ରୂପରେ ଗ୍ରହଣ କରନ୍ତି। ପ୍ରଜାପତି ପରିବେଶରେ ଅନେକ ଗୁଡ଼ିଏ ଭୂମିକା ଗ୍ରହଣ କରେ, ସେଗୁଡ଼ିକ ହେଲା ବୃକ୍ଷର ବଂଶବୃଦ୍ଧି, ନୂଆ ନୂଆ ପ୍ରକାର ବୃକ୍ଷର ବଂଶବୃଦ୍ଧି, ପରିବେଶ ସନ୍ତୁଳନ ରକ୍ଷା, ପରିବେଶକୁ ପ୍ରଦୂଷଣ ମୁକ୍ତ କରିବା, କୀଟନାଶକ ଇତ୍ୟାଦି। ଘରମାନଙ୍କରେ ପ୍ରଜାପତି ଉଡ଼ିଲେ ଘରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ ଆଗକୁ ଘଟିବାକୁ ଯାଉଛି ବୋଲି ଲୋକାଚାରରେ ଧାରଣା ରହିଛି। ଲୋକମାନଙ୍କୁ ବିଶେଷତଃ ଛୋଟ ଛୋଟ ପିଲାମାନେ ବିଭିନ୍ନ ରଙ୍ଗ ବେରଙ୍ଗର ପ୍ରଜାପତି ଆଡ଼କୁ ଆକୃଷ୍ଟ ହୋଇଯାଆନ୍ତି ଏବଂ ଏମାନଙ୍କ ଦେହର ସାଜସଜା ଓ ମିଶ୍ରିତ ରଙ୍ଗ ଦେଖିଲେ ମନ ଲୋଭାକୃଷ୍ଟ ହୋଇପଡ଼େ। ମନେ ହୁଏ ସତେ ଯେମିତି ସେଗୁଡ଼ିକୁ ଧରି ଆଣି ନିଜ ପାଖରେ ରଖିବାକୁ। ଏ କୀଟଗୁଡ଼ିକ ଅସାଧାରଣ ଅଟନ୍ତି, ଏମାନେ ପରିବେଶର ଉପକାରୀ କୀଟ ଅଟନ୍ତି। ସାଧାରଣତଃ ଆମେ ଜାଣୁ ଏମାନଙ୍କର ଜନ୍ମ ସଁବାଳୁଆ ଠାରୁ। ଏମାନଙ୍କ ଜୀବନଚକ୍ର ଚାରୋଟି ସ୍ତର ଦେଇ ଗଠିତ, ଯଥା ଅଣ୍ଡା, ଲାର୍ଭା, ପିଉପା ଓ ପୂର୍ଣ୍ଣ ପ୍ରଜାପତି। ସଁବାଳୁଆଟିଏ କେତେ ସପ୍ତାହ ପରେ ବୁଢ଼ା ହୋଇଗଲେ ତାର ଶରୀରର ଜୈବ ରାସାୟନିକ ପରିବର୍ତ୍ତନ ଘଟି ପ୍ରଜାପତିରେ ପରିଣତ ହୁଏ। ଏହି କୀଟଗୁଡ଼ିକର ଗଛଲତା ସହିତ ବିଶେଷ କରି ଫୁଲ ଗଛଗୁଡ଼ିକ ସହିତ ଘନିଷ୍ଠ ସମ୍ପର୍କ ରହିଛି। ଏହାଦ୍ୱାରା ସେମାନଙ୍କର ଗୋଡ଼ରେ ପରାଗରେଣୁ ଲାଗିଯାଇ ଅନେକ ଗୁଡ଼ିଏ ଗଛର ପରାଗ ସଙ୍ଗମରେ ଏମାନେ ସାହାଯ୍ୟ କରନ୍ତି। ଏହି କୀଟଗୁଡ଼ିକ ଏତେ ସମ୍ବେଦନଶୀଳ ଯେ ପରିବେଶର ପାଗରେ ପରିବର୍ତ୍ତନ, କ୍ଷତିକାରକ ରାସାୟନିକର ଉପସ୍ଥିତି, ଜଳ ଓ ବାୟୁର ଦୂଷିତକରଣ ବା ପରିବେଶରେ ଆଗକୁ ଘଟିବାକୁ ଯାଉଥିବା କୌଣସି ପରିବର୍ତ୍ତନକୁ ଏମାନେ ଆଗୁଆ ଜାଣିପାରନ୍ତି। ଶିକ୍ଷାର୍ଥୀମାନଙ୍କୁ ଜୀବନଚକ୍ର ପାଠ ବୁଝାଇବା ପାଇଁ ଏହି ପ୍ରଜାପତିମାନଙ୍କୁ ଏକ ଶିକ୍ଷଣ କୌଶଳ ରୂପେ ବ୍ୟବହାର କରାଯାଏ। ଏହି ପ୍ରଜାପତିମାନେ ସୁନ୍ଦରତା, ସ୍ୱାଧୀନତା ଓ ଶାନ୍ତିର ପ୍ରତୀକ ଅଟନ୍ତି। ଏମାନଙ୍କର ପରାଗରେଣୁ ଛିଞ୍ଚିବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ସୁସ୍ଥ ପରିବେଶ ପାଇଁ ରହିଛି। ଏହା ସାରା ଜୈବ ସମାଜର ଉପକାର କରେ। ପ୍ରଜାପତି ମଧ୍ୟ ଖାଦ୍ୟୋପଯୋଗୀ ବୃକ୍ଷମାନଙ୍କରେ ଲାଗୁଥିବା ପୋକମାନଙ୍କୁ ନଷ୍ଟ କରିଦିଅନ୍ତି। ତେଣୁ ବିଭିନ୍ନ ପ୍ରକାରର କୀଟନାଶକ ଔଷଧ ବ୍ୟବହାର କରିବା ଆବଶ୍ୟକତା ପଡ଼େ ନାହିଁ। ଏହା ଛଡ଼ା ପରିପକ୍ୱ ପ୍ରଜାପତିକୁ କିଛି ପକ୍ଷୀ ଓ ଝିଟିପିଟି ଖାଦ୍ୟ ଭାବରେ ଗ୍ରହଣ କରନ୍ତି। ତେଣୁ ପ୍ରଜାପତି ପରିବେଶ ସୁରକ୍ଷାରେ ଏବଂ ସନ୍ତୁଳନରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ପ୍ରଜାପତିର କେତେକ ପ୍ରଜାତି ଯେମିତି ମୋନାର୍କ, ବିଲ୍କୁଏଡ୍ ଭଳି ବୃକ୍ଷ ଉପରେ ନିର୍ଭରଶୀଳ, ଯେଉଁମାନେ ପରିବେଶକୁ ଅତ୍ୟଧିକ ପରିମାଣ ଅଙ୍ଗାରକାମ୍ଳ ଗ୍ରହଣ କରନ୍ତି। ସଁବାଳୁଆ ସେହି ବୃକ୍ଷମାନଙ୍କୁ ଖାଇ ବଡ଼ ହୁଏ ଏବଂ ପ୍ରଜାପତିରେ ପରିବର୍ତ୍ତନ ହୁଏ। ତେଣୁ ପ୍ରଜାପତି ମଧ୍ୟ ପରିବେଶକୁ ପ୍ରଦୂଷଣ ମୁକ୍ତ କରେ। ପ୍ରଜାପତିମାନେ ମାତ୍ର କେତେ ସପ୍ତାହରୁ ଏକ ମାସ ପର୍ଯ୍ୟନ୍ତ ବଞ୍ଚନ୍ତି। ଏମାନଙ୍କର ଉପସ୍ଥିତି ବା ଅନୁପସ୍ଥିତି ଆମକୁ ପରିବେଶ ବିଷୟରେ ବହୁତ କିଛି ଧାରଣା ଦିଏ। ଗୋଟିଏ କ୍ଷିପ୍ରଗତିରେ ଉଡ଼ୁଥିବା ପ୍ରଜାପତି 30 ମାଇଲ ଘଣ୍ଟାକୁ ଉଡ଼ିପାରେ। ଏହା ପ୍ରାୟ ଦିନବେଳେ ଉଡ଼େ, ଏମାନେ ସିଧାସଳଖ ଉଡ଼ନ୍ତି ନାହିଁ। ଆମେରିକାରେ ପ୍ରଜାପତି ଚାଷ କରାଯାଏ, ବହୁମୂଲ୍ୟର ଡଲାଲ ଦେଇ ଲୋକେ ଏହାକୁ କିଣନ୍ତି। ଆମେ ଯେଉଁ ସବୁ ଫଳ ଖାଉ, ଯଥା ଅମୃତଭଣ୍ଡା, ଡାଳିମ୍ବ, ଆମ୍ବ, କଦଳୀ ଓ ବିଭିନ୍ନ ପ୍ରକାରର କୋଳି, ତା ସଙ୍ଗେ ସଙ୍ଗେ ପନିପରିବା ମଧ୍ୟରେ ବାଇଗଣ, ଭେଣ୍ଡି, ଜହ୍ନି, ବିନ୍, ବରଗଡ଼ା, ଅମୃତଭଣ୍ଡା ପ୍ରଜାପତି ଯୋଗୁଁ ଫୁଲ ଗର୍ଭଧାରଣ କରି ଫଳ ସୃଷ୍ଟି କରେ। ତେଣୁ ପ୍ରଜାପତି ସମସ୍ତଙ୍କର ପ୍ରିୟ ଥିଲା, ଅଛି ଓ ସବୁଦିନ ପାଇଁ ରହିବ। ପରିବେଶକୁ ସରସ ସୁନ୍ଦର କରିବାରେ ପ୍ରଜାପତିର ଦାନ ଅତୁଳନୀୟ। କ୍ଷୁଦ୍ର ପତଙ୍ଗଟିଏ ହେଲେ ମଧ୍ୟ ଫୁଲ ଫଳ ଧାରଣ କରିବାରେ ସମସ୍ତଙ୍କ ମନରେ ଆନନ୍ଦ ତଥା ଚିତ୍ତ ପ୍ରସାର ଦିଗରେ ଏହା ସାହାଯ୍ୟ କରେ। ଜାତି ଧର୍ମ ନିର୍ବିଶେଷରେ ଶିକ୍ଷିତ ଅଶିକ୍ଷିତ, ସାନ ବଡ଼ ସମସ୍ତଙ୍କ ମୁହଁରେ ଏହା ହସ ସୃଷ୍ଟି କରେ। ସେ ଗୋଟିଏ କ୍ଷୁଦ୍ର ପତଙ୍ଗ, ମାତ୍ର ସେହି କ୍ଷୁଦ୍ର ମଧ୍ୟରେ ବିରାଟ ସମ୍ଭାବନା ଲୁଚି ରହିଛି। କ୍ଷୁଦ୍ର କୋପଟିଏ କି ଖରା, କି ବର୍ଷା, ଶୀତ ସବୁଦିନେ ମଣିଷ ସମାଜକୁ ପାଣି ଯୋଗାଏ। ଜୁଳୁଜୁଳିଆ ପୋକଟି କ୍ଷୁଦ୍ର ହେଲେ ମଧ୍ୟ ସେ ନିଜ ଆଲୋକରେ ଆଲୋକିତ। ଫୁଲଟିଏ ଛୋଟ ହେଲେ ମଧ୍ୟ ତାର ସୁଗନ୍ଧ ଚତୁର୍ଦିଗକୁ ମହକାଇ ଦିଏ। କ୍ଷୁଦ୍ର ଦୀପଶିଖା ଅନ୍ଧକାରକୁ ଦୂର କରେ। ସେହିପରି କ୍ଷୁଦ୍ର ପତଙ୍ଗଟିଏ ପ୍ରଜାପତି ହେଲେ ମଧ୍ୟ ସେ ମହାନ। ପ୍ରାଚ୍ୟ ସାହିତ୍ୟରୁ ଏବଂ ପାଶ୍ଚାତ୍ୟ ସାହିତ୍ୟ ପର୍ଯ୍ୟନ୍ତ ବିଭିନ୍ନ ଗୀତ କବିତାରେ ପ୍ରଜାପତିକୁ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି। ପ୍ରଜାପତି ସମ୍ପର୍କରେ ତାହେଲେ ପିଲାମାନେ ଗୋଟିଏ ଛୋଟିଆ ଗୀତ ମନ ଦେଇ ଶୁଣ। ପରିବେଶ ସନ୍ତୁଳନ ରକ୍ଷା କରୁ ତୁହି,
ପରିବେଶ ସନ୍ତୁଳନ।

ଦେଖା କରୁ ତୁହି ଫୁଲରୁ ଫୁଲକୁଡ଼ି ରେଣୁ ନେଉ ବହିରେ ପ୍ରଜାପତି ନାହିଁ ତୋର ଜାତି କି ଅଜାତିରେ ପ୍ରଜାପତି କଳା ଧଳା ନାଲି ପୁଣି ହଳଦିଆ ରଙ୍ଗେ କଳା ଧଳା ନାଲି ପୁଣି ହଳଦିଆ ରଙ୍ଗେ ଫୁଲରୁ ଫୁଲକୁ ତୁହି ଉଡ଼ୁ ନାନା ଢଙ୍ଗେରେ ପ୍ରଜାପତି ନାହିଁ ତୋର ଜାତି କି ଅଜାତିରେ ପ୍ରଜାପତି ବେଳେ ବେଳେ ଦେଖା ଦିଏ ଜଗନ୍ନାଥ ଆଖି ବେଳେ ବେଳେ ଦେଖା ଦିଏ ଜଗନ୍ନାଥ ଆଖି ତୋ ଦେହରେ ଦେଖିଦେଲେ ଆଖି ଯାଏ ଲାଖିରେ ପ୍ରଜାପତି ନାହିଁ ତୋର ଜାତି କି ଅଜାତିରେ ପ୍ରଜାପତି ଛୋଟ ପିଲାଙ୍କର ତୁ ହିରଙ୍କର ରତନ ଛୋଟ ପିଲାଙ୍କର ତୁ ହିରଙ୍କର ରତନ ଧରିବାକୁ ତୋତେ ସତେ କେତେ ଯେ ଗହନରେ ପ୍ରଜାପତି ନାହିଁ ତୋର ଜାତି କି ଅଜାତିରେ ପ୍ରଜାପତି ଧରାଦେଲେ ତୋତେ ଥରେ କୋଟିନିଧି ଲାଭ କେତେ ଖୁସି ହୋଇଯାନ୍ତି ତୁ ହି ତ ଦୁର୍ଲଭରେ ପ୍ରଜାପତି ନାହିଁ ତୋର ଜାତି କି ଅଜାତିରେ ପ୍ରଜାପତି ରେଣୁକୁ ତୁ ବହି ନେଇ ଫୁଲେ ଛାଡ଼ି ଦେଇ ରେଣୁକୁ ତୋ ବହି ନେଇ ଫୁଲେ ଛାଡ଼ି ଦେଇ ସେ ରେଣୁ ପାଇଣ ଫୁଲ ଫଳ ଯେ ଧରଇରେ ପ୍ରଜାପତି ନାହିଁ ତୋର ଜାତି କି ଅଜାତିରେ ପ୍ରଜାପତି ପୁଣି କେତେକ ଉଦାହରଣ ତଥା ବିଜ୍ଞାପନ ପାଇଁ ପରିବେଶର ବନ୍ଧୁ ଭାବରେ ଏମାନଙ୍କର ଭୂମିକା ପ୍ରମୁଖ ଅଟେ। ପ୍ରଜାପତି ଗୁଡ଼ିକର ଉପସ୍ଥିତି ସାରା ବିଶ୍ୱକୁ ଛୋଟିଆ ରଙ୍ଗୀନ ଦୁନିଆରେ ପରିଣତ କରିବାରେ କିଛିଟା ସମର୍ଥ ହୁଏ। ତେଣୁ ଏ ପ୍ରଜାପତିମାନଙ୍କର ରକ୍ଷଣାବେକ୍ଷଣ ଦାୟିତ୍ୱ ଆମ ସମସ୍ତଙ୍କର। ଆଜିକାଲି ସାମାଜିକ ଅତ୍ୟାଧୁନିକ କାରଣ ପ୍ରକ୍ରିୟାରେ ଏବଂ ସରକାରୀ ବନ୍ୟ କୃଷି ଏବଂ ରାସ୍ତା ଇତ୍ୟାଦି ଯୋଜନାକରଣ ପ୍ରକ୍ରିୟାରେ ଆମେ ବୃକ୍ଷଲତା କାଟିବା ଦ୍ୱାରା ପ୍ରଜାପତି ବଂଶ ଲୋପ ପାଉଛି। ଜମିମାନଙ୍କରେ ଅତ୍ୟାଧୁନିକ ସାର ଏବଂ କୀଟନାଶକ ପ୍ରୟୋଗ ଯୋଗୁଁ ସମ୍ବଳା ମରିଯିବାରୁ ପ୍ରଜାପତି ଉତ୍ପତ୍ତି ହୋଇପାରୁନାହାନ୍ତି। ପ୍ରଜାପତିମାନେ ମଧ୍ୟ ହଠାତ୍ ପରିବେଶର ପରିବର୍ତ୍ତନ ଗ୍ଲୋବାଲ ୱାର୍ମିଂ ଯୋଗୁଁ ମଧ୍ୟ ପରିବର୍ତ୍ତନ ଗ୍ରହଣ କରିପାରିବାରୁ ଲୋପ ହୋଇଯାଉଛି। ଏଥିପ୍ରତି ସମସ୍ତେ ସଜାଗ ରହିଲେ ପ୍ରଜାପତି ବଂଶ ରହିବ। ୟୁନାଇଟେଡ୍ ଷ୍ଟେଟ୍ସ ଅଫ୍ କିଙ୍ଗଡମ୍, ଯାହାକୁ ଇଂଲଣ୍ଡ ବୋଲି କହୁଛେ, ସେହି ତରଫରୁ କୀଟ ସୁରକ୍ଷାକାରୀ ସଂସ୍ଥା ଦ୍ୱାରା ଏହା କରାଯାଇଛି। ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଏବଂ ଏହି ପ୍ରଜାପତିର ସୁରକ୍ଷା ପାଇଁ ଲୋକମାନଙ୍କର ଅଧିକରୁ ଅଧିକ ଅଂଶଗ୍ରହଣ ଦ୍ୱାରା ମଧ୍ୟ ସମ୍ଭବ ହୋଇଛି। ବିଭିନ୍ନ ସ୍ଥାନରେ ଏକ ବଡ଼ ବଡ଼ ଫୁଲ ବଗିଚା ସୃଷ୍ଟି କରି ସେଠାରେ ଏହି ପ୍ରଜାପତିମାନଙ୍କର ଅଣ୍ଡାଗୁଡ଼ିକୁ ସଂଗ୍ରହ କରି ଏମାନଙ୍କର ବଂଶ ବିସ୍ତାର ପ୍ରତି ଚେଷ୍ଟିତ ହେବା ଆବଶ୍ୟକ। ସେଥିପାଇଁ କିଛି ଅର୍ଥ, ସମୟ, ମନିଟରିଂ ପ୍ରୋଗ୍ରାମ, ଗାର୍ଡନିଂ ଦ୍ୱାରା ପ୍ରଜାପତିମାନଙ୍କର ବଂଶ ବଢ଼ାଯାଇପାରିବ। ପିଲାମାନେ, ବଡ଼ ହେଲେ ତମେ ପ୍ରଜାପତି ସମ୍ପର୍କରେ ଆହୁରି ବହୁତ କଥା ଜାଣିବ।

ପିଲାଏ ଆଜିର ଜାଣିବା କଥାରେ ପ୍ରଥମେ ଚାଲ ଶୁଣିବା ବୈଷ୍ଣୋଦେବୀ ମନ୍ଦିର ବିଷୟରେ। ଶ୍ରୀ ମାତା ବୈଷ୍ଣୋଦେବୀଙ୍କର ମନ୍ଦିର ଭାରତର ଏକ ପ୍ରସିଦ୍ଧ ତୀର୍ଥକ୍ଷେତ୍ର। ଏହା ଜମ୍ମୁ କାଶ୍ମୀରର ରିଆସି ଜିଲ୍ଲାର ତ୍ରିକୁଟ ପର୍ବତମାଳାରେ କାଟ୍ରା ନିକଟରେ ଅବସ୍ଥିତ। ପବିତ୍ର ଗୁମ୍ଫାଟି ସମୁଦ୍ର ପତ୍ତନଠାରୁ ପ୍ରାୟ 5200 ଫୁଟ ଉଚ୍ଚତାରେ ରହିଛି। ଧାର୍ମିକ ପରମ୍ପରା ଅନୁସାରେ ମାତା ବୈଷ୍ଣବୀ ତ୍ରିକୁଟ ପର୍ବତରେ ତପସ୍ୟା କରିଥିଲେ। ତାଙ୍କ ସହ ଭୈରବନାଥଙ୍କର କାହାଣୀ ମଧ୍ୟ ଏହି ତୀର୍ଥର ପ୍ରମୁଖ ପୌରାଣିକ ପରମ୍ପରାର ଅଂଶ। ମାତା ଶେଷରେ ପବିତ୍ର ଗୁମ୍ଫାରେ ଧ୍ୟାନରତ ହୋଇଥିବା ବିଶ୍ୱାସ କରାଯାଏ। ଏଠାରେ ମାତାଙ୍କର ସାଧାରଣ ମୂର୍ତ୍ତି ନାହିଁ। ପବିତ୍ର ଗୁମ୍ଫା ମଧ୍ୟରେ ପ୍ରାକୃତିକ ଭାବରେ ଗଠିତ ତିନୋଟି ପିଣ୍ଡି ଦର୍ଶନ ହୁଏ, ଯାହାକୁ ମାତାଙ୍କର ପବିତ୍ର ସ୍ୱରୂପ ଭାବି ଭକ୍ତମାନେ ମାନନ୍ତି। କାଟ୍ରା ହେଉଛି ବୈଷ୍ଣୋଦେବୀ ଯାତ୍ରାର ପ୍ରମୁଖ ଆଧାରସ୍ଥଳ। କାଟ୍ରାଠାରୁ ଭକ୍ତମାନେ ପାହାଡ଼ ରାସ୍ତା ଦେଇ ଭବନ ପର୍ଯ୍ୟନ୍ତ ଯାତ୍ରା କରନ୍ତି। ଯାତ୍ରା ପଥରେ ବାଣଗଙ୍ଗା, ଚରଣ ପାଦୁକା ଓ ଅର୍ଦ୍ଧକୁଆରୀ ଭଳି ପବିତ୍ର ସ୍ଥାନ ରହିଛି। ଭବନ ଦର୍ଶନ ପରେ ଭୈରବନାଥ ମନ୍ଦିର ଦର୍ଶନକୁ ମଧ୍ୟ ଯିବାର ପରମ୍ପରା ରହିଛି। ଶ୍ରୀ ମାତା ବୈଷ୍ଣୋଦେବୀ ଶ୍ରାଇନ୍ ବୋର୍ଡ 1986 ଗଠିତ ହୋଇଥିଲା। ଏହା ତୀର୍ଥଯାତ୍ରାର ପରିଚାଳନା, ପ୍ରଶାସନ ଓ ଭକ୍ତମାନଙ୍କ ପାଇଁ ବିଭିନ୍ନ ସୁବିଧାର ବ୍ୟବସ୍ଥା କରେ। ବୈଷ୍ଣୋଦେବୀ ମନ୍ଦିର କେବଳ ଏକ ତୀର୍ଥସ୍ଥାନ ନୁହେଁ, ଏହା ଭକ୍ତି, ଆସ୍ଥା, ଆଧ୍ୟାତ୍ମିକତା ଓ ପ୍ରକୃତିର ଅପୂର୍ବ ସମନ୍ୱୟର ପ୍ରତୀକ। ପ୍ରତିବର୍ଷ ଦେଶ ବିଦେଶରୁ ବହୁ ସଂଖ୍ୟକ ଭକ୍ତ ଏଠାକୁ ଆସି ମାତାଙ୍କ ଦର୍ଶନ କରନ୍ତି।

ପିଲାଇ ଏବେ ଜାଣିବା ଅମୃତସରର ସ୍ୱର୍ଣ୍ଣ ମନ୍ଦିର। ସ୍ୱର୍ଣ୍ଣ ମନ୍ଦିର ଯାହାକୁ ହରମନ୍ଦିର ସାହିବ ଓ ଦରବାର ସାହିବ ମଧ୍ୟ କୁହାଯାଏ, ପଞ୍ଜାବର ଅମୃତସର ସହରରେ ଅବସ୍ଥିତ। ଏହା ଶିଖ ଧର୍ମର ସର୍ବପ୍ରମୁଖ ତୀର୍ଥସ୍ଥଳୀ ମଧ୍ୟରୁ ଗୋଟିଏ। ମନ୍ଦିରଟି ଏକ ପବିତ୍ର ସରୋବରର ମଧ୍ୟଭାଗରେ ନିର୍ମିତ ହୋଇଥିବାରୁ ଏହାର ଦୃଶ୍ୟ ଅତ୍ୟନ୍ତ ମନୋରମ। ହରମନ୍ଦିର ସାହିବର ନିର୍ମାଣ ସହିତ ଶିଖ ଗୁରୁମାନଙ୍କର ଇତିହାସ ଜଡ଼ିତ। ଗୁରୁ ଅର୍ଜନ ଦେବଙ୍କ ସମୟରେ ଏହାର ନିର୍ମାଣ ସମାପ୍ତ ହୋଇଥିଲା। ପରେ ବିଭିନ୍ନ ସମୟରେ ମନ୍ଦିରର ପୁନଃନିର୍ମାଣ ଓ ସୌନ୍ଦର୍ଯ୍ୟ ବର୍ଦ୍ଧନ କରାଯାଇଥିଲା। 19ଶ ଶତାବ୍ଦୀରେ ମହାରାଜା ରଣଜିତ ସିଂଙ୍କ ଶାସନ କାଳରେ ମନ୍ଦିର ଉପରିଭାଗରେ ସୁନାର ପତ୍ର ଲଗାଯାଇଥିବାରୁ ଏହା ସ୍ୱର୍ଣ୍ଣ ମନ୍ଦିର ନାମରେ ପ୍ରସିଦ୍ଧ ହୋଇଥିଲା। ମନ୍ଦିରର ସ୍ଥାପତ୍ୟରେ ସୁନ୍ଦର ଶିଳ୍ପକଳା, ଗମ୍ବୁଜ, ସୁନାର ଆବରଣ ଓ ଅତି ସୂକ୍ଷ୍ମ ନକ୍ସା କାମ ଦେଖିବାକୁ

ମିଳେ। ପବିତ୍ର ସରୋବରର ଜଳରେ ମନ୍ଦିରର ପ୍ରତିଫଳନ ଏହାର ସୌନ୍ଦର୍ଯ୍ୟକୁ ଆହୁରି ବଢ଼ାଇଥାଏ। ହରମନ୍ଦିର ସାହିବରେ ଶ୍ରୀ ଗୁରୁଗ୍ରନ୍ଥ ସାହିବଙ୍କୁ ଅତ୍ୟନ୍ତ ଶ୍ରଦ୍ଧାର ସହିତ ପ୍ରତିଷ୍ଠା କରାଯାଇଛି। ଏଠାରେ ନିୟମିତ ଭାବେ ଗୁରୁବାଣୀ ଓ କୀର୍ତ୍ତନ ପରିବେଷଣ କରାଯାଏ। ସ୍ୱର୍ଣ୍ଣମନ୍ଦିରର ଲଙ୍ଗର ବିଶ୍ୱବ୍ୟାପୀ ଭାବେ ପ୍ରସିଦ୍ଧ। ଜାତି, ଧର୍ମ, ଧନୀ, ଗରିବ ନିର୍ବିଶେଷରେ ସମସ୍ତେ ଏଠାରେ ଏକାଠି ବସି ନିଃଶୁଳ୍କ ଭୋଜନ କରନ୍ତି। ଏହା ସମାନତା, ସେବା ଓ ମାନବିକତାର ଏକ ସୁନ୍ଦର ଉଦାହରଣ। ଅମୃତସରର ସ୍ୱର୍ଣ୍ଣମନ୍ଦିର କେବଳ ଏକ ଧାର୍ମିକ ସ୍ଥାନ ନୁହେଁ, ଏହା ଶାନ୍ତି

ଏବେ ଜାଣିବା ବୁଲନ୍ଦ ଦରୱାଜା ବିଷୟରେ। ବୁଲନ୍ଦ ଦରୱାଜା ଭାରତର ଏକ ପ୍ରସିଦ୍ଧ ଐତିହାସିକ ସ୍ଥାପତ୍ୟ। ଏହା ଉତ୍ତରପ୍ରଦେଶର ଫତେପୁର ସିକ୍ରିଠାରେ ଅବସ୍ଥିତ। ମୋଗଲ ସମ୍ରାଟ ଆକବରଙ୍କର ଶାସନକାଳରେ ଏହା ନିର୍ମିତ ହୋଇଥିଲା। ବୁଲନ୍ଦର ଅର୍ଥ ଉଚ୍ଚ ବା ମହାନ। ଷୋଳଶ ଶତାବ୍ଦୀରେ ଆକବର ଗୁଜରାଟ ବିଜୟର ସ୍କୃତିରେ ଏହି ବିଶାଳ ଦ୍ୱାର ନିର୍ମାଣ କରାଇଥିବା କଥା ଇତିହାସରେ ଦେଖିବାକୁ ମିଳେ। ଏହା ଫତେପୁର ସିକ୍ରିର ଜାମା ମସଜିଦ୍ର ଦକ୍ଷିଣ ପ୍ରବେଶ ଦ୍ୱାର ଭାବରେ ରହିଛି। ବୁଲନ୍ଦ ଦରୱାଜାର ସବୁଠାରୁ ଆକର୍ଷଣୀୟ ବିଶେଷତ୍ୱ ହେଉଛି ଏହାର ବିଶାଳତା ଓ ଉଚ୍ଚତା। ଲାଲ୍ ବେଲେପଥର ସହିତ ଧଳା ଓ କଳା ମାର୍ବଲର ବ୍ୟବହାର ଏହାର ସୌନ୍ଦର୍ଯ୍ୟ ବଢ଼ାଇଛି। ଦ୍ୱାରର ଦୁଇ ପାର୍ଶ୍ୱରେ ଛୋଟ ଗମ୍ବୁଜ ଓ ଅର୍ଦ୍ଧ ଗୋଲାକାର ଅଳଙ୍କାର ଦେଖିବାକୁ ମିଳେ। ଏହାର ମୁଖ୍ୟ ପ୍ରବେଶ ପଥ ଏକ ବିଶାଳ ଅର୍କ ଆକାରର। ଦ୍ୱାରର ଦେହରେ କୁରଆନର ଆୟତ ଓ ଶିଳାଲେଖ ଖୋଦିତ ହୋଇଛି। ଏଥିରେ ମୋଗଲ ସ୍ଥାପତ୍ୟ ସହିତ ପାର୍ସୀ ଓ ଭାରତୀୟ ଶିଳ୍ପଶୈଳୀର ସମନ୍ୱୟ ଦେଖାଯାଏ। ବୁଲନ୍ଦ ଦରୱାଜା ମୋଗଲ ଯୁଗର ସ୍ଥାପତ୍ୟ କଳା, ଶିଳ୍ପକୌଶଳ ଓ ଐତିହାସିକ ଗୌରବର ଏକ ଉଲ୍ଲେଖନୀୟ ନିଦର୍ଶନ। ଫତେପୁର ସିକ୍ରିର ଅନ୍ୟାନ୍ୟ ଐତିହାସିକ ସ୍ଥାପତ୍ୟ ସହିତ ଏହା ଭାରତର ସାଂସ୍କୃତିକ ଐତିହ୍ୟର ଗୁରୁତ୍ୱପୂର୍ଣ୍ଣ ଅଂଶ। ବୁଲନ୍ଦ ଦରୱାଜା ତାହାର ବିଶାଳ ଆକାର, ସୁନ୍ଦର ନକ୍ସା କାମ ଓ ଐତିହାସିକ ଗୁରୁତ୍ୱ ପାଇଁ ଆଜି ମଧ୍ୟ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଏହା ଭାରତୀୟ ଇତିହାସ ଓ ମୋଗଲ ସ୍ଥାପତ୍ୟର ଏକ ଅମୂଲ୍ୟ କୀର୍ତ୍ତି।

ପିଲାଏ ଏବେ ଜାଣିବା ହାଇଦ୍ରାବାଦର ବିର୍ଲା ମନ୍ଦିର ବିଷୟରେ। ବିର୍ଲା ମନ୍ଦିର ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ସହରର ଏକ ପ୍ରସିଦ୍ଧ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀ। ଏହା ନୌବତ ପାହାଡ଼ ନାମକ ଏକ ପାହାଡ଼ ଉପରେ ଅବସ୍ଥିତ। ଧଳା ମାର୍ବଲରେ ନିର୍ମିତ ଏହି ମନ୍ଦିର ଦୂରରୁ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ ଦେଖାଯାଏ। ହାଇଦ୍ରାବାଦର ବିର୍ଲା ମନ୍ଦିର ବିର୍ଲା ପରିବାର ଦ୍ୱାରା ନିର୍ମିତ। ଏହାର ନିର୍ମାଣରେ ଅନେକ ବର୍ଷ ଲାଗିଥିଲା ଏବଂ 1976 ମସିହାରେ ମନ୍ଦିରଟି ଭକ୍ତମାନଙ୍କ ପାଇଁ ଖୋଲାଯାଇଥିଲା। ମନ୍ଦିରର ମୁଖ୍ୟ ଦେବତା ହେଉଛନ୍ତି ଭଗବାନ ଶ୍ରୀ ଭେଙ୍କଟେଶ୍ୱର। ଏଠାରେ ଲକ୍ଷ୍ମୀଦେବୀ, ପଦ୍ମାବତୀ ଓ ଅନ୍ୟାନ୍ୟ ଦେବାଦେବୀଙ୍କର ମନ୍ଦିର ମଧ୍ୟ ରହିଛି। ବିର୍ଲା ମନ୍ଦିରର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ଧଳା ମାର୍ବଲର ସୁନ୍ଦର ସ୍ଥାପତ୍ୟ। ମନ୍ଦିରର ନିର୍ମାଣ ଶୈଳୀରେ ଦକ୍ଷିଣ ଭାରତୀୟ, ରାଜସ୍ଥାନୀ ଓ ଓଡ଼ିଶାର ମନ୍ଦିର ସ୍ଥାପତ୍ୟର କିଛି ବୈଶିଷ୍ଟ୍ୟର ସମନ୍ୱୟ ଦେଖାଯାଏ। ମନ୍ଦିରର ଗୋପୁର, ସ୍ତମ୍ଭ, ତୋରଣ ଓ କାରୁକାର୍ଯ୍ୟ ଅତ୍ୟନ୍ତ ସୁନ୍ଦର। ପାହାଡ଼ ଉପରେ ଥିବାରୁ ମନ୍ଦିରରୁ ହାଇଦ୍ରାବାଦ ସହରର ମନୋରମ ଦୃଶ୍ୟ ଦେଖିବାକୁ ମିଳେ। ମନ୍ଦିର ପରିସରରେ ଶାନ୍ତ ଓ ପବିତ୍ର ପରିବେଶ ରହିଛି। ଭକ୍ତମାନେ ଏଠାକୁ ଆସି ପୂଜା, ପ୍ରାର୍ଥନା ଓ ଧ୍ୟାନ କରନ୍ତି। ମନ୍ଦିରର ନିରବ ପରିବେଶ ମନକୁ ଶାନ୍ତି ପ୍ରଦାନ କରିଥାଏ ପିଲାଏ। ହାଇଦ୍ରାବାଦର ବିର୍ଲା ମନ୍ଦିର ଧର୍ମ, କଳା, ସ୍ଥାପତ୍ୟ ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ। ଏହା ହାଇଦ୍ରାବାଦର ଏକ ପ୍ରମୁଖ ଧାର୍ମିକ ଓ ପର୍ଯ୍ୟଟନ ସ୍ଥଳୀ ଭାବରେ ପରିଚିତ।

ପିଲାଏ, ଆଜି ଅନେକ କଥା ଜାଣିଲ। ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ କିପରି ଲାଗିଲା ମତାମତ ନିଶ୍ଚୟ ଦେବ। ତେବେ ତମମାନଙ୍କର ମତାମତ ଅପେକ୍ଷାରେ ଚାଲ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମରୁ ଉଠିବା।

ପ୍ରଚାର କଲୁ କିଶୋର ଭାରତୀ କାର୍ଯ୍ୟକ୍ରମ। ପ୍ରଯୋଜନା କରିଥିଲେ ମନୀଷ କୁମାର ଠାକୁର, ଉପସ୍ଥାପନା କଲେ ମିନତୀ ରାଣୀ ନନ୍ଦ। ଆକାଶବାଣୀ ଜୟପୁର।

0: ଆକାଶବାଣୀ ଜୟପୁର ସମୟ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ, ପରେ ଦିନ ଦୁଇଟାରେ ଶୁଣିବେ ମିଡ୍ ଡେ ନ୍ୟୁଜ୍, ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ

0: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶର ଯୁବବର୍ଗଙ୍କ ପ୍ରତିଭା ଓ ଦକ୍ଷତା ଆନ୍ତର୍ଜାତିକ ସ୍ତରରେ ବିଶ୍ୱାସ ଭାଜନ ହୋଇପାରିଛି, କହିଲେ ପ୍ରଧାନମନ୍ତ୍ରୀ। ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନିଯୁକ୍ତିପତ୍ର କଲେ ବଣ୍ଟନ। ନୂଆଦିଲ୍ଲୀରେ ପରିବେଶ ଓ ଜଳବାୟୁ ଗତିଶୀଳତାର ଭବିଷ୍ୟତ ଆଧାରିତ ସମ୍ମିଳନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆସନ୍ତା ମାସରେ ଆରମ୍ଭ ହେବ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ। ବନ୍ୟା ପ୍ରଭାବିତ ନେପାଳକୁ ଆଉ 11 ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ। ଏବଂ ଜାପାନରେ ଆଜି ଅନୁଷ୍ଠିତ ହେବ 20ତମ ଏସୀୟ କ୍ରୀଡ଼ା 2026ର ଉଦ୍ଘାଟନୀ ସମାରୋହ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିଭିନ୍ନ ଦେଶ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଯୁବବର୍ଗଙ୍କ ପାଇଁ ସୁଯୋଗର ନୂତନ ମାର୍ଗ ଉନ୍ମୁକ୍ତ କରିଛି। 20ତମ ରୋଜଗାର ମେଳାକୁ ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି, ଏପରି ବାଣିଜ୍ୟ ଚୁକ୍ତିନାମା ଦେଶର ଉଦ୍ୟୋଗୀଙ୍କ ପାଇଁ ନୂତନ ସହଭାଗିତା ଏବଂ ବଜାର କ୍ଷେତ୍ରକୁ ଅଧିକ ବ୍ୟାପକ କରିଛି। ଯୁବବର୍ଗଙ୍କ ପାଇଁ ବୃତ୍ତିଗତ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶର ଯୁବବର୍ଗଙ୍କ ପ୍ରତିଭା ଓ ଦକ୍ଷତା ଆନ୍ତର୍ଜାତିକ ସ୍ତରରେ ବିଶ୍ୱାସ ଭାଜନ କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। 51,000 ଅଧିକ ନବନିଯୁକ୍ତଙ୍କୁ ଶ୍ରୀ ମୋଦି ଆଜି ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି।
1: ଆଜ ଦେଶ କେ 51,000 ସେ ଅଧିକ ଯୁବାଓଙ୍କୁ ସରକାରୀ ସେବା କେ ଲିଏ ନିଯୁକ୍ତି ପତ୍ର ମିଲ୍ ରହେ ହେଁ। ମେ ଆପ ସଭି ଯୁବା ସାଥିଓଙ୍କୁ ଔର ଆପକେ ପରିବାରଜନଙ୍କୁ ବହୁତ ବହୁତ ବଧାଇ ଦେତା ହୁଁ। ଆଜ ଆପ ସଭି ଏକ ଐସେ ସମୟ ମେ ଭାରତ ସରକାର ସେ ଜୁଡେ ହେଁ, ଜବ ଦେଶ ଏକ ବହୁତ ବଡେ ଲକ୍ଷ୍ୟ କି ଓର ଆଗେ ବଢ଼ ରହା ହେ। ଔର ୟେ ଲକ୍ଷ୍ୟ ହେ 2047 ତକ ବିକଶିତ ଭାରତ ବନାନେ କା।
0: ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପାଇଁ ଏହି ନବନିଯୁକ୍ତଙ୍କୁ ମନୋନୀତ କରାଯାଇଛି। ଦେଶର 45 ସ୍ଥାନରେ ଆଜି ଏଭଳି ରୋଜଗାର ମେଳାର ଆୟୋଜନ କରାଯାଇଛି। ଭୁବନେଶ୍ୱର ରେଳଭବନ ଏବଂ କଟକ ରେଭେନ୍ସା କଲେଜଠାରେ ମଧ୍ୟ ଏହି ମେଳା ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତରେ ପ୍ରତି ବ୍ୟକ୍ତି ପିଛା କାର୍ବନ ନିର୍ଗମନ ତୁଳନାତ୍ମକ ଭାବେ ବିଶ୍ୱ ହାରାହାରି ନିର୍ଗମନର ଅଧାରୁ କମ୍ ରହିଛି। ନୂଆଦିଲ୍ଲୀରେ ଆଜି ପରିବେଶ ଓ ଜଳବାୟୁ ଗତିଶୀଳତାର ଭବିଷ୍ୟତ ଆଧାରିତ ଆନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରାୟତଃ କାର୍ବନ ନିର୍ଗମନ ପାଇଁ ବିକାଶଶୀଳ ଦେଶଗୁଡ଼ିକୁ ଅଯଥା ଦାୟୀ କରାଯାଇଥାଏ। ଭାରତ ହେଉଛି G20 ଗୋଷ୍ଠୀର ଏକମାତ୍ର ରାଷ୍ଟ୍ର ଯିଏକି ପ୍ୟାରିସ୍ COP21 ଶିଖର ସମ୍ମିଳନୀରେ ଦିଆଯାଇଥିବା ପ୍ରତିଶ୍ରତିଗୁଡ଼ିକୁ ସଫଳତାର ସହ ପୂରଣ କରିପାରିଛି। ଗତ 12 ବର୍ଷ ମଧ୍ୟରେ ଭାରତ ପରିବେଶ ସହ ଜଡ଼ିତ ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି।
1: କାର୍ବନ ଏମିସନ କି ଜିମ୍ମେଦାରୀ ଗଲତ ତରିକେ ସେ ବିକାଶଶୀଲ ଦେଶ ପର ଡାଲି ଜାତି ରହି ହେ। ଜବକି ଐତିହାସିକ ସଚ୍ଚାଇ ୟେ ହେ, ଆଜ ବି ପ୍ରତି ବ୍ୟକ୍ତି କାର୍ବନ ଏମିସନ ମେ ଭାରତ କା ଯୋଗଦାନ ଗ୍ଲୋବାଲ ଆଭରେଜ କେ ଆଧେ ସେ ବି କମ୍ ହେ। ବିକଶିତ ଦେଶୋ ମେ ଭାରତ କି ତୁଳନା ମେ 6 ଗୁଣା ଜ୍ୟାଦା ପ୍ରତି ବ୍ୟକ୍ତି କାର୍ବନ ଏମିସନ ହୋ ରହା ହେ। ଭାରତ ୟେ ତଥ୍ୟ ମଜବୁତି କେ ସାଥ ବୈଶ୍ୱିକ ମଞ୍ଚୋ ପର ରଖତା ହେ।
0: ପରିବେଶ ସୁରକ୍ଷା ଦିଗରେ ଭାରତ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଅନ୍ୟ ଦେଶଗୁଡ଼ିକ ସହ ମିଳିମିଶି କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନବୀକରଣୀୟ ଶକ୍ତି ଉପରେ ଭାରତ ଧ୍ୟାନ କେନ୍ଦ୍ରୀଭୂତ କରିବା ସହ ପରିବେଶ ସୁରକ୍ଷା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଗତ 12 ବର୍ଷ ମଧ୍ୟରେ ଭାରତରେ ପବନ ଶକ୍ତି କ୍ଷମତା 3 ଗୁଣ ବୃଦ୍ଧି ପାଇଛି। ସ୍ୱଚ୍ଛ ଗତିଶୀଳତା ଏବଂ ସବୁଜ ହାଇଡ୍ରୋଜେନ୍ ଭଳି କ୍ଷେତ୍ରରେ ଭାରତ ନିରନ୍ତର ପ୍ରୟାସ ଜାରି ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: प्रकृति और पर्यावरण के विषय पर सदियों तक भारत ने एक तरह से विश्व का मार्गदर्शन किया है। अपने उस वैचारिक कमिटमेंट को लेकर, अपने सांस्कृतिक अनुभवों को आधार बनाकर भारत अब आधुनिक क्लाइमेट चैलेंजेस के समाधान भी दे रहा है और साथ ही भारत मानवता के सामूहिक प्रयासों के लिए आह्वान भी कर रहा है।
0: ସମାବେଶରେ ଉଦ୍ବୋଧନ ଦେଇ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ପରିବେଶଗତ ଟ୍ରିବ୍ୟୁନାଲ, ନିୟାମକ ବ୍ୟବସ୍ଥା ଏବଂ ଅନୁପାଳନଗତ ଢାଞ୍ଚା ପ୍ରସ୍ତୁତି ପୂର୍ବରୁ ଦେଶରେ ପୃଥିବୀ ସଂରକ୍ଷଣର ଧାରଣା କାର୍ଯ୍ୟକାରୀ ହୋଇଥିଲା। ପ୍ରତ୍ୟେକ ନାଗରିକଙ୍କ ଧରିତ୍ରୀ ପ୍ରତି କର୍ତ୍ତବ୍ୟ ଉପରେ ଆଲୋକପାତ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଜଙ୍ଗଲ, ନଦୀ, ହ୍ରଦ ଓ ବନ୍ୟପ୍ରାଣୀ ତଥା ପ୍ରାକୃତିକ ପରିବେଶର ସୁରକ୍ଷା ଆଦି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି, ଭାରତର ସମ୍ଭିଧାନ କେବଳ ଏକ ଦଲିଲ ନୁହେଁ।

0: ବରଂ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ି ପ୍ରତି ଏକ ନୈତିକ ଅଙ୍ଗୀକାରବଦ୍ଧତା। କାର୍ଯ୍ୟକ୍ରମରେ ଯୋଗଦେଇ ପରିବେଶ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ କହିଛନ୍ତି, ଅଣୁଜୀବାଶ୍ମ ଶକ୍ତି କ୍ଷେତ୍ର ଏବେ ଭାରତର ସ୍ଥାପିତ ବିଦ୍ୟୁତ୍ କ୍ଷମତାର 54% ଅଧିକ ହୋଇଛି। ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ତୃତୀୟ ଏବଂ ଦ୍ୱିତୀୟ ସର୍ବବୃହତ ସୌର ଅଭିବୃଦ୍ଧି ବଜାର ଭାବେ ପରିଗଣିତ ହେଉଛି। ଜାତୀୟ ସବୁଜ ଟ୍ରିବ୍ୟୁନାଲ ଦ୍ୱାରା ଏହି ଦୁଇଦିନିଆ ସମ୍ମିଳନୀ ଆୟୋଜିତ ହେଉଛି। ଦେଶର ଅଧିକାଂଶ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆସନ୍ତା ମାସରେ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରାଯିବ। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ଅଧୀନରେ ପାଖାପାଖି 34,000 ଗ୍ରାମାଞ୍ଚଳ ଯୁବଗୋଷ୍ଠୀଙ୍କୁ ତାଲିମ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ 14 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ତାଲିମ କାର୍ଯ୍ୟକ୍ରମ କରାଯାଉଛି। ଏହାର ପ୍ରସ୍ତୁତି ମଧ୍ୟ ସମୀକ୍ଷା କରାଯିବା ପରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ମନ୍ତ୍ରଣାଳୟ କହିଛି। ଆସନ୍ତାବର୍ଷ ଡିସେମ୍ବର ସୁଦ୍ଧା 357,000 ଅଧିକ ଯୁବବର୍ଗଙ୍କୁ ଏହି ଯୋଜନା ଅଧୀନରେ ତାଲିମ ପ୍ରଦାନ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ଏହି ଯୋଜନା ଅଧୀନରେ ଗ୍ରାମାଞ୍ଚଳର ଗରିବ ଯୁବବର୍ଗଙ୍କୁ ନିଯୁକ୍ତି ଆଧାରିତ କୌଶଳ ତାଲିମ ପ୍ରଦାନ କରାଯାଇଥାଏ। 3-12 ମାସ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ କ୍ଷେତ୍ରରେ ଏହି ତାଲିମ ପ୍ରଦାନ କରାଯାଉଛି। ବନ୍ୟା ପ୍ରଭାବିତ ନେପାଳକୁ ଭାରତ ଆଉ 11 ଟନ୍ ରିଲିଫ୍ ସାମଗ୍ରୀ ପଠାଇଛି। ସେଥିରେ ଔଷଧ, ଫୋରେନ୍ସିକ୍ ସାମଗ୍ରୀ, ଅସ୍ଥାୟୀ ଆବାସସ୍ଥଳୀ, ସ୍ୱାସ୍ଥ୍ୟ କିଟ୍, ଶୋଇବା ବ୍ୟାଗ୍ ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଅନ୍ତର୍ଭୁକ୍ତ। ଏହି ବିମାନ ସହ ଭାରତ ଏପର୍ଯ୍ୟନ୍ତ 9 ବିମାନରେ ନେପାଳକୁ ସହାୟତା ସାମଗ୍ରୀ ପଠାଇ ସାରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ନେପାଳର ପୁନରୁଦ୍ଧାର ପାଇଁ ଭାରତ ନିରନ୍ତର ସହଯୋଗ ପ୍ରଦାନ କରିଆସୁଛି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା କହିଛନ୍ତି, ବିପର୍ଯ୍ୟୟ ପ୍ରାରମ୍ଭିକ ସତର୍କ ସୂଚନା ପ୍ରଦାନ ବ୍ୟବସ୍ଥାକୁ ସରକାର ସର୍ବାଧିକ ପ୍ରାଥମିକତା ପ୍ରଦାନ କରିବେ। ଭୋଟେକୋଷି ଏବଂ ତ୍ରିଶୁଲ ନଦୀ ଅବବାହିକାରେ ଘଟିଥିବା ସାମ୍ପ୍ରତିକ ବନ୍ୟା ପରିସ୍ଥିତି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶ୍ରୀ ଶାହା ଏହା କହିଛନ୍ତି। ନେପାଳରେ ସମ୍ଭିଧାନ ଦିବସ ପାଳନ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି ଶ୍ରୀ ଶାହା କହିଛନ୍ତି, ଆକସ୍ମିକ ଆହ୍ୱାନର ମୁକାବିଲା ଏବଂ ଏହାର ପୂର୍ବ ପ୍ରସ୍ତୁତି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରି ବିପର୍ଯ୍ୟୟ ପରିଚାଳନା କ୍ଷେତ୍ର ପାଇଁ ଅଧିକ ସକ୍ରିୟ ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ। ଗତମାସ 26 ଘଟିଥିବା ଆକସ୍ମିକ ବନ୍ୟାରେ ନେପାଳର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୃତ୍ୟୁ ସଂଖ୍ୟା ଇତିମଧ୍ୟରେ 1,410 ବୃଦ୍ଧି ପାଇଛି। ଆଫଗାନ ଶରଣାର୍ଥୀଙ୍କୁ ବଳପୂର୍ବକ ଦେଶାନ୍ତର କରିବା ନେଇ ପାକିସ୍ତାନର ପଦକ୍ଷେପ ଉପରେ ଜାତିସଂଘ ବିଶେଷଜ୍ଞ ଚେତାବନୀ ଦେଇଛନ୍ତି। ଦେଶାନ୍ତର ପୂର୍ବରୁ ଶରଣାର୍ଥୀଙ୍କୁ ନିର୍ଯାତନା କିମ୍ବା ସେମାନଙ୍କର ମାନବାଧିକାର ଉଲ୍ଲଙ୍ଘନ ନେଇ ସମୀକ୍ଷା କରିବାକୁ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ଜାତିସଂଘ ବିଶେଷଜ୍ଞ କହିଛନ୍ତି। ପାକିସ୍ତାନରେ ଡାକ୍ତରୀ ତଥା ଦନ୍ତ ପ୍ରତିଷ୍ଠାନଗୁଡ଼ିକରେ ଶିକ୍ଷା ଗ୍ରହଣ କରୁଥିବା ଆଫଗାନ ଛାତ୍ରଛାତ୍ରୀଙ୍କୁ ବହିଷ୍କାର କରିବା ସଂକ୍ରାନ୍ତ ନିର୍ଦ୍ଦେଶନାମା ଉପରେ ଏହି ବିଶେଷଜ୍ଞ ଦଳ ଚିନ୍ତା ପ୍ରକଟ କରିଛନ୍ତି। ଏହାଦ୍ୱାରା ଅତିକମ୍ରେ 100 ଆଫଗାନ ଛାତ୍ରଛାତ୍ରୀ ପ୍ରଭାବିତ ହେବା ଜଣାପଡ଼ିଛି। ଜାପାନର ଆଇଚି ନାଗୋଇକା ସ୍ଥିତ ପାଲୋମା ମିଜୁହୋ ଷ୍ଟାଡିୟମରେ ଆଜି 20ତମ ଏସୀୟ କ୍ରୀଡ଼ା 2026 ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଭାରତୀୟ ସମୟ ଅପରାହ୍ନ 2:30 ଏହା ଆରମ୍ଭ ହେବ। ଉଦ୍ଘାଟନୀ ଉତ୍ସବରେ ଅଲମ୍ପିକ୍ସ ବିଜେତା ମନୁ ଭାକର ଏବଂ ସଟ୍ଫୁଟ୍ ଚାମ୍ପିୟନ୍ ତଜିନ୍ଦର ପାଲ୍ ସିଂ ତୁର୍ ଭାରତର ଜାତୀୟ ପତାକା ବହନ କରିବେ। ଏସୀୟ କ୍ରୀଡ଼ାର ଏହି ସଂସ୍କରଣ ଆସନ୍ତା ମାସ 4 ପର୍ଯ୍ୟନ୍ତ ଚାଲିବ। ଏଥିରେ ଭାରତର 500 ଖେଳାଳି 37 କ୍ରୀଡ଼ାରେ ଅଂଶଗ୍ରହଣ କରୁଛନ୍ତି। ଏସିଆନ୍ ଗେମ୍ସ ପ୍ରତିଯୋଗିତାର ମହିଳା କ୍ରିକେଟ୍ ବର୍ଗରେ ଆସନ୍ତାକାଲି ଭାରତ ଓ ବାଂଲାଦେଶ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବ। ଜାପାନର ନିସିହିନ୍ଠାରେ ଏହି ମ୍ୟାଚ୍ ଭାରତୀୟ ସମୟ ସକାଳ 10:30 ଆରମ୍ଭ ହେବ। ଗତକାଲିର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଜାପାନକୁ 8 ପରାସ୍ତ କରିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ଦେଶର ଯୁବବର୍ଗଙ୍କ ପ୍ରତିଭା ଓ ଦକ୍ଷତା ଆନ୍ତର୍ଜାତିକ ସ୍ତରରେ ବିଶ୍ୱାସ ଭାଜନ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ରୋଜଗାର ମେଳାରେ 51,000 ନିଯୁକ୍ତିପତ୍ର କଲେ ବଣ୍ଟନ। ନୂଆଦିଲ୍ଲୀରେ ପରିବେଶ ଓ ଜଳବାୟୁ ଗତିଶୀଳତାର ଭବିଷ୍ୟତ ଆଧାରିତ ସମ୍ମିଳନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଦେଶବ୍ୟାପୀ ଆସନ୍ତା ମାସରେ ଆରମ୍ଭ ହେବ ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଏବଂ ଜାପାନରେ ଆଜି ଅନୁଷ୍ଠିତ ହେବ 20ତମ ଏସୀୟ କ୍ରୀଡ଼ା 2026 ଉଦ୍ଘାଟନୀ ସମାରୋହ। ସମ୍ବାଦ ଶେଷ ହେଲା।
1: This is Akashwani, and I am Anuja Kumar with the Midday News.

ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ ଏବଂ ପ୍ରସାର ଭାରତୀର ଲାଇଭ୍ ଷ୍ଟ୍ରିମିଂ ଆପ୍ ମାଧ୍ୟମରେ ମଧ୍ୟ ଆପଣମାନେ ଆମ କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମେ ଶୁଣନ୍ତୁ ଦୋ ଲଫ୍ଜୋଁ କି କାହାନୀ ଚଳଚ୍ଚିତ୍ରରୁ। କଣ୍ଠଶିଳ୍ପୀ ଅରମାନ ମଲ୍ଲିକ, ଗୀତ ରଚନା ମନୋଜ ମୁଣ୍ଟାସିର, ସଙ୍ଗୀତ ନିର୍ଦ୍ଦେଶନା ଅମଲ ମଲ୍ଲିକ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ବାଗି ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଶିଳ୍ପୀମାନେ ହେଲେ ଅରମାନ ମଲ୍ଲିକ ଏବଂ ଶ୍ରଦ୍ଧା କପୁର।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଅକ୍ସର ଚଳଚ୍ଚିତ୍ରରୁ କଣ୍ଠଦାନ କରିଛନ୍ତି କେକେ ଏବଂ ସୁନିଧି ଚୌହାନ। ସମୀରଙ୍କ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ହିମେଶ ରେଶମିଆ।

ଅକ୍ସର ଚଳଚ୍ଚିତ୍ରର ଗୀତଟି ସହିତ ଶେଷ ହେଲା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଜୟପୁର। ସମୟ ଦିନ 2:30, କିଛି ବିଜ୍ଞାପନ ବିରତି ପରେ ଦିନ 2:32ରେ ଶୁଣିବେ ଆଞ୍ଚଳିକ ସମ୍ବାଦ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା।
1: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶର ଯୁବପିଢ଼ିଙ୍କ ପ୍ରତିଭା ଓ କୌଶଳ ବିଶ୍ୱରେ ବିଶ୍ୱାସଭାଜନ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ରୋଜଗାର ମେଳାରେ ଆଜି 51,000 ଉର୍ଦ୍ଧ୍ୱ ନିଯୁକ୍ତିପତ୍ର କଲେ ବଣ୍ଟନ। ମଧ୍ୟପ୍ରଦେଶର ମାଲବା ଜିଲ୍ଲାରେ ଦୁର୍ଘଟଣାରେ 7 ଜଣ ଓଡ଼ିଆଙ୍କ ମୃତ୍ୟୁ। ସ୍କ୍ରବ୍ ଟାଇଫସ୍କୁ ନେଇ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ। ଏବଂ ଆଣ୍ଡାମାନ ସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଭାସୀ ମାଧ୍ୟମରେ 50ତମ ରୋଜଗାର ମେଳାରେ 51,000 ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁକ୍ତ ବାଣିଜ୍ୟ ବୁଝାମଣା ଦେଶର ଯୁବପିଢ଼ି ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ଦେଶର ଯୁବପିଢ଼ିର ପ୍ରତିଭା ଏବଂ କୌଶଳ ସାରା ବିଶ୍ୱରେ ବିଶ୍ୱାସଭାଜନ ହୋଇପାରିଛି ବୋଲି ସେ କହିଛନ୍ତି।
2: 51,000 से अधिक युवाओं को सरकारी सेवा के लिए नियुक्ति पत्र मिल रहे हैं। मैं आप सभी युवा साथियों को और आपके परिवारजनों को बहुत बहुत बधाई देता हूं। आज आप सभी एक ऐसे समय में भारत सरकार से जुड़े हैं जब देश एक बहुत बड़े लक्ष्य की ओर आगे बढ़ रहा है और ये लक्ष्य है 2047 तक विकसित भारत बनाने का।
1: ଦେଶର 45 ସ୍ଥାନରେ ଆଜି ରୋଜଗାର ମେଳା ଆୟୋଜନ କରାଯାଇ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ନବନିଯୁକ୍ତମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଛନ୍ତି। କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ରୋଜଗାର ମେଳାରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗ ଦେଇଥିଲେ। ଏଥିରେ 80ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଭୁବନେଶ୍ୱର ରେଳ ଅଡିଟୋରିୟମ୍ଠାରେ କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ କମଲେଶ ପାଶ୍ୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ଶ୍ରୀ ପାଶ୍ୱାନ କହିଛନ୍ତି, ରୋଜଗାର ମେଳା ମାଧ୍ୟମରେ ଯୁବପିଢ଼ିଙ୍କୁ ନିଯୁକ୍ତି ସୁଯୋଗ ସହ ଦେଶ ଗଠନରେ ନିଜ ଯୋଗଦାନ ପାଇଁ ଦେବାକୁ ଏକ ସୁଯୋଗ ମିଳୁଛି। ରୋଜଗାର ମେଳାର ମୁଖ୍ୟ ଲକ୍ଷ୍ୟ ହେଉଛି ସରକାରୀ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀରୁ ଭୁବନେଶ୍ୱରକୁ ପ୍ରତ୍ୟାବର୍ତ୍ତନ କରିବା ପରେ ସନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ଗଣମାଧ୍ୟମକୁ ସମ୍ବୋଧନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମଧ୍ୟପ୍ରଦେଶରେ ଏକ ଦୁର୍ଘଟଣାରେ 7 ଜଣ ଓଡ଼ିଆଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଭୁବନେଶ୍ୱରର ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଗୋଟିଏ ପରିବାରର ସଦସ୍ୟ କାର୍ ମାଧ୍ୟମରେ ମଧ୍ୟପ୍ରଦେଶର ମାଲବା ଜିଲ୍ଲା ନଲଖେଡ଼ାସ୍ଥିତ ଗୋଟିଏ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ। ମନ୍ଦିର ନିକଟରେ ଥିବା ଏକ ନାଳରେ ପ୍ରବଳ ଜଳସ୍ରୋତରେ କାର୍ଟି ଭାସିଯାଇଥିଲା। ପୁଲିସ୍ ମାମଲାର ତଦନ୍ତ ଜାରି ରଖିଛି।

0: ମନ୍ତ୍ରୀ ମୋହନ ଚରଣ ମାଝି ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ମଧ୍ୟପ୍ରଦେଶ ସରକାର ଏବଂ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ମୃତଦେହଗୁଡ଼ିକୁ ମର୍ଯ୍ୟାଦାର ସହ ଓଡ଼ିଶା ଫେରାଇ ଆଣିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିକଶିତ ଭାରତ ଗଠନ ଭଳି ସାମୁହିକ ଜାତୀୟ ଅଭିଯାନରେ ଓଡ଼ିଶା ନିଜର ଆର୍ଥିକ ଦୃଷ୍ଟିକୋଣ ଅବଦାନ ରଖିବା ପାଇଁ ପ୍ରତିବଦ୍ଧ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ରାଜ୍ୟ ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବଙ୍କ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଯୋଗଦେଇ ଶ୍ରୀ ସିଂହଦେଓ କହିଛନ୍ତି, ବିକଶିତ ଭାରତ ଦିଗରେ ଭାରତର ଯାତ୍ରା ପାଇଁ ଅର୍ଥ ଯୋଗାଣ ଶୀର୍ଷକ ବିଷୟବସ୍ତୁକୁ ନେଇ ଏହି ମଞ୍ଚ ସହଯୋଗୀ ସଂଘୀୟ ବ୍ୟବସ୍ଥାର ଭାବନାକୁ ପ୍ରତିଫଳିତ କରୁଛି। ସେ କହିଛନ୍ତି, ଏହି ସମ୍ମିଳନୀରେ ଅର୍ଥମନ୍ତ୍ରୀ ଏବଂ ଅର୍ଥ ସଚିବମାନେ ଅର୍ଥ ଯୋଗାଣ ସମ୍ବନ୍ଧୀୟ ଆହ୍ୱାନ ଓ ନୀତିଗତ ପ୍ରାଥମିକତା ଉପରେ ବିଚାର ବିମର୍ଶ କରୁଛନ୍ତି, ଯାହା ବିକଶିତ ଭାରତ ଦିଗରେ ଭାରତର ଯାତ୍ରାକୁ ଆକାର ପ୍ରଦାନ କରିବ। ଗ୍ରାମାଞ୍ଚଳର ଯୁବକଙ୍କୁ ରୋଜଗାରକ୍ଷମ କରିବା ଲାଗି ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ଅନ୍ତର୍ଗତ 2.0 ପ୍ରଶିକ୍ଷଣ ବ୍ୟାଚ୍ରେ ଦକ୍ଷତା ତାଲିମ ପ୍ରଦାନ କରାଯିବ। ଦେଶର 14 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 34,920 ଜଣ ଗ୍ରାମୀଣ ଯୁବକଙ୍କୁ ଏହି ତାଲିମ ପ୍ରଦାନ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ଆସନ୍ତା 1 ରୁ 2027 ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ତାଲିମ କାର୍ଯ୍ୟକ୍ରମ ଜାରି ରହିବ। ଏଥିରେ ପ୍ରଥମ ପର୍ଯ୍ୟାୟରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ 14 ରାଜ୍ୟର ପ୍ରସ୍ତୁତି ସମୀକ୍ଷା କରାଯାଇଛି। ଏହା ଅଧୀନରେ 1,200 ଅଧିକ ପ୍ରକଳ୍ପ ଆବଶ୍ଚନ କରାଯାଇଛି। ସୂଚନାଯୋଗ୍ୟ, ଓଡ଼ିଶାରେ ମୋଟ 697 ବ୍ୟାଚ୍ରେ 5,077 ଜଣଙ୍କୁ ଦକ୍ଷତା ତାଲିମ ଦିଆଯାଇଥିବା ବେଳେ 3,615 ଜଣଙ୍କୁ ବିଭିନ୍ନ ପ୍ରକଳ୍ପରେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣକୁ ନେଇ ଭୟଭୀତ ନ ହେବା ଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଡକ୍ଟର ମହାଲିଙ୍ଗ କହିଛନ୍ତି, ସୁନ୍ଦରଗଡ଼ ପାଲଲହଡ଼ାରୁ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ନେଇ ସୂଚନା ମିଳିବା ପରେ ଘଟଣାର ତର୍ଜମା କରାଯାଉଛି। ସେହିପରି ରାୟଗଡ଼ାରେ ମଧ୍ୟ ଜଣ୍ଡିସ୍ ବ୍ୟାପିବା ନେଇ ସୂଚନା ମିଳିଛି। ସମ୍ପୃକ୍ତ ଅଞ୍ଚଳରେ ଡାକ୍ତରୀ ଦଳ ନିରୀକ୍ଷଣ କରୁଛନ୍ତି। ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକରେ ବାସି ଖାଦ୍ୟ ବ୍ୟବହାର ନେଇ ଚଢ଼ାଉ କରାଯାଉଥିବା ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ମସିହା ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଆଜି ଏହି ସ୍ୱତନ୍ତ୍ର ଧାରାବାହିକରେ ଆମେ ଆପଣଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା ଜରିଆରେ ଦେଶର କୃଷି କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ତଥ୍ୟ ପ୍ରଦାନ କରୁଛୁ। କୃଷକମାନଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ସାରା ଦେଶରେ କାର୍ଯ୍ୟକାରୀ ହେଉଛି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା। ବରଗଡ଼ ଜିଲ୍ଲାରେ ଏହି ଯୋଜନାର ରୂପରେଖ ସମ୍ପର୍କରେ ଆମ ବରଗଡ଼ ପ୍ରତିନିଧି ଉମେଶ ଚନ୍ଦ୍ର ବିଶ୍ୱାଳଙ୍କ ଏକ ରିପୋର୍ଟ।
1: କୃଷି ଓ କୃଷକଙ୍କ କଲ୍ୟାଣ ପାଇଁ 2019 ମସିହାରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ବେଶ୍ ସଫଳତାର ସହିତ କାର୍ଯ୍ୟକାରୀ ହେଉଛି। ବର୍ଷକୁ 3 ଥର 2,000 ଲେଖାଏଁ ଡିବିଟି ଜରିଆରେ ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହେଉଛି ଟଙ୍କା। ଚାଷୀମାନଙ୍କ ଅସୁବିଧା ସମୟରେ ଅନେକ ଛୋଟ ଛୋଟ ଆବଶ୍ୟକତା ପୂରଣ ପାଇଁ ଏହି ଯୋଜନାରେ ମିଳୁଥିବା ଟଙ୍କା ବେଶ୍ ସହାୟକ ହୋଇପାରୁଛି ବୋଲି କହିଛନ୍ତି କୁର୍ଲା ଗାଁର ଜଣେ ଚାଷୀ ସୁମନ୍ତ।
2: ପ୍ରଧାନମନ୍ତ୍ରୀ ମୋଦି ଯେନ୍ ପିଏମ୍ କିଷାନ ଯୋଜନା ଯେନ୍ 2,000 ଲେଖା ଦେସନ୍, 22 କିସ୍ତି ପାଇସାରିଲୁନ, ଏଇଟା ଫେର ଗୋଟେ କିସ୍ତି ଦେବେ ବୋଲି ଆଶା କରିଛୁ। ଆର୍ ଯେନ୍ ପଇସାଟା ଦଉଛନ୍ ବର୍ଷକ 3 ଥର ଠିକ୍ ସମୟ କି ଆମକୁ ମିଳୁଛେ ପଇସାଟା, ତାର ଉଷ ଦରକାର ବେଲକେ ମିଳୁଛେ, ଆମକୁ କେନ୍ତା ବଢିଆ ହିସାବରେ କାମ ଦଉଛେ।
1: ଏପର୍ଯ୍ୟନ୍ତ ପ୍ରାୟ 96,000 ଚାଷୀ ନାମ ପଞ୍ଜୀକରଣ କରିଛନ୍ତି। କଲମ 2 ସଂଶୋଧନ କରିବା ପାଇଁ ଚାଷୀଙ୍କୁ ସଚେତନ କରାଯାଉଛି ବୋଲି ଆକାଶବାଣୀକୁ କହିଛନ୍ତି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମମତା ରାଣୀ ତ୍ରିପାଠୀ।
3: ବରଗଡ଼ ଡିଷ୍ଟ୍ରିକ୍ଟରେ 160,999 ଚାଷୀ ଆମର ପିଏମ୍ କିଷାନ ରେ ଉପକୃତ ହେଇଛନ୍। ସେଥିରୁ ପ୍ରାୟ ଆମର 96,000 ଚାଷୀ ମାନଙ୍କର କୃଷକ ରେଜିଷ୍ଟ୍ରି ହେଇଯାଇଛେ। ଆଉ ବି ଯେନ୍ ରେଷ୍ଟ ଚାଷୀ ରହିଲେ ଆମେ ମାନେ ତାଙ୍କର କଲମ 2 କରେକ୍ସନ କରିକରି ସେମାନଙ୍କୁ ବି ସୁବିଧା ଆମେ ଦେଇପାରମା।
0: ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାଧାଷ୍ଟମୀ ନୀତି ପାଳନ କରାଯାଉଛି। ଏନେଇ ସ୍ୱତନ୍ତ୍ର ନୀତି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତୀ ପ୍ରତିମା ନଗର ପରିକ୍ରମା କରିବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଦୈତପତିମାନେ ସୁଦର୍ଶନଙ୍କୁ ପହଣ୍ଡି କରି ଆଣି ଜଗମୋହନ ଚୌଦୋଳରେ ବିଜେ କରାଇବେ। ଗୌଡ଼ବାଡ଼ ସାହିର ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବା ସହ ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହେବ। ପରେ ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମ୍ମୁଖରେ ପଢ଼ିବେ।

ନୀତି ସମ୍ପୂର୍ଣ୍ଣ କରିବେ। ବିଶ୍ୱର ବିଭିନ୍ନ ସାମୁଦ୍ରିକ ବେଳାଭୂମିରେ ପ୍ରଦୂଷଣ ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଉପକୂଳ ସ୍ୱଚ୍ଛତା ଦିବସ ପାଳନ କରାଯାଉଛି। ବିଶ୍ୱର ସର୍ବବୃହତ ବାର୍ଷିକ ସଂରକ୍ଷଣ ଏବଂ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ବିଶ୍ୱବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମର ଚଳିତ ବର୍ଷର ବାର୍ତ୍ତା ରହିଛି ସୁଦୃଢ଼ ସମ୍ପ୍ରଦାୟ ପାଇଁ ପରିଷ୍କାର ସମୁଦ୍ର। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ସମୁଦ୍ର ତଟକୁ ସ୍ୱଚ୍ଛ ରଖିବା ସହ ଉପକୂଳବର୍ତ୍ତୀ ସମୁଦାୟକୁ ସୁରକ୍ଷିତ ରଖିବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ସମୁଦ୍ର ଆମ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ସାମାଜିକ

ଉପକୂଳ ଆମ ପରମ୍ପରା ସ୍ମୃତିକୁ ନିଜ ମଧ୍ୟରେ ବହନ କରିଛି। ଆଣ୍ଡାମାନ ସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଲଘୁଚାପ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରି ଆସନ୍ତା 21 ତାରିଖ ସୁଦ୍ଧା ଅବପାତରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆଜିଠାରୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 23 ତାରିଖ ପରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି। ଅନ୍ୟପକ୍ଷରେ ଭାରତରୁ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଉଥିବା ପାଣିପାଗ ବିଭାଗ ସୂଚନା ଦେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦେଶର ଯୁବପିଢ଼ିଙ୍କ ପ୍ରତିଭା ଓ କୌଶଳ ବିଶ୍ୱରେ ବିଶ୍ୱାସଭାଜନ ହୋଇପାରିଛି କହିଲେ ପ୍ରଧାନମନ୍ତ୍ରୀ। ରୋଜଗାର ମେଳାରେ ଆଜି 51,000 ଉର୍ଦ୍ଧ୍ୱ ନିଯୁକ୍ତିପତ୍ର କଲେ ବଣ୍ଟନ। ମଧ୍ୟପ୍ରଦେଶର ମାଲବା ଜିଲ୍ଲାରେ ଦୁର୍ଘଟଣାରେ 7 ଜଣ ଓଡ଼ିଆଙ୍କର ମୃତ୍ୟୁ। ସ୍କ୍ରବ୍ ଟାଇଫସ୍କୁ ନେଇ ଭୟଭୀତ ନ ହେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ ଏବଂ ଆଣ୍ଡାମାନ ସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ
1: ଆଞ୍ଚଳିକ ସମ୍ବାଦ ଶୁଣିଲେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଜୟପୁର। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5ଟାରେ ଶୁଣିବେ ଯୁବଶ୍ରୋତାମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଚୈତ୍ୟଜନ ପ୍ରଚାର କରିବୁ ଅପରାହ୍ନ 5:30। ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:10। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବୁ ସନ୍ଧ୍ୟା 7:00 ଏବଂ ରାତି 8:00। ସନ୍ଧ୍ୟା

6:30 ପ୍ରଚାର କରିବ ହିନ୍ଦୀ ଭଜନ। ଶିଳ୍ପୀମାନେ ହେଲେ ସୁମନ କଲ୍ୟାଣପୁର ଏବଂ ଲତା ମଙ୍ଗେସ୍କର। କିଷାନବାଣୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30। ରାତି 8:10 ଶୁଣିବେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଏଥିରେ ଶୁଣିବେ ସାକ୍ଷାତକାର ବୃଦ୍ଧ ବୃଦ୍ଧାଙ୍କ ସ୍ୱାସ୍ଥ୍ୟର ଯତ୍ନ ଘରେ କିପରି ନେବେ ଏ ସମ୍ପର୍କରେ ପ୍ରତ୍ୟୁଷ ଦାସଙ୍କ ସହିତ ସାକ୍ଷାତକାର। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ପ୍ରଚାର କରିବ ରାତି 8:30। ଏଥିରେ ଶୁଣିବେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀ ବାଦନ। ଅଖିଳ ଭାରତୀୟ ଚଳଚ୍ଚିତ୍ର ପତ୍ରିକା ଶୁଣିବେ ରାତି 9:30 ଏବଂ ରାତି 10 ଶୁଣିବେ ସଙ୍ଗୀତର ଅଖିଳ ଭାରତୀୟ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜିର ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ସମୟ ଦିନ 2:47:15। ଏଇଠି ଶେଷ କରୁଛୁ ମିଡିୟମ ୱେଭ୍ରେ ଆମର ପ୍ରସାରଣ ସେବା। ପୁଣି ଥରେ ଆପଣମାନଙ୍କୁ ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ଯୋଗେ ସ୍ୱାଗତ ଜଣାଇବୁ ଆଜି ଅପରାହ୍ନ 5ଟାରେ। ସେତେବେଳେ ଯାଏ ଏଫ୍ଏମ୍ର 103.6 MHz ଯୋଗେ ଶୁଣନ୍ତୁ ବିବିଧ ଭାରତୀ ମୁମ୍ବାଇରୁ ବିଭିନ୍ନ କାର୍ଯ୍ୟକ୍ରମ। ବର୍ତ୍ତମାନ ପାଇଁ ବିଦାୟ ଦିଅନ୍ତୁ।

0: आपका पहला गीत जो है फिल्म अंदाज के लिए आपने गाया था, शंकर जयकिशन का संगीत था
1: बिल्कुल,
0: और रफी साहब और सुमन कल्याणपुर के साथ आपने।
2: आकाशवाणी जयपुर, समय वर्तमान अपराह्न 4:30। ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ସ୍ୱତନ୍ତ୍ର ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେବ୍ରେ 204.5 ମିଟର ତଥା 1467 କିଲୋ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ ଏବଂ ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ଶୁଣନ୍ତୁ, ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର ଉପରେ ଏକ ବେତାର ବିବରଣୀ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଲୋଚକ ଥିଲେ ବିଶିଷ୍ଟ ପରିବେଶବିତ୍ ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀ, ଉପସ୍ଥାପନା ସ୍ମୃତିରେଖା ତାରିଣିଆ।

0: ଆକାଶବାଣୀ କଟକ ପ୍ରଚାର କରୁଛୁ। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲୁ ଫ୍ଲାଗ୍ ବିଚ୍ ପୁରୀଠାରେ ଆୟୋଜିତ ଆନ୍ତର୍ଜାତୀୟ ସମୁଦ୍ର ତଟ ସ୍ୱଚ୍ଛତା ଦିବସ 2026ର ବେତାର ବିବରଣୀ। ପ୍ରସ୍ତୁତି ଆକାଶବାଣୀ ପୁରୀ କେନ୍ଦ୍ର। ଉପସ୍ଥାପନା ପ୍ରକାଶ କୁମାର ରଥ, ପ୍ରଯୋଜନା ଦିଲୀପ କୁମାର ନାୟକ।
1: ସେବା ଓ ସଂକଳ୍ପ ଅଭିଯାନରେ ଆଜି 19 ସେପ୍ଟେମ୍ବର 2026 ଶନିବାର ସକାଳ 9ଟାରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗରର ଚିନ୍ତନ ନେଇ

ପୁରୀର ସୋନ୍ନାଭ ବେଳାଭୂମିରେ ଆନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ 2026 ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମେ ପୁରୀର ଦିଗବାରିଣୀ ଛକ ସମ୍ମୁଖ ବେଳାଭୂମିରେ ସଫେଇ ଅଭିଯାନ ଆରମ୍ଭ ହେବା ପରେ ପୁରୀର ବ୍ଲୁ ଫ୍ଲାଗ୍ ବିଚ୍ଠାରେ ଗୋଟିଏ ସଭା ଆୟୋଜନ କରାଯାଇଥିଲା। ପ୍ରାରମ୍ଭରେ ବନ୍ଦେ ମାତରମ୍ ତଥା ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ କରାଯାଇଥିଲା।

0: ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ପୁରୀର ବ୍ଲୁ ଫ୍ଲାଗ୍ ବିଚ୍ ଦେଶର ସବୁଠାରୁ ଭଲ ବେଳାଭୂମିର ମାନ୍ୟତା ପାଇପାରିଛି ବୋଲି ସନ୍ତୋଷ ବ୍ୟକ୍ତ କରିବା ସହିତ ଯେଉଁ ବେଳାଭୂମି ପ୍ରଭୁ ଜଗନ୍ନାଥ ଏବଂ ମା ଲକ୍ଷ୍ମୀଙ୍କର ଉତ୍ପତ୍ତି ସ୍ଥଳ ତାର ସୁରକ୍ଷା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ।
1: ଜୟ ଜଗନ୍ନାଥ। ଆଜି ଆନ୍ତର୍ଜାତିକ ଉପକୂଳ ସ୍ୱଚ୍ଛତା ଦିବସ। ଏହି ଦିବସ ଅବସରରେ ବହୁ ସଂଖ୍ୟାରେ ଉପସ୍ଥିତ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ବହୁ ସଂଖ୍ୟାରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନେ, ସମାଜସେବୀ, ବିଭିନ୍ନ ବିଭାଗର ଅଧିକାରୀଗଣ ଏବଂ ଏ ବିଚ୍କୁ ନିଜର ସେବା ଭାବେ, ସ୍ୱଚ୍ଛତାକୁ ଏକ ସେବା ଭାବେ ଗ୍ରହଣ କରିଥିବା ସମସ୍ତ ବନ୍ଧୁ, ଇଲେକ୍ଟ୍ରୋନିକ୍ସ ପ୍ରିଣ୍ଟ ମିଡିଆର ବନ୍ଧୁମାନଙ୍କୁ ଆଜି ଏକ ଆନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ଅବସରରେ ଅଭିନନ୍ଦନ ଜଣାଉଛି। ବନ୍ଧୁମାନେ, ଆମେ ବେଳାଭୂମିଙ୍କୁ ସଫା କରିବା ପାଇଁ ଆସିଛେ, ସ୍ୱଚ୍ଛ ସାଗରର ଆଭିମୁଖ୍ୟକୁ ନେଇ ଆସିଛେ ଏବଂ ଆମେ ଜାଣିଛେ ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦି ଯେବେ 2 ଅକ୍ଟୋବର 2014 ସ୍ୱଚ୍ଛ ଭାରତ ମିଶନ ଆରମ୍ଭ କରି ସ୍ୱଚ୍ଛତାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଥିଲେ, ଏହି ଅଭିଯାନ ଏକ ଆମକୁ ଏକ ମୂଳ ମନ୍ତ୍ର ଦେଲା ଯେ ସ୍ୱଚ୍ଛତା କେବଳ ଏକ ସରକାରଙ୍କ ଦାୟିତ୍ୱ ନୁହେଁ, ସ୍ୱଚ୍ଛତା ପ୍ରତ୍ୟେକ ନାଗରିକଙ୍କର ଦାୟିତ୍ୱ ଏବଂ ସ୍ୱଚ୍ଛତା ସହିତ ପର୍ଯ୍ୟଟନକୁ ଯୋଡ଼ି ଆମେ ସ୍ୱଚ୍ଛ ଭାରତର ସଂକଳ୍ପ ଏବଂ ସ୍ୱଚ୍ଛ ସାଗରର ସଂକଳ୍ପରେ ଆମେ ପରିଣତ କଲୁ। ବନ୍ଧୁମାନେ, ଓଡ଼ିଶା ପାଇଁ ସମୁଦ୍ର କେବଳ ଏକ ଜଳରାଶି ନୁହେଁ, ଇଏ ବେଳାଭୂମି ଯେଉଁଥିରେ ଆମେ ଆଜି ବସିଛେ ଇଏ କେବଳ ଏକ ବେଳାଭୂମି ନୁହେଁ, ଇଏ ହେଲା ଆମ ସମ୍ମାନ ସ୍ୱାଭିମାନର ପ୍ରତୀକ, ଯିଏ ଦେଶର ସବୁଠୁ ସୁନ୍ଦର ବ୍ଲୁ ଫ୍ଲାଗ୍ ବିଚ୍ର ମାନ୍ୟତା ପାଇଛି ଏବଂ ଆ ପାଇଁ ଆକୁ ଯେଉଁମାନେ ମେଣ୍ଟେନ୍ କରି ରଖିଛନ୍ତି ମୁଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଦେଉଛି। ବନ୍ଧୁମାନେ, ଏବେ ଯୁଗ ହେଉଛି ବ୍ଲୁ ଇକୋନୋମିର। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆମେ ଟୁରିଜିମ୍କୁ ଏକ ଇଣ୍ଡଷ୍ଟ୍ରି ଭାବେ ଏବଂ ଟୁରିଜିମ୍ରୁ ଲିଭଲିହୁଡ୍ କେମିତି ରୋଜଗାର ବଢ଼ିବ, କାରଣ ଏକ ଟୁରିଷ୍ଟ ଆସିଲେ ଡାଇରେକ୍ଟ ଇନ୍ଡାଇରେକ୍ଟ 11 ଜଣଙ୍କୁ ନିଯୁକ୍ତି ମିଳେ। ଯେବେ ଟୁରିଷ୍ଟ ଆସିବେ ସେବେ ହୋଟେଲରେ ରହିବେ, ସେବେ ବୁଲିବାକୁ ଯିବେ, ମହିଳାଙ୍କ ହାତ ତିଆରି ଜିନିଷ ସାମଗ୍ରୀ ଦେଖିବା ପାଇଁ ମିଶନ ଶକ୍ତିର କାଫେକୁ ଯିବେ, ହ୍ୟାଣ୍ଡଲୁମ୍ ହ୍ୟାଣ୍ଡିକ୍ରାଫ୍ଟଙ୍କର ବିକ୍ରି ହେବ ଏବଂ ଇଏ ଯେଉଁ ରୋଜଗାର ଆସିବ, ମୁଁ ଭାବୁଛି ଓଡ଼ିଶାରେ ପୁରୀର ଯଦି କିଛି ବି ଇଣ୍ଡଷ୍ଟ୍ରି ଥିବ ସେ ଇଣ୍ଡଷ୍ଟ୍ରି ହେଲା ପର୍ଯ୍ୟଟକ ବା ଟୁରିଜିମ୍। ପ୍ରତି ମୁହୂର୍ତ୍ତରେ ଯଦି ଜନଭାଗିଦାରୀରେ ସ୍ୱଚ୍ଛତା ଆସିବ, ହାତ ଗଣତି ସ୍ୱଚ୍ଛ ସାଥୀଙ୍କ ଜରିଆରେ ବା ଏଇମାନେ ନିଯୁକ୍ତି ପାଇଛନ୍ତି ସେଇମାନେ ସଫା କରିବେ, ଇଏ ଦାୟିତ୍ୱ ତାଙ୍କ ଉପରେ ଛାଡ଼ିଦେଲେ ହେବ। ଆମେ ସମସ୍ତେ ମିଶି ଆମ ପୁରୀକୁ ଏକ ସୁନ୍ଦର ସହର, ଆମ ମହୋଦଧିକୁ ଏକ ସ୍ୱଚ୍ଛ ସାଗରରେ ପରିଣତ କରିବ। ଯିଏ ପୁରୀକୁ ଥରେ ବୁଲି ଆସିବ, ଯିଏ ଚନ୍ଦ୍ରଭାଗାକୁ ଥରେ ବୁଲି ଆସିବ, ସିଏ ସ୍ୱଚ୍ଛ ସାଗରର କଥା ଯେତିକି କଥା ହେବ, ବିଚ୍ର ବେଳାଭୂମିର ସ୍ୱଚ୍ଛତାର କଥା ସେତିକି କଥା ହେବ। ମୁଁ ଭାବୁଛି ନିଶ୍ଚୟ ଭାବେ ପୁରୀଠୁ କୋଣାର୍କ ମେରେନ୍ ଡ୍ରାଇଭ୍କୁ ଆପଣ ଏକ ସ୍ୱଚ୍ଛ ଡ୍ରାଇଭ୍ ଭାବେ ଦେଖୁଥିବେ। ଚନ୍ଦ୍ରଭାଗାଠୁ ମହୋଦଧି ଯାଏ ଆପଣମାନେ କୂଳକୁ ସ୍ୱଚ୍ଛତାରେ ଦେଖୁଥିବେ, ତେଣୁ ଆପଣମାନେ ଏକ

0: ନୂଆ ପିଢି ପାଇଁ ନୂଆ କର୍ତ୍ତବ୍ୟ ଏବଂ ଜନହିତାଧିକାରୀ ଜନଭାଗିଦାରୀ ଆମ ଦାୟିତ୍ୱ। ଆମେ ଇଏ କାମକୁ ଓମେନ୍ ଲେଡ୍ ଟୁରିଜିମରେ ପରିଣତ କରିବୁ। ଇଏ କେବଳ ମହିଳା କେନ୍ଦ୍ରିକ ହବ, ଏଥିରେ ମହିଳାମାନେ ରୋଜଗାର ପାଇବେ, ମହିଳାଙ୍କ ଭାଗିଦାରୀ ବଢ଼ିବ। ମହିଳାଙ୍କୁ ଆପଣ ଦେଖୁଥିବେ ପୁରୀରେ ପ୍ରଥମ ଥର ପାଇଁ ଲାଇଫ୍ ଗାର୍ଡ ଝିଅମାନେ ହେବା ଆରମ୍ଭ କଲେଣି। ଆମ ସମସ୍ତଙ୍କ ମିଳିତ ପ୍ରୟାସରେ ଏ ସ୍ୱଚ୍ଛ ସାଗରର ଅଭିଯାନକୁ ଆମେ ସୁରକ୍ଷିତ ସାଗରର ଅଭିଯାନରେ ପରିଣତ କରିବୁ। ମହୋଦଧି ଆମର ଐତିହ୍ୟ, ତାହାର ସୁରକ୍ଷା ଆମ ସବୁ ଓଡ଼ିଆଙ୍କ ଦାୟିତ୍ୱ। ଆମ ପ୍ରଭୁ ଜଗନ୍ନାଥ ମା ଲକ୍ଷ୍ମୀ ଯୋଉଠୁ ବାହାରିଥିଲେ, ମା ଲକ୍ଷ୍ମୀଙ୍କର ଯୋଉଠି ଉତ୍ପତ୍ତି, ସେ ସାଗରକୁ ସ୍ୱଚ୍ଛ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ।
1: ସମ୍ମାନିତ ଅତିଥି ଭାବରେ ଓଡ଼ିଶାର ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ଜଳପଥକୁ ମାନବ ସଭ୍ୟତାର ମୂଳ ଉତ୍ସ କହିବା ସହିତ ଅତୀତରେ ସାଧବ ପୁଅମାନଙ୍କର ବାଣିଜ୍ୟ କଥା ଉଲ୍ଲେଖ କରିଥିଲେ, ତା ସହିତ ଆମର ବେଳାଭୂମିକୁ ସ୍ୱଚ୍ଛ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ।
2: ବନ୍ଧୁଗଣ, ଆଜି ହେଉଛି ଆନ୍ତର୍ଜାତିକ ଉପକୂଳ ସଫେଇ ଦିବସ। ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ତୃତୀୟ ଶନିବାର ଏହି କାର୍ଯ୍ୟକ୍ରମ ଆମେ କରୁ। ପ୍ରାଚୀନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏବଂ ପ୍ରାଚ୍ୟରୁ ପାଶ୍ଚାତ୍ୟ ପର୍ଯ୍ୟନ୍ତ ଜଳପଥ ହେଉଛି ମାନବ ସଭ୍ୟତାର ମୂଳ ଉତ୍ସ। ମାନବ ସଭ୍ୟତା ହିଁ ନଦୀ ଓ ସମୁଦ୍ର ଉପକୂଳରୁ ପ୍ରାରମ୍ଭ ହୋଇଛି ବୋଲି ସମସ୍ତେ କହନ୍ତି। ପୂର୍ବକାଳରୁ ଆମ ସାଧବ ପୁଅମାନେ ସମୁଦ୍ର ଅତଳ ଜଳରାଶିକୁ ଖାତିର ନ କରି ବିଦେଶକୁ ଯାଇ, ସୁମାତ୍ରା ଏଇଭଳି ଅନେକ ଦେଶକୁ ଯାଇ ଏ ଦେଶକୁ ସମ୍ପଦ ସବୁ ବୋହି ଆଣୁଥିଲେ, ବେପାର କରି ଏ ରାଜ୍ୟକୁ ସମ୍ବଳ ଆଣୁଥିଲେ। ପର୍ଯ୍ୟଟନଠାରୁ ଆରମ୍ଭ କରି ବେପାର ପର୍ଯ୍ୟନ୍ତ ପ୍ରମୁଖ ପେଣ୍ଠସ୍ଥଳୀ ଭାବେ ବର୍ତ୍ତମାନ ଦଣ୍ଡାମାନ ହୋଇଛି ସାଗର। ସାଗର ଯେମିତି ପରିଷ୍କାର ଓ ସ୍ୱଚ୍ଛ ରହିବ, ସେତିକି ସୁରକ୍ଷିତ ରହିବା ମଧ୍ୟ ନିହାତି ଆବଶ୍ୟକ। ମାଛ ଉତ୍ପାଦନ, ଅକ୍ଷୟ ଶକ୍ତି ସୃଷ୍ଟି, ପର୍ଯ୍ୟଟନ ଓ ଦେଶ ବିଦେଶ ମଧ୍ୟରେ ପରିବହନ ଏହାର ମୁଖ୍ୟ କାର୍ଯ୍ୟ। ଏ ବିକଶିତ ରାଷ୍ଟ୍ର ପାଇଁ ବ୍ଲୁ ଇକୋନୋମି 10% ହେବା ଦରକାର। ଓଡ଼ିଶାର ସାମୁଦ୍ରିକ ଜୈବ ସମ୍ପଦକୁ ଗବେଷଣା ଦକ୍ଷତା ବିକାଶ କରିବା, ଏଥିପାଇଁ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ IIT ଭୁବନେଶ୍ୱର, NIT ରାଉରକେଲା, ଆଇଜର ବ୍ରହ୍ମପୁର, ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏଥିରେ ସାମିଲ ହୋଇଛନ୍ତି। ଜାତୀୟ ଉପକୂଳ ଗବେଷଣା କେନ୍ଦ୍ର NCCR ସହିତ ମଧ୍ୟ ଆମର ସହଯୋଗ ବଢ଼ିଛି। ଆଉ ଯୋଉଦିନଠୁ ନରେନ୍ଦ୍ର ମୋଦି ସ୍ୱଚ୍ଛ ଭାରତର ଡାକରା ଦେଇଛନ୍ତି, ଦେଖନ୍ତୁ ସାରା ଭାରତ ବର୍ଷରେ ସିଟି ମାନଙ୍କର, ସହର ମାନଙ୍କର ସବୁ ଜାଗାର ଅବସ୍ଥା ବଦଳିଛି। ଭାରତ ସ୍ୱଚ୍ଛ ଭାରତ ନିର୍ମାଣରେ ଆଗକୁ ବଢ଼ିଛି। ତେଣୁ ଆମେ ସମସ୍ତେ ଯଦି ଏକ ହବା, ନିଶ୍ଚିତ ଭାବରେ ଏ ସ୍ୱପ୍ନ ମଧ୍ୟ ଆମେ ସାକାର କରିପାରିବୁ। ଏ ଅବସରରେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ଭାରତ ମାତା କି ଜୟ। ବନ୍ଦେ ଉତ୍କଳ ଜନନୀ।
1: ଏହାପରେ ପୁରୀର ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ୱଚ୍ଛତାର ସଂକଳ୍ପ ପାଠ କରାଇଥିଲେ।
3: ହାତ ଟିକେ ସାମ୍ନାକୁ କରିବା ଏବଂ ଆମେ ଶପଥ ନେବା, ଆମେ ଯେମିତି ସମୁଦ୍ରକୂଳ ବେଳାଭୂମି ଏକ ସଫା ରଖିବା, ସୁସ୍ଥ ରଖିବା। ମୁଁ ମୋର କାର୍ଯ୍ୟ ଏବଂ ଦାୟିତ୍ୱ ମାଧ୍ୟମରେ ଭାରତର ମହାସାଗର, ଉପକୂଳ ଏବଂ ସାମୁଦ୍ରିକ ପରିସଂସ୍ଥାକୁ ସୁରକ୍ଷା ଏବଂ ସଂରକ୍ଷଣ ରଖିବାକୁ ପ୍ରତିଜ୍ଞା କରୁଛି। ମୁଁ ବେଳାଭୂମି ଏବଂ ଜଳାଶୟଗୁଡ଼ିକୁ ସଫା ରଖିବି, ଅଳିଆ ଆବର୍ଜନା ଏବଂ ଥରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ବ୍ୟବହାରକୁ ଏଡ଼ାଇବି, ଅପଚୟ ଦାୟିତ୍ୱ ଦୂର କରିବି ଏବଂ ଅନ୍ୟମାନଙ୍କୁ ମଧ୍ୟ ସେହିପରି କରିବାକୁ ଉତ୍ସାହିତ କରିବି। ମୁଁ ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗରର ଦୃଷ୍ଟିକୋଣ ପ୍ରତି ନିଜକୁ ପ୍ରତିବଦ୍ଧ କରୁଛି, ଯାହା ବର୍ତ୍ତମାନ

0: ଏବଂ ଭବିଷ୍ୟତ ପିଢ଼ି ପାଇଁ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ଯୋଗଦାନ ହେବ। ଜୟ ହିନ୍ଦ, ଜୟ ଜଗନ୍ନାଥ।
1: ପୁରୀର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସମସ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ପୁରୀ ଉପକୂଳ ବେଳାଭୂମିର ସ୍ୱଚ୍ଛତା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରିଥିଲେ।
2: ଜୟ ଜଗନ୍ନାଥ, ସମସ୍ତଙ୍କୁ ମୋର ନମସ୍କାର। ସେବା ଓ ସଂକଳ୍ପ ଅଭିଯାନ ପରିପ୍ରେକ୍ଷୀରେ ଆଜି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ

0: ପୁରୀ ଜିଲ୍ଲାରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ଅଭିଯାନ 5.0 ଚଳିତ ବର୍ଷ ସେପ୍ଟେମ୍ବର 12 ତାରିଖରୁ ଅସ୍ତରଙ୍ଗଠାରୁ ଶୁଭାରମ୍ଭ ହୋଇଛି। ଏହି ଅଭିଯାନ ଅନ୍ତର୍ଗତ ବେଲେଶ୍ୱର, ଚନ୍ଦ୍ରଭାଗା, ପେଣ୍ଠକଟା ଏବଂ ପୁରୀ ସମୁଦ୍ର କୂଳରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ମୋଟ 8 କ୍ୱିଣ୍ଟାଲ 57 କିଲୋଗ୍ରାମ ଆବର୍ଜନା ସଂଗ୍ରହ କରାଯାଇଛି। ଏହା ପାଇଁ ମୁଁ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଏହା ସହିତ ପୁରୀ ହୋଟେଲ ସଂଘ, ଉଠା ଦୋକାନୀ ସଂଘ, ଲାଇଫ୍ ଗାର୍ଡ ସଂଘ, ଫଟୋଗ୍ରାଫର ସଂଘ ଏବଂ ପେଣ୍ଠକଟାର ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ କରାଯାଇଥିଲା। ଅଭିଯାନର ଅଂଶସ୍ୱରୂପ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, କୁଇଜ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଛି। ପୁରୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ହେଉଥିବାରୁ ସହର ଓ ସମୁଦ୍ର କୂଳକୁ ସ୍ୱଚ୍ଛ, ସୁନ୍ଦର ଓ ପରିଚ୍ଛନ୍ନ ରଖିବା ଅତ୍ୟନ୍ତ ଜରୁରୀ। ପୁରୀ ମହାନଗର ନିଗମ ଓ ବିଚ୍ ପରିଚାଳନା କମିଟି ପକ୍ଷରୁ ଏହାର ନିୟମିତ ଅନୁଧ୍ୟାନ କରାଯାଉଛି। ବିଭିନ୍ନ ଅନୁଷ୍ଠାନ ମଧ୍ୟ ସ୍ୱଚ୍ଛତା ଅଭିଯାନରେ ସକ୍ରିୟ ଭାବେ ସାମିଲ ହେଉଛନ୍ତି। ପୁରୀ ସହର ଓ ସମୁଦ୍ର କୂଳକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆସନ୍ତୁ ଆମେ ସମସ୍ତେ ମିଶି ମହାପ୍ରଭୁଙ୍କ ପବିତ୍ର ଧାମ ପୁରୀକୁ ସ୍ୱଚ୍ଛ, ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ସଂକଳ୍ପବଦ୍ଧ ହେବା। ବନ୍ଦେ ଉତ୍କଳ ଜନନୀ।
1: ଅନ୍ୟତମ ଅତିଥି ଭାବରେ ଯୋଗ ଦେଇଥିଲେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ସେ ତାଙ୍କ ବକ୍ତବ୍ୟରେ ବେଳାଭୂମିକୁ ମା'ର ସ୍ଥାନ ଦେଇଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶରେ କିଭଳି ଭାବରେ ସ୍ୱଚ୍ଛତାର ଅଭିଯାନକୁ ଆଗକୁ ନେଇଛନ୍ତି ଏବଂ ବିଶେଷ ଭାବରେ ବେଳାଭୂମିର ସ୍ୱଚ୍ଛତା ପାଇଁ କିଭଳି ପ୍ରାଧାନ୍ୟ ଦେଇଛନ୍ତି ତାର ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀଙ୍କର ଉଚ୍ଚ ପ୍ରଶଂସା କରିଥିଲେ।
2: ଜୟ ଜଗନ୍ନାଥ, ସମସ୍ତଙ୍କୁ ମୋର ପ୍ରଣାମ। ଆଜି ପରି ଏକ ପବିତ୍ର ଦିନ, କାହିଁକିନା ସାରା ବିଶ୍ୱରେ ଆଜି ଆନ୍ତର୍ଜାତିକ ବିଚ୍ କ୍ଲିନିଂକୁ ନେଇକରି ଯେଉଁ ମୁହିମ ଆରମ୍ଭ ହୋଇଛି, ମୁଁ ଆଜ୍ ଏନ୍ ଆର୍ଟିଷ୍ଟ, ଯେହେତୁ ବେଳାଭୂମି ହେଉଛି ମୋର ମଦର, ଆଜି ଜୀବନରେ ଯଦି ମୁଁ ଯାହା ବି ଯେଉଁଠି ବି ପହଞ୍ଚିଛି କେବଳ ଏଇ ବେଳାଭୂମି ଯୋଗୁଁ। ଏଇ ବେଳାଭୂମିର ବାଲି ହିଁ ମୋ ଜୀବନର ସବୁକିଛି। ଆଜି ଯେଉଁ ଆମେ ଦେଖୁଛେ ସାରା ଭାରତ ବର୍ଷରେ ବେଳାଭୂମି ସଫେଇ ଯେଉଁ ହବା ଆଉ ଏଇ ଯେଉଁ ଅଭିଯାନ, ଏହାର ମୁଖ୍ୟ ସିଏ ହେଉଛନ୍ତି ଆମ ଆଦରଣୀୟ ପ୍ରଧାନମନ୍ତ୍ରୀ ଅନବଲ ନରେନ୍ଦ୍ର ମୋଦି ସାର, ଯିଏକି ସାରା ବିଶ୍ୱକୁ ଜଣେଇଲେ ଯେ ଭାରତ ବର୍ଷର ତଟକୁ କେମିତି ଭାବରେ ଆମେ ବେଳାଭୂମିକୁ ସଫା ରଖିପାରିବା। ଯେତେବେଳେ ଚେନ୍ନାଇର ମେରିନା ବିଚ୍ ପାଖରେ ଗୋଟେ ବିଚ୍ରେ ପ୍ରଧାନମନ୍ତ୍ରୀ ନିଜେ ଯାଇ ବେଳାଭୂମି ସଫା ଆରମ୍ଭ କରିଥିଲେ, ସାରା ଭାରତ ବର୍ଷର ପ୍ରତ୍ୟେକଟି ନାଗରିକ ହୃଦୟରେ ସେ ଭରି ଦେଇଥିଲେ ଯେ ବେଳାଭୂମି ହେଉଛି ଆମର ଗୋଟେ ଅଙ୍ଗ, ଆମେ ତାକୁ କିପରି ସୁରକ୍ଷିତ ରଖିବା ଏବଂ କିପରି କ୍ଲିନ୍ ରଖିବା, ସେହା ଆମ ସମସ୍ତଙ୍କ କର୍ତ୍ତବ୍ୟ। ଏବଂ ସ୍ୱଚ୍ଛ ଭାରତର ମିଶନ ଯେତେବେଳେ ଆରମ୍ଭ କଲେ ଅନରେବଲ୍ ପ୍ରାଇମ୍ ମିନିଷ୍ଟର ନରେନ୍ଦ୍ର ମୋଦି ସାର, ସାରା ବିଶ୍ୱ ଦେଖିଲା ଯେତେବେଳେ ପର୍ଯ୍ୟଟକମାନେ ଆସୁଥିଲେ ଭାରତକୁ, ଏବଂ ଆମେ ସମସ୍ତେ ମଧ୍ୟ ସମସ୍ତଙ୍କ ଭିତରେ ଗୋଟିଏ ସବୁଠୁ ବଡ଼ ଇଏ ଥିଲା ଯେ ଆମ ଭାରତ ବର୍ଷକୁ ଆମେ କେମିତି ସ୍ୱଚ୍ଛ ରଖିବା। ଆଜି ସାରା ବିଶ୍ୱ ଭାରତକୁ ଦେଖୁଛି। ଯେତେବେଳେ ବହୁତ ବଡ଼ କ୍ୟାମ୍ପେନ୍ ହେଲା ସ୍ୱଚ୍ଛ ଭାରତ ମିଶନର, ମୋତେ ପ୍ରଧାନମନ୍ତ୍ରୀ ଗୋଟେ ଚିଠି ଦେଇଥିଲେ ଏବଂ ସେଥିରେ ସେ ଜଣାଇଥିଲେ ଯେ ବେଳାଭୂମି ସୁରକ୍ଷା ଏବଂ ବେଳାଭୂମି ସଫା ଆମେ କେମିତି ଭାବରେ ଆହୁରି ଆଗକୁ ରଖିବା। ଆଜି ଏଇ ଯେଉଁ ବେଳାଭୂମି ଆପଣ ଦେଖୁଛନ୍ତି, ଏଇ ଯେଉଁ ବ୍ଲୁ ଫ୍ଲାଗ୍ ବିଚ୍, ଆଜି ଭାରତ ବର୍ଷରେ ଏ କନ୍ସେପ୍ଟକୁ ଆଣିଛନ୍ତି ଆମର ଅନରେବଲ୍ ପ୍ରାଇମ୍ ମିନିଷ୍ଟର ନରେନ୍ଦ୍ର ମୋଦିଜୀ। ଆଜି ଯେଉଁ ଭାରତରେ ପ୍ରାୟ 12ରୁ ଉର୍ଦ୍ଧ୍ୱ ବ୍ଲୁ ଫ୍ଲାଗ୍ ବିଚ୍ ହେଇଛି, ସାରା ଭାରତ ବର୍ଷରେ ୱାନ୍ ଅଫ୍ ଦ ଟପ୍ ବିଚ୍ ହେଉଛି ପୁରୀ ବେଳାଭୂମି, ଆଉ ତାକୁ ଆମ ରାଜ୍ୟ ସରକାର ବଜାୟ ରଖିଛନ୍ତି। ସବୁ କୋଷ୍ଟ ଲାଇନ୍ କେମିତି କ୍ଲିନ୍ ରହିବ ଏବଂ ପର୍ଯ୍ୟଟକମାନେ ଆସିକି ପ୍ରପର୍ଲି ଉପଭୋଗ କରିପାରିବେ, ପର୍ଯ୍ୟଟନ ବିଭାଗ ତରଫରୁ, ଓଡ଼ିଶା ସରକାରଙ୍କ ତରଫରୁ ଯେଉଁ ପ୍ଲାନ୍ ପୁରା ଏଣ୍ଟାୟର ଓଡ଼ିଶାର ସବୁ କୋଷ୍ଟ ଲାଇନ୍ ପାଇଁ କରାଯାଉଛି, ମୋର ଆଜ୍ ଏନ୍ ଆର୍ଟିଷ୍ଟ ମୁଁ କୃତଜ୍ଞତା ଜ୍ଞାପନ କରୁଛି ଏବଂ ମୋର ପ୍ରଣାମ ଜଣାଉଛି। ଜୟ ଜଗନ୍ନାଥ।
1: ପୁରୀର ପର୍ଯ୍ୟଟନ ବିଭାଗର ସହ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ ଅସ୍ତରଙ୍ଗଠାରୁ ଆରମ୍ଭ କରି ବ୍ରହ୍ମଗିରି ପର୍ଯ୍ୟନ୍ତ ବେଳାଭୂମିର ସ୍ୱଚ୍ଛତା ସୁରକ୍ଷା ପାଇଁ ପର୍ଯ୍ୟଟନ ବିଭାଗ ତଥା ପ୍ରଶାସନ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବର୍ଣ୍ଣନା କରିଥିଲେ।
3: ଆଜି ହେଉଛି ଇଣ୍ଟରନ୍ୟାସନାଲ କୋଷ୍ଟାଲ କ୍ଲିନ୍ ଅପ୍ ଡେ, ଯିଏକି ଆଜି ଆମେ ଆମର ଯେଉଁ ଉପକୂଳ ଅଞ୍ଚଳ ଅଛି ତାର କେମିତି ସ୍ୱଚ୍ଛତା ବର୍ଷ ତମାମ ଯେମିତି ରହିବ, ଆମେ ତ ପ୍ରୟାସ କରୁଛୁ, ଆୱାରନେସ୍ କ୍ୟାମ୍ପେନ୍ କରୁଛୁ। ପ୍ରାୟ ଏହାର ଯେଉଁ କ୍ୟାମ୍ପେନ୍ 12 ତାରିଖରୁ ଆରମ୍ଭ ହୋଇଛି, ସେଥିରେ ଆମେ ପ୍ରାୟ

0: ବାଲେଶ୍ୱରଙ୍କ ଠୁ ଆରମ୍ଭ କରିକି ବ୍ରହ୍ମଗିରି ପର୍ଯ୍ୟନ୍ତ ଯୋଉ କୋଷ୍ଟ ଲାଇନ୍ ଆମର ଅଛି ତାକୁ ଆମେ ସଫା କରି ଲୋକମାନଙ୍କ ମଧ୍ୟରେ ଗୋଟେ ଆୱାରନେସ୍ କ୍ରିଏଟ୍ କରି ବିଚ୍ ଭେଣ୍ଡର ହୁଅନ୍ତୁ ବା ଲାଇଫ୍ ଗାର୍ଡ ହୁଅନ୍ତୁ ବା ଫଟୋଗ୍ରାଫର ହୁଅନ୍ତୁ ବା ହୋଟେଲିୟର୍ସ ହୁଅନ୍ତୁ ବା ଫିସରମ୍ୟାନ୍ ହୁଅନ୍ତୁ, ତା ସହିତ ସ୍କୁଲ କଲେଜର ପିଲାମାନେ, SHG ଗ୍ରୁପର ମା ମାନେ, NGO ସମସ୍ତେ ଏଇ ଯୋଉ କ୍ୟାମ୍ପେନ୍ରେ ଭାଗ ନେଇଛନ୍ତି। ସମସ୍ତଙ୍କ ସାଙ୍ଗରେ ସେନ୍ସିଟାଇଜେସନ୍ ପ୍ରୋଗ୍ରାମ ବି କରିଛୁ ସେଥିପାଇଁ। ତ କେମିତି ଆମେ ଏଇ ଉପକୂଳ ଅଞ୍ଚଳକୁ ସବୁଦିନ ପାଇଁ ଗୋଟେ ସ୍ୱଚ୍ଛ ରଖିବା, ସେଥିରେ ସମସ୍ତଙ୍କର କେମିତି ସହଭାଗିତା ରହିବ, ସମସ୍ତେ ଚେଷ୍ଟା କରିବା ଏବଂ ଆଶା କରିବା କି ଯେ ଆମର ଏଇ ଯୋଉ ଉପକୂଳ ଅଞ୍ଚଳ ଯେତେ ସୁନ୍ଦର ତାକୁ କେମିତି ଅପରିଷ୍କାର ନ କରି ସବୁଦିନ ପାଇଁ ଗୋଟେ ସୁସ୍ଥ ବାତାବରଣ ଦେବା ପାଇଁ କ୍ଲିନ୍ ରଖିବା, ସେଥିରେ ସମସ୍ତେ ସହଯୋଗର ହାତ ବଢ଼ାଇବା। ପୁରୀକୁ ଯୋଉ ପର୍ଯ୍ୟଟକ ମାନେ ଆସୁଛନ୍ତି ସେମାନେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିସାରିଲା ପରେ ପୁରୀ ବିଚ୍କୁ ଆସିଥାନ୍ତି ଭ୍ରମଣ କରିବା ପାଇଁ। ତ ଯେତେବେଳେ ପୁରୀ ବିଚ୍କୁ ସେମାନେ ଆସନ୍ତି, ପୁରୀ ବିଚ୍କୁ ସଦାସର୍ବଦା ଚେଷ୍ଟିତ ହୋଇ ସଫା ରଖିବା, ତାହେଲେ ଗୋଟେ ସୁସ୍ଥ ବାତାବରଣ ରହିବ ଏବଂ ଗୋଟେ ପରିବେଶ ବି ସେଇଭଳିଆ ଅନୁକୂଳ ହେବ। ଯେଉଁ ପର୍ଯ୍ୟଟକ ମାନେ ଆମର ପୁରୀକୁ ଆସୁଛନ୍ତି ଗୋଟେ ସ୍ୱଚ୍ଛ ବେଳାଭୂମିର ଅନୁଭୂତି ନେଇକି ଫେରିବେ। ଆଜି ଏଣ୍ଟାୟାର ପୁରୀ ବିଚ୍ରେ ଆଉ କୋଣାର୍କର ଚନ୍ଦ୍ରଭାଗା ବିଚ୍ରେ, ବାଲି ହରଚଣ୍ଡୀ ବ୍ରହ୍ମଗିରିର ବିଚ୍ ଆଉ ନୂଆନଈ ଫୁଲପାଟଣାର ବିଚ୍, ସେ ଏକା ସାଙ୍ଗରେ ଆମର କ୍ଲିନିଂ ଡ୍ରାଇଭ୍ ଚାଲିଛି। ସମସ୍ତେ ଏଥିରେ ପାର୍ଟିସିପେଟ୍ କରୁଛନ୍ତି, ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ କି ଆମେ ସ୍ୱଚ୍ଛତାକୁ ବଜାୟ ରଖିବା।
1: ଏହି ବେଳାଭୂମି ସଫେଇ ଅଭିଯାନରେ ଯୋଗ ଦେଇଥିଲେ ନ୍ୟାସନାଲ ସେଣ୍ଟର ଫର କୋଷ୍ଟାଲ ରିସର୍ଚ୍ଚର ସାଇଣ୍ଟିଷ୍ଟ ରବୀନ୍ଦ୍ର କୁମାର ସାହୁ। ସେ କୁହନ୍ତି,
2: ଆଜି ଆମେ ଆନ୍ତର୍ଜାତିକ ସାମୁଦ୍ରିକ ଉପକୂଳ ସଫେଇ କାର୍ଯ୍ୟକ୍ରମ ଯାହାକି ଆମେ କରୁଛେ ପୁରୀ ବେଳାଭୂମିରେ, ଆମେ କେମିତି ଆମର ସାମୁଦ୍ରିକ ତଟକୁ ସଫା ଏବଂ ତାର ସୁରକ୍ଷା ଦେଇପାରିବା ସେ ଦିଗରେ ଆମେ କିଛି ଚିନ୍ତନ କରିବା ଏବଂ ଏଠାରେ କମ୍ବାଇଣ୍ଡଲି ଆମେ ସମୟ ସାମୂହିକ ଭାବରେ ମିଶି ଏହାକୁ ସଫା କରିବା। ଏହି ସଫେଇ କାର୍ଯ୍ୟକ୍ରମରେ ଆମେ ଆଜି ଅନ୍ତର୍ଭୁକ୍ତ କରିଛୁ ରାଷ୍ଟ୍ରୀୟ ତଟୀୟ ଅନୁସନ୍ଧାନ କେନ୍ଦ୍ର ଏବଂ ଏହା ସହିତ ଆମର NSS, ଇଣ୍ଡିଆନ କୋଷ୍ଟଗାର୍ଡ, ଆଶ୍ରୟ NGO, ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା, ଭେରିୟସ୍ ଡିପାର୍ଟମେଣ୍ଟସ୍ ଅଫ୍ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟସ୍ ସମସ୍ତେ ଏଠାରେ ଯୋଗଦାନ ଦେଉଛନ୍ତି ଏବଂ ଏହି ଉପକୂଳକୁ ଆମେ କିଭଳି ସଫା ରଖିପାରିବା ସେ ଦିଗରେ ଆମେ କାର୍ଯ୍ୟ କରିବୁ। ସାର୍, ଏହାର ସଫେଇକି ଯଦି ଆମେ ଧ୍ୟାନକୁ ନେବା ତାହେଲେ ଏଠାର ଯେଉଁ ମ୍ୟୁନିସିପାଲିଟିକୁ ଆମେ ପ୍ରଥମ ଷ୍ଟେକ୍ ହୋଲ୍ଡର ରୂପେ କନ୍ସିଡର କରିଛୁ, ବିକଜ୍ ସେମାନଙ୍କର ପ୍ରତ୍ୟେକ ଦିନର କାର୍ଯ୍ୟକ୍ରମ ଏ ବେଳାଭୂମି କେମିତି ସଫା ସେମାନେ ରଖିପାରିବେ। ତତ୍ସହିତ ଏଠାର ଯେଉଁମାନେ ଆମର ବିଜନେସ୍ ଭେଣ୍ଡର, ବ୍ୟବସାୟୀ ସଂଘ ଏବଂ ମତ୍ସ୍ୟଜୀବୀମାନେ ଯେଉଁମାନେ କି ଏହି ବିଚ୍ରେ ସବୁବେଳେ ତାଙ୍କର ଜୀବିକା, ସେମାନେ ତାଙ୍କର ଜାଲ ତିଆରି କରୁଛନ୍ତି ଏବଂ ଜାଲରୁ ଆପଣ ଜାଣିଛନ୍ତି ଯେମିତିକି ପ୍ଲାଷ୍ଟିକ ଆମର ରିଲିଜ୍ ହେଉଛି ସେଇଟା ଏବେ ସମୁଦ୍ରରେ ମିଶୁଛି ଯାହାଦ୍ୱାରା କି ସାମୁଦ୍ରିକ ଜୀବମାନଙ୍କର ସୁରକ୍ଷା ନିହାତି ଆବଶ୍ୟକ। ତାକୁ ଆମେ ଆଖି ଆଗରେ ରଖି ଫିସିଂ କମ୍ୟୁନିଟି, ବିଜନେସ୍ ଭେଣ୍ଡର୍ସ, ମ୍ୟୁନିସିପାଲିଟି ଆଣ୍ଡ ଷ୍ଟୁଡେଣ୍ଟସ୍ ଆଣ୍ଡ ଅଲ୍ ଦ ଟୁରିଷ୍ଟ ଅଲ୍ସୋ ଆମେ ଭାବିଛୁ ଏବଂ ସେମାନଙ୍କୁ ଆମେ ଅନ୍ତର୍ଭୁକ୍ତ କରିଛୁ। ଆମେ ଆମର ବେଳାଭୂମିକୁ ସଫା ସୁତୁରା ରଖିବା, ଯେତେବେଳେ ବି ଆମେ ଆସୁଛେ ବିଚ୍ କି କେବଳ ଆସିକରି ଆମେ ଏଠି ଆମେ ଉପଭୋଗ କରିବା ନାହିଁ, ଆମର ବି କିଛି ଦାୟିତ୍ୱ ରହିଛି। ପଲିଥିନ, କୋଲ୍ଡ ଡ୍ରିଙ୍କ୍ସ, ବେଭରେଜ୍ ବଟଲ୍ସ ଆମେ ଯାହା ବି ଆଣୁଛେ ଏଇଟା ଆମର ହିଁ ଦାୟିତ୍ୱ, ଯେମିତି ଆମେ ତାର କନଜପ୍ସନ୍ କରୁଛେ ତାକୁ ଆମେ ସେମିତି ରେସ୍ପନ୍ସିବଲ୍ ହୁଏ ଯେମିତି ଆମର ଆମେ ତାକୁ ପୁଣି ନେଇକି ଡିପୋଜିଟ୍ କରିବା ରେସ୍ପେକ୍ଟିଭ୍ ଡଷ୍ଟବିନ୍ରେ। ପୁରୀ ଧାମ ମାନେ ଏହାକୁ ଆମେ ସଫା ସୁତୁରା ରଖିବା, ଏହାଦ୍ୱାରା ଆମର ସ୍ୱଚ୍ଛତା ଯେଉଁ ଆମେ ଯେଉଁ ଗୋଟେ ଆମର ମିଶନ ଅଛି ପ୍ରଧାନମନ୍ତ୍ରୀ ମୋଦିଙ୍କର ଯେଉଁ ଲକ୍ଷ୍ୟ, ଦ୍ୟାଟ୍ସ ୱାଇ ଦିସ୍ ପ୍ରୋଗ୍ରାମ୍ ନେମ୍ ହେଉଛି ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର, ଏହା ନିଶ୍ଚିତ ଭାବେ ଏହା ସଫଳ ହେବ।
1: ଏହି ସମାରୋହରେ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ପୁରୀର ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ, ପୁରୀ ମହାନଗର ନିଗମର କମିଶନର ପ୍ରହ୍ଲାଦ ନାରାୟଣ ଶର୍ମା ଏବଂ ଅନ୍ୟ ବହୁ ଅତିଥି ଯୋଗ ଦେଇଥିଲେ। ଏହି ଅବସରରେ ଆମେ ଭେଟିଥିଲୁ ପୁରୀ ବେଳାଭୂମିରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଏବଂ କିଛି ଛାତ୍ରଛାତ୍ରୀ ଯେଉଁମାନେ ଏହି ସ୍ୱଚ୍ଛତା ଅଭିଯାନରେ ନିଜକୁ ସାମିଲ କରିଥିଲେ। ଆସନ୍ତୁ ଶୁଣିବା ସେମାନେ କଣ କହୁଛନ୍ତି।
3: ମୋ ନାଁ ଲୋକନାଥ ରାଓ। ଯେହେତୁ ଆଜି ଏତେ ବଡ ଦିନ ସ୍ୱଚ୍ଛ ଦିବସଟା, ଯେହେତୁ ପୁରୀର ଆମର ଦାୟିତ୍ୱ ଅଛି, ଲୋକାଲ ଲୋକ ଆମେ ଏଠି ଆମେ ବ୍ୟବସାୟ କରୁଅଛୁ। ଗତ 20 ବର୍ଷ ହେଲାଣି ଆମେ ଦୋକାନ କରିକି ଆସୁ, ଆମର ପ୍ରାୟ 2000 ଦୋକାନ ଏଠି ବ୍ୟବସାୟ କରିକି ଅଛନ୍ତି। ଆମର ସ୍ୱଚ୍ଛତା ଅଛି, କିନ୍ତୁ ଯେହେତୁ ସମୁଦ୍ର କୂଳଟା ଆମେ ସବୁବେଳେ ସ୍ୱଚ୍ଛତା ରଖିବୁ। ଏହି ସ୍ୱଚ୍ଛତା ରଖିଲେ ଆମେ ବି ପରିଚୟ ଦେବୁ ଯେ ପୁରୀ ତ ସ୍ୱଚ୍ଛତା ଅଛି, ଯେହେତୁ ଆମର ଓଡ଼ିଶା ବି ନାଁ ରହିବ, ସାରା ଭାରତ ବର୍ଷ ବି ନାଁ ରହିବ। ପୁରୀ ବେଳାଭୂମିଟାକୁ ଯେତେ ଆମେ ପରିଷ୍କାର ପରିଚ୍ଛନ୍ନ ରଖିବା ସେତେ ଆମର ଗର୍ବ ଗୌରବ ରହିବ ଆମର

0: लपन वर्मा है, मैं एनएसएस यूनिट लीडर हूँ। हम XIM यूनिवर्सिटी काकुड़िया से हैं। हमारा आज का उद्देश्य सिर्फ यही है कि हमको बीच को एक और वैसे ही प्लेस बनाना है जैसे वो पहले होता रहता था, साफ सुथरा, ताकि लोगों को आने में अच्छा लगे और सबको मजा आए। मुझे बस ऐसा लग रहा है कि सब लोग इतना यूनिटी दिखा के सब आ रहे हैं एक बीच को साफ करने के लिए, इस प्लेस को वापस उतना ही प्रिटी बनाने के लिए, तो बहुत अच्छा लग रहा है।
1: ମୁଁ ରୋନିତ ପାତ୍ର, ଏସ୍ସିଏସ୍ କଲେଜ, ପ୍ଲସ୍ ଟୁ ସେକେଣ୍ଡ ଇୟର। ଆଜି ଆମର ଏଠାରେ ଅନ୍ତର୍ଜାତୀୟ କୋଷ୍ଟାଲ କ୍ଲିନ୍ଅପ୍ ଚାଲିଛି। ଏହାଦ୍ୱାରା ଆମେ ଆମର ଯେତିକି କୋଷ୍ଟାଲ ଏରିଆ ଅଛି ସେଇଠି ସବୁ ପରିଷ୍କାର ପରିଚ୍ଛନ୍ନ କରି ରଖିବା, ଏବଂ ଏହାଦ୍ୱାରା ଆମ ଏନ୍ଭାଇରୋନମେଣ୍ଟଟା ଭଲ ରହିବ। ପର୍ଯ୍ୟଟକମାନଙ୍କ ପାଇଁ ଏଇଟା ଆମର ଏଠି ଯେଉଁ କ୍ଲିନ୍ଅପ୍ ଚାଲିଛି, ଏହାଦ୍ୱାରା ମାନେ ନେଚର ଯେତିକି କିଛି ଏନ୍ଭାଇରୋନମେଣ୍ଟ ଖରାପ ହେବନି, ସ୍ୱଚ୍ଛତା ଥିଲେ ପର୍ଯ୍ୟଟକମାନେ ଅଧିକ ଆସିବେ, ଏହା ବହୁତ ଆଟ୍ରାକ୍ଟିଭ ମଧ୍ୟ ରହିବ। ଆଜ୍ଞା, ଆମେ ସବୁ ସଫା କରିକି ଆସିଲୁ, ହାତରେ ଗ୍ଲୋଭ୍ସ ସକା ବାନ୍ଧିକି ଆଉ ହ୍ୱାଇଟ୍ କଲର୍ ଟି ସାର୍ଟ ଏବଂ ଟୋପି କ୍ୟାପ୍ ପିନ୍ଧିକି ଆମେ କଲୁ। ବେଳାଭୂମି ସ୍ୱଚ୍ଛ ହେବା ପରେ ଏହା ପର୍ଯ୍ୟଟକମାନଙ୍କ ପାଇଁ ବି ଭଲ ଲାଗିବ ଏବଂ ଆମମାନଙ୍କ ପାଇଁ ବି ଗୋଟେ ଭଲ ଲାଗିଲା। ଯେପରି ଆମ ଘରକୁ ଆମେ ସଦାବେଳେ ସ୍ୱଚ୍ଛ କରି ରଖିବା, ସେଭଳି ଆମର ବେଳାଭୂମିଟା ବି ଆମର, ଆମେ ଏହାକୁ ସ୍ୱଚ୍ଛ କରି ରଖିବା ଦ୍ୱାରା ଆମର ଭବିଷ୍ୟତ ପାଇଁ ବହୁତ ଅଧିକ କାମରେ ଆସିବ।
2: ବାସ୍ତବରେ ଶ୍ରୋତାବନ୍ଧୁ, ସେବା ଓ ସଂକଳ୍ପ ଅଭିଯାନରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗରର ଚିନ୍ତନ ନେଇ ଆନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ 2026 ସଫଳତାର ସହିତ ପାଳିତ ହୋଇଯାଇଛି। ବହୁ ସଂଖ୍ୟାର ଜନସାଧାରଣ ଏହି ସ୍ୱଚ୍ଛତା ଅଭିଯାନରେ ନିଜକୁ ସାମିଲ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରାଇଥିଲେ।

0: ଶୁଣିଲେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲୁ ଫ୍ଲାଗ୍ ବିଚ୍ ପୁରୀଠାରେ ଆୟୋଜିତ ଆନ୍ତର୍ଜାତୀୟ ସମୁଦ୍ରତଟ ସ୍ୱଚ୍ଛତା ଦିବସ 2026ର ବେତାର ବିବରଣୀ ପ୍ରସ୍ତୁତି ଆକାଶବାଣୀ ପୁରୀ କେନ୍ଦ୍ର ଉପସ୍ଥାପନା ପ୍ରକାଶ କୁମାର ରଥ ପ୍ରଯୋଜନା ଦିଲୀପ କୁମାର ନାୟକ
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 204.5 ମିଟର ତଥା 1467 କିଲୋହର୍ ଯୋଗେ ଏଫ୍ଏମ୍ରେ 103.6 ମେଗାହର୍ ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆର୍ ଆପ୍ ମାଧ୍ୟମରେ ଶୁଣନ୍ତୁ କେତୋଟି ଦେଶଭକ୍ତି ଗୀତ। ପ୍ରଥମେ ଶିଳ୍ପୀ ହେଲେ ପ୍ରଣବ କିଶୋର ପଟ୍ଟନାୟକ।

ଶୁଣିଲେ କେତେଟି ଦେଶଭକ୍ତି ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ଯୁବ ଶ୍ରୋତା ବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

0: ଆରେ ବ୍ୟାଗ ଗୋଟେ, ମୁଣା ଗୋଟେ, ଫାଇଲ ଗୋଟେ ଧରିକି କୁଟ ଯାଇଥିଲୁ ଲୋ?
1: ଆରେ ନାଇଁ ରେ, ଯୋଉ ଜାଗାକୁ ଗଲେ ବି ଖାଲି ବ୍ୟାଗ ପଟା ଧରି ବୁଲିବି କି?
0: ହେଲେ ମୁଇଁ ଭାବିଲି କି ପଢବା ପାଇଁ ଆଗା ଯାଇଥିଲୁ, କଣ କାମ ଥିଲା ଯେ?
1: ସେ ଆଧାର କାର୍ଡ ର ଗୋଟେ ଆଡ୍ରେସ ଅପଡେଟ କରବାର ଥିଲା, କିଛି କାମ ଗୋଟେ ହଉ ନାଇଁ, ବିଜାର ଖାଲି ବିରକ୍ତ ଲାଗୁଛି।
0: ହେଲେ ଏବେ ଯାଇଥିଲୁ କି ସିଏସି?
1: ସିଏସି ବୋଲେ
0: କଷ୍ଟମର ସର୍ଭିସ ସେଣ୍ଟର, ଜନସେବା କେନ୍ଦ୍ର।
1: ଓହ, ତୁ ଏତିକି ଇଂଲିଶ ପଢିଲେ ହବ କି?
0: ଷ୍ଟାଇଲ ରେ ସେଟା ଆମର, ଯାଇଥିଲୁ କି
1: ନାଇଁ? ନାଇଁ ଯାଇ ନାଇଁ।
0: କୁଟ କରିଲୁ ତ?
1: ଯାଇଥିଲି ଗୋଟେ ଦୋକାନ ରେ, ଏତେ ଗହଳି ଯେ ଆଉ ଖରାକୁ ମୋର ମୁଣ୍ଡ କାମ କରିଲା ନାଇଁ, ପଳାଇ ଆସିଲି।
0: ହେଠି ତୁ ପାନ କାର୍ଡ ବନେଇବା ପାଇଁ ତୁ ଦୋକାନ ଯାଉଛୁ କି? ଆହୁରି
1: ନହେଲେ କିସ ବଜାରକୁ ଯିବି, ଆଳୁ ପିଆଜ ହେଇଛି ଯେ।
0: ଇଏ ଗୋଟେ ଆଇଲା, ବଜାରକୁ ମିଶା ଯିବା ଲୋଡ଼ା ନାଇଁ ଯେ, ଘରେ ବସିକି ପାନ କାର୍ଡ ଆଧାର କାର୍ଡ ବନେଇ ପାରିବୁ।
1: ସେତିକି ହେଲେ ବୁଝିଲେ ତ?
0: ଆଧାର କାର୍ଡ ରେ ବାୟୋମେଟ୍ରିକ ଅପଲୋଡ କରିବା ପାଇଁ ତତେ ଜନସେବା କେନ୍ଦ୍ର ଯିବାକୁ ପଡିବ, ବାକି ଆଡ୍ରେସ ଅପଡେଟ ତୁ ଘରେ ରହିକି ମିଶା କରିପାରିବୁ, ତୁ ପାନ କାର୍ଡ ମିଶା ଘରେ ଆପ୍ଲାଏ କରିପାରିବୁ।
1: ହେଟି ଇନ୍ଟର କି ଇଟା ପାଙ୍ଗୁଆ କଥା
0: ଯା, ଏବେ ପାଙ୍ଗୁଆ କଥା ନେ, ବୋଲେ ତତେ କିଛି ପଇସା ଦେଇ କଥା କହିବି କି? ଆହୁରି ନାଇଁ ନାଇଁ, ସତରେ ମୁଁ ତତେ କରିକି ଦେଖେଇବି, ପାନ କାର୍ଡ ତୁ ଘରେ ରହିକି ମଧ୍ୟ ଆପ୍ଲାଏ କରିପାରିବୁ।
1: ଏତିକି କଥା ଜାଣିଛୁ ହେଲେ ଆଗରୁ ଟିକେ କହିଲୁ ନାଇଁ?
0: ତୁ ଆଗରୁ ଟିକେ ଆଇଲୁ ନାଇଁ?
1: ହଉ ହଉ ହେଲା, ଆଉ ଏମିତି ଯଦି ଗପା ବୋଲେ କାର୍ଯ୍ୟକ୍ରମ ଆର କେତେବେଳେ ଷ୍ଟାର୍ଟ କରିବା? ଯିବା ଯିବା।
0: ହଇ ହଇ ସତାକା, ହେଲେ ଭାଇ ଆରେ ଭଉଣୀ ମନ,
1: ଆଜିର ଜୁଆନ କଥା କାର୍ଯ୍ୟକ୍ରମକୁ ନେଇକରି

0: ଦେଖିନି କାର୍ଯ୍ୟକ୍ରମ ତ ଆରମ୍ଭ ହେଲାଣି, ମୁହଁକୁ ଫୁଲେଇକି ନାଗା ବୋଇଛି।
1: ଆଉ କିଟା କରିବି, ଆଜିକାଲି ଯୋଉ ଜାଗାକୁ ଗଲେ ମିଶା ଏ ଆଧାର କାର୍ଡ ଆରେ ପାନ କାର୍ଡ ଆଗା ମାଗୁଛନ୍ତି। ଏ ଆଧାର କାର୍ଡ ଏତେ କି ପାଇଁ ଦରକାର କେ ଜାଣି?
0: ଦେଖିଲ, ଆଧାର କାର୍ଡ ହଉଛି ଆମର ପରିଚୟ, ଠିକଣାର ପ୍ରୁଫ ବୋଲି ବୁଝିଲୁ ତ? ତୁ ଯୋଉଠି ରହୁଛ ସେଠାର ପ୍ରୁଫ ହେଲେ ସେଟା ପାଇଁ ଆଧାର କାର୍ଡ ସବୁ ଜାଗାରେ ୟୁଜ୍ ହବ। ଦେଖେ, ଆଧାର କାର୍ଡରେ ତୋର ଆଇ ସ୍କାନିଂ ଥିବ, ଆଧାର କାର୍ଡରେ ତୋର ଯେତିକି ଆଙ୍ଗୁଠି ମାନେ ଥିବ ତାର ଫିଙ୍ଗରପ୍ରିଣ୍ଟ ନେବେ, ତାର ସାଙ୍ଗେ ତୋର ଆଡ୍ରେସ୍ ନେବେ, ବ୍ୟାଙ୍କ ଡିଟେଲ୍ସ ନେବେ, ବାପାର ନାଁ, ମାଆର ନାଁ, ହେଲା, ଏ ସବୁ ଜିନିଷ ଆଧାର କାର୍ଡରେ ଥିବ। ଆରେ ଆଧାର କାର୍ଡରେ ଗୋଟେ ସାନିଟା କ୍ୟୁଆର୍ କୋଡ୍ ମିଶା ଲାଗିଥିବ। ତ ଆଧାର କାର୍ଡ ହଉଛି ଭାରତରେ ରହିବା ପାଇଁ ତୋର ପାଇଁ ଗୋଟେ ଲାଇସେନ୍ସ, ତୁ ଯୋଉଠି ଗଲୁ ତୋର ବିନା ଆଧାର କାର୍ଡରେ ତୋର କାମ ହବ ନାହିଁ।
1: ହଁ ଯେ, ଏ ପାନ କାର୍ଡ ଆହୁରି କି ପାଇଁ ଦରକାର?
0: ଦେଖେ, ପାନ କାର୍ଡ ନେଇକି ବେଶୀରେ ବେଶୀ ବ୍ୟାଙ୍କରେ ମାଗବେ। ଦେଖେ,
1: ହଇ ହଇ, ମୋର ମିଶା ବ୍ୟାଙ୍କରେ ମାଗୁଥିଲେ।
0: ଆରେ ଦେଖେ, ତୁ ଯୋଉଠି ଚାକିରି କରିବୁ ନେଇକି ସେଠି ମିଶା ପାନ କାର୍ଡ ଦେବେ ବୋଲବେ।
1: ହଇ, ମାତ୍ର ଏ ଦୁଇଟା କାର୍ଡର କାମ ଅଲଗା ଅଲଗା ନିକି?
0: ହଇ, ଏ ଦୁଇଟା କାର୍ଡର କାମ ଅଲଗା ଅଲଗା। ଯଦି ମୁଇଁ କହିବି ବୋଲେ ଆଧାର କାର୍ଡ ନେଇକି ତୋର ପରିଚୟ ଆଉ କେଓସି ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲେ ଇମ୍ପୋର୍ଟାଣ୍ଟ, ଆଉ ପାନ କାର୍ଡଟା ନେଇକି ଯୋଉ ଟିକସ ଆଉ ଆର୍ଥିକ କାରବାର ଏଇଟା ପାଇଁ ଇମ୍ପୋର୍ଟାଣ୍ଟ।
1: ହେଲେ ଠିକ ସମୟରେ ଠିକ ଭାବରେ ବ୍ୟବହାର କରିବା ଦରକାର ନେଇକି?
0: ହଁ, ସେମିତି ଆଗା ଯେ ମୋର ପାଖରେ ତୋର ଦେଖେ ଆଧାର କାର୍ଡ ମିଶା ନାହିଁ, ପାନ କାର୍ଡ ମିଶା ନାହିଁ, ମୁଁ କେବେ ଦୂର ଆଗେ ନାହିଁ
1: ସେଠି। ଆରେ କେମିତି କରୁଛ ତ?
0: ମୋର ପାଖରେ ଡିଜି ଲକର ଅଛି।
1: ସେଟା କିଟା?
0: ଡିଜି ଲକର ଗୋଟେ ଆପ୍ଲିକେସନ, ସେଠି ତୁ ଆଧାର କାର୍ଡ, ପାନ କାର୍ଡ, ତୋର ମାନେ ଟେନ୍ଥ ସାର୍ଟିଫିକେଟ, ପ୍ଲସ୍ ଟୁ ସାର୍ଟିଫିକେଟ ସବୁ ତାହିଁରେ ରଖିପାରିବୁ। ଆଉ ତୋର ପାଖରେ ନଥିବ ଯଦି ଆଧାର କାର୍ଡ କି ପାନ କାର୍ଡ, ତୋର ପାଖରେ ମୋବାଇଲ ଅଛି କି ନାହିଁ?
1: ହଁ ଅଛି ଅଛି।
0: ଯୋଉଠି ଗଲେ ମିଶା ମୋବାଇଲରୁ କାଢିକି ପ୍ରିଣ୍ଟ ଆଉଟ କାଢି ଧରେଇଦେବୁ।
1: ଏଟା ମାନେ ମୋତେ ଜଣା ନାହିଁ। ହଉ ହଉ, ଏଥର ତ ଷ୍ଟାଇଲ ଲାଗା ଠିକ ମାରବାର ଅଛି।
0: ହଉ, ଷ୍ଟାଇଲ ତ ମାରିବୁ ଯେ, ଆରେ ଗୋଟେ ଜିନିଷ ମନେ ରଖିଥା, ଏ ଆଧାର କାର୍ଡ ଆଉ ପାନ କାର୍ଡ ହଉଛି ତୋର ପ୍ରାଇଭେଟ ଜିନିଷ, ଏଇଟା ମାନେ ପର୍ସନାଲ ରଖବାର, ଏଇଟା କାହାକୁ ଏମିତି ସେୟାର କରବାର ନାହିଁ ମନ ଇଚ୍ଛା, ବୁଝିଲୁ ନା?
1: ହଉ ହଉ, ଏଇଟା ତ ମୁଁ ଜାଣିଛି ଆକା ଯେ।
0: ହଁ, ତୋର ଆଧାର କାର୍ଡ ନମ୍ବର କିସ୍ଟା କି?
1: 4074543159 21।
0: ଏଇଟା ତୋର ଆଧାର ନମ୍ବର କି?
1: ମନେ ଅଛି।
0: ଦେଖିଲୁ ନା, ଭୁଲ କାମ କରିଦେଲୁ।
1: ଆର କିସ୍ଟା ଭୁଲ କରିଲି?
0: ତତେ କିସ୍ କହିଥିଲି, ଆଧାର କାର୍ଡ ନମ୍ବର, ପାନ କାର୍ଡ ନମ୍ବର
1: ପ୍ରାଇଭେଟ ରଖବାର ଥିଲା। ହେ ଭଗବାନ, ଭୁଲି ଗଲେ। ଓହୋ,
0: ଏମିତି ଆକା ଆଧାର କାର୍ଡ ନମ୍ବର ଆର ପାନ କାର୍ଡ ନମ୍ବର ଦେଇଦେ, ଆର ଆକାଉଣ୍ଟ ଖାଲି ହେଇଯିବ ତୋର।
1: ଜାଗ୍ରତ ରହିବି, ଜାଗ୍ରତ ରହିବି ଏଥର।
0: ହେଲେ ଆଜି କି ସାକ୍ଷାତକାର କିଛି ଅଛି କି ନାହିଁ? ଆଜି
1: ଅଛି ପରା, ତୁ ତ ନେଇକି ନାହିଁ ବି ବୋଲିଥିଲୁ, ଆଣୁ କି ଯେ?
0: ଆଞ୍ଚି ଆଞ୍ଚି ଧରିକି ଆଇଛି ନା, କଥା ହବା।
1: ଆରେ କମେଣ୍ଟ ମାରୁଛୁ ମତେ ନିକି?
0: ନାଇଁ ନାଇଁ, ଯେ ଆଜି ଟପିକଟା ହେଲେ କହିଦେ, ଶ୍ରୋତା ବନ୍ଧୁ ମାନେ ଜାଣିବେ।
1: ହଁ ହଁ, କହୁଛି ର, ଆଜିର ସାକ୍ଷାତକାରର ବିଷୟ ହେଉଛି ଆଜିର ଯୁବପିଢ଼ିର ପ୍ରମୁଖ ସମସ୍ୟା ଆଉ ତାର ସମାଧାନ କଣ। ଏମିତି ରଖିଲେ କେମିତି ଲାଭ?
0: ମଜା ଲାଗବ, ଚାଲ ଚାଲ ଷ୍ଟାର୍ଟ କରବା।
1: ହେଲେ ଆଜିର ସାକ୍ଷାତକାରରେ କିଏ ଅଛି ଖବରା?
0: ଶୁଣେ, ସେଟା ଆଜି ତୋର ପାଇଁ ସରପ୍ରାଇଜ, ଆଜି ମୁଁ କହିବି ନାହିଁ କିଏ ଆସୁଛନ୍ତି, ତୁ ଜାଣିବୁ ଡାଇରେକ୍ଟ ଆଇଲେ।
1: ହଉ ହଉ, ଚାଲ ଚାଲ ଷ୍ଟାର୍ଟ କର। ହେଲେ

0: ତେବେ ଭାଇ ନମସ୍କାର, ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ। ଆଜିର ଜୁଆନ କଥା କାର୍ଯ୍ୟକ୍ରମରେ ଆପଣ ଉପସ୍ଥିତ ହେବାରୁ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆପଣଙ୍କ ପରିଚୟ ଦିଅନ୍ତୁ।
1: ନମସ୍କାର, ମୁଁ ଆର୍ କିରଣ କୁମାର। ପ୍ରଥମେ ଆପଣଙ୍କୁ ଧନ୍ୟବାଦ ଜଣାଉଛି।
0: ତେବେ ଭାଇ ଆପଣ କଣ କରନ୍ତି, କୋଉଠି ରୁହନ୍ତି, ସେ ବିଷୟରେ କିଛି କୁହନ୍ତୁ।
1: ବର୍ତ୍ତମାନ ମୁଁ ଗୋଟେ ପ୍ରାଇଭେଟ ସଂସ୍ଥାରେ କାର୍ଯ୍ୟ କରେ ଆକାଉଣ୍ଟେଣ୍ଟ ଭାବେ। ଆଉ ବର୍ତ୍ତମାନ ମୁଁ ଜୟପୁରର ବାସିନ୍ଦା। ଆଉ ଜୟପୁରର କିଛି ସୋସିଆଲ ୱାର୍କ କରେ, ମୋର ଏଇଟା ଦୈନିକ କାର୍ଯ୍ୟ ରହିଥାଏ।
0: ତେବେ ଭାଇ ଆପଣ ଜଣେ ସୋସିଆଲ ରିଫର୍ମର, ତେବେ ଆପଣ ସମାଜକୁ ଅତି ନିକଟରୁ ଦେଖିଥିବେ। ଆଜିର ଯୁବବର୍ଗଙ୍କ ପ୍ରମୁଖ ସମସ୍ୟାମାନ କଣ ରହିଛି?
1: ଦେଖନ୍ତୁ ଭାଇ, ବର୍ତ୍ତମାନ ସମୟରେ ସମାଜରେ ଅନେକ ଗୁଡ଼ିଏ ଏପରି ବିଷୟ ଯାକ ରହିଛି ଯାହା ଆଜିର ଯୁବପିଢ଼ିକୁ ଖରାପ ବାଟରେ ନେଉଛି, ଯାହାଦ୍ୱାରା ସମାଜର ପ୍ରତ୍ୟେକ ଯୁବପିଢ଼ି ସେଥିମଧ୍ୟରେ ପଡିକି ସେମାନେ ଖରାପ ହେଇଯାଉଛନ୍ତି। ତାର ପ୍ରଥମ ଭାବରେ ଆସୁଛି ନିଶା, ଯାହାକି ବିଭିନ୍ନ ପ୍ରକାର ନିଶା ରହିଛି। ସେ ନିଶାକୁ ନେବା ଦ୍ୱାରା ପିଲାମାନେ ଖରାପ ରାସ୍ତାରେ ଯାଇଥାନ୍ତି, ଆଉ ସେମାନଙ୍କର ବୁଦ୍ଧି ବି କାମ କରେ ନାହିଁ। ଖରାପ ରାସ୍ତାରେ ଖରାପ ଆଚରଣ ଯାଇକିନା ସେମାନେ ଆଗାମୀ ଦିନରେ ଗୋଟେ ଖରାପ ରାସ୍ତାକୁ ଯିବା ପାଇଁ ବାଧ୍ୟ ହେଇଥାନ୍ତି। ତା ସହିତ ଦ୍ୱିତୀୟ ବିଷୟ ରହିଲା, ସମାଜରେ ଅଶୃଙ୍ଖଳିତ ଭାବ ପିଲାମାନେ ରହୁଛନ୍ତି, ଯାହାକି ଡିସିପ୍ଲିନ ନାହିଁ ପିଲାମାନଙ୍କ ମଧ୍ୟରେ। ଜୀବନଯାପନ କିପରି ଡିସିପ୍ଲିନ ୱେରେ ବଞ୍ଚିବା ତାହା ନାହିଁ, ଅଶୃଙ୍ଖଳିତ ଭାବରେ ବଞ୍ଚୁଛନ୍ତି। ତା ସହିତ ସମାଜରେ ପିଲାମାନେ ଏପରି ପ୍ରଭାବରେ ପଡୁଛନ୍ତି ଯେ ସେମାନଙ୍କର ଜୀବନ ନଷ୍ଟ ହେଇଯାଉଛି, ଆଉ ସମାଜ ପ୍ରତି ସେମାନଙ୍କର କୌଣସି ଦାୟିତ୍ୱ ରହୁନାହିଁ।
0: ଏକଦମ ଠିକ କଥା କହିଲେ। ତେବେ ମୋର ଗୋଟେ ଛୋଟିଆ ପ୍ରଶ୍ନ ରହିବ, ଯୁବବର୍ଗ ହିସାବରେ ଆମର ମଧ୍ୟ କିଛି ଯୋଗଦାନ ଅଛି ସମାଜ ପାଇଁ, ତେବେ ଆମେ କଣ ଏସବୁ ପ୍ରମୁଖ ସମସ୍ୟାରେ ପଡିଛୁ କି, ସେ ବିଷୟରେ କିଛି କୁହନ୍ତୁ।
1: ହଁ, ଠିକ କଥା କହିଲେ ଆପଣ। ଏବେ ଦେଖନ୍ତୁ, ପ୍ରତ୍ୟେକ ଯୁବପିଢ଼ି ହଉ, ପ୍ରତ୍ୟେକ ନାଗରିକ ହେଇଥାନ୍ତୁ ଭାରତ ଦେଶରେ, ଯେପରି ଆମକୁ ଭାରତ ସମ୍ବିଧାନ ଆମକୁ କିଛି ଅଧିକାର ଦେଇଛି, ସେହିପରି ଭାବରେ କିଛି ଅଧିକାର ଠୁ କିଛି କର୍ତ୍ତବ୍ୟ ବି ରହିଛି। ଆମେ ମାନେ ଆମର କଣ ଫଣ୍ଡାମେଣ୍ଟାଲ ଡ୍ୟୁଟିସକୁ ଆଗକୁ ନେଇକିନା କରୁଛୁ, କିଛି କରୁନୁ। ଆମର ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ ରହିଲା, ଆମେ ଆଜିର ଦୈନିକ ଜୀବନଯାପନରେ ସମସ୍ତେ ବିଜି ରହିଥାନ୍ତି, ମାତ୍ର ବିଜି ଯେତେ ରହିଲେ ମଧ୍ୟ ଆମର ଗୋଟେ ଅଧଘଣ୍ଟା କି ଘଣ୍ଟାଟି ସମୟଟା ସମାଜକୁ ଦେବା ପାଇଁ ଆବଶ୍ୟକ ରହିଥାଏ। କାହିଁକି ନା ସମାଜକୁ ଗୋଟେ ଅଧଘଣ୍ଟା ଘଣ୍ଟାଟି ଆମେ ସମୟ ଦେବା ଦ୍ୱାରା ସମାଜରେ ଶୃଙ୍ଖଳିତ ଭାବରେ କିପରି ଆଗକୁ ଯିବ, ଆଉ କଣ କଲେ ସମାଜ ସୁଦୃଢ଼ ଭାବରେ ରହିବ, ଆଉ ଭାରତରେ ସାର୍ବଭୌମତ୍ୱଟା ବହୁତ ଷ୍ଟ୍ରଙ୍ଗଲି ଆଗକୁ ରହିବ, ସେ ଉପରେ ଆମେ କିଛି କରିପାରିବୁ। ଯଦି ସେହିପରି ମାଧ୍ୟମରେ ଆମକୁ ସମୟ ବି ହଉନାହିଁ, ପ୍ରତ୍ୟେକ ରବିବାର ଦିନ ଆମେ ମାନେ କିଛି କାମ ନ କଲେ ବି ସମସ୍ତେ ଏକାଠି ବସିକିନା ଗୋଟେ ଶୃଙ୍ଖଳିତ ଭାବରେ ଡିସ୍କସନ ଯଦି କରିବୁ, ଆଗାମୀ ଦିନରେ ଆମେ ସମାଜ ପାଇଁ କଣ କରିବୁ, ଆଗାମୀ ଦିନରେ ଆମେ ସମାଜ ପ୍ରତି କଣ କଣ କଲେ ଠିକ ରହିବ, ସେହିପରି ଆମେ ଚିନ୍ତା କଲେ ଆମର ପ୍ରତି ଆମମାନଙ୍କ ମଧ୍ୟରେ ଗୋଟେ ଏକତା ଆସିବ, ଆଉ ସମାଜ ପ୍ରତି ଗୋଟେ ଦାୟିତ୍ୱବାନ ନାଗରିକ ଭାବରେ ରହିପାରିବୁ। କିଛି କାମ ନ କରିପାରିଲେ ମଧ୍ୟ ଗୋଟେ ଡିସ୍କସନ ଦ୍ୱାରା ଆମକୁ ଗୋଟେ ନଲେଜଟା ଆସିବ। ଆମେ ସମାଜର ଏପରି କିଛି କାମ କରିଛୁ କି ପ୍ରତ୍ୟେକ ରବିବାର ଆମେ ଗାଈମାନଙ୍କୁ ଗୋଟେ କ୍ୱିଣ୍ଟାଲ ଲେଖା ରାନ୍ଧିକି ଖିଚିଡ଼ି ଖାଇବାକୁ ଦେଇଥାଉ, ଆଉ ବିଭିନ୍ନ ସମୟରେ ଏପରି କିଛି ସମୟରେ ବୃକ୍ଷରୋପଣ କରିଥାଉ, କିଛି ସମୟରେ ସଫେଇ କାର୍ଯ୍ୟ କରିଥାଉ, କିଛି ସମୟରେ ମନ୍ଦିର ଗୁଡିକ ସଫେଇ କରିଥାଉ। ବୋଲେ ଆମର ପ୍ରତ୍ୟେକ କାମର ଗୋଟେ ଉଦ୍ଦେଶ୍ୟ ରହିଥାଏ, ଲୋକଙ୍କୁ ସଚେତନ କରିବା, ଲୋକଙ୍କୁ ଜାଗୃତ କରିବା, ସମସ୍ତଙ୍କୁ ଗୋଟେ କର୍ତ୍ତବ୍ୟଶୀଳ ମାନବ ସମାଜରେ ସୃଷ୍ଟି କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ ରହିଛି।
0: ଏକଦମ ଠିକ କଥା କହିଲେ, କର୍ତ୍ତବ୍ୟଶୀଳ ମାନବ ସମାଜ ଏକ ସୁଦୃଢ଼ ଜଗତ ଗଢି ଦେଇଥାଏ। ତେବେ ମୋର ଗୋଟେ ଛୋଟିଆ ପ୍ରଶ୍ନ ରହିବ, ଯେ ଆପଣ ଯେଉଁ ସମସ୍ୟା ଗୁଡିକ ପ୍ରଥମେ କହିଲେ, ଏହିସବୁ ସମସ୍ୟାର ଆପଣ ସମାଜରେ କିଛି ସମାଧାନ କରିଛନ୍ତି କିମ୍ବା କିଛି ସମାଧାନର ବାଟ ଖୋଜିଛନ୍ତି, ସେ ବିଷୟରେ ଟିକେ ଜଣାନ୍ତୁ।
1: ଦେଖନ୍ତୁ ଆଜ୍ଞା, ବର୍ତ୍ତମାନ ସମୟରେ ଆମେ ତାର ପାଇଁ କିଛି ସମସ୍ୟାର ସମାଧାନ ପାଇଁ କିଛି ପଦକ୍ଷେପ ନେବା ପାଇଁ ଆଗକୁ ତ ଆସିନୁ, ମାତ୍ର ଭବିଷ୍ୟତରେ ଆର ଉପରେ ଆମେ ଆଗକୁ ପଦକ୍ଷେପଟା ନବୁ, ଆଉ ତାର ଉପରେ କିଛି ବିଷୟକୁ ଆମେ ଚିନ୍ତା ବି କରିଛୁ, କିପରି ଭାବରେ ବିମୁକ୍ତ କରିକି ପିଲାମାନଙ୍କୁ ଗୋଟେ ସଠିକ ରାସ୍ତାରେ ନେବା ସେଟା ଆମେ ଚିନ୍ତା କରିଛୁ। ତାର ପ୍ରଥମେ ହେଉଛି, ଦେଖନ୍ତୁ ପିଲାମାନେ ଯେଉଁମାନେ ବି ନିଶାଗ୍ରସ୍ତ ହେଉଛନ୍ତି, ଭାବନ୍ତୁ ନିଶା ଦୁଇ ପ୍ରକାରର ନିଶାଗ୍ରସ୍ତ ଲୋକ ରହିଥାନ୍ତି ସମାଜରେ। ଦେଖନ୍ତୁ, ପ୍ରଥମ ନିଶାଗ୍ରସ୍ତ ଲୋକ ହେଉଛନ୍ତି ଦିନ ମଜୁରିଆ, ଯେଉଁମାନେ କି ଦିନସାରା କାମ କରି ଖଟିକି ସେମାନେ ସନ୍ଧ୍ୟା ହେଲେ ଟିକେ ଥାକି ଯାଇକି ଗୋଟେ ତାଙ୍କର ଯେତିକି ନିଶା ନେବାର ଅଛି ସେତିକି ନିଶା ନେଇକି ଖାଇକି ଯାଇକି ଶୋଇ ଦେଇଥାନ୍ତି। ଆଉ କିଛି ପ୍ରକାରର ଯୁବପିଢ଼ି ଅଛନ୍ତି ଯେଉଁମାନେ କି ଏପରି ନିଶା ନେଉଛନ୍ତି ଯେ ସେମାନେ ନିଜର ଶରୀର ଖରାପ କରିବା ସହିତ ସେମାନେ ସମାଜକୁ ମଧ୍ୟ ଗୋଟେ ବିଶୃଙ୍ଖଳିତ ଭାବରେ ରଖୁଛନ୍ତି, ଯାହାଦ୍ୱାରା ସେମାନେ

0: କୌଣସି ବି ପ୍ରକାର ଲୋକକୁ ଚିହ୍ନି ପାରୁନାହାନ୍ତି, ବଡ ଛୋଟ ଜାଣିପାରୁନାହାନ୍ତି, ଅଧିକ ବ୍ୟଭିଚାର ବଢୁଛି, ଓପେନଲି ମର୍ଡର କରୁଛନ୍ତି, ଯାହାଦ୍ୱାରା ସମାଜରେ ଗୋଟେ ଉତ୍ତମ ନାଗରିକ ହେଇକି ନ ବଞ୍ଚିକି ସେମାନେ ଗୋଟେ ନିଶା ନେଇକି ନାଳ ନର୍ଦ୍ଦମାରେ ପଡିକି ବାପା ମାଙ୍କୁ ମାରପିଟ କରିକି ପୁରା ବିଶ୍ୱରେ ଏପରି ଭାବରେ ଗୋଟେ ବର୍ତ୍ତମାନ ସମୟରେ ଦେଖିବାକୁ ମିଳୁଛି।
1: ଏକଦମ ଠିକ କଥା କହିଲେ। ତେବେ ବିଶୃଙ୍ଖଳିତ ଯୁବବର୍ଗ ସବୁବେଳେ ଭୁଲ ବାଟରେ ଯାଆନ୍ତି। ବିଶୃଙ୍ଖଳା ନ କରିବା କିମ୍ବା ଶୃଙ୍ଖଳିତ ହେବା ପାଇଁ ଦାୟିତ୍ୱବୋଧତା କାହାର ରହିବା ଆବଶ୍ୟକ? ପରିବାରର, ଶିକ୍ଷକ ଶିକ୍ଷୟତ୍ରୀଙ୍କର, ସମାଜର, ନା ଯୁବବର୍ଗ?
0: ଭାଇ ଦେଖନ୍ତୁ, ଗୋଟେ କଥା ଆପଣଙ୍କୁ ମୁଁ ଜଣାଇ ଦେବାକୁ ଚାହୁଁଛି। ଆମେ ପ୍ରତ୍ୟେକ ସମୟରେ କୌଣସି ବି ଭୁଲ ହେଇଥାଏ, ପ୍ରଥମେ ଆମେ ଦେଖେଇଥାଉ ଗୁରୁଜନ ମାନେ, ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ, ଯେଉଁମାନଙ୍କ ଦ୍ୱାରା ପିଲାମାନେ ଏପରି ଖରାପ ହଉଛନ୍ତି ବୋଲି। ମାତ୍ର ଆପଣମାନେ ଟିକେ ଧ୍ୟାନ ଦେବାକୁ ପଡିବ, ବର୍ତ୍ତମାନ ସମୟରେ ଦେଖନ୍ତୁ ଯେକୌଣସି ବି ପିଲାମାନେ ନିଶାଗ୍ରସ୍ତ ହେଇକି ବୁଲୁଛନ୍ତି, ସେମାନେ ନିଶା କରିବା ପୂର୍ବରୁ ସେମାନେ ବାପା ମାଙ୍କର ଆଚରଣରେ ରହିକି, ବାପା ମାଙ୍କର କଥାରେ ରହିକି ଚାଲିବାକୁ ପଡିବ। ସେମାନେ ବାପା ମାଙ୍କର କଥାକୁ ଖାତିର କରୁନାହାନ୍ତି, କାହିଁକି ମାନେ ବାପା ମା ମାନେ ସେମାନଙ୍କୁ ଫ୍ରିଡମ୍ ଦେଇଦେଇଛନ୍ତି। 18 ବର୍ଷରୁ ବୟସରୁ ଅଧିକ ଯଦି ହେଇଯାଉଛି ପିଲାର ଫୁଲ ଫ୍ରିଡମ୍ ବୋଲି ଗୋଟେ ଯେ ପ୍ରକାର ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ପିଲାମାନେ ବାପା ମାଙ୍କର କଥା ଶୁଣୁନାହାନ୍ତି ଆଉ ଖରାପ ରାସ୍ତାରେ ଯାଉଛନ୍ତି। ଯଦି କୌଣସି ବାପା ମା କୌଣସି ପ୍ରକାର କଥା ଯଦି କଣ ପଚାରିବେ, ତାଙ୍କୁ ରେଷ୍ଟ୍ରିକ୍ସନରେ ଯଦି ରଖିବେ, ସେମାନଙ୍କୁ ଅପବ୍ୟବହାର କରିକିନା ସେମାନଙ୍କୁ ଗାଳିଗରଜ କରିବେ, କିଛି ଲୋକ ପିଲାମାନେ ମାଡ଼ ମାରିବାକୁ ବି ପଛେ ହେବେ ନାହିଁ, ଯାହାଦ୍ୱାରା ପିଲାମାନେ ତ ଖରାପ ହଉଛନ୍ତି, ବାପା ମା ଆଉ ପିଲାମାନଙ୍କ ମଧ୍ୟରେ ସେ ପ୍ରକାରର ଗୋଟେ ବଣ୍ଡିଂଟା ରହୁନାହିଁ।
1: ଆମର ବୟୋଜ୍ୟେଷ୍ଠ ସବୁବେଳେ ଆମକୁ ଠିକ ବାଟ ବତାନ୍ତି, କିନ୍ତୁ ଆମର ବିବେକ ଡିସାଇଡ କରେ ଯେ ଆମେ କେଉଁ ରାସ୍ତାକୁ ଆପଣାଇବା। ବହୁତ ସୁନ୍ଦର ଭାବେ ବୁଝେଇଲେ। ତେବେ କିରଣ ଭାଇ, ଶେଷରେ ମୋର ଛୋଟିଆ ପ୍ରଶ୍ନଟି ରହିବ ଯେ ଆପଣ ଯୁବବର୍ଗଙ୍କୁ କଣ ମେସେଜ ଦେବାକୁ ଚାହିଁବେ? ଶେଷରେ
0: ବିଷୟଟା ଆପଣଙ୍କୁ ମୁଁ କ୍ଲିୟରଲି ଜଣାଇବାକୁ ଚାହିଁବି। ଦେଖନ୍ତୁ, ବର୍ତ୍ତମାନ ସମୟରେ ସମାଜରେ ଯେଉଁ ପ୍ରକାର ଯୁବପିଢ଼ି ଅଛନ୍ତି, ତାଙ୍କୁ ମେସେଜ ଦେବା ଆଗରୁ ମୁଁ ଗୋଟେ ମେସେଜ ପୁରା ଭାରତ ଦେଶକୁ ଦେବାକୁ ଚାହୁଁଛି। ପ୍ରଥମେ ଦେଖନ୍ତୁ, ଆମେ କୌଣସି ବି ଜିନିଷ ହଉ, କୌଣସି ବି ଦୈନିକ କାର୍ଯ୍ୟରେ ଯୋଉଟା ବି ଆମେ ବ୍ୟବହାର କରୁ, ସେଟା ଗୋଟେ ନିଶା ଭଳିଆ ହେଇଯାଇଥାଏ। ଦେଖନ୍ତୁ, ଆପଣ ଅତ୍ୟଧିକ ଯଦି ଖାଇବେ ସେଟା ଗୋଟେ ନିଶା ଭଳିଆ ଅଭ୍ୟାସ ହେଇଯାଇଥାଏ। ଆପଣ ଅତ୍ୟଧିକ ଯଦି ମୋବାଇଲ ଦେଖିବେ ସେଟା ଗୋଟେ ନିଶା ପ୍ରକାର ହେଇଯାଇଥାଏ। ଆପଣ ଅତ୍ୟଧିକ ଯଦି ଶୋଇବାର ଅଭ୍ୟାସ କରନ୍ତି ସେଟା ଗୋଟେ ନିଶା ପ୍ରକାର ହେଇଯାଇଥାଏ। ଆପଣଙ୍କର ପ୍ରତ୍ୟେକ ଜିନିଷ ଅତ୍ୟଧିକ ମାତ୍ରାରେ କରିବା ଦ୍ୱାରା ଆପଣଙ୍କୁ ଗୋଟେ ନିଶା ଭଳିଆ ହେଇଯାଏ। ସେହିପରି ଭାବରେ ଆମକୁ ବର୍ତ୍ତମାନର ସମୟର ସମାଜ ଆମମାନଙ୍କୁ ଏପରି ଭାବରେ କରିଦେଇଛି, ସେ ଆମକୁ ଗୋଟେ ନିଶାଡି ଭରା କରିଦେଇଛି। ଦେଖନ୍ତୁ, ପିଲାମାନେ ଏବେ ବର୍ତ୍ତମାନ ସମୟରେ ଏପରି ହେବାର କାରଣ କଣ? ମୁଖ୍ୟ କାରଣ ହଉଛି ସୋସିଆଲ ମିଡିଆ। ସୋସିଆଲ ମିଡିଆ ମାଧ୍ୟମରୁ ପିଲାମାନେ ଖରାପ ହଉଛନ୍ତି। ଗୋଟେ ପିଲାକୁ ଯଦି ଭିଲେନ ଲେଭେଲର ଲୋକ, ଗୋଟେ ହିରୋ ଭଳିଆ ଦେଖାଯିବ, ସେତେବେଳେ ତାର ମାଇଣ୍ଡସେଟ୍ ସେ ଭିଲେନ କ୍ୟାଟେଗୋରି ଦେଖାଯିବ ନା, ସେ ମାଇଣ୍ଡସେଟ୍ରେ ରହିଯିବ ଯେ ସେ ସିନେମାରେ ସେ ହିରୋ ବୋଲେ ମୁଁ ବି ହିରୋ, ସେ ସିନେମାରେ ଯଦି ସିଗରେଟ୍ ପିଉଛି ମୁଁ ବି ସିଗରେଟ୍ ପିବି, ସେ ସିନେମାରେ ଯଦି ସେ ସ୍ମଗ୍ଲିଂ କରିକିନା ଯଦି ଉପରକୁ ଜୀବନରେ ଉଠୁଛି ବୋଲେ ମୁଁ ବି ସେମିତି ସ୍ମଗ୍ଲିଂ କରିକି ଉପରକୁ ଉଠିବି। ହେଲେ ଏପରି ଭାବରେ ପିଲାମାନେ ନିଜ ନିଜର ପ୍ରଭାବ ସମାଜରେ ପକାଉଛନ୍ତି। ସେ ପ୍ରଭାବ ପକାଇବା ପାଇଁ ମୁଖ୍ୟ କାରଣ ହେଉଛି ବର୍ତ୍ତମାନର ସମାଜ। ପିଲାମାନଙ୍କୁ ସିନେମାର ପ୍ରଭାବରୁ ଦୂର କରାଇବାକୁ ପଡିବ, ପିଲାମାନଙ୍କୁ ଗୋଟେ ଏଜ୍ରେ ତାଙ୍କମାନଙ୍କୁ ରଖିବାକୁ ପଡିବ ଡିସିପ୍ଲିନ୍ରେ, ଯେ ପିଲାମାନଙ୍କୁ ନିଶାମୁକ୍ତ କରିବାର ଅଛି ବୋଲେ ଭାରତ ଦେଶ ସମ୍ପୂର୍ଣ୍ଣ ଭାବରେ ତେଣୁ ଆଇନ ଆଣିବାକୁ ପଡିବ, ଭାରତ ଦେଶରେ ନିଶାକୁ ପୁରା ବନ୍ଦ କରିବାକୁ ପଡିବ।
1: ବହୁତ ସୁନ୍ଦର। ତେବେ ଆଜିର ଜ୍ୱାନ କଥା କାର୍ଯ୍ୟକ୍ରମରେ ଆପଣ ସମୟ ଦେଇଥିବାରୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି। ତେବେ ରହିଲୁ ଭାଇ, ନମସ୍କାର।
0: ନମସ୍କାର।
2: ବାଃ, ବଢିଆ ଥିଲା ସାକ୍ଷାତକାର।
3: ନେକି ଫୁଲ ମାଇଣ୍ଡ ଫ୍ରେଶ
2: ଆଉ ଏରା ବେ ଷ୍ଟାଇଲ ମାନେ।
3: ଆରେ ଦେଖେ, ଆଜିକାଲିର ଯୁବବର୍ଗ ମାନେ ନେଇକି ଏତେ ପ୍ରୋବ୍ଲେମ ପଡୁଛନ୍ତି, ତାଙ୍କର ସାଙ୍ଗେ କଥା ହେବା ଲୋକ କିଏ ନାହିଁ। ଏଠି ଦେଖେ, ଆମର ଏଇ ଭାଇ ଆଇକିନା କେତେ ସୁନ୍ଦର ସୁନ୍ଦର କଥା ମାନେ କହିଲେ ଆର ଶିଖେଇଲେ ମିଶା, ଯେ ଆମେ ଯୁବବର୍ଗ କିନ୍ତୁ ଏକ ହେଇକିନା ୟୁନିଟ୍ ହେଇକିନା ରହିଲେ
2: ୟୁନିଟ୍ ନାହିଁ ରେ ୟୁନାଇଟ୍ ହେବ
3: ହଇଲ ସିଟାକା। ଆମେ ୟୁନାଇଟ୍ ହେଇକି ରହିଲେ ଯୁବବର୍ଗ ପୁଣି ଆମେ ନେଇକି ଦେଶକୁ ନେଇକି ଆହୁରି ଆଗକୁ ନେଇ ପାରବା।
2: ସେଟା ମାତ୍ର ସତ କଥା।

0: ଆଉ ଆଜି ଆମର ସେ ଗାଁରେ ଶୁଣିଲୁ କି ନାଇଁ ଷ୍ଟୋରି
1: କିସଲା
0: ସେ ଛକ ପାଖରେ ଗେଙ୍ଗ ୱାର ଫୁଲ ଯୁଦ୍ଧ ହେଇଯାଇଛନ୍ତି ପୁଣି
1: ଆଜିକାଲି ତ ଛିଟା ମାନେ ଚାଲିଛି ଆର ଜୁଠି ହେଲେ ମାରାମାରି ଭୁସାଭୁସି ଏମିତି ଏକା
0: ହଇ ପରା କୁଟକୁଟା ମାରିଲେ ମୁଁ ହିମିଶା ପଶ ଦେଇଥିଲି ଜାଣିଛୁ କି ନାଇଁ ଫୁଲ ଡେରିଂ ଡେରିଂ
1: ହଁ ବେଶୀ ତୋର ତ ସେ ବୁଦ୍ଧି ଅଛି ଆର ହେଲେ ତାର ପରେ କିସ୍ଟା ହେଲା
0: ତାପରେ ମୁଇଁ ଭାବିଲି କେଲି କେଲି ଲାଗୁଛନ୍ତି ପରା ବୋଲି ତାପରେ ଠେଙ୍ଗା ବାଡି ଧରି ଆଇଲି ତ ଦବଡ଼ିଲି ମୁଇଁ ଆଉ
1: ସି ଭିତରେ କେବେ ଭୁଲରେ ଯାଏ ନାଇଁ ରେ ବାବୁ
0: ହଇ ଦବଡ଼ିଦେଲି
1: ଭଲ କଲୁ ଚାଲା କିଟା ଯେ
0: ହଇ କିଏ ଠେଙ୍ଗା ମାଡ ଖାଇବ ପାଙ୍ଗୁଆ ହଁ ବିଶ୍ୱଯୁଦ୍ଧ ମନେ ହେଇଥିଲେ କିସ୍ଟା କି ସେଠି ଯାଇକି ନା ଫୁଲ ବନ୍ଧୁକ ଧରିକି ଠିଆ ହେଇଥାନ୍ତି
1: ତୁଇ ଛେର୍କା ଗାଁରେ ଗୋଟେ ଲାଗା ଲାଗି ହେଲେ ବୋଲି ସମାଧାନ କରିପାରୁନୁ ଦବଡ଼ି ଦଉଛୁ ଆର ବିଶ୍ୱଯୁଦ୍ଧରେ ତୁ ଛିଡା ହେବୁ କି ଯାଇକି ନା
0: ପ୍ରଥମ
1: ବିଶ୍ୱଯୁଦ୍ଧ ନିକି 1914 ମସିହାରୁ ଆରମ୍ଭ ହେଇକି ନା 1918 ମସିହା ଯାଏ ଚାଲିଥିଲା
0: ଚାରି ବର୍ଷ
1: ଆର କିଷ୍ଟା
0: ହେଲେ ଯୁଦ୍ଧ ଆକ୍ଚୁଆଲି ହେଇଥିଲା କିସ ପାଇଁ
1: ଇଟାର ମୁଖ୍ୟ କାରଣ ଥିଲା ଦେଶ ମାନଙ୍କର ଭିତରେ ଶକ୍ତି ଆଉ ସାମ୍ରାଜ୍ୟ ବଢାଇବାର ପ୍ରତିଯୋଗିତା
0: ବୋଲେ କମ୍ପିଟିସନ କି ତାପରେ
1: ଆଉ ଯିଏ ସିଏ ନିକି ନିଜ ନିଜର ଭିତରେ ଅସ୍ତ୍ରଶସ୍ତ୍ର ରଖିବାଟା ଆରମ୍ଭ କରିଦେଇଥିଲେ
0: ସେଟା ତ ବୁଝିଲେ ଯେ ଷ୍ଟାର୍ଟ ହେଇଥିବ ତ କିସ୍ଟା ଗୋଟେ ପାଇଁ ନା କିଏ ଗୋଟେ ଫାଷ୍ଟ ମାରିଲା କି କିଏ ଗୋଟେ ଫାଷ୍ଟ ମରିଗଲା ଏମିତି କିସ
1: ତୁ ଶୁଣେ ରେ ବାବୁ
0: ହଉ ଲୋ କହ ଜଲ୍ଦି
1: 1914 ନିକି ଅଷ୍ଟ୍ରିଆର ଯୁବରାଜ ତା ନାଁ ମିଶା ଅଛି
0: ଫର୍ଡିନାଣ୍ଡ କଣ କଲେ ଫର୍ଡିନାଣ୍ଡ
1: ଫ୍ରାନ୍ସର ଯୁବରାଜ ଫର୍ଡିନାଣ୍ଡକୁ ମାରିଦେଇଥିଲେ
0: ଓହୋ କୋଉଠି ଅଷ୍ଟ୍ରିଆରେ
1: ଅଷ୍ଟ୍ରିଆରେ ଏକା
0: ହେଲେ ଫ୍ରାନ୍ସର ଯୁବରାଜକୁ ଅଷ୍ଟ୍ରିଆରେ ମାରିଦେଲେ ହେଲେ ଫ୍ରାନ୍ସ ଅଷ୍ଟ୍ରିଆ ଉପରେ ରିସା ଦେଖେଇବନି କି
1: ହଁ ଆରେ ଏମିତି ଏକା ଏ ବିଶ୍ୱଯୁଦ୍ଧ ଷ୍ଟାର୍ଟ ହେଲା
0: ହେଲେ ଅଷ୍ଟ୍ରିଆର ଲୋକ ମାରିଥିଲେ କି ଫର୍ଡିନାଣ୍ଡକୁ
1: ସେଟା ତ ଜଣା ପଡିଲା ନାଇଁ ମାତ୍ର ଫ୍ରାନ୍ସ ଭାବିଲା କି ଅଷ୍ଟ୍ରିଆ ଏକା ମାରିଛି
0: ହଇ ସତ ଏକା ଏବେ ମୁଇଁ ତମର ଗାଁ ଯିବି ତମର ଗାଁରେ କୁଟକୁଟା ମାରିଲେ ମୁଇଁ କିସ କହିବି ତମର ଗାଁର ଲୋକ ମାରିଲେ ଏକା ବାକି ଅଲଗା ଗୋଟେ ଗାଁର ଲୋକ ପଶିକି ମତେ ମାରି ଦେଇଥିଲେ ଜଣା ପଡବ କି
1: ଏଇଟା ବି ସେମିତି ଏକା ହେଲା
0: ତାପରେ
1: ଗୋଟେ ପଟେ ନିକି ବ୍ରିଟେନ ଫ୍ରାନ୍ସ ଆଉ ନିକି ରୁଷିଆ ଭଳି ଦେଶ ମାନେ ମିଶା ଥିଲା
0: ଇଏ ବାପରେ ବଡ ପାୱାରଫୁଲ ଦେଶ ମାନେ ଏଇଟା ମାନେ
1: ଆର ଗୋଟେ ପଟେ ନିକି ଜର୍ମାନୀ ଅଷ୍ଟ୍ରିଆ ଆଉ ହଙ୍ଗେରୀ ଭଳି ଦେଶ ମିଶା ଥିଲେ
0: ଓହୋ ହେଲେ ଏଇ ଦିଟା ଦେଶ ମାନେ ଏଇ ଦିଟା ଦେଶର ଗ୍ରୁପ ଭିତରେ ଝଗଡା ହେଇଥିଲା କି ହେଲେ
1: ଆର ନିକି ଯୁଦ୍ଧରେ ମାତ୍ର ନିକି ବେଶୀ ଲୋକଙ୍କର ଜୀବନ ଗଲା ଆଉ ବେଶୀ ଦେଶର ଧନ ସମ୍ପତ୍ତି ମିଶା ନଷ୍ଟ ହେଲା
0: ବାକି ଯୁଦ୍ଧରେ ତ ସବୁ ରାଜ୍ୟ ଧ୍ୱଂସ ହେଇଯାଇଥିବ
1: କେଉଁଠି ଧ୍ୱଂସ ହେଇଗଲା ଆର ଗୋଟେ ଯୁଦ୍ଧ ହେଲା ସେଟାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋଲି କୁହାଗଲା
0: ମାଡ ବୋଲେ ଗୋଟେ ସୋର ନାଇଁ ଆରେ ଗୋଟେ କି
1: ଆରେ କିଷ୍ଟା
0: ଏଇଟା ଏଇଟା ଏଇଟା କେମିତି ହେଲା ଏଇଟା କଣ ଷ୍ଟୋରି ଏଇଟା କେବେ ହେଇଥିଲା
1: ମନେ ପକାଉଛି 1939 ମସିହାରେ ନିକି ଏଟା ଆରମ୍ଭ ହେଲା ଆଉ ଆର ନିକି 1945 ମସିହାରେ ଶେଷ ହେଲା
0: ମାଡ ଏଇଟା 6 ବର୍ଷ ଚାଲିଲା କି
1: ହଇ ଦେଖୁନୁ ସେଟା 4 ବର୍ଷରେ ସରେ ଏଇଟା ଆରେ ଗୋଟେ 6 ବର୍ଷ ବା
0: ହେଲେ ଏଇ ଦ୍ୱିତୀୟ ବିଶ୍ୱଯୁଦ୍ଧ କିଏ ଷ୍ଟାର୍ଟ କରିଥିଲା
1: ଦେଖେ ଫାର୍ଷ୍ଟ ଯୁଦ୍ଧରେ ଜର୍ମାନୀ ଅଷ୍ଟ୍ରିଆ ଏମାନେ ହାରି ଯାଇଥିଲେ ତ ଯିଏ ଏଇ ଯୁଦ୍ଧ ଜିତି ଯାଇଥିଲେ ସେମାନେ ତାଙ୍କର ଧନ ସମ୍ପତ୍ତି ସବୁକୁ ନେଇଯାଇଥିଲେ
0: ହେଲେ ରିଭେଞ୍ଜ ନେବା ପାଇଁ ଆଉ ଥରେ ଜର୍ମାନୀ ଅଷ୍ଟ୍ରିଆ ହଙ୍ଗେରୀ ମାନେ ଆଉ ଥରେ ସେକେଣ୍ଡ ୱାର୍ଲଡ ୱାର୍ କଲେ କି
1: ଆରେ
0: ହେଲେ ସେ ହିଟଲର ପରେ ଏଟା ଜର୍ମାନୀର
1: ତିଆକ ଦ୍ୱିତୀୟ ବିଶ୍ୱଯୁଦ୍ଧର ମେନ୍ ଇଠି
0: କଣ କଲା ହେଲେ ସିଏ ତାର ପରେ
1: ତୁ ବିଶ୍ୱାସ କରିବୁ ନାଇଁ ଜର୍ମାନରେ ଏଇ ହିଟଲର ଏକା ନିକି ନାଜିବାଦ ଷ୍ଟାର୍ଟ କରିଦେଲା ଆଉ କଣ କଲା ଜାପାନକୁ ନିକି ନିଜର ସହିତ ନିଜ ଟିମ୍ରେ ମିଶାଇ ଦେଲା ତୁ ଜାଣିଲେ ଛାନିଆ ହେଇଯିବୁ 18-20 ବର୍ଷର ପିଲାମାନଙ୍କୁ ମିଶା ହାତରେ ବନ୍ଧୁକ ଧରିକିନା ପଠାଇଛି
0: ଯୁଦ୍ଧରେ
1: ଆର ଜାଣିଛୁ କି ନାଇଁ ଜାପାନରେ ଲୋକମାନେ ନିକି କାମି କାଜ କରିଦେଉଥିଲେ

0: କାମି କାଜେରେ
1: ଏଟା କୋଉ ପ୍ରକାର କାମ ଯେ
0: ର ବୁଝାଉଛି କି ନା କାମି କାଜେ ଗୋଟେ ପ୍ରକାର ନିକି ଏରୋପ୍ଲେନ ସେଠି ବମ୍ ଫମ୍ ସବୁ ଯାକ ରଖିଥିବେ ଆଉ ସେ ପ୍ଲେନ ନିକି ଡାଇରେକ୍ଟ ଯାଇକିନା ଲ୍ୟାଣ୍ଡ କରିଦେବ ଆଉ ସେ ଏରିଆ ପୁରା ସବୁ ବ୍ଲାଷ୍ଟ ହେଇଯିବ
1: ହେଲେ ସେ ପାଇଲଟ
0: ପାଇଲଟ ଆରେ ଥିବ କି
1: ଓହୋ ବୋଲେ ସେ ପାଇଲଟ ଏରୋପ୍ଲେନ ଧରି ଡାଇରେକ୍ଟ ଆଟାକ୍ କରିଦେବ କି ଗୋଟେ ସାଙ୍ଗରେ
0: ନିଜେ ମାରବି ମରବି ବୋଲିଲା ପରେ କାମ ମାନେ ସବୁ କରୁଛନ୍ତି
1: ହେଲେ ଜର୍ମାନୀ ସହିତ କୋଉ କୋଉ ଦେଶ ଥିଲେ ଆହୁରି
0: ଜର୍ମାନ ସହିତ ଜାପାନ ତ ଥିଲା ଏକା ଇଟାଲୀ ମିଶା ମିଶିଗଲା ଆଉ ଏମାନେ ଗୋଟେ ଅକ୍ଷୟ ଶକ୍ତି ମିଶା ଗଠନ କରିଥିଲେ
1: ଓହୋ ହେଲେ ଏଇ ଗ୍ରୁପକୁ ଅକ୍ଷୟ ଶକ୍ତି କହିବେ ହେଲେ ନିକି ଆଉ କାହା ସହିତ ଯୁଦ୍ଧ କଲେ ଏମାନେ
0: ଏମାନେ ନିକି ବ୍ରିଟେନ ଫ୍ରାନ୍ସ ସୋଭିଏତ ରୁଷିଆ ଚୀନ ଆମେରିକା ପରି ମିତ୍ର ଶକ୍ତି ଦେଶ ଉପରେ ଆଟାକ୍ କଲେ
1: ଓହୋ ହେଲେ ଯୋଉ ଫ୍ରାନ୍ସ ରୁଷିଆ ଚୀନ ଆମେରିକା ଏମାନେ ମିତ୍ର ଶକ୍ତି ଆଉ ଜର୍ମାନୀ ଇଟାଲୀ ଜାପାନ ଅକ୍ଷୟ ଶକ୍ତି ଓ ଏଇ ଦୁଇଟା ଲୋକ ଭିତରେ ଯୁଦ୍ଧ ହେଲାରୁ ସେକେଣ୍ଡ ୱାର୍ଲଡ ୱାର୍ କି
0: ହେଲେ ଆମେ ତ ଏ ଦେଶ ବିଦେଶର ଯୁଦ୍ଧ ବିଷୟରେ ବେଶୀ ଆକା ଜାଣିଦେଲୁ ଆଜି ହେଲେ ଆମର ଦେଶରେ କିଛି ଯୁଦ୍ଧ ହେଇନି କି
1: ଏ କେତେ କେତେ ହେଇଛି
0: ଆମର ଦେଶରେ କଣ କଣ ଯୁଦ୍ଧ ହେଇଥିଲା ସେ ବିଷୟରେ କିଛି ଜାଣିଛୁ ବୋଲେ କହ
1: ମତେ ଗୋଟେ ଯୁଦ୍ଧ ମନେ ପଡିଲା ଯେ ଟିକେ ଟିକେ ଜଣା ତୁ ଟିକେ ହେଲ୍ପ କରିବୁ ନା ମତେ
0: ଜାଣିଥିବି ବୋଲେ କରିବି
1: ତୁ ତ ଜାଣିନଥିବୁ କି ଏ
0: କି ଯୁଦ୍ଧ ବିଷୟରେ କହିବୁ କହ
1: ସେ ପାକାପାନି ଯୁଦ୍ଧ ସେ ହରିୟାଣା ବାଟେ ହେଇଥିଲା ନି ପଢିଥିଲି ବେବେ ସେ ସାନ ଥିଲି ପାକାପାନି
0: ପାନିପତ ଯୁଦ୍ଧ ବୋଲି କରେ ପାକାପାନି ବୋଲି
1: ହଁ ହଁ ହଁ ହେଲା ହେଲା ପାନିପତ ଯୁଦ୍ଧ ନେଇକି ମୁଇଁ ମିଶା ପାକାପାନି ବୋଲିଦେଲି ହଁ ସେ ପାକାପାନି ସରି ପାନିପତ ଯୁଦ୍ଧ ବିଷୟରେ ଜାଣିଛି ସେଟା ଗୋଟେ ଭାରତର ଇତିହାସର ନେଇକି ବହୁତ ଫେମସ ଗୁରୁତ୍ୱପୂର୍ଣ୍ଣ ଗୋଟେ ଯୁଦ୍ଧ ଥିଲା ଦେଖେ ଆମେ ସିନା କେଲି ମଜାରେ ହସି ଦଉଛୁ ବାକି ନେଇକି ଯୁଦ୍ଧ ମାନେ ନେଇକି ବେଶୀ କଷ୍ଟ ଆକା ଦବ କେତେ ଲୋକ ଜୀବନ ଯିବ ଲୋକମାନେ ହଇରାଣ ହେବେ ବାକି ନେଇକି ଆଜିର ଡେଟ୍ରେ ନେଇକି ଆମେ ନେଇକି ଶାନ୍ତିରେ ରହିବାର ଅଛି ଯୁଦ୍ଧ ବୁଦ୍ଧ ଦେଖିଲେ ହବ ନାହିଁ ସେଟା ପାଇଁ ଆମେ ଲୋକକୁ ହସେଇକିନା ଖୁସିରେ ରଖବାର ଅଛି
0: ପାସରି ଗଲୁ ନା ଯୁଦ୍ଧ ବିଷୟରେ କଥା ବୁଲାଇବାଟା ବୋଲେ
1: ତୁ ଆଗା କହିଦେ ଟିକେ
0: ଏଇ ଯୁଦ୍ଧରେ ନିକି ତୁ ଯୋଉ କହିଲୁ ନିକି ହରିୟାଣାରେ ଯୋଉ ପାନିପତ ବୋଲି ଗୋଟେ ଜାଗା ଏଠି ନାଇକି ତିନିଟା ଯୁଦ୍ଧ ହେଇଥିଲା ପ୍ରଥମ ପାନିପତ 1526 ମସିହାରେ ହେଇଥିଲା
1: କାର କାର ଭିତରେ ହେଇଥିଲା ଏଇଟା 1536 ନା
0: 1526 ମସିହାରେ ଏଇଟା ନିକି ବାବର ଆଉ ଇବ୍ରାହିମ ଲୋଧିଙ୍କ ମଧ୍ୟରେ ହେଇଥିଲା
1: ଏଇ ଯୁଦ୍ଧଟା କି ଆଚ୍ଛା
0: ଆରି ଯୁଦ୍ଧରେ ବାବର ବିଜୟୀ ହୋଇଥିଲେ ଆଉ ଭାରତରେ ନିକି ମୁଗଲ ସାମ୍ରାଜ୍ୟର ଭିତ୍ତିମିଶା ସ୍ଥାପନ କରିଥିଲେ
1: ବାପରେ ହେଲା ମାତ୍ର ଏତିକି ଆମେ ଶିଖିଲୁ ଯେତେ ଯୁଦ୍ଧ କର ଯେତେ ଯୋଉଟା କର ଶାନ୍ତିରେ ଯୋଉ ମଜା ଅଛି ଯୁଦ୍ଧରେ ସିନା ମଜା ନାହିଁ ଆରି ମିଶା ଦେଖେ ଯୁଦ୍ଧରେ ବୋଲେ ଲୋକ ମରିବେ ଧନ ସମ୍ପତ୍ତି ନଷ୍ଟ ହବ ହେଲେ ମୁଁ ଏବେ ରାଜା ଯୁଦ୍ଧ କରିକି ଗୋଟେ ଏରିଆ ଜିତିଦେଲି ମିଶା ବଟ୍ ସେ ଏରିଆରେ ଲୋକ ଥିଲେ ତ ଲୋକ ଉପରେ ଶାସନ କରିବି ସବୁ ଲୋକକୁ ତ ମାରିଦେଲି ସବୁ ଗଛ ପତ୍ର ତ ହାଣିଦେଲି ସବୁ ଏରିଆ ତ ନିଆଁ ଲଗେଇଦେଲି ତ ଆମେ ଜାଣିବା ଲୋକ ପାଠ ପଢ଼ିବା ଲୋକ ନେଇକି ଆମେ ଜାଣିବା ଦରକାର ଯେ ଯୁଦ୍ଧ ମନେ ଯେତେ ହେଲେ ମିଶା ଆମେ ସବୁବେଳେ
0: ଶାନ୍ତିପୂର୍ଣ୍ଣ ଭାବରେ ବସବାସ କରିବା ଦରକାର
1: ଦବୁଡ଼ି ଦଉଛି ହେଲେ ଟାଇମ ଦେଖିଲ ବସ୍ ଆରେ ନ ମିଳେ ଗାଁ ଯିବା ପାଇଁ ଛକରେ କଥା ହେଇରେ ଯିବା କଥା
0: ଭାର ଭାର ଭାର ଯିବା
1: ଯେ ଯିବା ଯେ ଆଗାମୀକାଲିର ଆକର୍ଷଣ ନ କହିକି କେମିତି ବାହାରି ଯାଉଛୁ
0: ଆଜି ତୁ କହ
1: ହଉ ହଉ ଆଗାମୀକାଲିର ଆକର୍ଷଣ ମୁଇଁ କହିଦଉଛି ହେଲା ତେବେ ଭାଇ ଭଉଣୀ ମାନେ ଆଗାମୀକାଲି ରବିବାର ସୁରଭି କାର୍ଯ୍ୟକ୍ରମରେ ଶୁଣିବେ ଆଜିର ବିଚାର ତା ସହିତ ରହିଛି ସାକ୍ଷାତକାର ଯାହାର ବିଷୟ ରହିଛି ଆଜିର ଯୁବପିଢ଼ି ସ୍ୱଚ୍ଛତା ପ୍ରତି କେତେ ସଚେତନ ତା ସହିତ ଶୁଣିବେ ଆପଣ ପଠାଇଥିବା ମେସେଜର ପ୍ରତ୍ୟାଉତ୍ତର ରହିଛି କିଛି ହସପସରା ଏବଂ ଜଣା ଅଜଣା।

0: ଭାରି ହେଲା ବସ୍। ତେବେ ଭାଇ ଆରି ଭଉଣୀ ମାନେ, ଆଜିର ଜୁଆନ କଥା କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ,
1: ପୁଣି ମିଶିବା ଆରି ଗୋଟେ କାର୍ଯ୍ୟକ୍ରମରେ।
0: ତେବେ ଆଜିର କାର୍ଯ୍ୟକ୍ରମରେ ଥିଲୁ ଆମେ ଦିଟା,
1: ମୁଁ ଲକ୍ଷ୍ମୀ ଦାସୀ ନାୟକ,
0: ଆରେ ମୁଁ ପ୍ରତୀକ ଶର୍ମା।
1: ମୋର ଗାଡି ଭାରି ହେଲା, ଯିବାରୁ ଯିବେ କି? ହେଲେ ରହିଲୁ ଭାଇ ଭଉଣୀ ମାନେ,
2: ଜୁହାର।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ। ମୋବାଇଲ ନମ୍ବର ହେଲା
1: 8280306927 କିମ୍ବା 9449408097 ନମ୍ବରରେ।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।

0: ଯାର ଭଲ।
1: ତମର ନାଁ ଅଲପ ପରିଚୟ ଅଲପ ଦିଆ ବାବୁ।
0: ହେଲେ ମୋର ନାଁ ହଉଛି ଡକ୍ଟର ସୀମାଞ୍ଚଳ ଦାସ, ଯେମିତି ପ୍ରସୂତି ଡାକ୍ତର ବୋଲେ ଗର୍ଭବତୀ ସ୍ତ୍ରୀ ଲୋକମାନଙ୍କର ସ୍ତ୍ରୀ
1: ହଇ
0: ଲୋକମାନଙ୍କର
1: ହଇ
0: ଅସୁବିଧା
1: ହଇ
0: ଅସୁବିଧା ଦେଖିକିରି ଡେଲିଭରି କରାଇବାଟା ହଉଛି ଆମର କାମ।
1: ହଇ ହେଲେ କେମିତି
0: ହଁ,
1: କାମ କଲା ସିନି ବାବୁ?
0: ମୁଇଁ ଚିତ୍ରକୋଣ୍ଡା ଯାଇଥିଲି ଆହୁରି ଏଠି ମାଲକାନଗିରିରେ ଏବେ ହସ୍ପିଟାଲରେ। ହଇ
1: ହେଲେ ତ ତମେ ଜାଣିବା ନ ଭୋଟ୍ଟା ଡାକ ଦ୍ୱାରା କା ଆମେ ଦେଖିଲୁ ନି ଗର୍ଭବତୀ ଜନ ଆମର ମା ମନା ସେମନ ନିଜର ଠିକ ଭାବେ ଯତ୍ନ ନିହତ ନାହିଁ,
0: ନାଇଁ ନିହାତ
1: ହେଲେ
0: ନାଇଁ
1: ସେଟା କେନ୍ତା କଲେ ସେମନକେ ଠିକ ଯତ୍ନ ନେଇ ପାରସି ବାବୁ?
0: ବୁଝେଇବାକୁ ପଡିବ ଯେ ସେ ଆଗର ଭଳିଆ ଗର୍ଭବତୀ ହେଲେ ସେଟା ସର୍ଦ୍ଦା କଥା ତ, ମାତ୍ର ସେଟା ଡେଲିଭରି ହେଲେ ମଧ୍ୟ ତାଙ୍କର ଗୋଟେ ମରବାର ଚାନ୍ସ ଅଛି, ବୋଲ ଜୀବନ ପଳେଇବାର ବି ଚାନ୍ସ ଅଛି। ଡେଲିଭରି ହବ କି ନ ହବ, କି ପିଲା ଭଲ ହବ କି ମା
1: ହଇ
0: ଭଲ
1: ହଇ
0: ହବ
1: ହଇ
0: କି ନାହିଁ, କି ଗ୍ୟାରେଣ୍ଟି ରହୁ ନାହିଁ ହେଲା
1: ହଇ ହଇ
0: ଏଇଟା। କିନ୍ତୁ ବୋଲେ ଗର୍ଭବତୀ ହେଲା ମାତ୍ର କେ ଆମକୁ ଖବର ଦେଲେ, ଜାଣିଦେଲେ ଆମେ ବୁଝେଇବୁ ଯେ ହେଟି ଏଇଟା ହଉଛି ତମର ଗୋଟେ ବଡ ବିପଦ ଅଛି ବୋଲିକିରି ଅଛି, କେତେଟା ଦଶଟା କି ବାରଟା ପରେ ଅଛି ଯେ ଏଇଟା ବିପଦ ସଂକୁଳ ବୋଲି କହିବେ। ମନେକର ଦେଖ ଏବେ ବିବାହ ବୟସ ମନେକର 16ରୁ କମ ହେଲା ବୋଲେ ସେ ଲୋକ ଯଦି ଗର୍ଭବତୀ ହେଲା ବୋଲେ ସେ ଡେଞ୍ଜର କି ନାହିଁ।
1: ହଇ
0: ଆଉ ଗୋଟେ ଜିନିଷ ହେଲା କି ସ ଯଦି ପାଞ୍ଚଟା ପିଲା କି ଚାରିଟା ପିଲାରୁ ଅଧିକା ହେଇଗଲା ବୋଲେ ମଧ୍ୟ ସିଏ ମଧ୍ୟ ଆଗରଟା ବୋଲିଥିଲା ବୋଲେ ଏବେ ମଧ୍ୟ ମରବାର ଚାନ୍ସ ଅଛି, ହେଲା ବ୍ଲିଡିଂ ହବ, ଦେହରୁ ଯିବ ବେଶୀ,
1: ହଇ ବୋଲେ
0: ସେଟା
1: ଜର
0: ଡେଞ୍ଜର।
1: କଣ ଅସୁବିଧା ହେଇଛି ଆରେ?
0: ହଁ, ଅସୁବିଧା ହେଇଛି, ଉଲଟା ବାଟ ରହିବ, ସିଧା ବାଟ ରହିବ, ଏମିତି ରକ୍ତଚାପ ବୋଲିବେ ନାହିଁ କି ବ୍ଲଡ ପ୍ରେସର ବୋଲିବେ, ସେଟା ମଧ୍ୟରୁ କେତେ ସ୍ତ୍ରୀ ଲୋକର ବଢିଯିବ ହେଲା। ଆଉ କେତେ ଜଣଙ୍କର କିଛି ବୋଲେ ବିପି ମଧ୍ୟରୁ ହାଇ ହେଇଯିବ ହେଲା, ବିପି ହାଇ ହବ, ଇଆଡେ ରକ୍ତ ବୋଲେ ସମାନ ସତ୍ତେ 6ରୁ କମ ହେଇଯିବ ଏବେ,
1: ହଁ
0: ସେମିତି
1: ବୋଲେ
0: ହେଲା ବୋଲେ ସେଟା ଡେଞ୍ଜର କା। ଏମିତି କେତେଟା ଡେଞ୍ଜର ଜିନିଷ ଅଛି ଯୋଉଟା କି ଆମେ ଦେଖିକିରି ଯଦି ତାକୁ ଆଗରୁ ଔଷଧ ପତ୍ର ଦେବା କି ତାକୁ ଯତ୍ନ ନେବା କି ବୋଲେ ସେ ଜିନିଷ ନ ହେଲା ଭଳିଆ କରବା ବୋଲେ ସେଟା ସିଏ ଡେଲିଭରି ବେଳକୁ ତାଙ୍କ କିଛି ଅସୁବିଧା ନାହିଁ।
1: ହେଲେ ଏଟା କାଇଟା କଲେ ସବୁ ଅସୁବିଧା ନ ହେବ ଖାଇକି
0: ହଁ,
1: ଯତ୍ନ କରିବା
0: କାଇଟା
1: ଏଟା
0: କିସ ବୋଲେ ପ୍ରଥମ ମାସରୁ କା ଏଠି ମାସ ଗଡିଲା ବେ ତୋର ପେଟରେ ପିଲା ଆସିବେ ଏସବୁ ଯାକ ଅସୁବିଧା ଥିଲେ ବଡ ଅସୁବିଧା କଥା ବୋଲିକି ତାକୁ ଆଗରୁ କା ମାସକୁ ମାସ ଚେକ କରିକିରି କୋଉ ଅସୁବିଧା କେତେବେଳେ ଆସିବ ଜଣା ନାହିଁ, ଯେବେ ଧରା ପଡିଲ ବୋଲେ ତାକୁ ଚେକଅପ୍ କରିକି ତାକୁ ପାଖରେ ରଖିକିରି ଆମେ ବୋଲୁଛୁ କିସ ବୋଲେ ତମେ ହସ୍ପିଟାଲ ଆସିକିରି ଡେଲିଭରି କର, ଆମର ସବୁ ଜିନିଷ ଫ୍ରିରେ ଦିଆ ହଉଛି, ସବୁ ମାଗଣାରେ ମିଳିବ, କାଇଟା ଗୋଟେ ଖାସୁ ମଧ୍ୟରୁ ଖର୍ଚ୍ଚ ହବ ନାହିଁ,
1: ହଇ ହଇ
0: ତମେ ଏଠି ରହ ରହବେ ଆହୁରି ଡେଲିଭରି କରାବେ
1: ହଇ
0: କରିକିରି ଭଲରେ ରହ ବୋଲବାରଟା। ଆଉ କିଛି ଘରେ ରହିଲେ କିଛି ବୋଲେ ଏସବୁ ଯାକ ଅସୁବିଧାରେ କେତେ ମରିମୁରା ଯିବାର ଚାନ୍ସ ଅଛି
1: ହଇ
0: କି ନାହିଁ?
1: ହେଲେ ଖାଦି ପିଦି ଉପରେ କାଇ ଯତ୍ନ ନେବାର ଅଛି ବାବୁ
0: ଖାଦି
1: ଗର୍ଭବତୀ ମା?
0: ପିଦି ବୋଲେ ଦେଖ, ଖାଦି ପିଦି ବୋଲେ ରକ୍ତ ହବା ପାଇଁ ଖାଇବାର ଅଛି ବୋଲେ ସେମିତି ସମାନ ମାଛ ମାଂସ ଅଣ୍ଡା କେମିତି ବୋଲେ ସେମିତି ସେଟା ମାନେ ଦରକାର ନାହିଁ ହ, ବୋଲେ ଯୋଉଟା ଖାଇଲେ ଦେହରେ ରକ୍ତ ବାହାରିବ, ମାଣ୍ଡିଆ ଯାଉ କି ନାହିଁ, ଆମେ ସବୁଦିନ ମାଣ୍ଡିଆ ଖାଉଛୁ କି ନାହିଁ,
1: ହଇ
0: ମାଣ୍ଡିଆ ଯଦି ଆମେ ଡବଲ ଖାଇବା ବୋଲେ ନାଇଁ ଆମ ଦେହରେ ବସ୍ତ ରକ୍ତ ହବ
1: ମାଣ୍ଡିଆ ଗୋଟେ ଗଲା ଆରି
0: ମାଣ୍ଡି ଗୋଟେ, ଆହୁରି ଗୋଟେ କିସ ବୋଲେ ଖାଲି ପେଟ ରହିବାର ନାହିଁ ହ, ଭାତ ଖାଇବାର ଆର ଯୋଉଟା ଯୋଉ ଶାଗ ଫାଗ ମିଳିଲା କି ମୁନଗା ଶାଗ,
1: ହଇ ମୁନଗା ଡାଲ
0: ମୁନଗା ଡାଲ ମୁନଗା ଶାଗ ଖାଇଲୁ ବୋଲେ ସେଟା ଜବର କରି ଆଇରନ୍ ହବ। ଆହୁରି ଗୋଟେ ବଡ କଥା କି ଜାଣିଛ କି, ଫ୍ରିରେ ମିଳୁଛି ସେ ଆଇରନ୍ କାଲସିୟମ ସବୁଠି, ସର୍ତ୍ତେ ଆଶା ଦିଦି ପାଖରେ ଏଏନଏମ ଦିଦି ସବୁ ପାଖରେ ଅଛି ସେଟା ହେଲା,
1: ହଁ ସେଟା ନେବାର ଅଛି ନାଇଁ କି?
0: ସେଟା ଖାଇବାର ଅଛି। ଆହୁରି ଟିଟି ଇଞ୍ଜେକ୍ସନ ବୋଲେ ସେଟା ଫ୍ରି, ସେଟା ମଧ୍ୟରୁ ଗୋଟେ ଥର କେ ବୋଲେ ଦୁଇ ଥର ନେବାର ଅଛି, ଗୋଟେ ପ୍ରେଗନାନ୍ସି ରେ ଦୁଇ ଥର
1: ହଇ
0: ପାଞ୍ଚ
1: ବୋଲବେ
0: ମାସରେ ଗୋଟେ,
1: ଜନ ଜନ ଟୀକା ମନ ସରକାର ସେଟା ଲେଖଲା ଅଛେ ସେ କାରଡ଼ ଗୋଟେ ଦେଇଦେବେ କେ କି?
0: ସେଟା କାରଣ ହଇ ହଇ ହଇ
1: ହଇ ସେ ଟୀକା ସୁଜା ମନ ଯେତକି ଦେଲା ଲେଖଲା ଅଛେ ସେତକି ଆମେ ନେବାକେ ଲାଗ୍ସି
0: ଲେଖବାକେ ଲାଗିଛି। ଆର ସେଟା କରେଇଲେ ନାଇଁ କି ଡେଲିଭରି ବେଳେ ତମକୁ 1900 ଟଙ୍କା 350 ଟଙ୍କା ଏମିତି କିନ୍ତି କିନ୍ତି ବୋଇଲେ ସେ ପଇସା ମଧ୍ୟରୁ ମିଳିବ ବୋଲୁଛନ୍ତି, ବୁଝିଲୁ କି ନାହିଁ? ଫ୍ରିରେ ନାହିଁ, ଖାଦି କି ଫ୍ରି ପଇସା ନାହିଁ, ଇଆଡେ ସେ ପଇସା ମଧ୍ୟରୁ ବୋଲେ ସର୍ତ୍ତେ ଆଜିକାଲି ସବୁ ଭଲ ଗା,
1: ମାତ୍ର
0: ହସ୍ପିଟାଲ ଯିବାକୁ ମଧ୍ୟରୁ ଗାଡି ଗା,
1: ମାତ୍ର ନିଜର ଯତ୍ନ ନେବାର ଅଛି ନାଇଁ କି?
0: ଯତ୍ନ ଜାଣବାର ଅଛି, ଗୋଟେ ଖାସୁ ଖର୍ଚ୍ଚ ନାହିଁ,
1: ହଇ ୟାର
0: ଭଲ
1: ଭଲ
0: ଚାଲୁଛି
1: କଥା।
0: ଆଜିକାଲି।
1: ଗୋଟେ କଥା ବାବୁ ପଚାରିବି ମୁଇଁ,
0: ହଇ
1: ଆଗ ତୁ ଦେଖା ଆମର ଯେନ ମା ମନ ଗର୍ଭବତୀ ହେଇଥିଲା ସେମନ ନାଇଁ କି? ଏ ସବୁ ମାମୁଲ ଆକା ଘରେ ଆକା ପିଲା ଜନ୍ମ କରିଥିଲା, ନହେଲେ ହସ୍ପତ୍ରରେ ଯାଇକରି ମିଶା ମାମୁଲ ଜନ୍ମ କରିଥିଲା, ମାତ୍ର ଆଜିକାଲି ବେଶୀ କାଟା ବେଟା ଖାଇ ପାଇ ହେଲାନି ବୋଲି
0: କାଟା ବାଟା ବୋଲେ ପୁରୁଣା ମନୁଷ୍ୟ ମାନେ ଦେଖିଲୁ ନାଇଁ କି କେତେଟା ମାଇକିନା ସେ ଡେଲିଭରି ନ କରିପାରି ମରିଗଲେ, ଗୋଟେ ହେଲେ ବଞ୍ଚି ନାହିଁ। ଏବେ ସେମିତି କରିବୁ କି 10ଟା ପିଲା ଜନ୍ମ କରୁ ତା 2ଟା ବଞ୍ଚେଇବା ସେମିତି?

0: ହେବ ନାହିଁ ଭାଇ,
1: ହେଲେ ସେ ପିଲା ଭିତରେ ଅସୁବିଧା ରହିଛି କି ମା ଭିତରେ ଅସୁବିଧା ରହିଛି?
0: ନାଇଁ, ମା ବି ସେମିତି ଡେଲିଭରି ପାଇଁ ମରିଯାଉଛନ୍ତି, ଆଗରେ କେତେ ମରିଯାଇଛନ୍ତି, ଇଆଡେ ପିଲା ମନ୍ଦିର କେତେ ଜନ୍ମ ହେଇକି କେତେ ମରିଯାଇଛନ୍ତି। କାଟା ବାଟା କଲେ କେତେ ଲୋକ ବଞ୍ଚୁଛନ୍ତି ଦେଖ। ଏବେ ଆଗରେ କାଟା ବାଟା ନଥିଲା ବୋଲି କି ନାଇଁ, ସେ ମରିଯାଉଥିଲା କି ନାଇଁ,
1: ହେଲେ ଏବେ କିଏ କାଟା ବାଟା ମାର ଜୀବନ କାଜେ, ପିଲାର ଜୀବନ କାଜେ କାଟା ବାଟା।
0: ଏବେ ସବୁ ସେଟା ମାନେ ସବୁ ବଞ୍ଚିଲା, ଏବେ
1: ସବୁ ଭଲ
0: ପିଲା ଜାଗାରେ ଦୁଇଟା ପିଲା ଜନ୍ମ କରଲା। ଏବେ ଆଗରେ କି ଗୋଟେ ତା ପାସ ହେଇ ଯାଉଥିଲେ।
1: ଆଲେ ବାବୁ ଏତିକି।

0: ମାନେ ପହଞ୍ଚିଲେ ସେ ନିଶ୍ଚିତ ଭାବେ ବ୍ରେନ୍ର ଆଉ ଟିକେ ତୀବ୍ରତର କାମ କରିବ, ସେ କଲେ ପରିବର୍ତ୍ତନ ଆସିବ। प्राणायाम करिवा द्वारा मध्य आकु परिवर्तन करि हबो।
1: एले आर घरे उपचार काय काय ता छि बाबू?
0: कहिले हम ब्राह्मी जटामासी तापरे शंखपुष्पी बच्च ब्राह्मी पत्र रस को ताकु दे परिवे बच्च को ताकु घोरिकी ताकु खुआई परिवे ताकु मऊ सांगरे आउ शंखपुष्पी रस को ताकु खुआई परिवे तापरे जटामासी को भी खुआई परिवे आउ आमर ब्राह्मी गोल्ड टेबलेट आसछि आयुर्वेदिक रे ତାକୁ ଫାଳେ ଫାଳେ ଦେଇପାରିବେ। ଆଉ ବ୍ରାହ୍ମୀ ଘୃତ ଗୋଟେ ଆସୁଛି ଯୋଉଟା କି ଗାଈ ଘିଅରେ ବ୍ରାହ୍ମୀ ରସ ମିଶିକି ହେଇଥାଉଛି, ତାକୁ ଦେଲେ ବି ତାର ଏସବୁରୁ ଟିକେ ମୁକ୍ତି ପାଇପାରିବ।
1: ବଢିଆ କଥା ବାବୁ, ଏମିତି ସେ ତମେ ସେବା କରତେ ରୁହା ପିଲା ଟୋକି ମନ ଆରି ହାଇ ମନକେ ଭଲ କରତେ ରୁହା। ତମର ସାଙ୍ଗରେ କଥା ଏକ ଜବର ସାରଦା ଲାଗିଲା ଆର ଏମିତି ସେ କଥାବାର୍ତ୍ତା କରତେ ରହୁ ଦେଲିନି ଜୁଆର ଲାଗ
2: ଖାତା ଶୁଣାଇ ଦେଲା ତାକୁ ଗୋଟେ ଗୀତ ଶୁଣାଇବାର।

ஏதோ ஜெயின் ஸ்ரோத்திலே ஜோய் தீஜனா கரிச்சிக்கிறவோம் ଆକାଶବାଣୀ ଜୟପୁର ସମୟ ସନ୍ଧ୍ୟା ଛଅଟା ପାଇଁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ। ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି ସମୟ ମଧ୍ୟରେ।

0: ଆପଣମାନେ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ୍ ଇନକ୍ୟୁବେସନ୍
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡ଼ିକ ପାଇଁ କଣ ଏହା ଏକ ବଡ଼ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡ଼ିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡ଼ିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡ଼ିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
2: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
2: ତେବେ ଆବେଦନ କିପରି କରାଯିବ?

0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ।
1: ଆବେଦନର ଶେଷ ତାରିଖ 21 ସେପ୍ଟେମ୍ବର 2026।
2: ପୁଣି ଥରେ ମନେ ରଖନ୍ତୁ 21 ସେପ୍ଟେମ୍ବର 2026।
0: ଯୋଗ୍ୟ ମହିଳା ଉଦ୍ୟୋଗୀ ମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନ କରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
2: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
3: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
4: ଶୁଣିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜ ଇନକ୍ୟୁବେସନ।
5: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ମିଡିୟମ ୱେଭ୍ର 204.5 ମିଟର ତଥା 1467 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଟ୍ଜ ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତିଜହ୍ନ କାର୍ଯ୍ୟକ୍ରମରେ ଚଳିତ ସେପ୍ଟେମ୍ବର ମାସର 20 ତାରିଖ ଅର୍ଥାତ୍ ଆସନ୍ତାକାଲି ରବିବାର ଅପରାହ୍ନ 5:30 ରେ ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କେ ପାଚାରୁ। ଏଥିରେ ବିଷୟ ରହିଛି ତାସ୍ର ଲାଗି ମାଟିର ଯତ୍ନ। ଏ ସମ୍ପର୍କରେ ଆପଣ ସେପ୍ଟେମ୍ବର ମାସର 20 ତାରିଖ ଅର୍ଥାତ୍ ଆସନ୍ତାକାଲି ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ଘର ହେଲା 0685423060690। ବିଷୟଟି ପୁଣିଥରେ କହି ରଖୁଛୁ, ତାସର ଲାଗି ମାଟିର ଯତ୍ନ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସନ୍ଧ୍ୟା 6:10 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ରର ଗୀତ, ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ରାତି 7 ଏବଂ ରାତି 8। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ସନ୍ଧ୍ୟା 6:30 ପ୍ରଚାର କରିବ ହିନ୍ଦୀ ଭଜନ। ଶିଳ୍ପୀମାନେ ହେଲେ ସୁମନ କଲ୍ୟାଣପୁର ଏବଂ ଲତା ମଙ୍ଗେସ୍କର। କିଷାନବାଣୀ କାର୍ଯ୍ୟକ୍ରମ ଶୁଣିବେ ରାତି 7:30। ରାତି 8:10 ପ୍ରଚାର କରିବ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ଏଥିରେ ଶୁଣିବେ ସାକ୍ଷାତକାର ବୃଦ୍ଧ ବୃଦ୍ଧାଙ୍କ ସ୍ୱାସ୍ଥ୍ୟର, ଘରେ କିପରି ଯତ୍ନ ନେବା, ଏ ସମ୍ପର୍କରେ ପ୍ରତ୍ୟୁଷା ଦାସଙ୍କ ସହ ସାକ୍ଷାତକାର। ରାତି 8:30 ଶୁଣିବେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀବାଦନ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ। ଅଖିଳ ଭାରତୀୟ ଚଳଚ୍ଚିତ୍ର ପତ୍ରିକାର କାର୍ଯ୍ୟକ୍ରମ ଶୁଣିବେ ରାତି 9:30 ଏବଂ ରାତି 10 ଶୁଣିବେ ସଙ୍ଗୀତର ଅଖିଳ ଭାରତୀୟ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏଥିଲା ଚଳିତ ଅଧିବେଶନରେ ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଅର୍ଥାତ୍ ସେପ୍ଟେମ୍ବର ମାସର 20 ତାରିଖ ରବିବାର ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:05 ଶୁଣିବେ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ପଣ୍ଡିତ ରଘୁନାଥ ପାଣିଗ୍ରାହୀ, ରୀନାରାଣୀ ପ୍ରଧାନ, ମନମୋହନ ପ୍ରଧାନ, ବୀଣା ପାଣି ପୁରୋହିତ ଏବଂ ଅଲେଖ ଚନ୍ଦ୍ର ସାମଲ। ଗୋସ୍ୱାମୀ ତୁଳସୀଦାସଙ୍କ ବିରଚିତ ରାମଚରିତ ମାନସ ଶୁଣିବେ ସକାଳ 6:25। ସକାଳ 6:35 ଶୁଣିବେ ଆଜିର ଅନୁଚିନ୍ତା। ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ ରିଞ୍ଜୋଡ଼ି ଶୁଣିବେ ସକାଳ 6:45। ଏଥିରେ ଗଣ୍ଡ ସମ୍ପ୍ରଦାୟର ଗୀତ ପରିବେଷଣ କରିଛନ୍ତି ଜଗନ୍ନାଥ ଗଣ୍ଡ ଏବଂ ସାଥୀ। ସକାଳ 7:25 ଶୁଣିବେ ଟିକି ରାଇଜ କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ସାକ୍ଷାତକାର ହାତ ଧୋଇବା ଅଭ୍ୟାସ କାହିଁକି ଜରୁରୀ। ସକାଳ 8:30 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନକ୍ୟୁବେସନ୍ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:35 ଶୁଣିବେ ସୁରଲହରୀ କାର୍ଯ୍ୟକ୍ରମ, ଶିଳ୍ପୀ ନେଲେ ସନାତନ ପୁରୋହିତ ଦାସ ଏବଂ ସଞ୍ଜୀବନୀ ପଣ୍ଡା। ସକାଳ 8:45 ଶୁଣିବେ କେତେ ସୁଗମ ସଙ୍ଗୀତ, ଶିଳ୍ପୀ ନେଲେ ମହମ୍ମଦ ଅଜିଜ, ଇରା ମହାନ୍ତି ଏବଂ ବାବୁଲ ସୁପ୍ରିୟ। ଫୋନ୍ ଯୋଗେ ଶ୍ରୋତାମାନଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ ଶୁଣିବେ ସକାଳ 9। ପୂର୍ବାହ୍ନ 10:05 ଦିନ 12 ଏବଂ ଦିନ 2:15 ଶୁଣିବେ ହିନ୦୍ଦୀ ଚଳଚ୍ଚିତ୍ର ଗୀତ, ଦିନ 11 ଶୁଣିବେ ଆକାଶବାଣୀ ଲାଇଭ। ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ସକାଳ 10:30, ଭକ୍ତିଗୀତ ଶୁଣିବେ ଦିନ 12।

30 ମିନିଟରେ ଶିଳ୍ପୀ ନେଲେ ଅରବିନ୍ଦ ମୁଦ୍ରି, ନମିତା ଅଗ୍ରୱାଲ, ବସନ୍ତ ପାତ୍ର, ଇରା ମହାନ୍ତି ଏବଂ ସୁବାସ ଦାସ। ଦିନ ଗୋଟାଏ ବଜି 5 ମିନିଟରେ ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଭକ୍ତିଗୀତ। ଘର ଘରଣୀ କାର୍ଯ୍ୟକ୍ରମ ଶୁଣିବେ ଦିନ ଗୋଟାଏ ବଜି 20 ମିନିଟରେ। ଏଥିରେ ଶୁଣିବେ ସାକ୍ଷାତକାର, ଖୁଦୁରୁକୁଣି ଓଷା କ'ଣ ଓ କାହିଁକି ଏ ସମ୍ପର୍କରେ କହିବେ ନିକିତା ନାୟକ। ପରେ ଅନ୍ୟ ଏକ ସାକ୍ଷାତକାର, ସ୍ୱଚ୍ଛତା କ୍ଷେତ୍ରରେ ମହିଳାଙ୍କ ଭୂମିକା ସମ୍ପର୍କରେ ଗୀତାରାଣୀ ମିଶ୍ର ଏବଂ ସୁହାସିନୀ ମିଶ୍ରଙ୍କ ସହ ସାକ୍ଷାତକାର। ଅପରାହ୍ନ 5ଟାରେ ଶୁଣିବେ ଯୋଗାଣୀ କାର୍ଯ୍ୟକ୍ରମ। ଏଥିରେ ଆଜିର ଯୁବପିଢ଼ି ସ୍ୱଚ୍ଛତା ପ୍ରତି କେତେ ସଚେତନ, ଜଣ ଅଜଣାରେ ଇଣ୍ଟରନ୍ୟାସନାଲ ଡେ ଅଫ୍ ୟୁନିଭର୍ସିଟି ସ୍ପୋର୍ଟସ୍। ପରେ ଶୁଣିବେ ହସପସରା। ଅପରାହ୍ନ 5:30 ଶୁଣିବେ ଚୈତି ଜହ୍ନା କାର୍ଯ୍ୟକ୍ରମ। ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓକୁ ପଚାର, ବିଷୟ ରହିଛି ତାସ ଲାଗି ମାଟିର ଯତ୍ନ। ଏ ସମ୍ପର୍କରେ କହିବେ ତପନ କୁମାର ମହାପାତ୍ର। ସନ୍ଧ୍ୟା 6ଟାରେ ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏଣ୍ଟରପ୍ରାଇଜେସ୍ ଇନକ୍ୟୁବେସନ୍। ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିବେ ସନ୍ଧ୍ୟା 6:10। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20। ଜନଜୀବନ ସମ୍ବାଦ ଶୁଣିବେ ସନ୍ଧ୍ୟା 6:55। ଶୁଣିଲେ କାର୍ଯ୍ୟକ୍ରମର ସୂଚନା ଆଜିର ତଥା ଆସନ୍ତାକାଲି ଯୋଉ ଆକାଶବାଣୀ ଜୟପୁର। ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗୀତ, ପ୍ରଥମେ ଖୁବସୁରତ। ଶିଳ୍ପୀ ନେଲେ ଅଭିଜିତ ଏବଂ ନିର୍ଜା ପଣ୍ଡିତ।

କାର୍ଯ୍ୟକ୍ରମରେ ଶେଷରେ ଶୁଣନ୍ତୁ କଥାଚିତ୍ର ମନ୍। ଶିଳ୍ପୀୟନ ହେଲେ ଉଦିତ ନାରାୟଣ ଏବଂ ଅନୁରାଧା ପୌଡ଼ୱାଲ।

ଶୁଣିଲେ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସୂଚନା। ଆକାଶବାଣୀ ଜୟପୁର କେନ୍ଦ୍ରର ଚୈତି ଜହ୍ନ କାର୍ଯ୍ୟକ୍ରମରେ ଚଳିତ ସେପ୍ଟେମ୍ବର ମାସର 20 ତାରିଖ ଅର୍ଥାତ୍ ଆସନ୍ତାକାଲି ରବିବାର ଅପରାହ୍ନ 5:30 ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡ଼ିଓ କେ ପଚାରୁ। ଏଥିରେ ବିଷୟ ରହିଛି ତାସର ଲାଗି ମାଟିର ଯତ୍ନ। ଏ ସମ୍ପର୍କରେ ଆପଣ ଆସନ୍ତାକାଲି ରବିବାର ଅପରାହ୍ନ 5:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଆମ ଫୋନ୍ ନମ୍ବର ହେଲା 06854-230690। ବିଷୟଟି ପୁଣିଥରେ କହି ରଖୁଛୁ, ତାସର ଲାଗି ମାଟିର ଯତ୍ନ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଧାରାବାହିକ ଶ୍ରୀମଦ୍ ଭାଗବତର 201ତମ ଭାଗ।

ନାରଦ କହିଲେ, ଏ କାମିନୀ ଗର୍ଭରେ ଯେଉଁ କୁମାର ଅଛି ସେ ଅଶେଷ ଗୁଣ ବିଶିଷ୍ଟ ସର୍ବସିଦ୍ଧି ସମ୍ପନ୍ନ, ତେଣୁ ଗର୍ଭସ୍ଥ ସନ୍ତାନକୁ ମାରିବା ନିଷ୍ପ୍ରୟୋଜନ। ମୁନିଙ୍କ ବାକ୍ୟରେ ଇନ୍ଦ୍ର ମୋର ଜନନୀକୁ ମୁକ୍ତି ଦେଲେ। ଜଣେ ବ୍ରହ୍ମଚାରୀ ଜନନୀଙ୍କୁ ଆଶ୍ୱାସନା ଦେଇ ନିଜ ଆଶ୍ରମରେ ଆଶ୍ରୟ ଦେଲେ। ମାତା ପ୍ରତ୍ୟହ ନାରଦଙ୍କ ମୁଖରୁ କୃଷ୍ଣ ସମ୍ବନ୍ଧୀୟ ନିର୍ମଳ ଧର୍ମତତ୍ଵ ଶ୍ରବଣ କଲେ। ମାତୃଗର୍ଭରେ ଥାଇ ମହାମୁନିଙ୍କ ଧର୍ମୋପଦେଶ ମୋଠାରେ ଦୃଢ଼ ହୋଇ ରହିଲା। ଏହାପରେ ପ୍ରହ୍ଲାଦ ଅସୁରପୁତ୍ରମାନଙ୍କୁ ଆତ୍ମଜ୍ଞାନ ସମ୍ପର୍କରେ ବୁଝାଇ ବାଲ୍ୟାବସ୍ଥାରେ ଗୋବିନ୍ଦଙ୍କୁ ନିତ୍ୟ ଭୋଜନ କରିବାକୁ ଉପଦେଶ ଦେଲା।

ଧାରାବାହିକ ଶ୍ରୀମଦ୍ ଭାଗବତର 201ତମ ଭାଗ ଶୁଣିଲେ। କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଶୁଣନ୍ତୁ ହିନ୍ଦୀ ଭଜନ। କାର୍ଯ୍ୟକ୍ରମର ପ୍ରଥମ ଶିଳ୍ପୀ ହେଲେ ସୁମନ କଲ୍ୟାଣପୁର।

ଶୁଣିଲେ କେତେଟା ହିନ୍ଦୀ ଭଜନ ଆକାଶବାଣୀ ଜୟପୁର ସମୟ ସନ୍ଧ୍ୟା ଛଅଟା ଆଜି ଚାଳିଶ ମିନିଟ୍ ହେବା ପାଇଁ ଯାଉଛି। ପ୍ରଥମେ ଆଞ୍ଚଳିକ ସମ୍ବାଦ ସନ୍ଧ୍ୟା ଛଅଟା ଆଜି ପଞ୍ଚାବନ ମିନିଟ୍ରେ ଶୁଣିବେ ଆଜିର ପ୍ରସଙ୍ଗ। ରେଲିଓ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ବିଜ୍ଞାପନ ବିରତି ପରେ।

0: सबरी भाषा रे
1: केवल आकाशवाणी।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ଖୁବ୍ ଶୀଘ୍ର ପିଏମ୍ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯିବ, କହିଲେ କେନ୍ଦ୍ରମନ୍ତ୍ରୀ କମଲେଶ ପାଶ୍ୱାନ। ମଧ୍ୟପ୍ରଦେଶ ଦୁର୍ଘଟଣାରେ 7 ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟଣାରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ମୃତକଙ୍କ ଆତ୍ମୀୟଙ୍କ ପାଇଁ 2,00,000 ଲେଖାଏଁ ସହାୟତା ଘୋଷଣା। ଭୂଦାନ ଓ ଗ୍ରାମଦାନ ଜମିର ପ୍ରାମାଣିକ ଡିଜିଟାଲ ଡାଟାବେସ୍ ପ୍ରସ୍ତୁତି ପାଇଁ କାର୍ଯ୍ୟକାରୀ ହେଲା ମାର୍ଗଦର୍ଶିକା। ଏବଂ ରାଜ୍ୟରେ ଆସନ୍ତା 6 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା, ଅତି ପ୍ରବଳ ବର୍ଷା ହେବା ନେଇ 8ଟି ଜିଲ୍ଲାକୁ ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଭାସୀ ମାଧ୍ୟମରେ 50ତମ ରୋଜଗାର ମେଳାରେ 51,000 ଅଧିକ ନବନିଯୁକ୍ତିଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁକ୍ତ ବାଣିଜ୍ୟ ବୁଝାମଣା ଦେଶର ଯୁବପିଢ଼ି ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ଦେଶର ଯୁବପିଢ଼ିର ପ୍ରତିଭା ଏବଂ କୌଶଳ ସାରା ବିଶ୍ୱର ବିଶ୍ୱାସଭାଜନ ହୋଇପାରିଛି। ଆଜି ଦେଶର 45 ସ୍ଥାନରେ ରୋଜଗାର ମେଳା ଆୟୋଜନ କରାଯାଇ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ରେଳ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ କମଲେଶ ପାଶ୍ୱାନ ଯୋଗଦେଇ କହିଛନ୍ତି, ଓଡ଼ିଶାରେ କେହି ବି ଯୋଗ୍ୟ ହିତାଧିକାରୀ ବାସହୀନ ରହିବେ ନାହିଁ। ଖୁବ୍ ଶୀଘ୍ର ସେମାନଙ୍କୁ ପିଏମ୍ ଆବାସରେ ଗୃହ ଯୋଗାଇ ଦିଆଯିବ। ଏଥିପାଇଁ ରାଜ୍ୟଗୁଡ଼ିକଠାରୁ ରିପୋର୍ଟ ମଗାଯିବା ସହ ଏକ ତାଲିକା ପ୍ରସ୍ତୁତ ହେଉଛି ବୋଲି ଶ୍ରୀ ପାଶ୍ୱାନ କହିଛନ୍ତି।
1: ଆଦରଣୀୟ ପ୍ରଧାନମନ୍ତ୍ରୀ ମୋଦିଜୀ କା ୟେ ଧ୍ୟେୟ ହେ କି ହମ ବିକଶିତ ଭାରତ କେ ସପ୍ନେ କୋ ପୂରା କରନେ କେ ଲିଏ ଆପନେ ୟେ ଜୋ ହମାରେ ନୌଜୱାନ ସାଥୀ ଜୋ ଆଜ ସେ ଅପନା ଆପଏଣ୍ଟମେଣ୍ଟ ଲେଟର ପାଏ ହେ वो विकसित भारत के सपने कैसे पूरा करेंगे। उनकी जिम्मेदारी आज से सिर्फ सर्टिफिकेट पाने का ही नहीं है, उनकी बहुत सारी जिम्मेदारियां उनके पास, जो भी लोग आएंगे सरकारी कार्य के लिए या सरकार में जो भी काम हो रहे हैं उसको ईमानदारी पूर्वक करेंगे।
0: କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ରୋଜଗାର ମେଳାରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ 99 ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଥିଲେ। ମଧ୍ୟପ୍ରଦେଶରେ ଏକ ଦୁର୍ଘଟଣାରେ 7 ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ମୃତକଙ୍କ ଆତ୍ମୀୟଙ୍କ ପାଇଁ 2,00,000 ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଆହତଙ୍କ ପାଇଁ 50,000 ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏହାସହ ମଧ୍ୟପ୍ରଦେଶ ସରକାର ଏବଂ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବା ପାଇଁ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉଦ୍ଧାର ଓ ଶବ ବ୍ୟବଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ପାର୍ଥିବ ଶରୀରକୁ ସସମ୍ମାନେ ଓଡ଼ିଶା ଫେରାଇ ଆଣିବା ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନା ଅନୁସାରେ ଗୋଟିଏ ପରିବାରର ସଦସ୍ୟମାନେ କାର୍ ମାଧ୍ୟମରେ ମଧ୍ୟପ୍ରଦେଶର ମାଲୱା ଜିଲ୍ଲା ନାଲଖେଡ଼ାସ୍ଥିତ ଗୋଟିଏ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ। ମନ୍ଦିର ନିକଟରେ ଥିବା ଏକ ନାଳରେ ପ୍ରବଳ ଜଳସ୍ରୋତରେ କାର୍ଟି ଭାସିଯାଇଥିଲା, ଫଳରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ମୃତକ 7 ଜଣ ଭୁବନେଶ୍ୱରର ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓ ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି। ବୈଠକରେ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଭିଭିଭୂମି ବିକାଶ ସମେତ ରାଜସ୍ୱ ବିଭାଗର ବିଭିନ୍ନ କାର୍ଯ୍ୟ

କାର୍ଯ୍ୟକ୍ରମ ଓ ଯୋଜନା ସ୍ଥିତି ନେଇ ଆଲୋଚନା କରାଯାଇଥିଲା। ବସୁନ୍ଧରା ଯୋଜନା ଅଧୀନରେ ଭୂମିହୀନ ଓ ଯୋଗ୍ୟ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ, ରାଜସ୍ୱ ସେବାର ସୁବିଧା ଓ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ଜିଲ୍ଲାରେ ଚାଲିଥିବା ବିଭିନ୍ନ ଭିଭିଭୂମି ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ ଭୂମିହୀନ ହିତାଧିକାରୀଙ୍କୁ ଜମିପଟ୍ଟା ପ୍ରଦାନ କରିଥିଲେ। ରାଜ୍ୟର ପୌର ପରିଷଦ, ବିଜ୍ଞପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମଗୁଡ଼ିକର ଆଗାମୀ ସାଧାରଣ ନିର୍ବାଚନ ପାଇଁ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସମ୍ପନ୍ନ କରିବା ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂଶୋଧିତ କାର୍ଯ୍ୟସୂଚୀ ଜାରି କରାଯାଇଛି। ବୌଦ୍ଧ ଜିଲ୍ଲାକୁ ବାଦ୍ ଦେଇ ଅନ୍ୟ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରାଯାଇଛି। ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର 24 ତାରିଖରେ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ବନୀୟ ବିଜ୍ଞପ୍ତି ପ୍ରକାଶ ପାଇବ। ଅକ୍ଟୋବର 7 ତାରିଖରେ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ବିରୁଦ୍ଧରେ 7 ଅକ୍ଟୋବରରୁ 21 ଅକ୍ଟୋବର ମଧ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଅପିଲ ଦାଖଲ କରାଯାଇପାରିବ। ଅକ୍ଟୋବର 31 ତାରିଖରେ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୂଦାନ ଓ ଗ୍ରାମଦାନ ଜମିର ଐତିହାସିକ ରେକର୍ଡକୁ ସୁରକ୍ଷିତ କରିବା, ବର୍ତ୍ତମାନର ରେକର୍ଡ ଅଫ୍ ରାଇଟ୍ସ ଆର୍ଓଆର୍ ସହିତ ଏହାକୁ ସମନ୍ୱିତ କରିବା ଏବଂ ଜମି ସମ୍ପର୍କିତ ପ୍ରଶାସନିକ ଆଇନଗତ ଜଟିଳତାର ସ୍ଥାୟୀ ସମାଧାନ ତଥା ଡିଜିଟାଲ୍ ଡାଟାବେସ୍ ପ୍ରସ୍ତୁତି ପାଇଁ ଏକ ମାନକ କାର୍ଯ୍ୟପ୍ରଣାଳୀ କାର୍ଯ୍ୟକାରୀ ହୋଇଛି। ଏ ସଂକ୍ରାନ୍ତରେ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର୍ଡିସି ରାଜସ୍ୱ ପରିଷଦର ସଚିବ ଏବଂ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି। ଡିଜିଟାଲ୍ ଡାଟାବେସ୍ର ପ୍ରସ୍ତୁତି ଶେଷ ନ ହେବା ପର୍ଯ୍ୟନ୍ତ ଭୂଦାନ ଜମି ସମ୍ପର୍କିତ ମ୍ୟୁଟେସନ୍ କାର୍ଯ୍ୟକୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ଥିବା ତ୍ରୁଟି ମାମଲାରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ସଂଶୋଧିତ ପାଠ୍ୟପୁସ୍ତକ ପ୍ରକାଶନ ପାଇଁ ପ୍ରସ୍ତୁତି ଚାଲିଛି। ପୁନର୍ବାର କୌଣସି ତ୍ରୁଟି ନ ହେବା ପାଇଁ ସରକାର ସଜାଗ ଅଛନ୍ତି। ବର୍ତ୍ତମାନ ପୁସ୍ତକଗୁଡ଼ିକର ତ୍ରୁଟି ସଂଶୋଧନ କରାଯାଉଛି। ଖୁବ୍ଶୀଘ୍ର ନିର୍ଭୁଲ ବହି ପ୍ରଦାନ ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ଗଣଶିକ୍ଷାମନ୍ତ୍ରୀ କହିଛନ୍ତି। ରାଜ୍ୟରେ ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ବଜାୟ ରଖିବା ତଥା ଅସାମାଜିକ ତତ୍ତ୍ୱଙ୍କ ଉପରେ କଡ଼ା ନଜର ରଖିବା ପାଇଁ ଓଡ଼ିଶା ପୁଲିସ୍ ପକ୍ଷରୁ ଆସନ୍ତା 21 ତାରିଖରୁ ସ୍ୱତନ୍ତ୍ର ଅଭିଯାନ ଦମନ ଆରମ୍ଭ ହେବ। 30 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଭିଯାନରେ ଜମି ଜାମିନବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରିବା ସହ ପ୍ରତିଷେଧମୂଳକ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି। ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ଖୁବ୍ ଶୀଘ୍ର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲାଯିବ। ମନ୍ଦିର ଭିତରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହେବା ପରେ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଶ୍ରଦ୍ଧାଳୁମାନଙ୍କୁ ମନ୍ଦିର ଦର୍ଶନର ସୁଯୋଗ ମିଳିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ଶ୍ରୀ ପାଢ଼ୀଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏବଂ ପରିଚାଳନା କମିଟି ସଦସ୍ୟ ଆଜି ଗୁଣ୍ଡିଚା ମନ୍ଦିରର ବିକାଶମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ ପାଇଁ 10 ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି। ଆସନ୍ତା 26 ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାଧାଷ୍ଟମୀ ନୀତି ପାଳନ କରାଯାଉଛି। ଏନେଇ ସ୍ୱତନ୍ତ୍ର ନୀତି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତୀ ପ୍ରତିମା ନଗର ପରିକ୍ରମା କରିବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଦଇତାପତିମାନେ ସୁଦର୍ଶନଙ୍କୁ ପହଣ୍ଡି କରି ଆଣି ଜଗମୋହନ ଚୌଦଳରେ ବିଜେ କରାଇଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ପିଏମ୍ସି ସୁନ୍ଦରେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଜାତୀୟ ସ୍କାଉଟ୍ ଓ ସବୁଜ ବାହିନୀ ଆନୁକୂଲ୍ୟରେ ଏକ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦେବଗଡ଼ ଜିଲ୍ଲା ସମାଜମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପାରିବାରିକ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ 2005 ସମ୍ପର୍କରେ ଏକ ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ବାର୍ତ୍ତା ନେଇ ଗୋପାଳପୁର ବେଳାଭୂମିରେ ଆଜି ଅନ୍ତର୍ଜାତୀୟ ସମୁଦ୍ର ତଟ ସଫେଇ ଦିବସ ପାଳିତ ହୋଇଯାଇଛି। ମାଲକାନଗିରିସ୍ଥିତ ସରକାରୀ ଆଇଟିଆଇ ଅଡିଟୋରିୟମ୍ଠାରେ ଆଜି ତେଜସ୍ କର୍ମଶାଳା ଅନୁଷ୍ଠିତ ହୋଇଛି। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମାଜିକ ନିଶା ନିବାରଣ ଓ ନିଶାମୁକ୍ତ ଭାରତ ଅଭିଯାନ ସମ୍ପର୍କିତ ଏକ ଶପଥପାଠ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲାସ୍ତରୀୟ ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ଦ୍ରୁତ ପ୍ରଗତି ପାଇଁ ବ୍ୟାଙ୍କ ସହଯୋଗ ସମ୍ପର୍କରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ଆକାଶବାଣୀ ଶ୍ରୋତା ସଂଘ ବରଗଡ଼ ପକ୍ଷରୁ ନୂଆଖାଇ ଭେଟ୍ଘାଟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପାଣିପାଗ ଆଣ୍ଡାମାନ ସାଗର ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ସୁଦ୍ଧା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଆଡ଼କୁ ଗତି କରି ଆସନ୍ତା 21 ତାରିଖ ସୁଦ୍ଧା ଅବପାତରେ ପରିଣତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆଜିଠାରୁ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। 23 ତାରିଖ ପରେ ବର୍ଷାର ପ୍ରଭାବ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି।

0: ହୋଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଓ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ହେବାନି 8ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଉତ୍ତର ଆଣ୍ଡାମାନ ସାଗରରେ ବହୁତ ପାଖାପାଖି ଅଞ୍ଚଳରେ ଗୋଟିଏ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ଆଜି ସନ୍ଧ୍ୟା ସମୟରେ ସେହି ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଧୀରେ ଧୀରେ ଘନୀଭୂତ ହୋଇ 21 ତାରିଖ ପାଖାପାଖି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କୁ ଖୁବ୍ ଶୀଘ୍ର ପିଏମ୍ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯିବ, କହିଲେ କେନ୍ଦ୍ରମନ୍ତ୍ରୀ କମଳେଶ ପାଶ୍ୱାନ। ମଧ୍ୟପ୍ରଦେଶ ଦୁର୍ଘଟଣାରେ 7 ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟଣାରେ ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ମୃତକଙ୍କ ଆତ୍ମୀୟଙ୍କ ପାଇଁ 2 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା। ଭୂଦାନ ଓ ଗ୍ରାମଧାନ ଜମିର ପ୍ରାମାଣିକ ଡିଜିଟାଲ ଡାଟାବେସ୍ ପ୍ରସ୍ତୁତି ପାଇଁ କାର୍ଯ୍ୟକାରୀ ହେଲା ମାର୍ଗଦର୍ଶିକା। ଏବଂ ରାଜ୍ୟରେ ଆସନ୍ତା 6 ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା, ଅତି ପ୍ରବଳ ବର୍ଷା ହେବାନି 8ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ସୁଦୃଢ଼ ସମ୍ପ୍ରଦାୟ ପାଇଁ ପରିଷ୍କାର ସମୁଦ୍ର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ସମୁଦ୍ର ହେଉଛି ପୃଥିବୀର ପ୍ରାଣବିନ୍ଦୁ। ଏହା ଆମକୁ ଅମ୍ଳଜାନ, ଖାଦ୍ୟ ଓ ସମୃଦ୍ଧ ଜୀବିକା ପ୍ରଦାନ କରିଥାଏ। ତେବେ ସାମ୍ପ୍ରତିକ ଆଧୁନିକ ଜୀବନଶୈଳୀ ଓ ପ୍ରଦୂଷଣ ଯୋଗୁଁ ସମୁଦ୍ର ତଥା ଉପକୂଳବର୍ତ୍ତୀ ପରିବେଶ ଗମ୍ଭୀର ସଙ୍କଟ ମଧ୍ୟ ଦେଇ ଗତି କରୁଛି। ସାମୁଦ୍ରିକ ବେଳାଭୂମିରେ ପ୍ରଦୂଷଣକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତିକ ଉପକୂଳ ସ୍ୱଚ୍ଛତା ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ସେପ୍ଟେମ୍ବର ମାସ ଦ୍ୱିତୀୟ ଶନିବାରକୁ ଆନ୍ତର୍ଜାତିକ ଉପକୂଳ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଇ ଆସୁଛି। ବେଳାଭୂମି ଏବଂ ସମୁଦ୍ର କୂଳରୁ ପ୍ଲାଷ୍ଟିକ୍ ସମେତ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ଅପସାରଣ କରିବା ନେଇ ଲୋକଙ୍କୁ ସଚେତନ କରାଇବା ତଥା ପରିବେଶ ସୁରକ୍ଷାରେ ସମୁଦ୍ରର ଭୂମିକା ଉପରେ ମଧ୍ୟ ଆଲୋକପାତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଦେଶର ପ୍ରାୟ 11,000 କିଲୋମିଟର ଉପକୂଳ କ୍ଷେତ୍ର ରହିଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ରହିଥିବା ଏହି ଉପକୂଳ ସେଠାକାର ସ୍ଥାନୀୟ ସମ୍ପ୍ରଦାୟ, ଇକୋସିଷ୍ଟମ ଏବଂ ଆର୍ଥିକ କାର୍ଯ୍ୟକଳାପକୁ ସହଯୋଗ ପ୍ରଦାନ କରିଥାଏ। ଏହି ଦିବସ ପାଳନ ଉପକୂଳ ଅଞ୍ଚଳ ବର୍ଜ୍ୟକୁ ଅପସାରଣ କରି ବିବିଧତାକୁ ବଞ୍ଚାଇ ରଖିବାକୁ ପ୍ରୋତ୍ସାହନ ପ୍ରଦାନ କରିଥାଏ। ସରକାରଙ୍କ ସହିତ ବିଶେଷଜ୍ଞ, ସମୁଦ୍ର କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ଅଂଶୀଦାର, ଉପକୂଳ ସମ୍ପ୍ରଦାୟ ଏବଂ ନାଗରିକଙ୍କ ଦ୍ୱାରା ସମନ୍ୱିତ ପଦକ୍ଷେପ ଗ୍ରହଣ ପାଇଁ ଏହି ଦିବସ ପାଳନ ଅବସରରେ ଆହ୍ୱାନ ଦିଆଯାଇଛି। 2022 ମସିହାରେ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ପାଳନ ଅବସରରେ ଦେଶବ୍ୟାପୀ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ଅଭିଯାନ ଆରମ୍ଭ କରାଯାଇଥିଲା। ଏହାକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ୱାନ ଦିଆଯାଇଛି। ସେହି ବର୍ଷ 75 ଦିନିଆ ଆନ୍ତଃ ମନ୍ତ୍ରୀସ୍ତରୀୟ କାର୍ଯ୍ୟକ୍ରମ ଭାବେ ଆରମ୍ଭ ହୋଇଥିବା ଏହି ଅଭିଯାନ ସୁଦୂରପ୍ରସାରି ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବାରେ ମାର୍ଗ ଉନ୍ମୁକ୍ତ କରିଥିଲା। ଚଳିତ ବର୍ଷ ଗତ 12 ତାରିଖରୁ ଆରମ୍ଭ ହୋଇଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହୋଇଛି। ଚଳିତ ବର୍ଷ ସୁଦୃଢ଼ ସମ୍ପ୍ରଦାୟ ପାଇଁ ପରିଷ୍କାର ସମୁଦ୍ର ପ୍ରସଙ୍ଗ ଆଧାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହାର ଅବ୍ୟବହିତ ପୂର୍ବରୁ ମହାରାଷ୍ଟ୍ରର ଜୁହୁ ବେଳାଭୂମିଠାରେ ଉପକୂଳ ସଫେଇ ଅଭିଯାନ ନେତୃତ୍ୱ କେନ୍ଦ୍ର ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଏବଂ ଭୂବିଜ୍ଞାନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ନେଇଥିଲେ। ତାଙ୍କ ସହ ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡକ୍ଟର ଟି ଶ୍ରୀନିବାସ କୁମାର ତୁମାଲା ଏବଂ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ସଭାପତି ମିଥୁନ ମନହାସ ଯୋଗ ଦେଇଥିଲେ। ଉପକୂଳରୁ ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁକୁ ଅପସାରଣ କରାଯାଇଥିଲା। 12ରୁ 19 ତାରିଖ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଉପକୂଳ ଅଞ୍ଚଳରେ ସଫେଇ ତଥା ଜନସଚେତନତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଛାତ୍ରଛାତ୍ରୀ, ଉପକୂଳ ସମ୍ପ୍ରଦାୟ, ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନର କର୍ମକର୍ତ୍ତା ତଥା ସମାଜର ବିଭିନ୍ନ ବର୍ଗର ଲୋକ ଅଂଶଗ୍ରହଣ କରିଥିଲେ। ସମୁଦ୍ର ସଂରକ୍ଷଣ ଏବଂ ଦାୟିତ୍ୱପୂର୍ଣ୍ଣ ପରିବେଶଗତ ଅଭ୍ୟାସକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଦେଶବ୍ୟାପୀ ହେଉଥିବା ଏହି ପ୍ରୟାସକୁ ଏହା ପ୍ରତିଫଳନ କରିଛି। ବିଶାଳ ସାମୁଦ୍ରିକ କ୍ଷେତ୍ର ସହ ଭାରତର ସମ୍ପର୍କ ଏବେ ଅଧିକ ଦୃଢ଼ୀଭୂତ ହେଉଛି। ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ମହାସାଗର ମିଶନ ଦୃଷ୍ଟିକୋଣ ଉପରେ ଆଲୋକପାତ କରିବା ପରେ ଏ କ୍ଷେତ୍ରରେ ଗବେଷଣା, ବୈଜ୍ଞାନିକ ଅନୁଶୀଳନ, ପରିବେଶଗତ ସନ୍ତୁଳନ ଆଦି ବିଭିନ୍ନ କ୍ଷେତ୍ରରେ ସମୀକ୍ଷା ତ୍ୱରାନ୍ୱିତ ହୋଇଛି। ଦେଶର ସାମୁଦ୍ରିକ ସମ୍ପଦର ସୁଫଳ ସାମୁଦ୍ରିକ ପରିସଂସ୍ଥାର ସୁରକ୍ଷା ଦ୍ୱାରା ସମ୍ଭବ ହୋଇପାରିବ। ତେଣୁ ସମୁଦ୍ରର ସୁରକ୍ଷା ବଜାୟ ରଖିବାକୁ ସାମୁଦ୍ରିକ ସମ୍ପଦର ନିରନ୍ତର ବ୍ୟବହାର ସୁନିଶ୍ଚିତ ହେବା ଉଚିତ। ଏଥିପାଇଁ

ବେଳାଭୂମି, ପ୍ଲାଷ୍ଟିକ୍ ପ୍ରଦୂଷଣ ହ୍ରାସ ତଥା ଜନସଚେତନତା ବୃଦ୍ଧି ଏକାନ୍ତ ଜରୁରୀ। ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ସରକାର ସାଗର ପ୍ରହରୀ ଆପ୍ର ପ୍ରଚଳନ କରିଛନ୍ତି। ଉପକୂଳ ଅଞ୍ଚଳରୁ ବର୍ଜ୍ୟବସ୍ତୁ ସଂଗ୍ରହ ଜନିତ ତଥ୍ୟ ଆକଳନ ତଥା ଏହାକୁ ସମୀକ୍ଷା କରିବା ପାଇଁ ଏହି ଆପ୍ ଉପଯୋଗୀ ସାବ୍ୟସ୍ତ ହେଉଛି। ଏପରିକି ଏକକ ବ୍ୟବହାର ପ୍ଲାଷ୍ଟିକ୍ ବର୍ଜନ ପାଇଁ ନୀତିନିୟମ ପ୍ରସ୍ତୁତି ସହ ଏହାର ଅନୁପାଳନ ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଉଛି। ଓଡ଼ିଶାର ସାମୁଦ୍ରିକ କ୍ଷେତ୍ର ଉପରେ ସମୀକ୍ଷା କଲେ ଜଣାପଡ଼େ 480 କିଲୋମିଟର ବ୍ୟାପୀ ବେଳାଭୂମି ଜୈବ ବିବିଧତା ଦୃଷ୍ଟିରୁ ଅତ୍ୟନ୍ତ ସମୃଦ୍ଧ। ବିଶ୍ୱପ୍ରସିଦ୍ଧ ଅଲିଭ୍ ରିଡ୍ଲେ କଇଁଛଙ୍କ ଅଣ୍ଡାଦାନ ସ୍ଥଳୀ ଭାବେ ଏହା ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ପାଇଛି। ଉପକୂଳ ସ୍ୱଚ୍ଛତା ଆମ ଉପରେ ହିଁ ନିର୍ଭର କରିଥାଏ। ଏହାକୁ ନୈତିକ ଦାୟିତ୍ୱ ଭାବେ ଗ୍ରହଣ କରି ଆସନ୍ତୁ ସୁନ୍ଦର ବେଳାଭୂମିକୁ ପ୍ଲାଷ୍ଟିକ୍ ମୁକ୍ତ ଓ ସ୍ୱଚ୍ଛ ରଖିବା ପାଇଁ ସଂକଳ୍ପବଦ୍ଧ ହେବା।

ଏତଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଜୟପୁର। ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗୋଲାପି ଗୋଲାପି। ଏ ଚଳଚ୍ଚିତ୍ରର ଶିଳ୍ପୀ ନେଲେ ବିନୋଦ ରାଠୋର ଏବଂ ନିବେଦିତା।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ବାବୁଲ ସୁପ୍ରିୟ ଏବଂ ଅଞ୍ଜଳି ମିଶ୍ରଙ୍କ କଣ୍ଠରେ କଥାଚିତ୍ର ରଙ୍ଗିଲା ଟୋକା।

ଶୁଣିଲେ କେତୋଟି ହିନ୍ଦୀ ଓଡ଼ିଆ ଚଳଚ୍ଚିତ୍ର ଗୀତ। ଆକାଶବାଣୀ ଜୟପୁର ସମୟ ରାତି 7:15 ହେବା ପାଇଁ ଯାଉଛି। ପ୍ରଥମେ ଓଡ଼ିଆରେ ସମ୍ବାଦ। ରାତି 7:25 ଶୁଣିବେ ଜିଲ୍ଲା ହାଲଚାଲ ଏବଂ ରାତି 7:30 ଶୁଣିବେ କିଷାନ ପାଣି। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

0: ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ କହିଛନ୍ତି ଗତ 10 ବର୍ଷ ମଧ୍ୟରେ ସରକାର 10,96,000 ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ନିଯୁକ୍ତି ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ଉପରେ ଡକ୍ଟର ସିଂହ ଏହି ଅବସରରେ ଆଲୋକପାତ କରିଛନ୍ତି। ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପାଇଁ ମନୋନୀତ ହୋଇଥିବା 51,000ରୁ ଅଧିକ ନବନିଯୁକ୍ତଙ୍କୁ ପ୍ରଧାନମନ୍ତ୍ରୀ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଦେଶର 45 ସ୍ଥାନରେ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ନେପାଳର ଅର୍ଥମନ୍ତ୍ରୀ ଡକ୍ଟର ସ୍ୱର୍ଣ୍ଣିମ ୱାଗ୍ଲେ କହିଛନ୍ତି ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହିତ ଦ୍ୱିପାକ୍ଷିକ ଭାଗିଦାରିତା ନେଇ ବ୍ୟାପକ ସୁଯୋଗ ରହିଛି। ନୂଆଦିଲ୍ଲୀରେ ଆଜି ବିକାଶଶୀଳ ଦେଶ ପାଇଁ ଗବେଷଣା ଓ ସୂଚନା ବ୍ୟବସ୍ଥା ଦ୍ୱାରା ଆୟୋଜିତ ପରିବର୍ତ୍ତିତ ବିଶ୍ୱ ବ୍ୟବସ୍ଥାରେ ଭାରତ ଓ ନେପାଳ ସମ୍ପର୍କର ପୁନଃକଳ୍ପନା ଶୀର୍ଷକ ଏକ ଆନ୍ତର୍ଜାତୀୟ ସମ୍ମିଳନୀକୁ ସମ୍ବୋଧିତ କରି ଡକ୍ଟର ୱାଗ୍ଲେ ଏହା କହିଛନ୍ତି। ଯୋଗାଯୋଗ ଓ ଅର୍ଥନୈତିକ ସହଯୋଗକୁ ସୁଦୃଢ଼ କରିବା ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ରହିଥିବା ବ୍ୟାପକ ସମ୍ଭାବନାକୁ କାର୍ଯ୍ୟକାରୀ କରିବା ଉପରେ ଶ୍ରୀ ୱାଗ୍ଲେ ଗୁରୁତ୍ୱାରୋପ କରିଛନ୍ତି। ଆକାଶବାଣୀ ସମ୍ଭାଦ ବିଭାଗ ସହ ଏକ ସ୍ୱତନ୍ତ୍ର ଆଲୋଚନାରେ ଅଂଶଗ୍ରହଣ କରି ନେପାଳ ଅର୍ଥମନ୍ତ୍ରୀ ଜଳବାୟୁଜନିତ ଆହ୍ୱାନକୁ ହ୍ରାସ କରିବା ପାଇଁ ବିପର୍ଯ୍ୟୟ ସତର୍କତା କ୍ଷେତ୍ର ଉପରେ ଅଧିକ ନିବେଶ ନେଇ ଆଲୋକପାତ କରିଛନ୍ତି। ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲା ଅନ୍ତର୍ଗତ ନଲଖେରାଠାରେ ଏକ ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ 3 ଜଣ ଶିଶୁ ଏବଂ 2 ଜଣ ମହିଳା ରହିଛନ୍ତି। ମଧ୍ୟପ୍ରଦେଶ ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରେ ଓଡ଼ିଶାର 7 ଜଣ ଅଛନ୍ତି। ଆମ ଭୁବନେଶ୍ୱର ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ସେମାନେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନେ ଉଜ୍ଜୟିନୀରୁ ଏକ ଟ୍ୟାକ୍ସି ଯୋଗେ ନଲଖେରାସ୍ଥିତ ମା ବଗଳାମୁଖୀ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ଫେରିବା ସମୟରେ ମନ୍ଦିର ନିକଟରେ ଥିବା ଏକ ବଡ଼ ନାଳରେ ପ୍ରବଳ ଜଳସ୍ରୋତ ଯୋଗୁଁ ଗାଡ଼ିଟି ଭାସିଯାଇ ପାଣିରେ ବୁଡ଼ିଯାଇଥିଲା। ତେବେ ଘଟଣାର ପ୍ରକୃତ କାରଣ ଜାଣିବା ନେଇ ପୁଲିସ ତଦନ୍ତ ଜାରି ରହିଛି। ଟ୍ୟାକ୍ସିରେ ଥିବା ଚାଳକଙ୍କୁ ମିଶାଇ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେମାନଙ୍କ ମରଶରୀରକୁ ଫେରାଇ ଆଣିବା ପାଇଁ ମଧ୍ୟପ୍ରଦେଶ ସରକାର ଓ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ମାଝୀ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବାକୁ 25 ବର୍ଷ ପୂରଣ ହୋଇଛି। ଜନସେବାରୁ ଦେଶସେବା ମନ୍ତ୍ର ଆଧାରିତ ଜୟଯାତ୍ରା ଏବଂ ଏ ପର୍ଯ୍ୟନ୍ତ ଜାରି ରହିଥିବା ନିରନ୍ତର ଅଙ୍ଗୀକାରବଦ୍ଧତାକୁ ଏହା ପ୍ରକାଶ କରୁଛି। ସେବା ଏବଂ ସୁଶାସନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି। ସମାବେଶୀ ବିକାଶ ଏବଂ ସାମାଜିକ ସଶକ୍ତିକରଣ ଜରିଆରେ ଏହି ଉତ୍ସର୍ଗୀକୃତ ସିଦ୍ଧାନ୍ତ ଜୀବନ୍ତ ରୂପ ନେଇଛି। ସେବା ସଂକଳ୍ପ ଅଭିଯାନର ଏହି ସ୍ୱତନ୍ତ୍ର ଧାରାବାହିକରେ ଆଜି ଆମେ ଆପଣଙ୍କୁ ପ୍ରଗତି ପ୍ଲାଟଫର୍ମ ମାଧ୍ୟମରେ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ଉପରେ ତଥ୍ୟ ପ୍ରଦାନ କରୁଛୁ। 2015 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଗତି ପ୍ଲାଟଫର୍ମର ଆରମ୍ଭ କରିଥିଲେ। ରାଜ୍ୟ ଓ କେନ୍ଦ୍ର ମନ୍ତ୍ରଣାଳୟଗୁଡ଼ିକର ସମନ୍ୱୟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତଥା ବାସ୍ତବ ସମୟ ସମୀକ୍ଷା ଆଧାରରେ ବିଭିନ୍ନ ପ୍ରକଳ୍ପ ଯୋଜନା ଏବଂ ଆହ୍ୱାନର ସମାଧାନ କରାଯାଇଛି। ଗତ ଦଶନ୍ଧି ମଧ୍ୟରେ ପ୍ରଗତି ସମୀକ୍ଷା ମାଧ୍ୟମରେ ସମସ୍ୟା ସମାଧାନ ସହ ଦାୟିତ୍ୱର ସହ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଏକ ଦୃଢ଼ ସଂସ୍କୃତି ଦେଶରେ ପ୍ରତିଷ୍ଠା ହୋଇପାରିଛି। ଗତ ଫେବୃଆରୀରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ପ୍ରଧାନମନ୍ତ୍ରୀ ସ୍ତରୀୟ ବ୍ୟାପକ ସମୀକ୍ଷା ଯୋଗୁଁ 85 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିଛି।
1: मैंने एक टेक्नोलॉजी वाला प्लेटफॉर्म बनाया यहां आकर के इस प्रगति के इम्प्लीमेंटेशन को बारीकी से प्रधानमंत्री के स्तर पर देखे जाने के कारण 85 लाख करोड़ रुपीज का काम को गति मिली। देश की कितनी बड़ी शक्ति को अनलॉक किया हमने। इम्प्लीमेंटेशन कैसे होता है ये हमने करके देखा है।
0: एशिय क्रीड़ा प्रतियोगिता 2026 आनुष्ठानिक उद्घाटनी समारोह आज जापान रो ମିଜୁହୋ ପାର୍କ ଆଥ୍ଲେଟିକ୍ ଷ୍ଟାଡିୟମ୍ଠାରେ ଆରମ୍ଭ ହୋଇଛି। ଜାପାନ ସମ୍ରାଟ ନାରୁହିତୋ ପ୍ରତିଯୋଗିତାର ଏହି

0: ତିନିଶତମ ସଂସ୍କରଣର ଶୁଭାରମ୍ଭ କରିଛନ୍ତି। ଦୁଇ ଘଣ୍ଟା ଧରି ଆୟୋଜିତ ସମାରୋହରେ ଜାପାନ ରାଜପରିବାରର ସଦସ୍ୟ, କ୍ରୀଡ଼ା ଅଧିକାରୀ, ଏସିଆ ଅଲମ୍ପିକ୍ସ ପରିଷଦର ସଭାପତି ଶେଖ୍ ଜୋଆନ୍ ବିନ୍ ହମଦ ଅଲ୍ ଥାନି ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ଭାରତର 500 ଜଣ କ୍ରୀଡ଼ାବିତ୍ 37 ବର୍ଗରେ ଅଂଶଗ୍ରହଣ କରୁଛନ୍ତି। ଉଦ୍ଘାଟନୀ ପରେଡ୍ରେ ଦୁଇଥର ଅଲମ୍ପିକ୍ସ ପଦକ ବିଜେତା ମନୁ ଭାକର ଏବଂ ବିଶିଷ୍ଟ କବାଡ଼ି ଖେଳାଳି ପବନ ସେହରାୱତ ନେତୃତ୍ୱ ନେଇଥିଲେ। ସଟ୍ପୁଟ୍ ଖେଳାଳି ତଦିଞ୍ଜର ପାଲ୍ ସିଂ ତୁରୁଙ୍କୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆନୁଷ୍ଠାନିକ କିଟ୍ ନ ମିଳିବାରୁ ତାଙ୍କ ସ୍ଥାନରେ ପବନ ସେହରାୱତ ଭାରତୀୟ ପତାକା ବହନ କରିଥିଲେ। ତେବେ ଏହି କ୍ରୀଡ଼ା ପ୍ରତିଯୋଗିତାର କେତେକ ବର୍ଗରେ ଖେଳ ଆରମ୍ଭ ହୋଇସାରିଛି। ଆସନ୍ତାକାଲି ମହିଳା ବର୍ଗ କ୍ରିକେଟ୍ରେ ଭାରତ ବାଂଲାଦେଶ ମଧ୍ୟରେ ସେମିଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଭବିଷ୍ୟତ ପାଇଁ ପ୍ରସ୍ତୁତ ଦକ୍ଷତା ସମ୍ପନ୍ନ ଯୁବବର୍ଗ ସୃଷ୍ଟି କରିବାରେ ସରକାର କରୁଛନ୍ତି ନିରନ୍ତର ପ୍ରୟାସ, କହିଲେ ପ୍ରଧାନମନ୍ତ୍ରୀ। ଭାରତ ନେପାଳ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ନେପାଳ ଅର୍ଥମନ୍ତ୍ରୀଙ୍କୁ ଗୁରୁତ୍ୱ ପ୍ରଦାନ। ମଧ୍ୟପ୍ରଦେଶର ନଲଖେଡ଼ାଠାରେ ଏକ ଦୁର୍ଘଟଣାରେ 8 ମୃତ୍ୟୁ, ମୃତକଙ୍କ ମଧ୍ୟରେ ଅଛନ୍ତି 7 ଓଡ଼ିଆ। ଏବଂ ଜାପାନର ମିଜୁହୋ ପାର୍କ ଆଥଲେଟିକ୍ ଷ୍ଟାଡିୟମରେ ଏସିଆ କ୍ରୀଡ଼ା ପ୍ରତିଯୋଗିତା 2026 ଅନୁଷ୍ଠିତ ହେଲା ଉଦ୍ଘାଟନୀ ସମାରୋହ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
0: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ବରଗଡ଼ ଜିଲ୍ଲାର ଦେବ୍ରିଗଡ଼ ଅଭୟାରଣ୍ୟ ନିକଟସ୍ଥ ଧରକୁସୁମ ଗାଁ ଇକୋଟୁରିଜିମ୍ ମାଧ୍ୟମରେ ଏବେ ସବୁଜ ଗ୍ରାମର ପରିଚୟ ପାଇଛି। ଆଦିବାସୀ ମହିଳା ମୈଥିଲି ଭୂଏଙ୍କ ନେତୃତ୍ୱରେ ଗାଁର ମହିଳାମାନେ ଜଙ୍ଗଲ ସୁରକ୍ଷା, ସ୍ୱଚ୍ଛତା ଏବଂ ପର୍ଯ୍ୟଟନ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଗତ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମାସିକ କାର୍ଯ୍ୟକ୍ରମ ମନ୍ କି ବାତ୍ରେ ଏହି ଗାଁର ମୈଥିଲି ଭୂଏଙ୍କ ବିଷୟରେ କହିଥିଲେ। ଗାଁରେ 15 ହୋମ୍ଷ୍ଟେ ସ୍ଥାପନ ହୋଇଥିବା ବେଳେ ଅନେକ ପରିବାର ଏଥିରୁ ଜୀବିକା ନିର୍ବାହ କରୁଛନ୍ତି। ଦେଶ ଓ ବିଦେଶରୁ ପର୍ଯ୍ୟଟକମାନେ ଏଠାକୁ ଆସୁଛନ୍ତି। ଏ ସମ୍ପର୍କରେ ଲକ୍ଷ୍ମୀ ଗୁରୁ କହିଛନ୍ତି,
2: ଆମର ଗାଁ ଆମେ ହୋମ୍ଷ୍ଟେ ଦେଇଛୁ ଢୋରକୁ ସମୁ 5 ହୋମ୍ଷ୍ଟେ ଦେଇଥିଲୁ ଆଗ, ଏବେ ଫିର୍ ନୂଆଟା 10 ହୋମ୍ଷ୍ଟେ ବନା ହେଇଛେ। ଯେନ୍ ବାହାରୁ ଯେନ୍ ଟୁରିଷ୍ଟ ମାନେ ଆସନ୍ ଯେନ୍ ଆସନ୍, ତାହାକୁ ଆମେ ଘରର ଆମେ ଦେଶୀ ଖାନା ରାନ୍ଧିକରି ତାହାକୁ ଖାଇବାର୍କେ ଦେସୁ। ଆଉ ସେମାନେ ଆମର ଗାଁକେ ଦେଖିକିରି ବହୁତ ଖୁସ୍ ହେସନ୍ କି ଆମର ଗାଁ ସଫା ସୁତରା, ପଲିଥିନ୍ ଫ୍ରି ଅଛି।
0: ସେମାନେ ବେଶ ଖୁସି ଅନୁଭବ କରୁଥିବା କହିଛନ୍ତି ମୈଥିଲି ଭୁଏ।
3: ଆମେ ପହିଲାରୁ ଜଙ୍ଗଲ ଯାଉଥିଲୁ, ଜଙ୍ଗଲକେ ନିର୍ଭର କରୁଥିଲୁ, କାଠ ଆଣୁଥିଲୁ, ମହୁଲ ଆଣୁଥିଲୁ, କେନ୍ଦୁ ପତର ତୁଲୁଥିଲୁ, ଆର୍ ମହୁଲ ବେଟି କରି ଆମର ଜୀବିକା ଆମେ ଚଲଉଥିଲୁ। 2023 ଯେତେବେଳେ ମୁଁ ଇକୋଟୁରିଜିମରେ ଜଏନ୍ କଲି, ସେତିକି ଦିନ ଆମେ 2 ଇନକମ୍ କରିକରି ଆମେ ଏବେ ଭଲ ଚଲୁଛୁ। ପ୍ରଧାନମନ୍ତ୍ରୀ ମୋଦି ସାର୍ ଯେତେବେଳେ ମନ୍ କି ବାତ୍ରେ ଆମର ଗାଁ ନାଁ ଧରିଲି, ଆମର ଅଞ୍ଚଳ ନାଁ ଧରିଲି, ସେଥିଲାଗି ବୋଲି ଆମର ଅଞ୍ଚଳ ଲାଗି ଆମର ଏଥିର୍ ଲାଗି ଆମେ ବହୁତ ଖୁସି ହଉଛୁ।
0: ଏ ସମ୍ପର୍କରେ କହିଛନ୍ତି ଜସ୍ନା ଭୋଏ।
4: ଆଉ ଆମେ ଇନ ଲେଡିସ୍ ମାନେ ସବୁବେଳେ ଆମର ଗାଁକେ ସବୁବେଳେ ସଫା ସୁତର ରଖସୁ। ଯେତେ ଅଳିଆ ଆବର୍ଜନା ଅଛି ସବୁ ଆମେ ଡଷ୍ଟବିନ୍ରେ ପକେଇକରି ଆମେ ସେଟାକେ ଜାଲସୁ। ଆମେ ଜରି ପଲିଥିନ କେନ୍ସି ଆଡ଼େ ଆମେ ଆର୍ ସିଆଡ଼େ ନାଇଁ ପକଉ, ସବୁ ଡଷ୍ଟବିନ୍ରେ ପକାସୁ। ଆଉ ଆମର ଇନ ସବୁ ଗ୍ୟାସ ଚୁଲି ହିଁ ୟୁଜ୍ କରସନ୍।
0: କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ବରଗଡ଼ ଜିଲ୍ଲାରେ ହର୍ଷୋଲ୍ଲାସର ସହ ପାଳିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ମା ସମଲେଇ ଓ ଗ୍ରାମଦେବୀଙ୍କ ନିକଟରେ ନୂଆ ଭୋଗ ଅର୍ପଣ ପରେ ଲୋକେ ଏହାକୁ ଗ୍ରହଣ କରିଥିଲେ। କୃଷକମାନେ ମାଟି ଦେବତା ଓ ଗୋ ସମ୍ପଦର ପୂଜା ମଧ୍ୟ କରିଥିଲେ। ପରେ ଜୁହାର ଭେଟଘାଟ ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆରମ୍ଭ ହୋଇଥିବା ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ବରଗଡ଼ର ଲକ୍ଷ୍ମୀ ମନ୍ଦିର ପରିସରରେ ଆଶୀର୍ବାଦର ଦୀପ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ 5,000 ଦୀପ ପ୍ରଜ୍ୱଳନ କରାଯାଇଥିଲା ଏବଂ ମହିଳାମାନେ ରଙ୍ଗୋଲି ପ୍ରସ୍ତୁତ କରିଥିଲେ। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର 3

0: ଦଳ ଦୁଇଦିନିଆ ବରଗଡ଼ ଗସ୍ତରେ ଆସି ଜିଲ୍ଲାରେ ଶିଶୁ କଲ୍ୟାଣ, ସୁରକ୍ଷା ଓ ଅଧିକାର ସମ୍ପର୍କିତ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି। ଏହି ଦଳରେ ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଏବଂ ଦୁଇ ସଦସ୍ୟା ସାମିଲ ଥିଲେ। ବରଗଡ଼ରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତରେ ବହୁ ମୋକଦ୍ଦମା, ବିଚାରାଧୀନ ମାମଲା ଓ ରାଜସ୍ୱ ମାମଲାର ଶୁଣାଣି କରାଯାଇଥିଲା। ଏହା ମାଧ୍ୟମରେ ଅନେକ ମାମଲାର ଆପୋଷ ସମାଧାନ କରାଯାଇଛି। ବରଗଡ଼ ଜିଲ୍ଲାର ପ୍ରାୟ 1 ଲକ୍ଷରୁ ଉର୍ଦ୍ଧ ଚାଷୀଙ୍କୁ ସିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯାଇଛି। ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ସାଂସଦ ପ୍ରଦୀପ ପୁରୋହିତ, ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣୁଥିଲେ ବରଗଡ଼ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଥିଲେ ଉମେଶ ଚନ୍ଦ୍ର ବିଶ୍ୱାଳ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ। ପ୍ରଯୋଜନା ରାଜୀବ କୁମାର ମାହୁନ୍ତ ଏବଂ ଉପସ୍ଥାପନା ଅମ୍ବିକା ମହାପାତ୍ର।

0: ଭୋଜିଭାତ କରି ଖାଇବା, ସମସ୍ତଙ୍କ ମନ ଏକ ହବ, ଦେହ ମୁଣ୍ଡ ବି ଭଲ ରହିବ, ଚାରିଆଡେ ପରିଷ୍କାର ପରିଚ୍ଛନ୍ନ ରହିବ, ସବୁ ତ ଭଲ ଭଲ ଆଉ କଣ।
1: ଠିକ କଥା କହିଛ ଅପା, ଏ ସବୁ କିଛି ଭଲରୁ ମନେ ପଡିଲା, ଆମର ଚାଷୀ ଭାଇ ମାନେ କେତେ ପରିଶ୍ରମ କରୁଛନ୍ତି।
0: ଚାଷୀ ଭାଇ ପରିଶ୍ରମ କରୁଛନ୍ତି ବୋଲି ଭଲରେ ଅଛନ୍ତି,
1: ସେଇଥିପାଇଁ ପରା ଅପା କୁହାଯାଇଛି ଆମର ଚଷା ହଉଛି ଲକ୍ଷେ ଜୀବ ପୋଷା।
0: ଯଦି ଚାଷୀ ଭାଇ ଏମିତି ଚାଷ କରୁଥିବ,
1: ହଁ
0: ଦୁନିଆକୁ ଆହାର ଯୋଗାଉଥିବ, ତାହେଲେ ସମସ୍ତେ ଖୁସିବାସିରେ ରହିବେ, ଆଉ ଓଷା ବାର ବ୍ରତ ସବୁ ଖୁସିରେ ପାଳନ କରିବେ, ନୂଆ ପିନ୍ଧିବେ, ତା ସହିତ ନିଧିଆ। ଆମେ ହେଲେ ଚାଷୀବନ୍ଦୀ ଲୋକ, ସବୁବେଳେ ଆମେ ସରକାରଙ୍କ ସହିତ ଯୋଡି ହେଇକି ରହିବା।
1: ଏଇ ଯୋଡି ହବା କଥାରୁ ଅପା ମନେ ପଡିଲା, ଆମ ସରକାର ଆମ ଚାଷୀ ଭାଇମାନଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା ଆଣୁଛନ୍ତି।
0: ଯୋଜନା ଆଣୁଛନ୍ତି, ତମେ ପା ସେ ବିଷୟରେ ବୁଝେଇକି ସେଦିନ ମତେ କହିଥିଲ, କଣ କିଷାନ ସମ୍ମାନ ନିଧି ଯୋଜନା।
1: ହଁ, ଇଏ ଆମର ଚାଷୀ ଭାଇମାନଙ୍କୁ ସମ୍ମାନ ଦବା ସହିତ ତାଙ୍କର ଚାଷ କାର୍ଯ୍ୟ କେମିତି ଆଗକୁ ବଢିପାରିବ, ତା ସହିତ ସେମାନେ କେମିତି ଆର୍ଥିକ ସ୍ତରରେ ମଜବୁତ ହେଇପାରିବେ।
0: ଆଉ ସେଇଥିପାଇଁ କଣ ପରା ବର୍ଷକୁ କେତେ ଟଙ୍କା ଦଉଛନ୍ତି,
1: ବର୍ଷକୁ ସରକାର ଆମର ତିନୋଟି କିସ୍ତିରେ 6,000 ଟଙ୍କା ପ୍ରଦାନ କରୁଛନ୍ତି।
0: ତା ମାନେ ପ୍ରତ୍ୟେକ 4 ମାସରେ ଥରେ,
1: ହଁ 2,000 ଟଙ୍କା ଆମର ସିଧା ସଳଖ ଚାଷୀ ଭାଇମାନଙ୍କର ଆକାଉଣ୍ଟ ଖାତାକୁ ଯାଉଛି।
0: ତା ମାନେ ମଝିରେ ଆଉ କେହି ପାଇବେନି।
1: ହଁ, ମଝିରେ କେହି ରହିବେନି, ଏସବୁ ପାଇଁ ଠକିବେନି, ସିଧା ସଳଖ ପଇସା ଚାଷୀ ଭାଇମାନଙ୍କ ଖାତାକୁ ଯିବ।
0: ହେଲେ ନିଧିଆ, ଆଉ ଗୋଟେ କଥା, ଏଇ ଯୋଉ ଆମର ସୁବିଧାଟି ହେଲା, ଚାଷୀମାନେ ଯୋଉ ପାଇବେ, ଯାହା ନାଁରେ ଜମି ଅଛି ସେମାନେ ପାଇବେ ନା ଭାଗ ଚାଷୀମାନେ ପାଇବେ? ମ
1: ନାଇଁ, ସରକାରଙ୍କ ବ୍ୟବସ୍ଥା ଅଛି, ଯାହା ନାଁରେ ଜମି ସେଇମାନେ ହିଁ ପାଇବେ।
0: ହେଲେ ନିଧିଆ, ଯୋଉମାନେ ତ ଆବେଦନ କରିଥିଲେ ସେମାନେ ପାଉଛନ୍ତି, ନୂଆ ଯୋଉମାନେ ପାଇବେ ସେମାନେ କେମିତି ଆବେଦନ କରିବେ, କୋଉଠି ଆବେଦନ କରିବେ, ସେ ବିଷୟ ଟିକେ କହୁନ।
1: ଆମର ଯୋଉ ଚାଷୀ ଭାଇମାନେ ଜାଣିଛନ୍ତି ସେମାନେ ଆମର PM Kisan.gov.in କୁ ଯାଇକି ଆବେଦନ କରିପାରିବେ, କିମ୍ବା ଆମର ଯୋଉମାନେ ଜାଣିପାରୁନାହାନ୍ତି, ସବୁଠୁ ସହଜ ଉପାୟ ହଉଛି ଆମର ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍, ଜମି ପଟ୍ଟା ଆଉ ମୋବାଇଲ ନମ୍ବର ନେଇ ଆମର ସହଜ ଜନସେବା କେନ୍ଦ୍ରକୁ ଯିବେ, ସେଇଠି ଆବେଦନ କରିବେ ଆଉ କଣ। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହଉଛି ଅପା, ଆମ ଯୋଉ ବ୍ୟାଙ୍କ ଆକାଉଣ୍ଟଟି ଆପଣ ଦେବେ ସେଇଠି ଯେମିତି ଆଧାର ଲିଙ୍କ ହେଇଥିବ।
0: ସେଦିନ କହୁନଥିଲ KYC?
1: ହଁ, ଇଏ ସେଇଥିପାଇଁ ଆମ ଚାଷୀ ଭାଇମାନେ ମନେ ରଖିବା ଦରକାର, ଯଦି ଏଇ ଯୋଉ ପଇସା ସେମାନେ ପାଇବାକୁ ଚାହୁଁଛନ୍ତି ତାହେଲେ ତାଙ୍କର ବ୍ୟାଙ୍କ ଖାତାକୁ ଠିକ ଠାକ୍ ରଖିଥିବେ, ସେଥିରେ ନେଣ ଦେଣ ଚାଲିଥିବ, EKYC ହେଇଥିବ,
0: ତାହେଲେ ହେଇଥିବ ଯଦି ଖାତା ଠିକ ଠାକ୍ ଥିବ,
1: ହଁ ତାହେଲେ ଯାଇକି ଏଇ ପଇସା ସିଧାସଳଖ ଭାରତ ସରକାରଙ୍କ ତରଫରୁ ହଉ କିମ୍ବା ଓଡ଼ିଶା ସରକାରଙ୍କ ତରଫରୁ ହଉ, ପଇସା ସିଧାସଳଖ ଖାତାକୁ ଆସିବ। ବିଭିନ୍ନ ପ୍ରକାର ଯୋଜନା ଅଛି, ସେଇ ସବୁ ଯୋଜନାକୁ ଜାଣିବାକୁ ହେଲେ ଆମକୁ କୃଷି କର୍ମଚାରୀଙ୍କ ସହିତ ଆଉ କୃଷି ବିଜ୍ଞାନ କେନ୍ଦ୍ର ସହିତ ମଧ୍ୟ ଯୋଗାଯୋଗରେ ରହିବାକୁ ପଡିବ।
0: ହଁ, ସେଇ ରହିଛନ୍ତି ବୋଲି ଆମ ଚାଷ କାର୍ଯ୍ୟ ଆଗେଇ ଚାଲୁଛି, ଚାଷୀ ଭାଇ ଦୁଇ ପଇସା ରୋଜଗାର କରୁଛନ୍ତି, ଭଲରେ ଅଛନ୍ତି। ହେଲେ ନିଧିଆ,
2: ଏତେ କଥା ହେଲେଣି, ବୈଠକ ଘର, ପଲ୍ଲୀ ଗୀତ ଟିକେ ଶୁଣିବା, ତାପରେ କଥା ହବା।

0: ଗୀତଟି ପୁରା ମନକୁ ଛୁଇଁ ଗଲା। ମୁଁ ଗୋଟେ କଥା କହୁଥିଲି, କଣ କହିଲ?
1: ତମ
0: ପାଇଁ ଝାଡୁ ଦିମୁଠା ଆଣିଥିଲି ନୂଆ ବୋହୂ। ମୁଁ କହିଥିଲେ ଦିମୁଠା ମତେ ଝାଡୁ ଦବ, ଝାଡୁ ଆଣିଛି ଏଇଠି ରହିଲା, ଆଉ ତମେ ଗଲା ବେଳକୁ ନେଇଯିବ ବୈଠକ ଘର। ଭଲ ମନ୍ଦ ଦୀପଦ କଥା ହେଲେ ଆଜିର କିଷାନ ବାଣୀ କାର୍ଯ୍ୟକ୍ରମରେ ଭଲ ବିଷୟଟି ଅଛି ମ।
1: ତାହେଲେ ଆଉ ଡେରି କାହିଁ କରୁଛ ମ, ଝଟ ଝଟ କହୁନ ବିଷୟବସ୍ତୁ କଣ ଅଛି ଆଉ ମହାଶୟ କିଏ ଆସୁଛନ୍ତି।
0: ବିଷୟବସ୍ତୁ ଆଜି ଅଛି ଝାଡୁ ଘାସ ଚାଷ ଜୀବିକାର ଏକ ନୂଆ ପଥ।
1: ବଢିଆ ନୂଆ ବିଷୟଟି।
0: ମହାଶୟ ହେଉଛନ୍ତି ଡକ୍ଟର ମାଧବ ଚନ୍ଦ୍ର ବେହେରା। ବୁଝାଇକି କହିବେ, ଆମେ ଶୁଣିବା, ତାପରେ କଥା ହେବା।
1: ହଉ ହଉ ହଉ।
0: ଆଜିର କିଷାନ ବାଣୀ କାର୍ଯ୍ୟକ୍ରମରେ ବିଷୟ ଅଛି ଝାଡୁ ଘାସ ଚାଷ ଜୀବିକାର ଏକ ନୂଆ ପଥ। ଏ ବିଷୟରେ ବୁଝାଇ କହିବା ପାଇଁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଓୟୁଟି ଭୁବନେଶ୍ୱରର ବିଭାଗୀୟ ମୁଖ୍ୟ ପ୍ରାକୃତିକ ସମ୍ପଦ ପରିଚାଳନା ବିଭାଗ ବନ ବିଦ୍ୟାଳୟର ଡକ୍ଟର ମାଧବ ଚନ୍ଦ୍ର ବେହେରା। ଆସନ୍ତୁ ସାର୍, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମକୁ। ନମସ୍କାର।
2: ନମସ୍କାର
0: ସାର୍। ଆଜି ଆମେ ଯୋଉ ବିଷୟ ରଖିଛେ ଝାଡୁ ଘାସ ଚାଷ ଜୀବିକାର ଏକ ନୂଆ ପଥ, ଏ ବିଷୟରେ ତ କଥା ହେବା। ତା ପୂର୍ବରୁ ଆମର ଚାଷୀ ଭାଇମାନେ ଜାଣିବାକୁ ଚାହିଁବେ ଝାଡୁ ଘାସ କଣ ବା ଝାଡୁ ଘାସ ଚାଷ ସେମାନେ କାହିଁକି କରିବେ, ସେ ବିଷୟଟି ପରାମର୍ଶ ଦିଅନ୍ତୁ।
2: ଝାଡୁ ହଉଛି ଆମ ସମସ୍ତଙ୍କର ଘରର ଏକ ଦୈନନ୍ଦିନ ବ୍ୟବହାର୍ଯ୍ୟ ବସ୍ତୁ। ଆଜିକାଲି ଦେଖିବେ ଗୋଟେ ପ୍ଲାଷ୍ଟିକ ବେଣ୍ଟ ଲଗା ହଉ ବା ଯେକୌଣସି ମେଳା ମହୋତ୍ସବରେ ଗଲେ ନିହାତି କିଛି କିଣନ୍ତି ନା କିଣନ୍ତୁ ଫୁଲ ଝାଡୁଟିଏ ସାଥିରେ ଧରିକି କିଣିକି ଆସିଥିବେ। ଇଏ ଗୋଟେ ବାଉଁଶ ଜାତୀୟ ଘାସ ଏବଂ ଘାସଟି ସାଧାରଣତଃ ଜଙ୍ଗଲରେ ଫୁଲବାଣୀ ହଉ କିମ୍ବା ନବରଙ୍ଗପୁର ହଉ କୋରାପୁଟ ହଉ ଜଙ୍ଗଲ ମାନଙ୍କରେ ସେଇ ଗଛରୁ ଆମର ଆଦିବାସୀ ଭାଇ ଭଉଣୀମାନେ ଯୋଉ ଅଛନ୍ତି ସେମାନେ ସଂଗ୍ରହ କରନ୍ତି, ସେଗୁଡ଼ାକୁ ମାର୍କେଟରେ ବିକନ୍ତି। ଏଇଟା ବର୍ତ୍ତମାନ ଜଙ୍ଗଲରୁ ଆସ୍ତେ ଆସ୍ତେ କମିଗଲାଣି ଏବଂ ସେମାନଙ୍କ ଜୀବିକା ଉପରେ ପ୍ରଭାବ ପକାଉଛି। ଝାଡୁ ଘାସଟାକୁ ଆମେ ଚାଷ କରିକି ମଧ୍ୟ ଲାଭବାନ ହେଇପାରିବା।
0: ଆଜ୍ଞା, ଓଡ଼ିଶାରେ ଝାଡୁ ଘାସ ଚାଷର ସମ୍ଭାବନା ରହିଛି, କରିପାରିବେ ଚାଷୀ ଭାଇମାନେ?
2: ହଁ, ଯେହେତୁ ଆଜିକାଲି ଚାଷ ଜମି କମିଗଲାଣି ଏବଂ ବର୍ଷା ଆପଣ ଦେଖିବେ ଅନିୟମିତତା ହେଇଗଲାଣି, ଜଳସେଚନ ଜମି ମୂଲ୍ୟବାନ ଫସଲ ଚାଷ କରୁଛେ, କିନ୍ତୁ ଯୋଉ ଅଣସେତିଜ ଜମି ଗୁଡିକ ଅଛି ପାହାଡ ତଳେ ଜମି ଗୁଡାକ ଅଛି, ଆମେ ଯୋଉ ପଦର ଜମି କହୁଛେ, ସେ ବାଲିଆ ଦୋରସା ମାଟି ଯୁକ୍ତ ପଦର ଜମି ମାନଙ୍କରେ ଏଇ ଝାଡୁ ଚାଷ କରିବାର ଆମର ପ୍ରକୋଷ୍ଠ ସମ୍ଭାବନା ରହିଛି। ଯୋଉ ଜମି ଗୁଡିକ ଆମର ଅଣ ଜଳସେଚିତ ଜମି ମାନଙ୍କରେ ସେ ଜମିରେ ଆମେ ଝାଡୁ ଚାଷ କରିପାରିବା ଏବଂ ଯୋଉ ଜାଗାରେ ପାଣି ଜମୁ ନଥିବ। ଆଉ ଗୋଟିଏ ସୁବିଧା ଏଇ ଚାଷରେ କଣ ନା, ଥରେ ଆମେ ଧରନ୍ତୁ ଝାଡୁ ଗଛ ଲଗେଇଦେଲେ ଆମ ପ୍ରଥମ ବର୍ଷ ଯାହା ଟିକେ ଅଳ୍ପ ଅମଳ ଦେଇପାରେ, କିନ୍ତୁ ଥରେ ଲଗେଇଦେଲେ 4-5 ବର୍ଷ ପର୍ଯ୍ୟନ୍ତ ଆମେ ସେଥିରୁ ଝାଡୁ ଅମଳ କରିପାରିବା ନିରବଚ୍ଛିନ୍ନ ଭାବରେ।
0: ତାମାନେ ଆମର ସେଥିରେ ବେଶୀ ଖର୍ଚ୍ଚ ହଉନି
2: ନା, ଯେହେତୁ ପ୍ରଥମ ବର୍ଷ ଖାଲି ଯୋଉ ଆମର ଗଛ ଲଗେଇବା ସମୟରେ ଯେମିତି ଗୋଟେ ଆମର ଚାରାଟେ ରୋପଣ କରିବା ଏବଂ ସେଥିପାଇଁ ଜମି ପ୍ରସ୍ତୁତ କରିବା, ସେଇ ଯୋଉ ହିସାବରେ ଯୋଉ ଖର୍ଚ୍ଚ କାଟିଦେଲେ ଦ୍ୱିତୀୟ ବର୍ଷ ତୃତୀୟ ବର୍ଷ ଚତୁର୍ଥ ବର୍ଷ ଏବଂ ପଞ୍ଚମ ବର୍ଷ ଆମେ ସେଥିରୁ ଝାଡୁ ଆମର ପୁଷ୍ପ ମଞ୍ଜୁରୀ ବା ଝାଡୁର ଯୋଉ ଇନ୍ଫ୍ଲୋରେନ୍ସେସ୍ ଆମେ ଇଂରେଜ ଭାଷାରେ କହୁ ବା ଆମେ ପୁଷ୍ପ ମଞ୍ଜୁରୀ ସେଇଟାକୁ ଆମେ ଅମଳ କରିପାରିବା ଏବଂ ସେଇଟା ସାଧାରଣତଃ ଅମଳ ଦେଇଥାଏ।
0: ଝାଡୁ ଘାସ ପାଇଁ କେଉଁ ପ୍ରକାର ମାଟି ଭଲ?
2: ପାହାଡ ପାଦଦେଶରେ ଯୋଉ ପଦର ଜମି ଗୁଡିକ ଅଛି ସେଥିରେ ଆମର କିନ୍ତୁ ମାଟି ଟିକେ ଗଭୀର ମାଟି ଥିବ, ବାଲିଆ ଦୋରସା ମାଟି, ଯେଉଁ ଜମିରେ ପାଣି ଜମା ହେଇ ରହୁନଥିବ ସେଇ ଜମି ଗୁଡିକ ଝାଡୁ ଚାଷ ପାଇଁ ଭାରି ଉତ୍କୃଷ୍ଟ। କମ୍ ଉର୍ବର ମାଟି ହେଲେ ଚଳିବ, କିନ୍ତୁ ପାଣି ବିଲକୁଲ ଜମୁ ନଥିବ। ପାଣି ଯଦିଓ ଆମର ଅତି ଶୁଷ୍କ ସମୟରେ ଅଣ ଜଳସେଚନ ଜମିରେ ଆମେ କରିବା, ବୃଷ୍ଟିପୃଷ୍ଟ ଜମି ମାନଙ୍କରେ କରିବା ଯେଉଁଥିରେ ଆମେ ଜଳସେଚନ ନଥିବ, ତେଣୁ ଏଥିରେ ଥରେ ଆମର ସେଇ ଉଚ୍ଚା ଜମିରେ ଚାଷ କରାଯାଇ ପାରିବ। ସେଥିପାଇଁ ଆମେ ଏଇଥିରେ କହୁ

0: ଯେ ଝାଡୁ ଚାଷ ଏକ ଜୀବିକାର ନୂଆ ପଥ, କାହିଁକି ନା ଅଣ ଜଳସେଚିତ ପାହାଡିଆ ଜମି ମାନଙ୍କରେ ଆମେ ଏଇ ଯୋଉ ଆମର ଟାଙ୍ଗରା ପଡିଛି ଜମି ଗୁଡାକ ସେ ଜାଗାରେ ଆମେ ଚାଷ କରିକି ସେଥିରୁ ମଧ୍ୟ କିଛି ଅମଳ ପାଇପାରିବା।
1: ସାର ଏ ତ ବହୁତ ବଢିଆ କଥା, ଆମେ ସାଧାରଣତଃ ଜାଣିବାକୁ ଚାହିଁବୁ ମାଟିର ଉର୍ବରତା କିପରି ଜାଣିବା।
0: ମାଟି ଉର୍ବରତା ଜାଣିବା ପାଇଁ ସାଧାରଣତଃ ଆମର ଚାଷୀ ଭାଇମାନେ ଆମର ଯୋଉ କୃଷି ବିଭାଗ ଅଛି କିମ୍ବା ଆମ ଯୋଉ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୃଷି ବିଜ୍ଞାନ କେନ୍ଦ୍ର ପ୍ରତି ଜିଲ୍ଲା ମାନଙ୍କର ଅଛି, ସେଠାରେ ଆମର ସଏଲ ହେଲ୍ଥ କାର୍ଡର ପରିଚାଳନା, ସେଠାରେ ମଧ୍ୟ ଆମେ ମାଟି ଦେଇକି ତାର ଉର୍ବରତା ଜାଣିପାରିବା। ସାଧାରଣତଃ ମାଟିର ଅମ୍ଳତା ଆମେ ଯାହାକୁ ପିଏଚ୍ କହୁଛେ, ଜୈବିକ କାର୍ବନ ମୁଖ୍ୟ

0: ବୈଷୟିକ ବିଶ୍ୱବିଦ୍ୟାଳୟ କୃଷି ବିଜ୍ଞାନ କେନ୍ଦ୍ର ପ୍ରତ୍ୟେକ ଜିଲ୍ଲାମାନଙ୍କରେ ଅଛି। ସେଠାରେ ଆମର ସଏଲ ହେଲ୍ଥ କାର୍ଡର ପରିଚାଳନା ଅଛି। ସେଠାରେ ମଧ୍ୟ ଆମେ ମାଟି ଦେଇକି ତାର ଉର୍ବରତା ଜାଣିପାରିବା। ସାଧାରଣତଃ ମାଟିର ଅମ୍ଳତା ଆମେ ଯାହାକୁ ପିଏଚ୍ କହୁଛେ, ଜୈବିକ କାର୍ବନ, ମୁଖ୍ୟ ପୋଷକ ହିସାବରେ ଆମର ଯବକ୍ଷାରଜାନ, ଫସ୍ଫରସ୍, ପଟାସ, ଏତିକି ଆମେ ଜାଣିପାରିଲେ ସେ ଅନୁସାରେ ଆମେ ଜାଣିପାରିବା ଯେ ସେ ଜମିଟି କମ୍ ଉର୍ବର ଅଛି ଏବଂ କିନ୍ତୁ ଝାଡୁ ଚାଷ ପାଇଁ ଉପଯୋଗୀ ହେଇପାରିବ କି ନ ହେଇପାରିବ।
1: ଆମେ ଝାଡୁ ଘାସ କେବେ ଲଗାଇବା?
0: ସାଧାରଣତଃ ଆମର ଯୋଉ ଜମି ପ୍ରସ୍ତୁତି ଏପ୍ରିଲ ମେ ମାସ ଖରାଦିନେ କରିବା, ଯାହା ବୁଦାବୁଦି ଅଛି ଆମେ ତାକୁ ସଫା କରିଦେବା। ଖରାଦିନେ ଟିକେ ଗାତ କରିଦେଲେ ସେଥିରୁ ଆମର ଯୋଉ ରୋଗ ପୋକ ସବୁ ମରିଯିବେ। ଗାତ ମଧ୍ୟ ବେଶୀ ବଡ଼ ଦରକାର ପଡ଼ିବ ନାହିଁ, ଆମର ଫୁଟେ ଫୁଟେ ଫୁଟେ କିମ୍ବା ନହେଲେ ଦେଢ଼ ଫୁଟର ଗାତ କରିକି ସେଥିରେ ଆମେ ଖରାଦିନେ ମାଟିକି ଟିକେ ଖରା ଦେଇଦେବା, ରୋଗ ପୋକ ମରିଯିବେ। ଜୁନ ଜୁଲାଇ ମାସ ଯେବେ ଅର୍ଥାତ୍ ମୌସୁମୀ ବର୍ଷା ଆରମ୍ଭ ହେବ, ତାର ପ୍ରଥମ ବର୍ଷା ପରେ ପରେ ଆମେ ଏଇ ଚାରା ଗଛ ଲଗେଇଦେଲେ ଭଲ। ଏବଂ ସେଥିରେ ଟିକିଏ ରହିବ ଯେ ମାଟିରେ ଯେପର୍ଯ୍ୟନ୍ତ ପର୍ଯ୍ୟାପ୍ତ ଆର୍ଦ୍ରତା ଅଛି ବା ମାଟି ଟିକେ ଓଦାଳିଆ ଅଛି, ଯାହାଫଳରେ କି ଯୋଉ ଆମେ ନୂଆ ଚାରାଟା ଲଗେଇବା, ସେ ନୂଆ ଚାରାଟାର ଚେର ତାର ଯୋଉ ମାଟି ପିଣ୍ଡୁଳାରୁ ନୂଆ ମାଟି ପିଣ୍ଡୁଳାକୁ ଟିକେ ସଂସ୍ପର୍ଶରେ ରହିଗଲେ ଆମର ନୂଆ ଚେର ବାହାରି ପଡ଼ିବ ଏବଂ ଗଛ ସେଥିରେ ଭଲ ଭାବେ ବଞ୍ଚିପାରିବ।
1: ସାଧାରଣତଃ ବଡ଼ କଥା ହେଲା ଆମେ ଚାରା କୋଉଠୁ ପାଇବା?
0: ଯେହେତୁ ଇଏ ଗୋଟେ ଅଣପାରମ୍ପରିକ କୃଷି, ସେଥିପାଇଁ ଆମେ ସବୁ ଜାଗାରେ ଏହାର ଚାରା ମିଳିବ ନାହିଁ। ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର, ବନ ବିଦ୍ୟାଳୟ କିମ୍ବା ଆମର ଜଙ୍ଗଲ ବିଭାଗର କିଛି ନର୍ସରୀ ମାନଙ୍କରେ ଯୋଗାଯୋଗ କଲେ ସେମାନେ ଏଇ ଚାରା ପ୍ରସ୍ତୁତି କରନ୍ତି। ଜଣେ ଚାଷୀ ଭାଇ ଧର ନିହାତି ଏକର ଦୁଇ ଏକର ଚାଷ କରିବା ପାଇଁ ଚାହୁଁଛନ୍ତି, ନିହାତି ହଜାରରୁ ଦୁଇ ହଜାର ପର୍ଯ୍ୟନ୍ତ ଚାରା ଦରକାର ପଡ଼ିବ। ଏବଂ ଏତିକି ସଂଖ୍ୟକ ଚାରା ଯଦି ନଥାଏ, ଆମେ 4-6 ମାସ ଆଗରୁ ଆମେ ସେହି ସମ୍ପୃକ୍ତ କୃଷି ବିଜ୍ଞାନ କେନ୍ଦ୍ର କିମ୍ବା କୃଷି ମହାବିଦ୍ୟାଳୟର ଯୋଉ ବନ ବିଦ୍ୟାଳୟ ତାଙ୍କର ଯୋଉ ବିଭାଗୀୟ ମୁଖ୍ୟ, ଆମର ଯୋଉ ଜଙ୍ଗଲ ବିଭାଗ ନର୍ସରୀଙ୍କ ସହ ଯୋଗାଯୋଗ କଲେ ସେମାନେ କିଛି ଚାରା ଉପଲବ୍ଧ ଥାଏ ନେଇପାରିବେ, କିମ୍ବା ତାଙ୍କର ଆମେ ସେଠି ଯଦି ଆଗରୁ ଅଗ୍ରିମ କଥାବାର୍ତ୍ତା କଲେ ସେମାନେ ସେ ଚାରା ପ୍ରସ୍ତୁତି କରିପାରିବେ। କିମ୍ବା ଯଦି ଚାଷୀ ଭାଇମାନେ ଚାହିଁବେ ମୋର ବାଡ଼ି ବଗିଚାରେ ସୁବିଧା ଅଛି ଏବଂ ମୁଁ ନିଜେ ମଧ୍ୟ ଚାରା ପ୍ରସ୍ତୁତି କରିପାରିବି, ସେମାନେ ମଧ୍ୟ ଚାହିଁଲେ ତାଙ୍କର ଯୋଉ ଚାରା ସେ ଜାଗାରେ ପ୍ରସ୍ତୁତି କରିପାରିବେ। ନିହାତି 6 ମାସର ଚାରା ହେଲା ପରେ ହିଁ ଆମେ ଲଗେଇବା ପାଇଁ ଯୋଗ୍ୟ ହେବା। ତେଣୁ ଯେହେତୁ ଆମେ ଜୁନ ଜୁଲାଇରେ ଆମେ ଚାରା ଲଗେଇବା ପାଇଁ ଚିନ୍ତା କରିବା, ତାମାନେ ଆମେ ଫେବୃଆରୀ ମାସ କିମ୍ବା ମାର୍ଚ୍ଚ ମାସରୁ ଆମେ ନିହାତି ଚାରା ପ୍ରସ୍ତୁତି ପାଇଁ କରିବାକୁ ପଡ଼ିବ।
1: ଆଜ୍ଞା, ଏଇ ଆମେ ଚାରା ଲଗେଇବା ବା ଗଛ ଲଗେଇବା, ଗଛ ମଧ୍ୟରେ କେତେ ଦୂରତା ରଖିବା ଦରକାର?
0: 2 ମିଟରରୁ 2 ମିଟର ଗଛକୁ ଗଛ ଏବଂ 2 ମିଟର 2 ମିଟର ଧାଡ଼ିକୁ ଧାଡ଼ି ଦୂରତା ରଖି ଗଛ ଲଗାଇ ପାରିବା।
1: ଆଜ୍ଞା,
0: ଏବଂ ଏହି ହିସାବରେ ଆମର 1 ଏକରରେ 1000ଟି ଗଛ ରଖାଯାଇ ପାରିବ। ତେବେ ଜମିର ଆକାର, କୃଷି ପରିଚାଳନା ଅନୁସାରେ ଗଛ ସଂଖ୍ୟାରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ଯଦି ମାଟି ଟିକେ ଭଲ ଉର୍ବର ଅଛି, ଆମେ 2 ମିଟର 2 ମିଟର ମଧ୍ୟ କମେଇକି 1.5 ମିଟର ବ୍ୟବଧାନ ମଧ୍ୟ ଅତି ଘଞ୍ଚ ହିସାବରେ ଲଗେଇ ପାରିବା। ଆମେ କହୁଛେ ହାଇ ଡେନ୍ସିଟି ପ୍ଲାଣ୍ଟେସନ ମଧ୍ୟ ଲଗେଇ ପାରିବା, ଯାହାଫଳରେ କି ଆମର ଗଛ ସଂଖ୍ୟା କିଛି ପରିମାଣରେ ବଢ଼ିଯାଇ ପାରିବ।
1: ଏଇ ଝାଡୁ ଘାସ ଚାଷରେ ଜଳସେଚନର ଆବଶ୍ୟକତା ଅଛି କି?
0: ପଡ଼ିଆ ଜମିରେ ଚାଷ କରିବା ସାଧାରଣତଃ ସେ ଜମିମାନଙ୍କରେ ଜଳସେଚନ ସମ୍ଭାବନା କମ୍ ଥାଏ ଏବଂ ଏହା ଏକ ବର୍ଷା ନିର୍ଭର ଚାଷ ଭାବେ ପରିଗଣିତ। ଧରନ୍ତୁ ଗଛ ଲଗେଇଲା ସମୟରେ କିଛି ମାଟିର ଆର୍ଦ୍ରତା ଦରକାର ଏବଂ ସେ ସମୟରେ ସପୋଜ ମାଟି ଶୁଖିଗଲା, ବର୍ଷା ଛାଡ଼ିଗଲା, ସେ ସମୟକୁ ଆମର କିଛି ପରିମାଣର ଗଛ ବଞ୍ଚାଇବା ପାଇଁ ନିହାତି ଯୋଉ ଜୀବନ ବଞ୍ଚିବା ଜଳସେଚନ କରିବାକୁ ପଡ଼ିବ। ଯଦି ଆମେ ଜଳସେଚନର କିଛି ସୁବିଧା ଥାଇପାରେ, ଆମେ ଯଦି କିଛି ଜଳସେଚନ କରିପାରିବା, ଅତି ଶୁଷ୍କ ସମୟ ମାର୍ଚ୍ଚ ଏପ୍ରିଲ ମେ ମାସରେ ମାସକୁ 2 ଥର ଲେଖାଏଁ ଜଳସେଚନ କରାଯାଇପାରିବ, ତାହେଲେ ଆମର ଝାଡୁ ଅମଳରେ ନିହାତି ବୃଦ୍ଧି ହେବାର ସମ୍ଭାବନା ଅଛି।
1: ଆଉ ଗୋଟେ କଥା ଜାଣିବା ପାଇଁ ଚାହିଁବୁ, ଝାଡୁ ଘାସ ଚାଷରେ ସାର କିପରି ଓ କେତେ ବ୍ୟବହାର କରିବା ଦରକାର?
0: ସାଧାରଣତଃ ଚାରା ଲଗାଇବା ସମୟରେ ପ୍ରତି ଗାତ ପିଛା 1 ଟୋକେଇ ସଢା ଗୋବର ଖତ ଦେଇ ଏବଂ ତା ସେଥିରେ ଅଳ୍ପ କିଛି ପରିମାଣର ନାଇଟ୍ରୋଜେନ, ଫସ୍ଫରସ୍ ଏବଂ ପଟାସ୍ ଦେଇ ଗଛ ଲଗେଇଲେ ଭଲ। ଏବଂ ପ୍ରତି ଗଛ ପିଛା 50 ଗ୍ରାମ ଯବକ୍ଷାରଜାନ, 30 ଗ୍ରାମ ଫସ୍ଫରସ୍ ଏବଂ 30 ଗ୍ରାମ ପଟାସିୟମ ପୋଷକ ତତ୍ତ୍ୱ ଦେଇ ଗଛ ଲଗେଇଲେ ଭଲ, ଗଛ ହୃଷ୍ଟପୃଷ୍ଟ ହୋଇ ବଢ଼ିବ ଏବଂ ପ୍ରଥମ ବର୍ଷ ଅଧିକା ଚଅଁଳ ଦେବ। ପ୍ରାୟ 45 ଦିନ ପରେ ଯୋଉ ଗଛ ଗୁଡିକ ଅଦରକାରୀ ଅଛି ବା ଅଗଛା ସଫା କରିବା ଏବଂ ମାଟିକି ଟିକେ କୋଡ଼ା ଖୋସା କରିବା। ଦ୍ୱିତୀୟ ପର୍ଯ୍ୟାୟରେ ଯଦି ସମ୍ଭବ 50 ଗ୍ରାମ ନାଇଟ୍ରୋଜେନ, 20 ଗ୍ରାମ ଫସ୍ଫରସ୍ ଏବଂ 20 ଗ୍ରାମ ପଟାସ୍ ପୋଷକ ତତ୍ତ୍ୱ ଦେବା, ତାହେଲେ ଗଛର ପିଲ ଅଧିକା ବାହାରିବ ଏବଂ ଯେତୋଟି ପିଲ ଅଧିକା ବାହାରିବ ସେତେଟି ଆମର ଝାଡୁର ଫୁଲ ଆସିବ। ଏତିକି ଗୋଟେ ମନେ ରଖିବା ଯେ 50 ଗ୍ରାମ ନାଇଟ୍ରୋଜେନ ଏବଂ 50 ଗ୍ରାମ ୟୁରିଆ ସମାନ ନୁହେଁ। ଆମେ ସାଧାରଣତଃ 50 ଗ୍ରାମ ନାଇଟ୍ରୋଜେନ କହିଲେ ଆମେ 100 ଗ୍ରାମର ୟୁରିଆ ଦେବାକୁ ପଡ଼େ, ଯେହେତୁ ତାର ସେଥିରେ ନାଇଟ୍ରୋଜେନ ପୋଷକ ତତ୍ତ୍ୱ 2 ଭାଗ ଆମେ ସାଧାରଣତଃ ଗୁଣିବାକୁ ପଡ଼ିବ। ସେହି ହିସାବରେ ଆମେ ୟୁରିଆ କିମ୍ବା ନହେଲେ

0: ଆମର ଯୋଉ ଅନ୍ୟ ଜୈବିକ ସାର ମିଳୁଛି ପ୍ରୟୋଗ କରିପାରିବା। ଚାଷୀ ଭାଇମାନଙ୍କର ନିହାତି ଆଗ୍ରହ ଥିବ ଯେ ପ୍ରକୃତିରେ ଏଥିରେ ରୋଗ ଭୋଗ କେତେ ଲାଗେ ଏବଂ ସେଥିପାଇଁ କ'ଣ ଆମର ଯତ୍ନ ନେବାକୁ ପଡ଼ିବ। ସାଧାରଣତଃ ଏଇ ଝାଡୁ ଘାସ ଚାଷରେ ବଡ଼ ଧରଣର ସେମିତି କୀଟପତଙ୍ଗ ବା ରୋଗର କିଛି ସମସ୍ୟା ଦେଖାଯାଏ ନାହିଁ। ଯଦି ଜମିରେ ପାଣି ନିଷ୍କାସିତ ହୋଇପାରୁନାହିଁ, ମୂଳ ସଢିବା ରୋଗ ଦେଖାଯାଇପାରେ, ସେହି କ୍ଷେତ୍ରରେ ଆମେ ପ୍ରଥମତଃ ଜଳକୁ ନିଷ୍କାସନ କରିବା ଏବଂ ଯଦି କିଛି ମୂଳ ପଚିବାର ଦେଖାଗଲା ନିକଟସ୍ଥ କୃଷି ବିଶେଷଜ୍ଞଙ୍କ ପରାମର୍ଶରେ ଉପଯୁକ୍ତ ଔଷଧ ବ୍ୟବହାର କରିପାରିବା। ଗୋରୁ ଛେଳି ଅନ୍ୟ ପଶୁଙ୍କ ଚରିବାକୁ ଫସଲକୁ ରକ୍ଷା କରିବାକୁ ପଡ଼ିବ, ସେଥିପାଇଁ ବାଡ଼ ଦେବାକୁ ନିହାତି ଦରକାର। ଯଦି କିଛି ମୂଳ ସଢା ରୋଗର ସମ୍ଭାବନା ଦେଖାଗଲା ଆମେ ସେଥିରେ ରିଡୋମିଲ 2 ଗ୍ରାମ ପର 1 ଲିଟର ପାଣିରେ ଆମେ ତାକୁ ମୂଳରେ ଆମେ ଦେଇପାରିବା। ଡିଥେନ୍ M45 ତାର 3 ଗ୍ରାମ ପ୍ରତି 1 ଲିଟର ପାଣିରେ ଆମେ ମିଶ୍ରଣ କରିକି ତାର ମୂଳକୁ ଆମେ ସିଞ୍ଚନ କରିପାରିବା।
1: ଝାଡୁ ଘାସ କେବେ ଅମଳ କରିବେ ଚାଷୀ ଭାଇମାନେ?
0: ଝାଡୁ ଘାସର ମୁଖ୍ୟ ଅଂଶ ହେଉଛି ଆମର ପୁଷ୍ପମଞ୍ଜରୀ, ତେଣୁ ପୁଷ୍ପମଞ୍ଜରୀ ଯେତେବେଳେ ପରିପକ୍ୱ ହୁଏ ତାକୁ ଆମେ ମୂଳରୁ କାଟିବାକୁ ପଡ଼ିବ ଏବଂ ସେଥିପାଇଁ ସାଧାରଣତଃ ଆମର ଯୋଉ ଓଡ଼ିଶା ଜଳବାୟୁରେ ଜାନୁଆରୀରୁ ଫେବୃଆରୀ ମାସ ମଧ୍ୟରେ ସାଧାରଣତଃ ପୁଷ୍ପମଞ୍ଜରୀ ଗୁଡ଼ିକ ଆମର ଯୋଉ ସବୁଜରୁ ସାଧାରଣତଃ ଟିକିଏ ଗାଢ଼ା ସବୁଜ ଏବଂ ତାପରେ ଟିକିଏ ହଳଦୀ ରଙ୍ଗ ଆସେ, ସେ ସମୟକୁ ଆମେ ମୂଳରୁ କାଟିବା। ଯେତେ ଲମ୍ବାର ପୁଷ୍ପମଞ୍ଜରୀ ରହିବ ସେତେ ଭଲ ଝାଡୁ ହବ ଏବଂ ତାକୁ ଆମେ ଆଣିକି ଗୋଟେ ଜାଗାରେ ଗଦେଇବା, ଶୁଖାଇବା। ଶୁଖାଇ ସାରିଲା ପରେ ତାକୁ ଆମେ ଯୋଉ ପତ୍ର କାଟିକି ଆମେ ତାକୁ ଝାଡୁ ବାନ୍ଧିବା ପାଇଁ ବ୍ୟବହାର କରିପାରିବା।
1: ଗୋଟିଏ ଏକରରେ ଯୋଉ ଝାଡୁ ଘାସ ଚାଷ କଲେ କେତେ ଖର୍ଚ୍ଚ ହେଇପାରେ ଗୋଟେ ଚାଷୀ ଭାଇର?
0: ଏକର ପିଛା 1000 ଗଛ ପାଖାପାଖି ଲାଗିବ, ସେଥିପାଇଁ ଆମେ ଜମି ପ୍ରସ୍ତୁତି କରିବାକୁ ପଡ଼ିବ, ଚାରା କିଣିବାକୁ ପଡ଼ିବ, ସେଥିପାଇଁ ଲୋକ ଶ୍ରମ ଦେବେ ଏବଂ କିଛି ଗୋବର ଖତ ଏବଂ ସାର ମଧ୍ୟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଆମକୁ କିଛି କରିବାକୁ ପଡ଼ିବ। ସବୁ ମିଶାଇଲେ ଆମେ ପ୍ରଥମ ବର୍ଷ ସାଧାରଣତଃ 1.5 ଲକ୍ଷ ଟଙ୍କା ପାଖାପାଖି ଲାଗିବ, ଆଜିକା ଯେହେତୁ ମଜୁରୀ ଅଧିକା ବଢ଼ିଗଲାଣି ଏକରକୁ ଲାଗିବ। ପ୍ରଥମ ବର୍ଷ ଯେହେତୁ ଜମି ପ୍ରସ୍ତୁତି ଏବଂ ଗାତ ଖୋଳିବା ରହୁଛି ଅଧିକା ମଜୁରୀ ଲାଗୁଛି। ଦ୍ୱିତୀୟ ବର୍ଷ ସାଧାରଣତଃ ଖାଲି ଗୋଟିଏ ଥର ମାଟି କୋଡ଼ା ଖୋସା କରିବା ଏବଂ ଆମର ଯୋଉ ପୁଷ୍ପ ମଞ୍ଜୁରୀ କାଟିବା ପାଇଁ ଯୋଉ ଶ୍ରମ ଲାଗିବ ସେତିକି ହିଁ ଅଧିକା ଖର୍ଚ୍ଚ, ପାଖାପାଖି 35,000-40,000 ଦ୍ୱିତୀୟ ବର୍ଷରେ ଖର୍ଚ୍ଚ ହେବ ଖାଲି କାଟିବା ପାଇଁ। ତା ବାଦ ଏଥିରେ ଆଉ ବିଶେଷତଃ କିଛି ଖର୍ଚ୍ଚ କରିବାକୁ ପଡ଼େ ନାହିଁ, ପାଖାପାଖି 4-5 ବର୍ଷ ପର୍ଯ୍ୟନ୍ତ ଅମଳ ମିଳିବ। ଦ୍ୱିତୀୟ ଏବଂ ତୃତୀୟ ଚତୁର୍ଥ ପଞ୍ଚମ ବର୍ଷରେ କିଛି ଆମର ଚାରା ଲଗାଇବା ପାଇଁ ଖର୍ଚ୍ଚ ହୁଏ ନାହିଁ, ସେଥିପାଇଁ ବାର୍ଷିକ ଖର୍ଚ୍ଚ ଯଥେଷ୍ଟ ପରିମାଣରେ କମିଯାଏ।
1: ଏକର ପିଛା ଆମେ ଆଉ ଆୟ କେତେ ହେଇପାରିବ ସେଥିରୁ?
0: ଝାଡୁ ଘାସର ଆୟଟା ବୁଦାରେ କେତୋଟି ଆମର ଶାଖା ପ୍ରଶାଖା ବାହାରିଛି ବା ଆମେ ଯୋଉ କହୁଛେ ପିଲ ବାହାରିଛି ଏବଂ ପ୍ରଥମ ବର୍ଷ ସାଧାରଣତଃ 40-45 ପିଲ ବାହାରେ, ଦ୍ୱିତୀୟ ବର୍ଷ ପାଖାପାଖି 100-250 ପର୍ଯ୍ୟନ୍ତ ଆମର ବାହାରିପାରେ ଯୋଉ ପୁଷ୍ପମଞ୍ଜରୀ ବା ପିଲ ବାହାରିପାରେ ଯେହେତୁ ବଡ଼ ବୁଦା ହୁଏ, ଏବଂ ସେହି ହିସାବରେ ଆମର କେତେ ଲମ୍ବାର ଆମର ଯୋଉ ପୁଷ୍ପମଞ୍ଜରୀ କେତେ ଗୁଣବତ୍ତା ପୁଷ୍ପମଞ୍ଜରୀ ଅଛି ସେହି ହିସାବରେ ଆମର ତାର ଲାଭ ବାହାରିଥାଏ। ଆଉ ଦ୍ୱିତୀୟ ଜିନିଷ ହେଉଛି ଯେ ଚାଷୀ ଭାଇମାନେ ଯଦି ଝାଡୁ ପ୍ରକ୍ରିୟାକରଣ କରି ନିଜେ ନ କରିପାରିଲେ ତାକୁ ମଧ୍ୟ ନିକଟସ୍ଥ ଯୋଉ ଆମର ଓର୍ମାସ ଅଛନ୍ତି ବା SHG ଗ୍ରୁପ ଅଛନ୍ତି ତାଙ୍କୁ ମଧ୍ୟ କଞ୍ଚାମାଲ ହିସାବରେ ବିକ୍ରି କରିପାରିବା। ତେଣୁ ପ୍ରକ୍ରିୟାକରଣ କରି ବିକୁଛନ୍ତି କିମ୍ବା ଆମେ ଯୋଉ କଞ୍ଚାମାଲ ହିସାବରେ ଆମର ହୋଲସେଲ ରେଟ୍ରେ ଆମେ ବିକୁଛନ୍ତି ସେହି ହିସାବରେ ଆମେ ଅନୁମାନିକ ଲାଭ ନିର୍ଭର କରେ। ଉଦାହରଣତ୍ମକ ହିସାବ ଅନୁସାରେ ଆମେ କରିଛୁ 1 ଏକରରୁ 5 ବର୍ଷରେ ପାଖାପାଖି 8 ଲକ୍ଷ ଟଙ୍କାର ମୋଟ ଆୟ ହୋଇପାରେ, ପାଖାପାଖି 2,60,000 ଖର୍ଚ୍ଚ ହୁଏ ଏବଂ ପାଖାପାଖି 5,40,000 ଟଙ୍କା ପର୍ଯ୍ୟନ୍ତ ଲାଭ ବାହାରିବ ଯଦି ଆମେ ପ୍ରକ୍ରିୟାକରଣ କରିକି ବିକ୍ରି କରିପାରୁଛେ।
1: ଏଇ ଯୋଉ ଚାଷୀ ଭାଇମାନେ ଚାଷ କରିବେ ସରକାରଙ୍କଠାରୁ କିଛି ସହାୟତା ପାଇପାରିବେ କି ସେମାନେ?
0: ଏହି ଚାଷ ପାଇଁ ସରକାରଙ୍କର ଓର୍ମାସ ଏବଂ ଜୀବିକା ମିଶନ OLM ମାଧ୍ୟମରେ ଉତ୍ପାଦର ମୂଲ୍ୟ ବୃଦ୍ଧି, ପ୍ୟାକେଜିଂ ଏବଂ ବଜାର ସଂଯୋଗ ଭଳି ସୁଯୋଗ ବିଷୟରେ ଜାଣିପାରିବା। ଏହି ସଂସ୍ଥାମାନେ ଆମର ଚାଷୀ ଭାଇମାନଙ୍କୁ ଓ ମାମାନଙ୍କୁ SHG ଗ୍ରୁପ ମାନଙ୍କୁ ସେମାନେ ତାଲିମ ଦିଅନ୍ତି ଯାହାଫଳରେ କିପରି ଝାଡୁ ତିଆରି କରାଯାଇପାରିବ ଏବଂ ତାହାର ପ୍ରକ୍ରିୟାକରଣ କରି କିପରି ଅଧିକା ମୂଲ୍ୟ ମିଳିପାରିବ। ଆମର ଯୋଉ ପ୍ରତି ଜିଲ୍ଲାର ଯୋଉ କୃଷି ମହୋତ୍ସବ ହେଉ କିମ୍ବା ଆମର ଯୋଉ ଜିଲ୍ଲାସ୍ତରୀୟ ମହୋତ୍ସବ ହେଉ, ଭୁବନେଶ୍ୱର ଆମର ଯୋଉ ପ୍ରଦର୍ଶନୀ ପଡ଼ିଆରେ ମହୋତ୍ସବ ହୁଏ, ସେଥିରେ ଦେଖି ଓର୍ମାସର ଏବଂ ଜୀବିକା ମିଶନର ଯୋଉ ଷ୍ଟଲ ଲାଗିଥିବ ସେଥିରେ ଝାଡୁର ନିହାତି ସେଠି ମାମାନେ ଝାଡୁ ତିଆରି କରନ୍ତି ଏବଂ ସେଥିରେ ଲାଇଭ ତିଆରି କରି ବିକନ୍ତି। ତାକୁ ଲୋକମାନେ ଯେମିତି ସାଙ୍ଗେ ସାଙ୍ଗେ ସବୁ 2-3 ଲେଖେ ଝାଡୁ କିଣିକି ନେଇକି ଯାଆନ୍ତି।
1: ଏଇ ଝାଡୁ ଘାସ ଚାଷରେ ସବୁଠାରୁ ବଡ ସୁଯୋଗ କଣ ରହିଛି?
0: ଏଥିରେ ବଡ଼ ସୁଯୋଗ ଯେ ଗାଁର ଯୁବକ ଯୁବତୀ ଅଛନ୍ତି ସେମାନେ ଏଇ ଯୋଉ ମାର୍କେଟ ଲିଙ୍କେଜ କରିବା ଏବଂ ଆମର ବିଭିନ୍ନ ପ୍ରକାର ଯୋଉ ମାର୍କେଟର ଯୋଉ କମ୍ପାନୀ ଅଛନ୍ତି ତାଙ୍କ ସହିତ ଯୋଗାଯୋଗ କରିକି ଆମେ ବାହାରକୁ

0: ପଠାଇବାର ମଧ୍ୟ ସୁଯୋଗ ରହିଛି।
1: ଜଣେ ଚାଷୀ ଆଜିଠାରୁ ଝାଡୁ ଘାସ ଚାଷ କରିବାକୁ ଚାହିଁଲେ ପ୍ରଥମେ କ'ଣ କରିବ?
0: ପାଞ୍ଚଟି କଥା ପ୍ରଥମତଃ ଆମକୁ ମନେ ରଖିବାକୁ ପଡିବ। ପ୍ରଥମତଃ ପ୍ରକୋଷ୍ଠ ଜମି ଦେଖନ୍ତୁ, ଯାହାକି ବାଲିଆ ବାଲିଆ ଦୂରସା ଏବଂ ଭଲ ଜଳ ନିଷ୍କାସନ ହୋଇପାରୁଥିବ। ଦ୍ୱିତୀୟତଃ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ଯେ ମୁଁ ଏଇ ଚାଷ କଲେ ଭଲ ଅଛି କିମ୍ବା କିଛି ବିପଦର ସମ୍ମୁଖୀନ ହୋଇପାରିବି କି ନାହିଁ। ତୃତୀୟ ହେଉଛି ଯେ କେଉଁ ଜାଗାରୁ ମୁଁ ଭଲ ଚାରା ପାଇପାରିବି କିମ୍ବା ମୁଁ ଚାରା ତିଆରି କରିପାରିବି। ଚତୁର୍ଥ ଯୋଉଟାକି ନିହାତି ମୁଖ୍ୟ, ଯେ ପ୍ରଥମେ ଆମର ବଜାର ଖୋଜିବାକୁ ପଡିବ। ଆମର ଏଇ ଝାଡୁ ଚାଷ କଲେ ଯୋଉ ଅମଳ ହେବ ତାକୁ କିଏ କିଣିବ ଏବଂ କେତେ ପରିମାଣ କିଣିବ, କେତେ ଦରରେ କିଣିବ ଏବଂ ମୁଁ ସେଥିରୁ କେତେ ମୋର ଖର୍ଚ୍ଚ ଯେ କଲାପରେ କେତେ ଲାଭ ପାଇପାରିବି। ପଞ୍ଚମତଃ ଛୋଟ ଅଞ୍ଚଳରେ ଚାଷ ଆରମ୍ଭ କରନ୍ତୁ ଏବଂ ତାଧରୁ କିଛି ଶିକ୍ଷା ପାଇସାରିଲା ପରେ ଆମେ ଦ୍ୱିତୀୟ ବର୍ଷରୁ ଆମର ଯୋଉ ଚାଷ କରାଯାଇ ପାରୁନଥିବା ଜାଗାକୁ ଆମେ ଏଥିରେ ମଧ୍ୟ କରିପାରିବା।
1: ଡକ୍ଟର ବେହେରା, ଆପଣ ଆମ କାର୍ଯ୍ୟକ୍ରମକୁ ଆସିଲେ ଅତି ସୁନ୍ଦର ଭାବରେ ଝାଡୁ ଘାସ ଚାଷ ଜୀବିକାର ଏକ ନୂଆ ପଥ ବିଷୟଟିକୁ ଅତି ପ୍ରାଞ୍ଜଳ ଭାବରେ ଆମର ଶ୍ରୋତାବନ୍ଧୁମାନଙ୍କୁ ବୁଝାଇ କହିଥିବାରୁ ଆମ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ଏଥର ଇଚ୍ଛା କରିବ କି ନାହିଁ ଏଇ ଘାସ ଚାଷ କରିବା ପାଇଁ?
3: ଇଏ କରିବା ନା, ଆଉ ଇଏ ଆମର ଜୀବିକା ଜୀବନକୁ ଯିଏ ବଢ଼ଉଛି ଆଉ ସେ ସବୁ କଲେ ସିନା ଆମ ଚାଷୀ ଭାଇ ମାନେ ଦି ପଇସା ପାଇବେ। ଇଏ ଆମର ଯୋଉ କିଷାନ ବାଣୀ କାର୍ଯ୍ୟକ୍ରମ ସରକାରଙ୍କ ତରଫରୁ ଚାଲିଛି, ତାର ମୁଖ୍ୟ ଲକ୍ଷ୍ୟ ଆଉ ଉଦ୍ଦେଶ୍ୟ ହେଉଛି ବିଭିନ୍ନ ପ୍ରକାର ନୂଆ ନୂଆ କଥା ଆମ ଆଗାମୀ ପିଢ଼ିର ଚାଷୀ ଭାଇ ମାନଙ୍କୁ ଜଣେଇବା।
2: ନିଧିଆ, ସବୁ କଥା ଭିତରେ ଆମେ ଯୋଉ ଚାଷବାସ କରୁଛେ ଯାହା ଆମେ ପାଉଛେ ତାକୁ ପୁଣି ବିକିବା ପୁଣି କିଣିବା ଏସବୁ ମାନେ ବଜାର ଦର।
3: ବୁଝିଗଲି। ହଉ ତାହେଲେ ବଜାର ଦରଟି ଶୁଣିବା।
1: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବାର ଦର ହେଉଛି ଆଳୁ କିଲୋ ପ୍ରତି 30-35 ଟଙ୍କା, ବାଇଗଣ କିଲୋ ପ୍ରତି 36-43 ଟଙ୍କା, ବିଲାତି କିଲୋ ପ୍ରତି 29-34 ଟଙ୍କା, ପିଆଜ କିଲୋ ପ୍ରତି 58-69 ଟଙ୍କା, ବିନ୍ସ କିଲୋ ପ୍ରତି 75-98 ଟଙ୍କା ଓ ରସୁଣ କିଲୋ ପ୍ରତି 186-282 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି। ହେଲେ ନିଧିଆ, ବଜାର ଦର କଥା ତ ଶୁଣିଲେ, ହେଲେ ଆମେ ଚାଷୀ ବନ୍ଦୀ ଲୋକ ଯେତେ କାର୍ଯ୍ୟକ୍ରମ ଶୁଣିଲେ ବି ମନ ଥିବ ପାଣିପାଗ ପାଖରେ।
3: ସେଇଟା ତ ମୁଖ୍ୟ କଥା। ଆଉ
2: ଏ ପାଣିପାଗ କଥା ଶୁଣିବା, ତାପରେ ଉଠିବା ଆଉ।
3: ହଉ ତାହେଲେ।
1: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଆଗାମୀ 24 ଘଣ୍ଟା ମଧ୍ୟରେ ଓଡ଼ିଶାର 2 ଜିଲ୍ଲା କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟା ପ୍ରତି 30-40 କିଲୋମିଟର ପର୍ଯ୍ୟନ୍ତ ରହିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଏହିସବୁ ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ମିଡିୟମ ୱେଭ୍ର 204.5 ମିଟର ତଥା 1467 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ ଏବଂ ମୋବାଇଲ୍ ଫୋନ୍ର ନ୍ୟୁଜନ୍ ଏୟାର ଆପ୍ ମାଧ୍ୟମରେ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ତୁ ମୋ ଆରମ୍ଭ ତୁ ମୋ ଶେଷ, ଏହି ଚଳଚ୍ଚିତ୍ରରୁ ଶିଳ୍ପୀ ନେଲେ ବାବୁଲ ସୁପ୍ରିୟ ଏବଂ ଇରା ମହାନ୍ତି।

ଶୁଣିଲେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ ପ୍ରଚାର କରୁଛୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର।

ବ୍ୟସ୍ତ ବହୁଳ ଜୀବନଶୈଳୀରେ ଆମେ ନିଜ ପାଇଁ ସମୟ ବାହାର କରିବା ଭୁଲିଯାଉ, କିନ୍ତୁ ମେସିନ୍ରେ ଯେମିତି କଳଙ୍କ ନ ଲାଗିବା ପାଇଁ ତେଲ ଦେବା ଦରକାର, ଠିକ୍ ସେମିତି ଆମେ ଆମ ଶରୀରକୁ ସଚଳ ଏବଂ ନିରୋଗ ରଖିବା ପାଇଁ ବ୍ୟାୟାମ ମଧ୍ୟ ଦରକାର। ତେବେ ଚାଲନ୍ତୁ ଆଜିର ସାପ୍ତାହିକ କାର୍ଯ୍ୟକ୍ରମ ଆମ ଘର ଆମ ସଂସାରରେ କଥା ହେବା ବ୍ୟାୟାମର ଉପକାରିତା ସମ୍ପର୍କରେ। ଉପସ୍ଥାପନାରେ ଅଛି ମୁଁ ସୃଷ୍ଟି। ନମସ୍କାର।

ମାନବ ଜୀବନରେ ସ୍ୱାସ୍ଥ୍ୟ ହିଁ ପ୍ରକୃତ ଧନ। ସୁସ୍ଥ ଶରୀରରେ ହିଁ ସୁସ୍ଥ ମନ ନିବାସ କରିଥାଏ। ଶରୀରକୁ ସୁସ୍ଥ ଏବଂ କର୍ମକ୍ଷମ ରଖିବା ପାଇଁ ପ୍ରତିଦିନ ବ୍ୟାୟାମ କରିବା ଅତି ଆବଶ୍ୟକ। ବ୍ୟାୟାମ ଦ୍ୱାରା କେବଳ ଯେ ଶାରୀରିକ ବୃଦ୍ଧି ହୁଏ ତାହା ନୁହେଁ, ବରଂ ମାନସିକ ସ୍ଥିରତା ମଧ୍ୟ ମିଳିଥାଏ। ଏହାଛଡ଼ା ବ୍ୟାୟାମ ସବୁଦିନ କରିବା ଦ୍ୱାରା ହୃଦଘାତ, ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ସାଂଘାତିକ ରୋଗର ଆଶଙ୍କା କମି ଯାଇଥାଏ। ଶରୀରର ଅଧିକ କ୍ୟାଲୋରି ଏବଂ ଚର୍ବିକୁ ପୋଡ଼ି ଓଜନକୁ ସନ୍ତୁଳିତ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ।

ବ୍ୟାୟାମ ଦ୍ୱାରା ହାଡ଼ ଏବଂ ମାଂସପେଶୀ ଦୃଢ଼ ହୁଏ, ଯାହାଦ୍ୱାରା ବୃଦ୍ଧାବସ୍ଥାରେ ମଧ୍ୟ ଶରୀର ଚଳଚଞ୍ଚଳ ରହିଥାଏ। ପରିଶ୍ରମ କିମ୍ବା ବ୍ୟାୟାମ ଦ୍ୱାରା ପାଚନ କ୍ରିୟା ଠିକ୍ ରହେ ଏବଂ ଭୋକ ଭଲ ଭାବେ ଲାଗିଥାଏ। ଶାରୀରିକ ଉପକାରିତା ବ୍ୟାୟାମର ତ ବହୁତ, କିନ୍ତୁ ମାନସିକ ସ୍ତରରେ ମଧ୍ୟ ବ୍ୟାୟାମ ଲାଭପ୍ରଦ। ବ୍ୟାୟାମ ମସ୍ତିଷ୍କରେ ଏଣ୍ଡ୍ରୋଫିନ୍ ନାମକ ହର୍ମୋନ୍ ନିର୍ଗତ କରେ, ଯାହା ମାନସିକ ଚାପ ଓ ଅବସାଦକୁ ଦୂର କରିଥାଏ। ମସ୍ତିଷ୍କକୁ ଅଧିକ ଅମ୍ଳଜାନ ଏବଂ ରକ୍ତ ସଞ୍ଚାଳନ ହେତୁ ଚିନ୍ତା କରିବାର କ୍ଷମତା ଏବଂ ସ୍ମୃତି ଶକ୍ତି ତୀକ୍ଷ୍ଣ ହୋଇଥାଏ। ଏହାଛଡ଼ା ଆତ୍ମବିଶ୍ୱାସରେ ମଧ୍ୟ ବୃଦ୍ଧି ଘଟିଥାଏ। ବ୍ୟାୟାମର ଉଚିତ ଫଳ ପାଇବା ପାଇଁ ବ୍ୟାୟାମ ସମୟରେ ଆମକୁ କିଛି ନିୟମ ଏବଂ ପଦ୍ଧତି ଅନୁସରଣ କରିବା ନିହାତି ଜରୁରୀ। ଯେମିତିକି ପ୍ରତିଦିନ ସକାଳେ ଖାଲି ପାଦରେ ଚାଲିବା, ଦୌଡ଼ିବା, ଯୋଗାସନ କିମ୍ବା ହାଲକା କସରତ କରିବା। ସବୁବେଳେ ବ୍ୟାୟାମ ନିଜ ଶରୀରର କ୍ଷମତା ଅନୁଯାୟୀ କରିବା ଦରକାର। ଅଧିକ ଶ୍ରମ କିମ୍ବା କ୍ଲାନ୍ତ ଅନୁଭବ ହେଲେ ବ୍ୟାୟାମ ବନ୍ଦ କରିଦେବା ଦରକାର। ଏହାଛଡ଼ା ଆମର ଖାଦ୍ୟପେୟ ଉପରେ ମଧ୍ୟ ଧ୍ୟାନ ଦେବା, ଯେମିତିକି ଅଧିକ ମିଠା, ତେଲ ମସଲା ଏବଂ ଫାଷ୍ଟଫୁଡ୍ ସହ ବାହାର ଖାଦ୍ୟକୁ ଛାଡ଼ି ଘରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା, କାରଣ ପ୍ରୋଟିନ୍ ଆମ ମାଂସପେଶୀ ଗଠନ ଏବଂ ମାଂସପେଶୀକୁ ଏହା ମଜବୁତ କରିଥାଏ। ନିୟମିତତା ହିଁ ସଫଳତାର ଚାବିକାଠି, ତେଣୁ ଏହାକୁ ଦିନଚର୍ଯ୍ୟାରେ ସାମିଲ କରିବା ଦରକାର। ଜୀବନରେ ସୁସ୍ଥତା ଠାରୁ କିଛି ନାହିଁ। ଅଳୁସ୍ୱାମୀ ତ୍ୟାଗ କରି ପ୍ରତିଦିନ ନିୟମିତ ବ୍ୟାୟାମ କରିବା ଦ୍ୱାରା ଏକ ଦୀର୍ଘ, ଖୁସି, ନିରାମୟ ଜୀବନ ଯାପନ କରିପାରିବା। ତେଣୁ ଅତି କମ୍ରେ ଦିନକୁ 30 ମିନିଟ୍ ବ୍ୟାୟାମର ସଂକଳ୍ପ ନେବା।

0: ବାର୍ଦ୍ଧକ୍ୟ ହେଉଛି ମାନବ ଜୀବନର ଏକ ସ୍ୱାଭାବିକ ଏବଂ ଶେଷ ପର୍ଯ୍ୟାୟ। ଆମ ପରିବାରରେ ଥିବା ବୟସ୍କ ବ୍ୟକ୍ତି ଆମ ସମାଜର ମୂଳଦୁଆ। ସେମାନେ ନିଜ ଜୀବନ ସାରା ପରିବାର ପାଇଁ ପରିଶ୍ରମ କରିଛନ୍ତି, କିନ୍ତୁ ବୟସ ବଢିବା ସହ ସେମାନଙ୍କ ଶାରୀରିକ ଶକ୍ତି ହ୍ରାସ ପାଇଥାଏ। ଏହି ସମୟରେ ସେମାନଙ୍କୁ ଅଧିକ ଭଲ ପାଇବା ଏବଂ ଘରେ ସେମାନଙ୍କ ସ୍ୱାସ୍ଥ୍ୟର ଉପଯୁକ୍ତ ଯତ୍ନ ନେବା। ତେବେ ଚାଲନ୍ତୁ କଥା ହେବା ଏବଂ ଜାଣିବା ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କ ସ୍ୱାସ୍ଥ୍ୟର ଘରେ କିପରି ଯତ୍ନ ନେବା।
1: ମ୍ୟାଡାମ ନମସ୍କାର, ଆପଣଙ୍କ ପରିଚୟ?
2: ମୋ ନାଁ ପ୍ରତ୍ୟୁଷା ଦାସ, ମୁଁ ପୁନେରେ ରହୁଛି।
1: ବ୍ୟସ୍ତବହୁଳ ଜୀବନ ଆଉ ସେଇ

0: ଜୀବନରେ ଘରେ ବୟସ୍କ ପିତାମାତା ବା ଗୁରୁଜନଙ୍କ ଯତ୍ନ ନେବାକୁ ଆପଣ କିପରି ଦେଖନ୍ତି ଏବଂ ବୟସ ବଢିଲେ ଶରୀରରେ କଣ କଣ ପରିବର୍ତ୍ତନ ସବୁ ଆସିଥାଏ?
1: ଦେଖନ୍ତୁ, ବାର୍ଦ୍ଧକ୍ୟ ହେଉଛି ଜୀବନର ଏକ ସ୍ୱାଭାବିକ ପ୍ରକ୍ରିୟା। ଏହି ସମୟରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ, ମାଂସପେଶୀ ଦୁର୍ବଳ ହୁଏ ଏବଂ ଦୃଷ୍ଟି ଶକ୍ତି ଓ ଶ୍ରବଣ ଶକ୍ତି କମିଯାଏ। ଘରେ ସେମାନଙ୍କର ଯତ୍ନ ନେବା ପାଇଁ କେବଳ ସେବା ନୁହେଁ, ବରଂ ଧୈର୍ଯ୍ୟ ଏବଂ ସହାନୁଭୂତି ସବୁଠାରୁ ବେଶୀ ଆବଶ୍ୟକ ଥାଏ।
0: ଠିକ କହିଲେ ମ୍ୟାଡମ। ତାହେଲେ ଅନେକ ସମୟରେ ବୟସ୍କ ଲୋକମାନେ ଆମେ ଦେଖୁଥିବା ଘରେ ବାଥରୁମ କିମ୍ବା ଚଟାଣରେ ପଡିଯାଇ ଗୁରୁତର ଆହତ ହୋଇଥାନ୍ତି, ତେବେ ଏମିତି ଯୋଉ ପଡିଯାନ୍ତି ସେଇ ଫଲ୍ ପ୍ରିଭେନ୍ସନ୍ ପାଇଁ ଘରେ କିପରି ପ୍ରକାର ବ୍ୟବସ୍ଥା କରିବା ଦରକାର?
1: ଏହା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ବୟସ୍କ ଲୋକ ପଡିଯିବା ଦ୍ୱାରା ହାଡ଼ ଭାଙ୍ଗିଯିବାର ଭୟ ଥାଏ, ଏଥିପାଇଁ ବାଥରୁମରେ ନ ଖସୁଥିବା ମେଟ୍ ଏକ ସ୍ଥାନରେ ଧରିବା ପାଇଁ କିଛି ବ୍ୟବସ୍ଥା ଲଗାଇବା, ଏହା ଛଡ଼ା ଭଲ ଲାଇଟିଂ ବ୍ୟବସ୍ଥା କରିବା ସହ ଚଟାଣରେ ଯେମିତି ପାଣି ତେଲ ଇତ୍ୟାଦି ପଡିନଥିବା ଏହାର ଧ୍ୟାନ ଦେବା ଜରୁରୀ ଅଟେ।
0: ତେବେ ମ୍ୟାଡମ, ଘରେ ବୟସ୍କଙ୍କ ଔଷଧ ପରିଚାଳନା କିପରି କରିବା ଉଚିତ?
1: ବୟସ ବଢିବା ସହ ଔଷଧର ମାତ୍ରା ବଢିଥାଏ, ତେଣୁ ଭୁଲ ହେବାର ସମ୍ଭାବନା ବଢେ। ସବୁଠାରୁ ଭଲ ଉପାୟ ହେଉଛି ଏକ ପିଲ୍ ବକ୍ସ ବ୍ୟବହାର କରିବା ଏବଂ ଦିନ ହିସାବରେ ଔଷଧ ପୃଥକ ଭାବେ ରଖିବା। ଏହା ସହ ଔଷଧର ଏକ ଚାର୍ଟ ପ୍ରସ୍ତୁତି କରିବା ଏବଂ କୌଣସି ନୂଆ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଆସେ ତୁରନ୍ତ ଡାକ୍ତରଙ୍କ ପରମିଶନ ନେବା।
0: ବୟସ ବଢିଲେ ଆମେ ତ ଜାଣୁ କି ହଜମ ଶକ୍ତି ବି କମିଯାଇଥାଏ, ତେଣୁ ଦୈନନ୍ଦିନ ଖାଦ୍ୟର ତାଲିକା କିପରି ହେବା ଉଚିତ ବୋଲି ଆପଣ ଭାବନ୍ତି?
1: ସହଜରେ ହଜମ ହେଉଥିବା ପୋଷଣ ଯୁକ୍ତ ଖାଦ୍ୟ ଦେବା, ଦିନକୁ 3 ଥର ଖାଦ୍ୟ ଭାରୀ ଖାଦ୍ୟ ଦେବା ଅପେକ୍ଷା 4 ରୁ 5 ଥର ଅଳ୍ପ ଅଳ୍ପ କରି ନରମ ଖାଦ୍ୟ ଦେବା ସହ ଖାଦ୍ୟରେ ଫାଇବର ଜାତୀୟ ଖାଦ୍ୟ ରଖିବା, ଯଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ହେବ ନାହିଁ।
0: ତେବେ ମ୍ୟାଡମ, ବାର୍ଦ୍ଧକ୍ୟରେ ଅନେକ ବ୍ୟକ୍ତି ଏକାକୀପନ ବା ଡିପ୍ରେସନର ଶିକାର ହୁଅନ୍ତି, ତେବେ ସେମାନଙ୍କୁ ମାନସିକ ସ୍ତରରେ ଖୁସି ଓ ସକ୍ରିୟ ରଖିବା ପାଇଁ ପରିବାରର ଭୂମିକା କଣ ରହିଛି?
1: ଏହା ଶାରୀରିକ ସ୍ୱାସ୍ଥ୍ୟ ଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ସହ ଅଧିକ ସମୟ କଥାବାର୍ତ୍ତା କରିବା, ପୁରୁଣା ଦିନର ଗପ ଶୁଣାଇବା, ଘରେ ଛୋଟ ଛୋଟ ନିଷ୍ପତ୍ତିରେ ତାଙ୍କର ପରାମର୍ଶ ନେବା ସହ ବହି ପଢିବା ଏବଂ ଭଜନ ଶୁଣିବା ପାଇଁ ଉତ୍ସାହିତ କରିବା।
0: ବହୁତ ସୁନ୍ଦର କଥା କହିଲେ। ଶେଷରେ ଆମ ଶ୍ରୋତା ମାନଙ୍କୁ କଣ ଟିପ୍ସ ବା ବାର୍ତ୍ତା ଦେବେ?
1: ମୁଁ ଏତିକି କହିବି, ଆଜି ଆମେ ଯେଉଁଠି ଅଛୁ ସେମାନଙ୍କ ପାଇଁ ହିଁ ବାର୍ଦ୍ଧକ୍ୟରେ ଔଷଧ ସହ ଆପଣଙ୍କ ସମୟ ଏବଂ ଭଲ ପାଇବା ସବୁଠାରୁ ବଡ଼, ତେଣୁ ବାର୍ଦ୍ଧକ୍ୟ ଅବସ୍ଥାରେ ବାପା ମା ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ।
0: ଆପଣଙ୍କ ବହୁମୂଲ୍ୟ ସମୟ ଦେଇ ଆମେ ଆମ ଗୁରୁଜନ ମାନଙ୍କ କିପରି ସେବା ଯତ୍ନ କରିବା ଏ ସମ୍ପର୍କରେ ବହୁତ ସୁନ୍ଦର ଭାବେ କହିଥିଲେ, ତେଣୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।

ମାନବ ଜୀବନରେ ସୁସ୍ଥ ରହିବା ପାଇଁ ଖାଦ୍ୟ ଏବଂ ଜଳ ପରି ଉତ୍ତମ ନିଦ୍ରା ମଧ୍ୟ ସେତିକି ଜରୁରୀ। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ସହ ଶାରୀରିକ ପରିଶ୍ରମ କମ୍ ଏବଂ ବିଭିନ୍ନ ପ୍ରକାର ଚିନ୍ତା ଏବଂ କାମକୁ ନେଇ ବର୍ତ୍ତମାନ ନିଦ୍ରା ଅଭାବ ଜନିତ ରୋଗ ବା ନିଦ୍ରା ଅଭାବ ଅନେକ ଲୋକଙ୍କୁ ଦେଖାଦେଉଛି ଏବଂ ଲୋକମାନେ ନିଦ ହେବା ପାଇଁ ଔଷଧର ମଧ୍ୟ ବ୍ୟବହାର କରୁଛନ୍ତି। କିନ୍ତୁ ନିଦ ହେଉଛି ଏକ ପ୍ରାକୃତିକ ଏବଂ ଅମୂଲ୍ୟ ଦାନ ଯାହା ଶରୀର ଓ ମସ୍ତିଷ୍କକୁ ବିଶ୍ରାମ ଦେଇଥାଏ। ଜଣେ ସୁସ୍ଥ ବ୍ୟକ୍ତି ଦୈନିକ 7-8 ଘଣ୍ଟା ଶୋଇବା ଦରକାର। ବ୍ୟସ୍ତବହୁଳ ଆଧୁନିକ ଜୀବନ ସହ ଫୋନ୍ ବ୍ୟବହାର ଯୋଗୁଁ ଲୋକମାନେ ନିଜ ନିଦ୍ରାକୁ ଅବହେଳା କରୁଛନ୍ତି, ଯାହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାର ସାଜୁଛି। ଶାରୀରିକ ସ୍ୱାସ୍ଥ୍ୟ, ମାନସିକ ସ୍ୱାସ୍ଥ୍ୟର ମରାମତି ଶୋଇବା ସମୟରେ ହିଁ ହୋଇଥାଏ। ଅନିଦ୍ରା ଯୋଗୁଁ ଚିଡ଼ିଚିଡ଼ା, ମୁଣ୍ଡବିନ୍ଧା, କ୍ଲାନ୍ତି ଏବଂ ମଧୁମେହ ଭଳି ରୋଗର ଆଶଙ୍କା ବଢ଼ିଯାଏ। ଭଲ ନିଦ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟରେ ଶୋଇବା ଏବଂ ଉଠିବା, ଶୋଇବା ପୂର୍ବରୁ ଚା ବା କଫି ପିଇବା ନାହିଁ ଏବଂ ଟିଭି, ମୋବାଇଲ ଏସବୁ ବ୍ୟବହାର ଠାରୁ ମଧ୍ୟ ଶୋଇବା ପୂର୍ବରୁ ଦୂରରେ ରହିବା। ଶେଷରେ ଏତିକି କହିପାରିବା ଯେ ସୁସ୍ଥ ଜୀବନର ମୂଳଦୁଆ ହେଉଛି ଉତ୍ତମ ନିଦ୍ରା।

ସାଥୀ, ମୁଁ ତ ସବୁବେଳେ କୁହେ ସ୍ୱାସ୍ଥ୍ୟ ହିଁ ସମ୍ପଦ। ଏହାକୁ ବଜାୟ ରଖିବା ପାଇଁ ବ୍ୟାୟାମ କରିବା ଏବଂ ଠିକ୍ ସମୟରେ ଶୋଇବା। ଏଥିସହ ଆମ ସମାଜକୁ ବି ସଫା ଏବଂ ସୁସ୍ଥ ରଖିବା। ଏହାଛଡ଼ା କୁ ଅଭ୍ୟାସ ଠାରୁ ଯେତେ ମାତ୍ରା ସମ୍ଭବ ସେତେ ଦୂରରେ ରହିବା। ଆଜିର କାର୍ଯ୍ୟକ୍ରମ କେମିତି ଲାଗିଲା ଆପଣମାନେ ନିଶ୍ଚୟ ମତାମତ ଦେବେ। ମତାମତ ଦେବା ପାଇଁ ଆମ ଫୋନ୍ ନମ୍ବରଟି ହେଲା 9438268568। ପୁଣି ଥରେ କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ତାର ସମାଧାନକୁ ନେଇ ମିଶିବାର ପ୍ରତିଶ୍ରୁତିରେ ବିଦାୟ ନେଉଛି ମୁଁ ସୃଷ୍ଟି। ନମସ୍କାର।

ଶେଷ ହେଲା ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଆଜିର ରାଗ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣନ୍ତୁ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀବାଦନ। ଶିଳ୍ପୀ ପରିବେଷଣ କରୁଛନ୍ତି ରାଗ ହଂସଧ୍ୱନୀ।

ଆଜିର ରାଗ ସଙ୍ଗୀତର କାର୍ଯ୍ୟକ୍ରମରେ ଶୁଣିଲେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବଂଶୀବାଦନ। ଆକାଶବାଣୀ ଜୟପୁର ସମୟ ରାତି 8:45 ଆପଣ ଯାଉଛି। ପ୍ରଥମେ ସମାଚାର, ସନ୍ଧ୍ୟା ରାତି 9:00 ଶୁଣିବେ ନ୍ୟୁଜ୍ 9 ଏବଂ ରାତି 9:15।

0: ଆକାଶବାଣୀ କଟକ ସମୟ ରାତି 11:07
1: Strengthening the safety infrastructure available for train operations. Railways has approved 133 crore rupees for the construction of a four-lane road overbridge ROB on Udhna-Ukai-Songarh section of Western Railway. Nepalese Finance Minister Dr. Swarnim Wagle has stated that India and Nepal have an opportunity to renew their partnership by building on the strong ties that already exist. Dr. Wagle said this while addressing an international seminar on reimagining India-Nepal relations in an emerging global order organized by the Research and Information System for Developing Countries in New Delhi today. India today dispatched a fresh tranche of 11 tons of relief material to Nepal, including medicines, forensic supplies, tents, hygiene kits, sleeping bags and other essential supplies. The External Affairs Ministry said that the relief material has been handed over to the Nepalese side. This was the 9th Indian Air Force plane carrying relief material to support Nepal's recovery. President Draupadi Murmu, Vice President C.P. Radhakrishnan and Prime Minister Narendra Modi have expressed condolences over the deaths in a road mishap in Madhya Pradesh's Agar Malwa district. The Prime Minister announced an ex gratia of 2 lakh rupees from the Prime Minister's National Relief Fund for the next of kin of each deceased. The injured would be given an amount of 50,000 rupees. 8 people, including 3 children, died after a car carrying devotees was swept away by a rain-swollen stream near Nalkheda. The Akhil Bharatiya Vidyarthi Parishad ABVP secured 3 major posts in the Delhi University Students' Union DUSU election. ABVP's Yash Dabas won the post of president, while Ria Chhavdi secured victory for secretary and Laksharaj Singh for joint secretary. Meanwhile, independent candidate Dipanshu Shaukeen emerged victorious for the position of vice president. The 20th Asian Games officially got underway today at Mizuho Park Athletic Stadium in Japan, with Emperor Naruhito declaring the games open. India's 501-member contingent was led by double Olympic medalist Manu Bhakar and kabaddi player Pawan Sehrawat during the athletes' parade. And that is the end of this news bulletin.
2: ଏଥର ଯେଉଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ରାତି 11:10 ଆଜିର ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆସନ୍ତାକାଲି ରବିବାର ସେପ୍ଟେମ୍ବର ମାସର 20 ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ସକାଳ 6:05 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶିଳ୍ପୀ ନେଲେ ପଣ୍ଡିତ ରଘୁନାଥ ପାଣିଗ୍ରାହୀ ରୀନାରାଣୀ ପ୍ରଧାନ ମନମୋହନ ପ୍ରଧାନ ବୀଣାପାଣି ପୁରୋହିତ ଏବଂ ଅଲେଖ ଚନ୍ଦ୍ର ସାମଲ ସକାଳ 7:25 ଶୁଣିବେ ଟିକି ରାଇଜ କାର୍ଯ୍ୟକ୍ରମ ଏଥିରେ ସାକ୍ଷାତକାର ହାତ ଧୋଇବା ଅଭ୍ୟାସ କାହିଁକି ଜରୁରୀ ଫୋନ୍ ଯୋଗେ ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ରର ଗୀତକୁ ନେଇ କାର୍ଯ୍ୟକ୍ରମ ହ୍ୟାଲୋ ମୋ ପସନ୍ଦ ଶୁଣିବେ ସକାଳ 9:00 ଦିନ 11:00 ଶୁଣିବେ ଆକାଶବାଣୀ ଲାଇଭ୍ ଘର ଘରଣୀ କାର୍ଯ୍ୟକ୍ରମ ଶୁଣିବେ ଦିନ 1:20 ଏଥିରେ ଶୁଣିବେ ସାକ୍ଷାତକାର ଖୁଦୁରୁକୁଣୀ ଓଷା କ'ଣ ଓ କାହିଁକି ଏ ସମ୍ପର୍କରେ କହିବେ ନିକିତା ନାୟକ ପରେ ଅନ୍ୟ ଏକ ସାକ୍ଷାତକାର ସ୍ୱଚ୍ଛତା କ୍ଷେତ୍ରରେ ମହିଳାଙ୍କ ଭୂମିକା ସମ୍ପର୍କରେ କହିବେ ଗୀତାରାଣୀ ମିଶ୍ର ଏବଂ ସୁହାସିନୀ ମିଶ୍ର ଅପରାହ୍ନ 5:00 ପ୍ରଚାର କରିବୁ ଯୋଗାଣୀ କାର୍ଯ୍ୟକ୍ରମ ଏଥିରେ ଶୁଣିବେ ସାକ୍ଷାତକାର ଆଜିର ଯୁବପିଢ଼ି ସ୍ୱଚ୍ଛତା ପ୍ରତି କେତେ ସଚେତନ ଚୈତ୍ର ଦିନ କାର୍ଯ୍ୟକ୍ରମ ଶୁଣି ଅପରାହ୍ନ 5:30 ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେଡିଓ କି ପାଚାର ବିଷୟ ରହିଛି ତା ସର ଲାଗି ମାଟିର ଯତ୍ନ ଏ ସମ୍ପର୍କରେ କହିବେ ତପନ କୁମାର ମହାପାତ୍ର

ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20 ରାତି 7:30 ଶୁଣିବେ କୃଷି ଓ କୃଷକ କାର୍ଯ୍ୟକ୍ରମ। ଏଥିରେ ଚାଷୀ ଭାଇଙ୍କ ଦ୍ୱିପଦ କଥାରେ ଜୈବିକ ପଦ୍ଧତିରେ ଚାଷ ସମ୍ପର୍କରେ ଶୁଣିବେ ସାକ୍ଷାତକାର। ରାତି 8:15 ଶୁଣିବେ କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ରାତି 9:30 ଶୁଣିବେ ନାଟକ ମା ତୁମେ ଫେରିଆସ, ମୂଳ ରଚନା ବିନୋଦ କୁମାର, ଓଡ଼ିଆ ଅନୁବାଦ ମନୋଜ କୁମାର ସାମନ୍ତରାୟ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ ଚଳଚ୍ଚିତ୍ର ଗୀତ ଶୁଣିବେ ରାତି 10:00। ଏଥିରେ ଆସନ୍ତାକାଲି ପ୍ରଚାର ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନାରୁ କିଛି ଆକାଶବାଣୀ ଜୟପୁର। ବର୍ତ୍ତମାନ ସମୟ ରାତି 11:12:30। ଏଠି ଶେଷ କରୁଛୁ ଆଜିର ରାତ୍ରିକାଳୀନ ଅଧିବେଶନ। ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରିବୁ ଆମର ପ୍ରାତଃ ଅଧିବେଶନ ଆସନ୍ତାକାଲି ସକାଳ 5:53। ଆଜି ପାଇଁ ବିଦାୟ ଦିଅନ୍ତୁ। ଶୁଭରାତ୍ରୀ। ଜୟ ହିନ୍ଦ୍।